ଆଜି 1940 ଶତାବ୍ଦ ଜ୍ୟେଷ୍ଠ 27 ଦିନ 2026 ମସିହା ଜୁନ୍ ମାସର 16 ତାରିଖ କାର୍ଯ୍ୟକ୍ରମ ଶୁଣିଥିବା ସମସ୍ତ ଶ୍ରୋତାବନ୍ଧୁଙ୍କୁ ଶୁଭ ସକାଳ ଶୁଭକାମନା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡ଼ିୟମ୍ ୱେଭ୍ରେ 240 ମିଟର ତଥା 1206 କିଲୋ ହର୍ସ ଯୋଗେ, ଏଫ୍ଏମ୍ ମାଧ୍ୟମରେ 103.3 ମେଗା ହର୍ସ ଯୋଗେ ଏବଂ ନ୍ୟୁଜନ୍ AIR ଆପ୍ ମାଧ୍ୟମରେ। ସମୟ ବର୍ତ୍ତମାନ ପ୍ରାୟ 5:58।

ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହିମା ଅପାର, ତାଙ୍କର କୃପା ଅସୀମ, ତାଙ୍କ ନାମ ସ୍ମରଣ ମାତ୍ରେ ମନ ପାଇଁ ଶାନ୍ତି ଓ ଆତ୍ମା ପାଇଁ ଆନନ୍ଦ। ଭକ୍ତି ସାଗରରେ ବିହରଣ କରାଇବେ ଶିଳ୍ପୀ ଇନ୍ଦ୍ରାଣୀ ମିଶ୍ର, ଗୀତିକାର ଶିବକୁମାର ରଥ।

ଓଡ଼ିଆ ଜାତିର ଆରାଧ୍ୟ ଦେବତା କଳିଯୁଗର ଠାକୁର ପତିତ ପାବନ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହିମା ଅପାର। ତାଙ୍କ ନାମ ସ୍ମରଣ ମାତ୍ରେ ମନରେ ଭକ୍ତି, ଶାନ୍ତି ଓ ଆନନ୍ଦର ସଞ୍ଚାର ହୋଇଥାଏ। ଏବେ ଶୁଣନ୍ତୁ ଶିଳ୍ପୀ ଅକ୍ଷୟ ମହାନ୍ତିଙ୍କ କଣ୍ଠରୁ ଏକ ସୁମଧୁର।

ଭକ୍ତି ପ୍ରେମ ଓ ଆଧ୍ୟାତ୍ମିକତାର ମହାସଙ୍ଗମ ହେଉଛି ଆଷାଢ଼ ମାସ। ଏହି ପବିତ୍ର ସମୟରେ ନୀଳାଚଳର ଅଧିପତି କଳିଯୁଗର ଠାକୁର ମହାପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କ ଭକ୍ତମାନଙ୍କୁ ଦର୍ଶନ ଦେବା ପାଇଁ ରଥାରୂଢ଼ ହୋଇ ବାହାରିଥାନ୍ତି। ଭକ୍ତର ହୃଦୟରେ ସେ ଅପେକ୍ଷା, ସେହି ଆକୁଳତା ଓ ପ୍ରଭୁଙ୍କ ଆଗମନରେ ଆନନ୍ଦକୁ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି ଏହି ଭଜନ ପ୍ରଭୁ ତୁମେ ଆଷାଢ଼। ଏମିତି ଏକ ଭକ୍ତିଭାବ ଭରା ଗୀତକୁ ନେଇ କଣ୍ଠଦାନ କରିଛନ୍ତି ଶଙ୍କର ପ୍ରସାଦ ଦତ୍ତ ଜତୀଶ କୁମାର ପୁରୋହିତଙ୍କ ରଚନାରୁ।

ଶୁଣୁଥିଲି ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନ ଆକାଶବାଣୀ ଭବାନୀ ପାଟଣା। ଶୁଣନ୍ତୁ ଚେତନା ଚିନ୍ତନ ଉପସ୍ଥାପନା ସଚ୍ଚିଦାନନ୍ଦ ମଲ୍ଲିକ।

ପ୍ରଣାମ ଆପଣଙ୍କୁ। ସେଦିନ ଥାଏ ଅକ୍ଟୋବର ମାସ 2 ତାରିଖ, ବାପୁଜୀଙ୍କର ଜନ୍ମଦିନ। ପ୍ରତିଦିନ ଭଳି ସନ୍ଧ୍ୟାରେ ପ୍ରାର୍ଥନା ହୋଇଥିଲା। ପ୍ରାର୍ଥନା ପରେ ବାପୁ ଉପସ୍ଥିତ ଶ୍ରୋତାମାନଙ୍କ ଉଦ୍ଦେଶ୍ୟରେ ଭାଷଣ ଦେଇଥିଲେ। ଭାଷଣ ଶେଷରେ ପଚାରିଥିଲେ, ଆଜି ଏଠି ଘିଅର ଦୀପ କିଏ ଜାଳିଛନ୍ତି? ଏହା ଶୁଣିବା ପରେ ସଭାରେ ଉପସ୍ଥିତ ଶ୍ରୋତାମାନଙ୍କ ମଧ୍ୟରେ ନୀରବତା ଛାଇଯାଇଥିଲା। ଏକ ଆରେକର ମୁହଁକୁ ଅନାଇ ରହିଥିଲେ, କାହାରି ତୁଣ୍ଡରେ କଥା ନଥିଲା। ଗାନ୍ଧିଜୀଙ୍କର ଏହି ପ୍ରଶ୍ନର ଉତ୍ତର ଦେବାକୁ କେହି ସାହସ ବି କରୁନଥିଲେ। କୌଣସି ଉତ୍ତର ନ ମିଳିବାରୁ ଗାନ୍ଧିଜୀ ଉପସ୍ଥିତ ଲୋକଙ୍କ ଉଦ୍ଦେଶ୍ୟରେ କହିଥିଲେ, ଆଜି ଦିନର ଯଦି ସବୁଠାରୁ ଖରାପ ଘଟଣା କିଛି ଥାଏ, ତାହା ହେଉଛି ଏହି ଘିଅର ଦୀପ ଜଳାଇବା। ସମସ୍ତେ ଦ୍ୱନ୍ଦ୍ୱରେ ପଡ଼ିଯାଇଥିଲେ। ପ୍ରତ୍ୟେକେ ଭାବିବାକୁ ଲାଗିଲେ, ଭଲା ଘିଅ ଦୀପଟିଏ ଜାଳିଦେଲେ ଏଥିରେ କ'ଣ ବା ଅସୁବିଧା ହୋଇଗଲା? ଏ ନେଇ ବାପୁ ଅସୁଖୀ ହେବାର କ'ଣ କାରଣ ଥାଇପାରେ? କିଛି କ୍ଷଣ ପରେ ବାପୁ ସେଠାରେ ଉପସ୍ଥିତ ଥିବା କସ୍ତୁରବାଙ୍କ ଉଦ୍ଦେଶ୍ୟରେ କହିଥିଲେ, କସ୍ତୁରବା, ତୁମେ ଦୀର୍ଘ ବର୍ଷ ହେବ ମୋର ଜୀବନ ସଙ୍ଗିନୀ ହୋଇ ମଧ୍ୟ ମୋଠାରୁ କିଛି ହେଲେ ଶିଖିପାରିଲ ନାହିଁ। ଆମର ଗାଁ ଗହଳରେ କେତେ ଲୋକ ଅତି ଦୀନହୀନ ଅବସ୍ଥାରେ ଅଛନ୍ତି, ସେମାନେ ଲୁଣ ତେଲ ଟିକେ ପାଇପାରୁନାହାନ୍ତି। ଏହା ସତ୍ତ୍ୱେ ବି ଏଠି ତୁମେ ଘିଅ ଦୀପ ଜାଳୁଛ? ଉପସ୍ଥିତ ଥିବା ଯମୁନାଲାଲ ବଜାଜ କହିଥିଲେ, ବାପୁ, ଆଜି ଆପଣଙ୍କର ଜନ୍ମଦିନ, ସେହି ଉଦ୍ଦେଶ୍ୟରେ ଏହି ଘିଅ ଦୀପଟି ଜଳାଯାଇଛି। ତାଙ୍କ କଥା ଶେଷ କରିବାକୁ ନ ଦେଇ ବାପୁ କହିଥିଲେ, ହେଲା ତ କ'ଣ ହେଲା? ମୁଁ ଦେଖୁଛି ତମେମାନେ ମିତବ୍ୟୟିତା।

ଅବଲମ୍ବନ ନକରି ଦୁରୁପଯୋଗ କରିବା ଆରମ୍ଭ କରିଦେଲଣି। ହଁ, ଯାହା ହୋଇଗଲାଣି ହୋଇଗଲାଣି, ତାହା ଛାଡ଼। ଭବିଷ୍ୟତରେ ଏହାର ପୁନରାବୃତ୍ତି ଯେପରି ନ ହୁଏ ତା ପ୍ରତି ଧ୍ୟାନ ଦିଅ। ସେମାନଙ୍କୁ ବାପୁ ବୁଝାଇ ଦେଇଥିଲେ, ଯେଉଁ ବସ୍ତ୍ର ଦେଶର ସାଧାରଣ ନାଗରିକଙ୍କ ପାଇଁ ଉପଲବ୍ଧ ନୁହେଁ ତାର ଦୁରୁପଯୋଗ କରିବାର ଆମର କୌଣସି ଅଧିକାର ନାହିଁ। ଯେପର୍ଯ୍ୟନ୍ତ ପ୍ରତ୍ୟେକ ବ୍ୟକ୍ତିଙ୍କ ଭିତରେ ଏହି ଧାରଣା ଭାବନା ନ ଆସିବ, ଦେଶର ଦୁଃସ୍ଥିତି ହଟିବ ନାହିଁ କି ସାଧାରଣ ଲୋକଟିଏ ସୁଖ ଶାନ୍ତିରେ ରହିପାରିବ ନାହିଁ। ଦେଶର ସାମ୍ପ୍ରତିକ

0: ପ୍ରତ୍ୟେକ ବ୍ୟକ୍ତିଙ୍କ ଭିତରେ ଏହି ଧାରଣା ଭାବନା ନ ଆସିବ, ଦେଶର ଦୁଃସ୍ଥିତି ହଟିବ ନାହିଁ କି ସାଧାରଣ ଲୋକଟିଏ ସୁଖ ଶାନ୍ତିରେ ରହିପାରିବ ନାହିଁ, ଦେଶର ସାମ୍ପ୍ରତିକ ପରିସ୍ଥିତିରେ ଗୁରୁତ୍ୱର ଶକ୍ତି ଓ ଆର୍ଥିକ ସଙ୍କଟ ଭିତରେ ଦୂରଦ୍ରଷ୍ଟା ବାପୁଜୀଙ୍କର ଏହି ଉକ୍ତି କେତେ ପ୍ରାସଙ୍ଗିକତା ତାହା ବିଚାର କରିବାର କଥା। ବସ୍ତୁତଃ ଆବଶ୍ୟକତା ଅନୁସାରେ ଯଦି ଆମେ ବସ୍ତୁର ଉପଯୋଗ କରିବା, ତେବେ କୌଣସି ବସ୍ତୁର ଅଭାବ ପରିଲକ୍ଷିତ ହେବ ନାହିଁ। ସୁଖୀ ଓ ସମୃଦ୍ଧ ସମାଜ ଗଠନ ଦିଗରେ ଆମେ ଅଗ୍ରସର ହୋଇପାରିବା। ଦୁରୁପଯୋଗ ପ୍ରତ୍ୟେକ କ୍ଷେତ୍ରରେ ଅଭାବର ଜନନୀ ହୋଇ ପରବର୍ତ୍ତୀ ସମୟରେ ସଙ୍କଟକୁ ଆମନ୍ତ୍ରଣ କରିଥାଏ। ଦୃଷ୍ଟିଭଙ୍ଗୀରେ ମାନସିକତାରେ ପରିବର୍ତ୍ତନ ଆସିଲେ ହିଁ ଦୁରୁପଯୋଗ ରୂପକ ବ୍ୟାଧିର ଦୂରୀକରଣ କରାଯାଇପାରିବ।
1: ଶୁଣୁଥିଲେ ଚେତନା ଚିନ୍ତନ, ଉପସ୍ଥାପନ କରିଥିଲେ ଶ୍ରୀ ସଚ୍ଚିଦାନନ୍ଦ ମଲ୍ଲିକ। ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ବିରଚିତ ଶ୍ରୀମଦ୍ ଭାଗବତ।

ଶ୍ରୀକୃଷ୍ଣ ଉଦ୍ଧବଙ୍କୁ ଅସତ୍ସଙ୍ଗର ପରିଣାମ ବୁଝାଇଛନ୍ତି। ଅଜିତେନ୍ଦ୍ରିୟ ମଣିଷ କର୍ମଦୋଷରୁ ଅସତ୍ସଙ୍ଗ ଲାଭ କରିଥାଏ, ତଦ୍ୱାରା ଦିନୁ ଦିନ ଅଧର୍ମ ବଢ଼େ। ମୃତ୍ୟୁ ପରେ ସେ ନର୍କକୁ ଯାଏ, ଆଉ ନର୍କ କଷ୍ଟ ଭୋଗ ପରେ ପାପକ୍ଷୟ ହୁଏ ନାହିଁ। ମଣିଷ ବୃକ୍ଷଲତାଦି କି ସିଂହ ଶୃଗାଳାଦି ଯୋନି ପ୍ରାପ୍ତ ହୁଏ। ପ୍ରବୃତ୍ତି ମାର୍ଗର ଯେତେ କର୍ମ ଅଛି, ସବୁର ଫଳ ହେଉଛି ଦୁଃଖ।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା 20 ତାରିଖ ଦିନିକିଆ ଓଡ଼ିଶା ଗସ୍ତତି ଆସିବେ। ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗ କଲେଇକୁଣ୍ଡାନୁ ବାୟୁସେନାର ଖାସ୍ ହେଲିକପ୍ଟରଟି ଆସିକରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ଗାଁ ପାହାଡ଼ପୁରକେ ଯିବେ। ସେଠାରେ ପ୍ରଧାନମନ୍ତ୍ରୀ ସ୍ଥାନୀୟ ବାସିନ୍ଦାଙ୍କର ପୂଜାସ୍ଥଳୀ ଗୋଷାଣୀ ପୀଠକେ ଯାଇକରି ପୂଜାର୍ଚ୍ଚନା କରିବେ। ପ୍ରଧାନମନ୍ତ୍ରୀ ପାଖାପାଖି ଘଣ୍ଟେ ରାଷ୍ଟ୍ରପତିଙ୍କର ଗାଁ ରହିବେ। ତା'ର ଉତ୍ତର ପ୍ରଧାନମନ୍ତ୍ରୀ ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ହେବାର୍କେ ଥିବା ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମଟି ଯୋଗ ଦେଇକରି ବହୁଟେ ପ୍ରକଳ୍ପର ଉଦ୍ଘାଟନ ଆଉ ଶିଳାନ୍ୟାସ କରବାର ସହିତ ଗୋଟେ ସାଧାରଣ ସଭାକେ ବିଲ୍ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତକେ ନଜରଟି ରଖିକରି ରାଜ୍ୟ ସରକାରଙ୍କ ତରଫୁ ପ୍ରସ୍ତୁତି ଜୋରଦାର ହୋଇଛି। ପଶ୍ଚିମବଙ୍ଗର ଦୀଘା ଶ୍ରୀଜଗନ୍ନାଥ ମନ୍ଦିର ନାଁରୁ ଧାମ ଶବ୍ଦ ହଟାଯିବାର ଉତ୍ତରୁ ଗଲାକାଲି ପୁରୀ ଟାଉନ୍ ହଲ୍ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଶ୍ରୀଜଗନ୍ନାଥ ଭକ୍ତ ସେବା ସଂସ୍ଥାନ ତରଫୁ ଗଣସମ୍ବର୍ଦ୍ଧନା ଦିଆଯାଇଛି। ସନାତନ ସଂସ୍କୃତି ଓ ଶାସ୍ତ୍ରୀୟ ବିଧିବିଧାନ ଅନୁସାରେ ସାରା ପୃଥିନ ଖାଲି ପୁରୀ ହିଁ ଗୁଟେନ ଶ୍ରୀଜଗନ୍ନାଥ ଧାମ ବୋଲି ଏ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍। ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ଜରିଆ ପଶ୍ଚିମବଙ୍ଗର ନୂଆ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ସହିତ ଆଲୋଚନା ଉତ୍ତରୁ ଦୀଘା ମନ୍ଦିର ନାଁରୁ ଧାମ ଶବ୍ଦକେ ପୂରାପୂରି ହଟାଯାଇଛି। ଶ୍ରୀଜଗନ୍ନାଥ ସଂସ୍କୃତିର ସୁରକ୍ଷା ପ୍ରସାର ଆଉ ଶ୍ରୀମନ୍ଦିରର ଶାସ୍ତ୍ରୀୟ ପରମ୍ପରାର ସଂଗଠନ ଲାଗି ରାଜ୍ୟ ସରକାର ସବୁବେଳେ ତତ୍ପର ରହିଥିବେ ବୋଲି ମୁଖ୍ୟମନ୍ତ୍ରୀ ଏ ଅବସରରେ କହିଛନ୍। ଭୋଟର ତାଲିକାକେ ନିର୍ଭୁଲ ଆଉ ସ୍ୱଚ୍ଛ କରିବା ଲାଗି ରାଜ୍ୟ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ଅଭିଯାନ ରେକର୍ଡ ସଂଖ୍ୟକ 99.14% ପହଞ୍ଚିଛି। ସେନ୍ତା ଏପ୍ତକ ରାଜ୍ୟର 1,43,16,29 ଜଣଙ୍କର ଡିଜିଟାଇଜେସନ୍ କରାଯାଇଛି। ଏହି ସଂଶୋଧନ ପ୍ରକ୍ରିୟାଟି ଫର୍ମ ବାଣ୍ଟବାର ଆଉ ଦାଖଲ ସମୟ ଜୁନ୍ 28 ତାରିଖ ରହିଛି। ଏଥିଲାଗି ସବୁ ଯୋଗ୍ୟ ହିତାଧିକାରୀମାନଙ୍କୁ ନିଜର ପରିଗଣନା ଫର୍ମ ଜଲ୍ଦି ଦାଖଲ କରବାର୍କେ କୁହାଯାଇଛି। ରାଜ୍ୟ ସରକାର ସଫେଇ କର୍ମଚାରୀମାନଙ୍କର ସୁରକ୍ଷା ମର୍ଯ୍ୟାଦା ଓ ସାମଗ୍ରିକ କଲ୍ୟାଣକେ ସୁନିଶ୍ଚିତ କରିବା ଲାଗି ବହୁଟେ ପଦକ୍ଷେପ ନେଉଛନ୍ ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ତରଫରୁ କୁହାଯାଇଛି।

0: चितवान् यत् अस्मिन् वर्षे एकसहस्राधिक रिक्तस्थानेषु लोकसेवा मुख्यपरीक्षायाः कृते आहत्य 13,000 अभ्यर्थिनः चिताः सन्ति। परीक्षार्थिनः UPSC इत्यस्य आधिकारिक वेबफलके upsc.gov.in इत्यत्र प्राथमिक परीक्षाफलं द्रष्टुं शक्नुवन्ति। इति वार्ताः।
1: ଶୁଣୁଥିଲେ ସଂସ୍କୃତରେ ସମ୍ବାଦ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଆକାଶବାଣୀ ଭବାନୀପାଟଣା ଶୁଣନ୍ତୁ ଆଜି କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସକାଳ 7:25 ଶୁଣିବେ ଓଡ଼ିଆରେ ଆଲୋଚନା ଲୋକ ଜୀବନରେ ବିଶ୍ୱାସର ଭୂମିକା। ଆଲୋଚକ ଡକ୍ଟର ଅଜିତ କୁମାର ବେହେରା। ଚାଷର କଥା 7:40। 7:45 ଶୁଣିବେ ସଙ୍ଗୀତ ଲହରୀରେ କେତେଗୋଟି ଆଧୁନିକ ଗୀତ। ଶିଳ୍ପୀ ଶାନ୍ତିରାଜ ଖୋସଲା। ଗୀତ ଗୀତାଞ୍ଜଳି 8:30। ଏଥିରେ ଶୁଣିବେ ଭକ୍ତି ଗୀତ। ଶିଳ୍ପୀ ପ୍ରଶାନ୍ତ ପାଢ଼ୀ। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ ଶୁଣିପାରିବେ 8:45। ପ୍ରଯୋଜନା ପ୍ରସନ୍ନଜିତ ମହାନ୍ତି, ଡକ୍ଟର ଶାନ୍ତନୁ କୁମାର ରଥ। ହିନ୍ଦୀ କଥାଚିତ୍ର ଗୀତ 9:00। ଓଡ଼ିଆ କଥାଚିତ୍ର ଗୀତ ଶୁଣିପାରିବେ 9:30। ବିଶେଷ କାର୍ଯ୍ୟକ୍ରମ ଖୋଲା ଜରକା ପ୍ରଚାର କରିବ ଦିନ 10:10। ଦିନ 12:00 ଶୁଣିବେ ସୁଗମ ସଙ୍ଗୀତ। ଗାଁ ମାର କଥା ପ୍ରଚାର କରିବ 12:30। ଚାଷର କଥା ଶୁଣିପାରିବେ 1:10। 1:20 ଶୁଣିବେ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତିରୂପା। ହିନ୍ଦୀ କଥାଚିତ୍ର ଗୀତ ପ୍ରଚାର କରିବୁ ଦିନ 2:45। ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ 5:00। ଯୁବବାଣୀ 5:30। ଲୋକଗୀତ କ୍ରମରେ ଘୁମରା ଗୀତ ଶୁଣିପାରିବେ 6:30। ଜିଲ୍ଲା ହାଲଚାଲରେ ସମ୍ବଲପୁର ଜିଲ୍ଲା ସମ୍ପର୍କରେ ଶୁଣିବେ 7:25 ଆକାଶବାଣୀ କଟକ କେନ୍ଦ୍ରରୁ। ଚାଷବାସ ଶୁଣିବେ 7:30। ସମବେତ କଣ୍ଠରେ ଦେଶବନ୍ଦନା ପ୍ରଚାର କରିବ 8:00। 8:15 ଶୁଣିବେ ହିନ୍ଦୀ ଭକ୍ତି ଗୀତ। ସ୍ପର୍ଶକାନ 8:30। ସ୍ପଟଲାଇଟ୍ 9:15। ମନିଟକ୍ ଏଣ୍ଡ ମନ୍ଥନ 9:30। ଏହି ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଅନୁରୋଧରେ ହିନ୍ଦୀ କଥାଚିତ୍ର ଗୀତ ଶୁଣିପାରିବେ 10:00। ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ପ୍ରଚାର କରିବ 10:30। 11:10 ଶୁଣିବେ କେନ୍ଦ୍ର ସରକାରଙ୍କ 12ବର୍ଷ କାର୍ଯ୍ୟକାଳ ପୂର୍ତ୍ତି ଅବସରରେ ବିଶେଷ କାର୍ଯ୍ୟକ୍ରମ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ଏହା ଥିଲା ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା, ଆମର ପରବର୍ତ୍ତୀ ପ୍ରସାରଣ ଶୁଣନ୍ତୁ ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
3: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
4: ଗାଁରୁ ସହର ଯାଏ ସବୁ ସ୍ଥାନରେ
3: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
4: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
3: କେବଳ ଆକାଶବାଣୀ।

ବନସ୍ତିଡାକିଲା ଗଜନ ଗାଁଠୁ ସହରେ ରଜ ମଉଜ ରଜ ଦୋଳି ମା ମାନଙ୍କ ହାତ ତିଆରି ପିଠା ପସରା ମିଠା ପାନର ନିଆରା ସ୍ୱାଦ ଏସବୁକୁ ଏଥରର ରଜରେ ସୁଭଦ୍ରା ଶକ୍ତି କରିଛି ଆହୁରି ସମୃଦ୍ଧ। ଏସଏଚଜି ମା

ହାତ ତିଆରି ଆରିସା କାକରା ମଣ୍ଡା ଚକୁଳି ଓ ଅନ୍ୟାନ୍ୟ ସୁସ୍ୱାଦୁ ପିଠାର ମହକ ରଜରେ ପହଞ୍ଚୁଛି ଆପଣଙ୍କ ନିକଟରେ। ଜୁନ୍ 12 ରୁ 16 ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର ଶହୀଦନଗରଠୁ ନେଇ ଏସ୍ପ୍ଲାନେଟ୍, ଇନ୍ଫୋସିଟି, ନନ୍ଦନକାନନ ଓ ସହରର ପ୍ରମୁଖ ସ୍ଥାନରେ ବୁଲୁଛି ପିଠା ଅନ୍ ହ୍ୱିଲ୍। ଏହା କେବଳ ପିଠାର ସମ୍ଭାର ନୁହେଁ, ଏହା ହେଉଛି ଆମ ପରମ୍ପରା ଓ ନାରୀ ସଶକ୍ତିକରଣର ପରିଚୟ। ଆସନ୍ତୁ ଏହି ରଜରେ ଓଡ଼ିଶାର ଖାଣ୍ଟି ପାରମ୍ପରିକ ପିଠାର ମଜା ନିଅନ୍ତୁ ଏବଂ ସୁଭଦ୍ରା ଶକ୍ତିର ପ୍ରୟାସକୁ ସମର୍ଥନ କରନ୍ତୁ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଶନିବାର ଦିନ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଗସ୍ତ ଅବସରରେ ଶ୍ରୀ ମୋଦି ରାଜ୍ୟ ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ପାଳନ ଅବସରରେ ମୟୂରଭଞ୍ଜ ଜିଲ୍ଲା ଦାଣ୍ଡବୋଷଠାରେ ଆୟୋଜିତ ହେବାକୁ ଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବେ। ତେବେ ଏହା ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗାଁ ପରିଦର୍ଶନ କରିବାର କାର୍ଯ୍ୟସୂଚୀ ରହିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ଦିନ ଓଡ଼ିଶା ଗସ୍ତରେ ଆସୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ଲୋଭାକିଆର ସର୍ବୋଚ୍ଚ ନାଗରିକ ସମ୍ମାନ ଦ ଅର୍ଡର ଅଫ୍ ଦ ହ୍ୱାଇଟ୍ ଡବଲ୍ କ୍ରସ୍ ଫାଷ୍ଟ କ୍ଲାସ୍ରେ ସମ୍ମାନିତ ହୋଇଛନ୍ତି। ସ୍ଲୋଭାକିଆ ଗସ୍ତ ଅବସରରେ ଶ୍ରୀ ମୋଦିଙ୍କୁ ରାଷ୍ଟ୍ରପତି ପିଟର ପେଲେଗ୍ରିନି ଏହି ସମ୍ମାନ ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସମ୍ମାନ ପାଇଁ ସ୍ଲୋଭାକିଆର ଶୀର୍ଷ ନେତୃତ୍ୱ ଏବଂ ଜନସାଧାରଣଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଏହି ସମ୍ମାନ 140 କୋଟି ଭାରତୀୟଙ୍କର ଏବଂ ଦୁଇ ଦେଶ ମଧ୍ୟରେ ଦୃଢ଼ ବନ୍ଧୁତ୍ୱର ଏକ ପ୍ରତିଫଳନ ବୋଲି ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରିଛନ୍ତି। ପୁରୀ ଶ୍ରୀମନ୍ଦିରର ଶାସ୍ତ୍ରୀୟ ପରମ୍ପରା ଏବଂ ମହାପ୍ରଭୁଙ୍କ ମର୍ଯ୍ୟାଦା ରକ୍ଷା ପାଇଁ ସରକାର ଗୁରୁତ୍ୱ ପ୍ରଦାନ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ପୁରୀ ଟାଉନ୍ହଲ୍ଠାରେ ଗତକାଲି ଅନୁଷ୍ଠିତ ଏକ ନାଗରିକ ସମ୍ବର୍ଦ୍ଧନା ସମାରୋହରେ ଯୋଗଦେଇ ଶ୍ରୀ ମାଝୀ ଦୀଘା ଜଗନ୍ନାଥ ମନ୍ଦିରରୁ ଧାମ ଶବ୍ଦ ପ୍ରତ୍ୟାହାରକୁ ସ୍ୱାଗତ କରିଛନ୍ତି। ଏହି ଶବ୍ଦର ବ୍ୟବହାର ଆଧ୍ୟାତ୍ମିକତା ପ୍ରତି କୁଠାରଘାତ ଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଦୀଘା ଜଗନ୍ନାଥ ମନ୍ଦିରରୁ ଧାମ ଶବ୍ଦ ପ୍ରତ୍ୟାହାର ପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏହି ସମ୍ବର୍ଦ୍ଧନା ସମାରୋହ ଆୟୋଜିତ ହୋଇଥିଲା। ରାଜ୍ୟ ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ପାଳନ ଅବସରରେ ଭଦ୍ରକ ଶହୀଦ ସ୍ମୃତି ଭବନ ଟାଉନ୍ହଲ୍ଠାରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏଥିରେ ଯୋଗଦେଇ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ଜନକଲ୍ୟାଣକାରୀ ପଦକ୍ଷେପଗୁଡ଼ିକ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ବିକାଶର ଧାରା ଶୀର୍ଷକ ପ୍ରଦର୍ଶନୀକୁ ଶ୍ରୀମତୀ ପରିଡ଼ା ଉଦ୍ଘାଟନ କରିଥିଲେ। ରାଜ୍ୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟାରେ ଗତକାଲି ସୁଦ୍ଧା 99.14% ପରିଗଣନା ଫର୍ମ ବଣ୍ଟନ କରାଯାଇସାରିଛି। ଏପର୍ଯ୍ୟନ୍ତ 42.86% ଅର୍ଥାତ୍ 1,43,16,29 ଜଣ ଭୋଟରଙ୍କର ଡିଜିଟାଇଜେସନ୍ କରାଯାଇସାରିଛି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଭଦ୍ରକ ଜିଲ୍ଲା ଧାମରାର ଏପିଜେ ଅବଦୁଲ କଲାମ ଦ୍ୱୀପରୁ ଗତକାଲି ଦୂରଗାମୀ କ୍ରୁଜ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ପ୍ରତିଷ୍ଠାନ ଦେଇଥିବା ସୂଚନା ଅନୁଯାୟୀ ସ୍ୱଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ଏହି କ୍ଷେପଣାସ୍ତ୍ର ବିଭିନ୍ନ ସ୍ତରରେ ପରୀକ୍ଷଣକୁ ସଫଳତାର ସହ ସମ୍ପନ୍ନ କରିଛି। ପରୀକ୍ଷଣ ସମୟରେ ଡିଆର୍ଡିଓ, ଭାରତୀୟ ନୌସେନା ଏବଂ ବାୟୁସେନାର ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ। ଚଳିତ ବର୍ଷର ସିଭିଲ୍ ସର୍ଭିସେସ୍ ପ୍ରିଲିମିନାରୀ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି। କେନ୍ଦ୍ରୀୟ ଲୋକସେବା ଆୟୋଗ ୟୁପିଏସ୍ସି ଦେଇଥିବା ସୂଚନା ଅନୁଯାୟୀ 13,000 ଅଧିକ ପ୍ରାର୍ଥୀ ମୁଖ୍ୟ ପରୀକ୍ଷା ପାଇଁ ମନୋନୀତ ହୋଇଛନ୍ତି। ୟୁପିଏସ୍ସିର ସରକାରୀ ୱେବ୍ସାଇଟ୍ upsc.gov.inରେ ପରୀକ୍ଷା ଫଳ ଅପ୍ଲୋଡ୍ କରାଯାଇଛି। ପରୀକ୍ଷାର୍ଥୀ ଡାଉନ୍ଲୋଡ୍ କରି ଏ ସମ୍ପର୍କିତ ସୂଚନା ପାଇପାରିବେ ବୋଲି ୟୁପିଏସ୍ସି ପକ୍ଷରୁ ସୂଚନା ଦିଆଯାଇଛି। ସୁରକ୍ଷିତ ନିଟ୍ ୟୁଜି ପୁନଃ ପରୀକ୍ଷା ଏବଂ ପରିଚାଳନାଗତ ପ୍ରସ୍ତୁତି ନେଇ ସ୍ୱରାଷ୍ଟ୍ର ସଚିବ ଗୋବିନ୍ଦ ମୋହନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ପରୀକ୍ଷା କେନ୍ଦ୍ରରେ ମୌଳିକ ସୁବିଧା ସୁଯୋଗ ଏବଂ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ନେଇ ଶ୍ରୀ ମୋହନ ସମୀକ୍ଷା କରିଛନ୍ତି। ଛାତ୍ରଛାତ୍ରୀଙ୍କ ଯାତ୍ରାକୁ ସୁବ୍ୟବସ୍ଥିତ କରିବା ଏବଂ ପରୀକ୍ଷା କେନ୍ଦ୍ରରେ ସୁରକ୍ଷା ମାର୍ଗଦର୍ଶିକାର ଦୃଢ଼ ଅନୁପାଳନ ଉପରେ ଶ୍ରୀ ମୋହନ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପରାମର୍ଶ ଦେଇଛନ୍ତି। ରାଜ୍ୟର କୃଷିଭିତ୍ତିକ ରଜପର୍ବର ତୃତୀୟ ଦିନରେ ଆଜି ଭୂମି ଦହନ ପାଳନ କରାଯାଉଛି। ଆସନ୍ତାକାଲି ବସୁମତୀ ସ୍ନାନ ସହ ରଜପର୍ବ ଶେଷ ହେବ। ରାଜ୍ୟର ବିଭିନ୍ନ ପ୍ରାନ୍ତରେ ରଜପର୍ବ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଉଥିବା ବେଳେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଏବଂ ପ୍ରତିଯୋଗିତାମାନ ଅନୁଷ୍ଠିତ ହେଉଛି। ଲିଙ୍କ ଟ୍ରେନ୍ ବିଳମ୍ବ ଯୋଗୁଁ ଆଜି ପୁରୀ ହାଉଡ଼ା ଶତାବ୍ଦୀ ଏକ୍ସପ୍ରେସ୍ ଟ୍ରେନ୍ର ଉଭୟପଟ ଚଳାଚଳକୁ ବାତିଲ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ

0: ବ୍ୟକ୍ତିଙ୍କୁ ରେଳବାଇ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏଲନିନୋ ପ୍ରଭାବକୁ ଦୃଷ୍ଟି ରଖି ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ବିଭାଗୀୟ ଅଧିକାରୀଙ୍କୁ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ନିର୍ଦ୍ଦେଶ ଦେଇଛନ୍ତି। ଲୋକସେବା ଭବନରେ ଗତକାଲି ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ଏଲନିନୋ ପ୍ରଭାବରେ ବର୍ଷାର ସ୍ଥିତି, ଜଳଭଣ୍ଡାରର ଜଳସ୍ତର, କୃଷି କାର୍ଯ୍ୟକଳାପ ଏବଂ ଜଳସମ୍ପଦର ନିରନ୍ତର ସମୀକ୍ଷା କରି ଆବଶ୍ୟକ ପୂର୍ବ ପ୍ରସ୍ତୁତି ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି। ପାଗ ଅନୁକୂଳ ଥିବାରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ଆଉ କେତେକ ଅଞ୍ଚଳକୁ ଗତକାଲି ସ୍ପର୍ଶ କରିଛି। ତେବେ ଆସନ୍ତା ପାଞ୍ଚ ଦିନ ମଧ୍ୟରେ ଅନ୍ୟ ଜିଲ୍ଲାଗୁଡ଼ିକୁ ସ୍ପର୍ଶ କରିବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି। ଚଳିତ ସପ୍ତାହ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିପାରେ। ଗତକାଲି ରାଜ୍ୟର ସର୍ବାଧିକ ଦିନ ତାପମାତ୍ରା 42.5 ଡିଗ୍ରୀ ସେଲ୍ସିୟସ୍ ବୌଦ୍ଧଠାରେ ରେକର୍ଡ କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ, ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଅର୍ଷ ରୋଗର ହୋମିଓପାଥିକ ଚିକିତ୍ସା। ଆଲୋଚନା କରିଛନ୍ତି ଡାକ୍ତର ବିକ୍ରମ କେଶରୀ ମିଶ୍ର।
2: ବର୍ତ୍ତମାନ ସମୟରେ ମନୁଷ୍ୟର ଚଳଣି ତଥା ଜୀବନଶୈଳୀରେ ଅନିୟମିତତା, ଉପଯୁକ୍ତ ସନ୍ତୁଳିତ ଖାଦ୍ୟ ଅଭ୍ୟାସର ଅଭାବ, ଶାରୀରିକ ପରିଶ୍ରମ ଓ ବ୍ୟାୟାମର ଅଭାବ ଯୋଗୁଁ ଅର୍ଶ ଏକ ସାଧାରଣ ରୋଗରେ ପରିଣତ ହୋଇସାରିଲାଣି। ପ୍ରଥମେ ଆମେ ଜାଣିବା ଅର୍ଶ କ'ଣ। ଅର୍ଶକୁ ଇଂରାଜୀରେ ପାଇଲ୍ସ ବା ଡାକ୍ତରୀ ଭାଷାରେ ହାମରଏଡ୍ କୁହାଯାଏ। ମଣିଷ ଶରୀରରେ ଖାଦ୍ୟନଳୀ ପାଟିରୁ ଆରମ୍ଭ ହୋଇ ଆନସ୍ ବା ମଳଦ୍ୱାର ପାଖରେ ଶେଷ ହୋଇଛି। ଖାଦ୍ୟନଳୀର ଶେଷ ଭାଗକୁ ଲାର୍ଜ ଇଣ୍ଟେଷ୍ଟାଇନ୍ ବା ବୃହଦନ୍ତ କୁହାଯାଏ। ଏହା କୋଲନ୍ରୁ ଆରମ୍ଭ ହୋଇ ରେକ୍ଟମ୍ ଓ ଆନସ୍ରେ ଶେଷ ହୋଇଛି। ଏହି ରେକ୍ଟମ୍ ଓ ଆନସ୍ର ତଳ ଭାଗରେ ଥିବା ଶିରା ଫୁଲିଯାଇ ଏକତ୍ରୀକରଣ ହେବା ଦ୍ୱାରା ଏଥିରେ ଚାପ ସୃଷ୍ଟି ହୋଇ ଭୀଷଣ ଯନ୍ତ୍ରଣା ହୋଇଥାଏ। ଏହି ଫୁଲିଯାଉଥିବା ଶିରାଗୁଡ଼ିକୁ ହାମୋରିଡାଲ ଭେନ୍ ମଧ୍ୟ କୁହାଯାଏ। ଏଣୁ ଅର୍ଶ ହେଉଛି ସେହି ରୋଗ ଯେଉଁଥିରେ ମଳଦ୍ୱାର ନିକଟରେ ଥିବା ଶିରାଗୁଡ଼ିକ ଅତ୍ୟଧିକ ଚାପ କାରଣରୁ ଫୁଲିଯାଇ ସାମୂହିକ ଭାବରେ ଫୁଲିବା ପରି ଦେଖାଯିବା ସହିତ ଭୀଷଣ ଯନ୍ତ୍ରଣା ସୃଷ୍ଟି କରନ୍ତି। ସାଧାରଣତଃ ମଳଦ୍ୱାର ନିକଟ ଶିରା ଭିତରେ ଅତ୍ୟଧିକ ଚାପ ସୃଷ୍ଟି ହେଲେ ଏହା ସେହି ଶିରାକୁ ଫୁଲାଇ ଦିଏ ଏବଂ ଏହା ଫାଟିଯାଇ ଭୀଷଣ ଯନ୍ତ୍ରଣା ସହିତ ରକ୍ତକ୍ଷରଣ ହୁଏ। କେତେକ ଅର୍ଶ ଅତ୍ୟଧିକ ଫୁଲିଯାଇ ଟାଣ ହୋଇଥାଏ, ଭୀଷଣ ଯନ୍ତ୍ରଣା ହୁଏ କିନ୍ତୁ ରକ୍ତ ବୁହେ ନାହିଁ। ଅତ୍ୟଧିକ ଚାପ ସୃଷ୍ଟି ହେବାର କାରଣ ହେଉଛି ଅଧିକ କୋଷ୍ଠକାଠିନ୍ୟ। ମଳଦ୍ୱାରର ମାଂସପେଶୀରେ ଅଧିକ ବଳ ପ୍ରୟୋଗ ହୁଏ ଯାହାକି ଅଧିକ ଆଭ୍ୟନ୍ତରୀଣ ଉଦର ଚାପ ଯୋଗୁଁ ହୋଇଥାଏ। ଅର୍ଶର ପ୍ରଧାନ କାରଣଗୁଡ଼ିକ ହେଉଛି ଅତିରିକ୍ତ କୋଷ୍ଠକାଠିନ୍ୟ। ଶରୀରରେ ଆଭ୍ୟନ୍ତରୀଣ ଉଦର ଚାପ ବଢ଼ିବା ଦ୍ୱାରା ମଳଦ୍ୱାର ମାଂସପେଶୀରେ ଚାପ ବଢ଼େ। ଦୀର୍ଘ ସମୟ ଝାଡ଼ା ବସିବା, କୁନ୍ଥାଇବା ଓ ବଳ ପ୍ରୟୋଗ ପୂର୍ବକ ଝାଡ଼ା ହେବାକୁ ଚେଷ୍ଟା କରିବା, ଗର୍ଭାବସ୍ଥା, ବୃଦ୍ଧାବସ୍ଥା, ବଂଶାନୁକ୍ରମିକ କାରଣ, ତନ୍ତୁଜାତୀୟ ଖାଦ୍ୟ ଅଭାବରୁ ଟାଣ ଝାଡ଼ା ହେବା, ପୁରୁଣା ଅତ୍ୟଧିକ ଅମ୍ଳ ରୋଗ ବା ପୁରୁଣା ଗ୍ୟାସ ବେମାରୀ, ଗୋଟେ ଜାଗାରେ ଦୀର୍ଘ ସମୟ ଧରି ସ୍ଥିର ହୋଇ ବସିବା, ଶାରୀରିକ ପରିଶ୍ରମ ଓ ବ୍ୟାୟାମର ଅଭାବ, ମୋଟାପଣ ବା ମେଦ ବୃଦ୍ଧି ବା ଓଜନ ବୃଦ୍ଧି, ଦୀର୍ଘ ଦିନ ଧରି ତରଳ ଝାଡ଼ା ହେବା ଇତ୍ୟାଦି। ଅର୍ଶ ରୋଗର ଲକ୍ଷଣ ଗୁଡ଼ିକ ହେଉଛି ଝାଡ଼ା ବସିବା ସମୟରେ, ଝାଡ଼ା ବସିବା ପରେ କିମ୍ବା ଝାଡ଼ା ସହିତ ମିଶି ରକ୍ତ ପଡ଼ିଥାଏ। ଝାଡ଼ା ବସିବା ସମୟରେ ଓ ଝାଡ଼ା ବସିବା ପରେ ଅତିରିକ୍ତ ଯନ୍ତ୍ରଣା ହୁଏ। ଅର୍ଶ ଶିରାରେ ଏକ ପ୍ରକାରର ଫୁଲା ସୃଷ୍ଟି ହୁଏ। ମଳଦ୍ୱାର ଭାରି ଜୋରରେ କୁଣ୍ଡାଇ ହୁଏ। ମଳଦ୍ୱାର ଭିତରେ ଓ ଚାରିପଟରେ ଭାରି ଜୋରରେ ଜଳାପଡ଼ା ହୁଏ। ମଳଦ୍ୱାର ନିକଟ ଶିରାଗୁଡ଼ିକ ଧଗଧଗ ହୋଇ ବିନ୍ଧେ ଓ ଯନ୍ତ୍ରଣା ହୁଏ। ଅର୍ଶ ରୋଗ ପାଇଁ ହୋମିଓପାଥିରେ ସଫଳ ଚିକିତ୍ସା ରହିଛି। ପ୍ରାରମ୍ଭିକ ଅବସ୍ଥାରେ ଉପଯୁକ୍ତ ଡାକ୍ତରଙ୍କର ପରାମର୍ଶ ନେବା ଆବଶ୍ୟକ। ସମସ୍ତ ଲକ୍ଷଣ ଯଥା ଅତ୍ୟଧିକ ରକ୍ତକ୍ଷୟ, ଯନ୍ତ୍ରଣା, ପୋଡ଼ାଜଳା, ମଳଦ୍ୱାର କୁଣ୍ଡା ହେବା ଇତ୍ୟାଦି ସଠିକ୍ ହୋମିଓପାଥିକ ଔଷଧ ସେବନ ଦ୍ୱାରା ଖୁବ୍ ଶୀଘ୍ର ଭଲ ହୋଇଥାଏ। ହୋମିଓପାଥି ଔଷଧ ଦ୍ୱାରା ଅର୍ଶରୋଗୀ ଦୀର୍ଘସ୍ଥାୟୀ ତଥା ଫଳପ୍ରଦ ସୁସ୍ଥତା ଲାଭ କରେ। ହୋମିଓପାଥିରେ ରୋଗର କାରଣ ସହିତ ଏହାର ଲକ୍ଷଣ ଏବଂ ରୋଗର ଲକ୍ଷଣ କେତେବେଳେ ବଢ଼ୁଛି ଓ କମୁଛି, ଖାଦ୍ୟ ଶୈଳୀ ଓ ଜୀବନଚର୍ଯ୍ୟାକୁ ଲକ୍ଷ୍ୟ କରି ଔଷଧ ନିର୍ବାଚନ କରାଯାଏ। ଅର୍ଶ ପାଇଁ ସିଜ୍ ବାଥ୍ ଅତ୍ୟନ୍ତ ଜରୁରୀ। ଏଥିରେ ଅଳ୍ପ ଉଷୁମ ପାଣିରେ ରୋଗୀ ଯଦି ମଳଦ୍ୱାରକୁ ବୁଡ଼ାଇ ରଖି ବସେ ତେବେ ତାକୁ ବହୁତ ଆରାମ ଲାଗିବ, କିନ୍ତୁ ସନ୍ତୁଳିତ ଆହାର, ତନ୍ତୁଜାତୀୟ ଖାଦ୍ୟ, ଶାରୀରିକ ବ୍ୟାୟାମ, ମେଦ ହ୍ରାସ, ମଝିରେ ମଝିରେ ଚଲାବୁଲା କରିବା ଅର୍ଶ ରୋଗୀ ପାଇଁ ଅତ୍ୟନ୍ତ ଜରୁରୀ। ଔଷଧ ସେବନ ସହିତ କେତେକ ବାରଣ ଯଥା ରୋଗୀ ବେଶୀ ତେଲ ମସଲା, ଲଙ୍କା ଗୁଣ୍ଡ, ସୋରିଷ ବଟା, ଅତିରିକ୍ତ ଖଟା ଖାଦ୍ୟ, ବାସି ଖାଦ୍ୟ ଖାଇବ ନାହିଁ, ଅତିରିକ୍ତ ମାଂସ ବା ଚର୍ବିଜାତୀୟ ଖାଦ୍ୟ ଖାଇବ ନାହିଁ, ତଟକା ପନିପରିବା ଓ ଫଳ ଖାଇବା ଦରକାର। ସଠିକ୍ ଆହାର ଗ୍ରହଣ କରିବା ସହିତ ଔଷଧୀୟ ଚିକିତ୍ସାରେ ରହିଲେ ନିଶ୍ଚିତ ରୂପରେ ଅର୍ଶ ରୋଗୀ ସ୍ଥାୟୀ ଭାବରେ ରୋଗମୁକ୍ତ ହୋଇ ସୁସ୍ଥ ହୋଇପାରିବ।

0: ସେ ସହଲା ଅମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣୁଥିଲେ ଅର୍ଶରୋଗର ହୋମିଓପାଥିକ ଚିକିତ୍ସା। ଆଲୋଚନା କରିଥିଲେ ଡାକ୍ତର ବିକ୍ରମ କିଶୋରୀ ମିଶ୍ର। ଶ୍ରୋତା ବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ସମୟ ବର୍ତ୍ତମାନ ସକାଳ 7:15। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଦୁଇ ଦେଶ ଗସ୍ତର ତୃତୀୟ ପର୍ଯ୍ୟାୟରେ ଆଜି ଫ୍ରାନ୍ସରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। ସ୍ଲୋଭାକିଆର ସର୍ବୋଚ୍ଚ ରାଷ୍ଟ୍ରୀୟ ସମ୍ମାନକୁ 140 crore ଭାରତୀୟ ଓ ଭାରତ ସ୍ଲୋଭାକିଆ ସମ୍ପର୍କ ପ୍ରତି ସମ୍ମାନ ବୋଲି କହିଲେ ଶ୍ରୀ ମୋଦି। ଅଯୋଧ୍ୟା ରାମ ମନ୍ଦିରରେ ଦାନ ଓ ମୂଲ୍ୟବାନ ସାମଗ୍ରୀର ଆତ୍ମସାତ ସମ୍ପର୍କରେ ଆଜିଠାରୁ ଆରମ୍ଭ ହେବ ତଦନ୍ତ। ପ୍ରକାଶ ପାଇଲା ଚଳିତ ବର୍ଷର ସିଭିଲ ସର୍ଭିସ ପ୍ରିଲିମିନାରୀ ପରୀକ୍ଷା ଫଳ ଏବଂ ଫିଫା ବିଶ୍ୱକପ୍ରେ ସ୍ପେନ୍ ସହ ମ୍ୟାଚ୍ ଅମୀମାଂସିତ ରଖିଲା କ୍ଷୁଦ୍ର ଦେଶ କେପ୍ ଭର୍ଦେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଦୁଇ ଦେଶ ଗସ୍ତର ତୃତୀୟ ପର୍ଯ୍ୟାୟରେ ଆଜି ଫ୍ରାନ୍ସର ଏଭିଆନ୍ରେ ପହଞ୍ଚିବେ। ସେଠାରେ ସେ G7 ସମ୍ମିଳନୀରେ ଅଂଶଗ୍ରହଣ କରିବେ। ଫ୍ରାନ୍ସରେ ପହଞ୍ଚିବା ପରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍ ଶ୍ରୀ ମୋଦିଙ୍କୁ ଔପଚାରିକ ଭାବେ ସ୍ୱାଗତ କରିବେ। ଏହି ସମ୍ମିଳନୀ କାଳରେ ପ୍ରଧାନମନ୍ତ୍ରୀ କାନାଡ଼ା ଓ ଯୁକ୍ତରାଷ୍ଟ୍ରର ପ୍ରଧାନମନ୍ତ୍ରୀଙ୍କ ସମେତ ଅନ୍ୟ ବିଶ୍ୱ ନେତୃବୃନ୍ଦଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଫ୍ରାନ୍ସର ଏଭିଆନ୍ଠାରେ 52ତମ G7 ଶିଖର ସମ୍ମିଳନୀ ଗତକାଲି ଆରମ୍ଭ ହୋଇଛି। ବିଶ୍ୱର ଅଗ୍ରଣୀ ଅର୍ଥନୀତି ସମ୍ପନ୍ନ ଦେଶଗୁଡ଼ିକର ନେତାମାନେ ଏଥିରେ ବିଭିନ୍ନ ପ୍ରମୁଖ ଆନ୍ତର୍ଜାତିକ ଆହ୍ୱାନ ଉପରେ ଆଲୋଚନା କରୁଛନ୍ତି। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍ ପ୍ରମୁଖ ଆନ୍ତର୍ଜାତିକ ଆହ୍ୱାନର ମୁକାବିଲା ପାଇଁ ମିଳିତ ଭାବେ କାର୍ଯ୍ୟ କରିବା ଶୀର୍ଷକ ବିଷୟବସ୍ତୁ ଉପରେ ଆଲୋଚନା କରିଥିବା ଜଣାପଡ଼ିଛି। ଶ୍ରୀ ମାକ୍ରନ୍ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ବ୍ରିଟେନ୍ ପ୍ରଧାନମନ୍ତ୍ରୀ କିର୍ ଷ୍ଟାର୍ମନ୍ଙ୍କ ସମେତ G7 ଦେଶଗୁଡ଼ିକର ନେତାମାନଙ୍କୁ ଔପଚାରିକ ଭାବେ ସ୍ୱାଗତ କରିଥିଲେ। ଏହି ସମ୍ମିଳନୀରେ ୟୁରୋପୀୟ କମିଶନ ଅଧ୍ୟକ୍ଷା ଉର୍ସୁଲା ଭନ୍ ଡେର୍ ଲେୟନ୍ ଏବଂ ୟୁରୋପୀୟ ପରିଷଦର ଅଧ୍ୟକ୍ଷ ଆଣ୍ଟୋନିଓ କୋଷ୍ଟା ମଧ୍ୟ ଯୋଗ ଦେଇଛନ୍ତି। ଏହି ତିନିଦିନିଆ ଶିଖର ସମ୍ମିଳନୀରେ ବିଶ୍ୱସ୍ତରୀୟ ଅସନ୍ତୁଳନ ହ୍ରାସ, ପ୍ରମୁଖ ଭୂ ରାଜନୈତିକ ସଙ୍କଟର ସମାଧାନ, ଶିଶୁମାନଙ୍କ ସମ୍ବନ୍ଧୀୟ ପ୍ରସଙ୍ଗ ଏବଂ ସଂଗଠିତ ଅପରାଧ ଓ ଅବୈଧ ଆର୍ଥିକ ପ୍ରଭାବ ବିରୋଧୀ ଲଢ଼େଇକୁ ସୁଦୃଢ଼ କରିବା ନେଇ ବିଚାର ବିମର୍ଶ କରାଯିବ ବୋଲି ଜଣାପଡ଼ିଛି। ସ୍ଲୋଭାକିଆର ରାଷ୍ଟ୍ରପତି ପିଟର ପେଲିଗ୍ରିନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ଲୋଭାକିଆର ସର୍ବୋଚ୍ଚ ରାଷ୍ଟ୍ରୀୟ ସମ୍ମାନ ଦ ଅର୍ଡର ଅଫ୍ ଦ ହ୍ୱାଇଟ୍ ଡବଲ୍ କ୍ରସ୍ ଫାର୍ଷ୍ଟ କ୍ଲାସ୍ ପ୍ରଦାନ କରିଛନ୍ତି। ଏହି ବିଶିଷ୍ଟ ସମ୍ମାନ ପାଇଁ ପ୍ରଧାନମନ୍ତ୍ରୀ ସ୍ଲୋଭାକିଆର ରାଷ୍ଟ୍ରପତି, ସରକାର ଏବଂ ସେଠାକାର ଜନସାଧାରଣଙ୍କ ପ୍ରତି ଆନ୍ତରିକ କୃତଜ୍ଞତା ଜ୍ଞାପନ କରିଛନ୍ତି। ସମ୍ମାନ ଗ୍ରହଣ ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତର 140 crore ଜନତା ଏବଂ ଭାରତ ସ୍ଲୋଭାକିଆ ମଧ୍ୟରେ ରହିଥିବା ଦୀର୍ଘସ୍ଥାୟୀ ବନ୍ଧୁତ୍ୱ ପ୍ରତି ଏହା ଏକ ସମ୍ମାନ। ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ପୁରସ୍କାର ଭାରତ ଓ ସ୍ଲୋଭାକିଆର ଜନସାଧାରଣଙ୍କ ମଧ୍ୟରେ ଥିବା ବିଶ୍ୱାସ ଓ ସ୍ନେହର ପ୍ରତୀକ। ଅଯୋଧ୍ୟା ରାମ ମନ୍ଦିରରେ ଦାନ ଓ ମୂଲ୍ୟବାନ ସାମଗ୍ରୀର ଆତ୍ମସାତ ସମ୍ପର୍କିତ ଅଭିଯୋଗର ତଦନ୍ତ ପାଇଁ ଗଠିତ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଆଜିଠାରୁ ତଦନ୍ତ ଆରମ୍ଭ କରିବ। ଲକ୍ଷ୍ନୌର ଡିଭିଜନାଲ କମିଶନର ବିଜୟ ବିଶ୍ୱାସ ପନ୍ତଙ୍କ ନେତୃତ୍ୱରେ ଗଠିତ ଏହି ଏସ୍ଆଇଟିରେ ପୁଲିସ୍ ମହାନିରୀକ୍ଷକ କିରଣ ଏସ୍ ଏବଂ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ନୀଲ ରତନ ସଦସ୍ୟ ଅଛନ୍ତି। ଦଳର ସମସ୍ତ ସଦସ୍ୟ ଗତକାଲି ଅଯୋଧ୍ୟାରେ ପହଞ୍ଚିସାରିଛନ୍ତି। ଗତକାଲି ସେମାନେ ଅଯୋଧ୍ୟାର କମିଶନର ଓ ଜିଲ୍ଲାପାଳଙ୍କ ସହ ରାମମନ୍ଦିର ପରିସର ପରିଦର୍ଶନ କରିଥିଲେ। ରାମମନ୍ଦିରରେ ଅର୍ପଣ କରାଯାଉଥିବା ଦାନ ଏବଂ ମୂଲ୍ୟବାନ ସାମଗ୍ରୀର ପରିଚାଳନାରେ ଅନିୟମିତତା ସମ୍ପର୍କିତ ଅଭିଯୋଗ ହେବା ପରେ ରାଜ୍ୟ ସରକାର ଏହି ଏସ୍ଆଇଟି ଗଠନ କରିଛନ୍ତି। ତଦନ୍ତ ଏବେ ପ୍ରାଥମିକ ପର୍ଯ୍ୟାୟରେ ଥିବାବେଳେ କୌଣସି ତଥ୍ୟ ସାର୍ବଜନୀନ କରାଯାଇନାହିଁ। କମିଟିକୁ 7 days ମଧ୍ୟରେ ପ୍ରାଥମିକ ରିପୋର୍ଟ ଏବଂ 15 days ମଧ୍ୟରେ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପକ୍ଷରେ ରାମମନ୍ଦିର ନିର୍ମାଣ କମିଟିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର ମଧ୍ୟ ଅଯୋଧ୍ୟାରେ ଅବସ୍ଥାନ କରୁଛନ୍ତି। ଗଣମାଧ୍ୟମ ସହ ଆଲୋଚନା ବେଳେ ସେ କହିଛନ୍ତି ଯେ ତଦନ୍ତ ପ୍ରକ୍ରିୟାରେ କୌଣସି

ତା'ର ବିଳମ୍ବ ହେବାକୁ ଦିଆଯିବ ନାହିଁ। ଜିଲ୍ଲା ପ୍ରଶାସନ ଏବଂ ମନ୍ଦିର ପ୍ରଶାସନ ପକ୍ଷରୁ ଏସ୍ଆଇଟିକୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି। କେନ୍ଦ୍ର ସରକାର କେନ୍ଦ୍ର ସ୍ୱରାଷ୍ଟ୍ର ସଚିବ ଗୋବିନ୍ଦ ମୋହନ ନିଟ୍ ୟୁଜି ପୁନଃ ପରୀକ୍ଷା 2026 ପୂର୍ବରୁ ଗତକାଲି ସୁରକ୍ଷା ଏବଂ ଲଜିଷ୍ଟିକ୍ ପ୍ରସ୍ତୁତି ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଥିଲେ। ସେ ନିଟ୍ ୟୁଜି ପୁନଃ ପରୀକ୍ଷା ପାଇଁ ରାଜ୍ୟ ସରକାରଗୁଡ଼ିକର ପ୍ରସ୍ତୁତି ନେଇ ମଧ୍ୟ ସମୀକ୍ଷା କରିଛନ୍ତି। ବିଶେଷ କରି ଛାତ୍ରଛାତ୍ରୀମାନଙ୍କ ସୁବିଧା, ସୁରକ୍ଷା ବ୍ୟବସ୍ଥା ଏବଂ ପରୀକ୍ଷା ପ୍ରକ୍ରିୟାର ସ୍ୱଚ୍ଛତା ଉପରେ ସମୀକ୍ଷା ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ସ୍ୱରାଷ୍ଟ୍ର ସଚିବ ସମସ୍ତ ରାଜ୍ୟ ସରକାର, କେନ୍ଦ୍ରଶାସିତ ଅଞ୍ଚଳ ଏବଂ କେନ୍ଦ୍ରୀୟ ସଂସ୍ଥାଗୁଡ଼ିକୁ ସୁରକ୍ଷା ପ୍ରୋଟୋକଲ୍ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଛାତ୍ରଛାତ୍ରୀଙ୍କ ସୁଗମ ଯାତ୍ରା ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାର ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଅନୁରୋଧ କରାଯାଇଛି। ଏ ଦିଗରେ ସମ୍ପୂର୍ଣ୍ଣ ସହଯୋଗ କରିବା ଲାଗି ରେଳବାଇର ଅଧ୍ୟକ୍ଷ ଆଶ୍ୱାସନା ଦେଇଛନ୍ତି। ବୈଠକରେ ବିଦ୍ୟାଳୟ ଓ ଉଚ୍ଚଶିକ୍ଷା ବିଭାଗର ସଚିବ ଏବଂ ପୋଷ୍ଟାଲ ବିଭାଗ ସଚିବ, ସିଆର୍ପିଏଫ୍, ସିଆଇଏସ୍ଏଫ୍, ବିସିଏଏସ୍ର ମହାନିର୍ଦ୍ଦେଶକ ଏବଂ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏର ମହାନିର୍ଦ୍ଦେଶକ ଓ କେନ୍ଦ୍ର ପ୍ରତିରକ୍ଷା ଏବଂ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେନ୍ଦ୍ରୀୟ ଲୋକସେବା ଆୟୋଗ ୟୁପିଏସ୍ସି ଦ୍ୱାରା ପରିଚାଳିତ ଚଳିତ ବର୍ଷର ସିଭିଲ୍ ସର୍ଭିସ୍ ପ୍ରିଲିମିନାରୀ ପରୀକ୍ଷା ଫଳ ପ୍ରକାଶ ପାଇଛି। ୟୁପିଏସ୍ସିର ୱେବ୍ସାଇଟ୍ upsc.gov.inରେ ପରୀକ୍ଷା ଫଳ ଉପଲବ୍ଧ ହେଉଛି। ସୂଚନା ଅନୁଯାୟୀ ଚଳିତ ବର୍ଷ 1000 ଅଧିକ ପଦବୀ ପାଇଁ 13000 ଅଧିକ ପ୍ରାର୍ଥୀଙ୍କୁ ମୁଖ୍ୟ ପରୀକ୍ଷା ପାଇଁ ଚୟନ କରାଯାଇଛି। ଚୂଡ଼ାନ୍ତ ଫଳ ପ୍ରକାଶ ପରେ କମିଶନଙ୍କ ୱେବ୍ସାଇଟ୍ରେ ପ୍ରାର୍ଥୀମାନଙ୍କ ରୋଲ୍ ନମ୍ବର, କଟ୍ ଅଫ୍ ନମ୍ବର ଏବଂ ଉତ୍ତର ସୂଚୀ ଅପଲୋଡ଼ କରାଯିବ। ପ୍ରାର୍ଥୀମାନେ ୱେବ୍ସାଇଟ୍ରୁ ସେମାନଙ୍କ ପରୀକ୍ଷା ଫଳ ଡାଉନ୍ଲୋଡ଼ କରିପାରିବେ। କମିଶନଙ୍କ ସୂଚନା ଅନୁଯାୟୀ ଗତବର୍ଷ 1087 ପଦବୀ ପାଇଁ 14000 ଅଧିକ ପ୍ରାର୍ଥୀଙ୍କୁ ମୁଖ୍ୟ ପରୀକ୍ଷା ନିମନ୍ତେ ଚୟନ କରାଯାଇଥିଲା। ପ୍ରାୟ 4 ମାସ ଧରି ଚାଲିଥିବା ସଂଘର୍ଷର ଅବସାନ ଘଟାଇବା ଉଦ୍ଦେଶ୍ୟରେ ଆମେରିକା ଓ ଇରାନ୍ ମଧ୍ୟରେ ଏକ ଚୁକ୍ତି ଘୋଷଣା ହେବା ପରେ ପଶ୍ଚିମ ଏସିଆରେ ଉତ୍ତେଜନା ହ୍ରାସ ପାଇବା ନେଇ ସମ୍ଭାବନା ସୃଷ୍ଟି ହୋଇଛି। ଉଭୟ ଦେଶର ଅଧିକାରୀମାନେ ନିଶ୍ଚିତ କରିଛନ୍ତି ଯେ ଏକ ବୁଝାମଣା ପତ୍ରରେ ସ୍ୱାକ୍ଷର ସରିଛି ଏବଂ ଏହାର ଔପଚାରିକ ସ୍ୱାକ୍ଷର ସମାରୋହ ଆସନ୍ତା ଶୁକ୍ରବାର ଦିନ ସ୍ୱିଜରଲ୍ୟାଣ୍ଡର ଜେନିଭାଠାରେ ଅନୁଷ୍ଠିତ ହେବ। ଏହି ଚୁକ୍ତି ମାଧ୍ୟମରେ ହର୍ମୁଜ୍ ପ୍ରଣାଳୀ ପୁନର୍ବାର ଖୋଲିବା, ସାମୁଦ୍ରିକ ଯାତାୟତ ପୁନଃ ଆରମ୍ଭ କରିବା ସହ ଇରାନ୍ର ପରମାଣୁ କାର୍ଯ୍ୟକ୍ରମ ଏବଂ ଅନ୍ୟାନ୍ୟ ଅସମାହିତ ପ୍ରସଙ୍ଗ ଉପରେ 60 ଦିନିଆ ଆଲୋଚନା ପ୍ରକ୍ରିୟା ଆରମ୍ଭ ହେବାର ପଥ ଉନ୍ମୁକ୍ତ ହେବ। ଗତ 12 ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଓ ସବ୍କା ପ୍ରୟାସ ମନ୍ତ୍ରକୁ ଆଧାର କରି ଭାରତରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି। ଗରିବ, କୃଷକ, ମହିଳା ଓ ଯୁବବର୍ଗଙ୍କ କଲ୍ୟାଣ ଏବଂ ସଶକ୍ତିକରଣ ପାଇଁ ସରକାର ଅନେକ ଜନକଲ୍ୟାଣମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ବିଶ୍ୱାସ, ବିକାଶ ଏବଂ ଜନକଲ୍ୟାଣର 12 ବର୍ଷ ଶୀର୍ଷକ ଏହି ଧାରାବାହିକରେ ଆଜି ଆସନ୍ତୁ ଜାଣିବା ସରକାରଙ୍କ ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ସମ୍ପର୍କରେ। ଗତବର୍ଷ ମେ 6 ଓ 7 ତାରିଖର ମଧ୍ୟରାତ୍ରିରେ କରାଯାଇଥିବା ଅପରେସନ୍ ସିନ୍ଦୁର ବିଶ୍ୱକୁ ଏକ ସ୍ପଷ୍ଟ ବାର୍ତ୍ତା ଦେଇଥିଲା, ଭାରତ ଯୁଦ୍ଧ ଚାହୁଁନାହିଁ କିନ୍ତୁ ଆତଙ୍କବାଦକୁ କଦାପି ସହ୍ୟ କରିବ ନାହିଁ। ଅପରେସନ୍ ସିନ୍ଦୁର ଜରିଆରେ ଏକଥା ମଧ୍ୟ ସ୍ପଷ୍ଟ କରାଯାଇଥିଲା, ଯଦି ଆତଙ୍କବାଦ କୌଣସି ରାଷ୍ଟ୍ରର ନୀତି ହୋଇଥାଏ ତେବେ ତାହାର ସିଧାସଳଖ ଏବଂ କଠୋର ଜବାବ ଦିଆଯିବ। ଲସ୍କର ଏ ତୋଇବା, ଜୈସେ ମହମ୍ମଦ ଏବଂ ହିଜବୁଲ ମୁଜାହିଦ୍ଦିନ ଭଳି ଆତଙ୍କବାଦୀ ଗୋଷ୍ଠୀଗୁଡ଼ିକୁ ଲକ୍ଷ୍ୟ କରି ଭାରତ ପାକିସ୍ତାନ ଏବଂ ପାକିସ୍ତାନ ଅଧିକୃତ କାଶ୍ମୀରରେ ଥିବା ସେମାନଙ୍କ ସଂରଚନାକୁ ଧ୍ୱଂସ କରିଦେଇଥିଲା। ଏହି ଅଭିଯାନରେ 100ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିଲେ। ମେ 9 ଏବଂ 10 ତାରିଖରେ ଭାରତ ପ୍ରଥମ ଦେଶ ଭାବେ ପରମାଣୁ ଅସ୍ତ୍ରଧାରୀ ଏକ ରାଷ୍ଟ୍ରର 11ଟି ବାୟୁସେନା ଘାଟି ଉପରେ ଆକ୍ରମଣ କରିଥିଲା। ଏହି ପଦକ୍ଷେପକୁ ନେଇ ବିଶ୍ୱସ୍ତରରେ ବ୍ୟାପକ ସମର୍ଥନ ମିଳିଥିଲା ଏବଂ ଅନେକ ବିଶ୍ୱନେତା ଭାରତ ପ୍ରତି ସମର୍ଥନ ବ୍ୟକ୍ତ କରିଥିଲେ। ଭାରତର ନବୀକରଣଯୋଗ୍ୟ ଶକ୍ତି କ୍ଷେତ୍ରକୁ ଏକ ବୃହତ୍ ପ୍ରୋତ୍ସାହନ ସ୍ୱରୂପ କେନ୍ଦ୍ର ନୂତନ ନବୀକରଣୀୟ ଶକ୍ତି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଗତକାଲି ବିଶ୍ୱ ପବନ ଦିବସ ଅବସରରେ ଗୋଆରେ ପ୍ରଥମ ପବନ ଟର୍ବାଇନ୍ ଯୋଗାଣ ଶୃଙ୍ଖଳ ପରିଚାଳନା ପୋର୍ଟାଲର ଶୁଭାରମ୍ଭ କରିଛନ୍ତି। ନୂତନ ନବୀକରଣୀୟ ଶକ୍ତି ମନ୍ତ୍ରଣାଳୟ ଏବଂ ଭାରତୀୟ ପବନ ଟର୍ବାଇନ୍ ନିର୍ମାତା ସଂଘ ମିଳିତ ଭାବେ ଏହି ପୋର୍ଟାଲର ବିକାଶ କରିଛନ୍ତି। ସମ୍ମିଳନୀକୁ ସମ୍ବୋଧିତ କରି ମନ୍ତ୍ରୀ ଶ୍ରୀ ଯୋଶୀ କହିଛନ୍ତି, ପବନ ଶକ୍ତି କ୍ଷେତ୍ରରେ ଭାରତ ଦ୍ରୁତ ଅଗ୍ରଗତି କରୁଛି। ସେ କହିଛନ୍ତି 2025-26 ଆର୍ଥିକ ବର୍ଷରେ ଦେଶରେ ରେକର୍ଡ 6.1 ଗିଗାୱାଟ୍ ପବନ ଶକ୍ତି କ୍ଷମତା ସୃଷ୍ଟି ହୋଇଥିବା ବେଳେ ବାର୍ଷିକ ଆଧାରରେ ଏହା 46% ବୃଦ୍ଧିକୁ ଦର୍ଶାଉଛି। ଫିଫା ବିଶ୍ୱକପ୍ରେ ପ୍ରଥମ ଥର ପାଇଁ ଅଂଶଗ୍ରହଣ କରିଥିବା ଏକ କ୍ଷୁଦ୍ର ଦେଶ କେପ୍ ଭର୍ଦେ ଚମତ୍କାର ପ୍ରଦର୍ଶନ ପୂର୍ବକ ସ୍ପେନ୍ ସହ ମ୍ୟାଚ୍ ଅମୀମାଂସିତ ରଖିବାରେ ସକ୍ଷମ ହୋଇଛି। 40 ବର୍ଷୀୟ ଗୋଲକିପର ଭୋଜିନାହାଙ୍କ ପ୍ରଦର୍ଶନ ବଳରେ କେପ୍ ଭର୍ଦେ ଟୁର୍ଣ୍ଣାମେଣ୍ଟର ଅନ୍ୟତମ ସଫଳ ଦଳ ସ୍ପେନ୍କୁ କୌଣସି ଗୋଲ୍ କରିବାକୁ ସୁଯୋଗ ଦେଇନଥିଲା। ପ୍ରାୟ 5 ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଦ୍ୱୀପପୁଞ୍ଜ ରାଷ୍ଟ୍ର କେପ୍ ଭର୍ଦେ ପ୍ରଥମ ଥର ପାଇଁ ବିଶ୍ୱକପ୍ରେ ଖେଳୁଛି।

0: 2010 ମସିହାର ଚମ୍ପିୟନ୍ ସ୍ପେନ୍ ଦ୍ୱିତୀୟ ଥର ପାଇଁ ବିଶ୍ୱକପ୍ ଜିତିବା ଲକ୍ଷ୍ୟ ରଖିଥିବା ବେଳେ ଏହି ପରାଜୟ ନେଇ ଦଳର ପ୍ରଶିକ୍ଷକ ଲୁଇସ୍ ତେଲା ଫୁଏନ୍ତେ କହିଛନ୍ତି କେପ୍ ଭର୍ଦେ ଏହି ପ୍ରତିଯୋଗିତାର ଅନ୍ୟତମ ସଫଳ ଦଳ ଭାବେ ଉଭା ହୋଇପାରେ। ମୁଖ୍ୟ ସମ୍ବାଦ ପୁଣିଥରେ। ଦୁଇ ଦେଶ ଗସ୍ତର ତୃତୀୟ ପର୍ଯ୍ୟାୟରେ ଆଜି ଫ୍ରାନ୍ସରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। ସ୍ଲୋଭାକିଆର ସର୍ବୋଚ୍ଚ ରାଷ୍ଟ୍ରୀୟ ସମ୍ମାନକୁ 140 କୋଟି ଭାରତୀୟ ଓ ଭାରତ ସ୍ଲୋଭାକିଆ ସମ୍ପର୍କ ପ୍ରତି ସମ୍ମାନ ବୋଲି କହିଲେ ଶ୍ରୀ ମୋଦି। ଅଯୋଧ୍ୟା ରାମ ମନ୍ଦିରରେ ଦାନ ଓ ମୂଲ୍ୟବାନ ସାମଗ୍ରୀର ଆତ୍ମସାତ ସମ୍ପର୍କରେ ଆଜିଠାରୁ ଆରମ୍ଭ ହେବ ତଦନ୍ତ। ପ୍ରକାଶ ପାଇଲା ଚଳିତ ବର୍ଷର ସିଭିଲ୍ ସର୍ଭିସ୍ ପ୍ରିଲିମିନାରୀ ପରୀକ୍ଷା ଫଳ ଏବଂ ଫିଫା ବିଶ୍ୱକପ୍ରେ ସ୍ପେନ୍ ସହ ମ୍ୟାଚ୍ ଅମୀମାଂସିତ ରଖିଲା କ୍ଷୁଦ୍ର ଦେଶ କେପ୍ ଭର୍ଦେ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଆରମ୍ଭ କରୁଛୁ ପ୍ରଭାତ ପରିକ୍ରମା। ପ୍ରଯୋଜନା ବିନୟ କୁମାର ସାମନ୍ତ।
2: ଶୁଣୁଥିଲେ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଭବାନୀ ପାଟଣା। ଶୁଣନ୍ତୁ ଓଡ଼ିଆରେ ଆଲୋଚନା, ଲୋକ ଜୀବନରେ ବିଶ୍ୱାସର ଭୂମିକା। ଆଲୋଚକ ଡକ୍ଟର ଅଜିତ କୁମାର ବେହେରା।
3: ବିଶ୍ୱାସ ମୂଳେ ଜଗତ, ସବୁରି ମୂଳରେ ବିଶ୍ୱାସ, ଏହା ଜୀବନକୁ ସରସ, ସୁନ୍ଦର ଓ ଶୃଙ୍ଖଳିତ କରିଥାଏ। ଆଜି ମଣିଷର ଶିକ୍ଷା, ସଭ୍ୟତା ଓ ସଂସ୍କୃତିର ବିକାଶ ଘଟିଛି। ସାରା ପୃଥିବୀ ଆଜି ଗୋଟାଏ ଗାଁ ପାଲଟି ଯାଇଛି। ବାୟୁଯାନ ଓ ସାଟେଲାଇଟ୍ ମାଧ୍ୟମରେ ପୃଥିବୀ ତଥା ଅନ୍ତରୀକ୍ଷର କୋଣ ଅଣୁକୋଣକୁ ମଣିଷ ଯାଇ ବହୁ ରହସ୍ୟର ଉନ୍ମୋଚନ କରିପାରୁଛି। ଆଜି ସେ ବିଜ୍ଞାନ ବଳରେ ବଳିଆନ ଜଣେ ଶକ୍ତିଶାଳୀ ମଣିଷ, ତଥାପି ନିଜ ଜୀବନ ସହ ଅଙ୍ଗାଙ୍ଗୀ ଭାବରେ ଜଡ଼ିତ ଥିବା ଲୋକବିଶ୍ୱାସକୁ ଛାଡ଼ିପାରିନାହିଁ। ଯାହାର ଉଦାହରଣ ଇଂଲଣ୍ଡ, ଆମେରିକା, ୟୁରୋପ ଭଳି ବୈଭବଶାଳୀ ଓ ଉନ୍ନତଶୀଳ ଦେଶମାନଙ୍କର ଦେଖିବାକୁ ମିଳେ। ଆଜି ବି ଏହି ଦେଶମାନଙ୍କରେ 13 ସଂଖ୍ୟାକୁ ଅଶୁଭ ବିବେଚନା କରାଯାଏ। ତେଣୁ ସେମାନେ ଭୋଜିରେ 13 ଜଣ ଲୋକ ରହିବା, 13 ମହଲା ଘର କରିବା, 13 ଗୋଟି ସିଡ଼ି ତିଆରି କରିବାକୁ ଅମଙ୍ଗଳଦାୟକ ବୋଲି କହିଥାନ୍ତି। ପୁଣି କାଚ ଭାଙ୍ଗିବା, କପ୍ ପ୍ଲେଟ୍ ଚୁରମାର ହେବା, ପାଦରେ କଣ୍ଟା ଲାଗିବାକୁ ମଧ୍ୟ ଅଶୁଭ ବିବେଚନା କରିଥାନ୍ତି। ବିଶ୍ୱାସ ମଣିଷ ହୃଦୟର ଆଧାର। ସେଥିପାଇଁ ସେ ଯେତେ ସଭ୍ୟ, ଶିକ୍ଷିତ ଓ ଉନ୍ନତ ହେଲେ ମଧ୍ୟ ବିଶ୍ୱାସକୁ ଛାଡ଼ି ଆଗକୁ ବଢ଼ିପାରୁନାହିଁ। ଏହି ବିଶ୍ୱାସ ଗତକାଲି ଥିଲା ମଣିଷର ପଥପ୍ରଦର୍ଶକ, ଆଜି ବି ଅଛି। ଯେତେଦିନ ପର୍ଯ୍ୟନ୍ତ ମଣିଷ ପାଖରେ ହୃଦୟ ଥିବ, ସେତେଦିନ ପର୍ଯ୍ୟନ୍ତ ବିଶ୍ୱାସ ବଞ୍ଚି ରହିଥିବ, ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ। ମଣିଷର ଯାତ୍ରା ଅନିଶ୍ଚିତ, ଦୈନନ୍ଦିନ ଜୀବନରେ ସେ ପାଦ ବଢ଼ାଇବା ଆଗକୁ ଅନେକ କଥା ବିଚାର କରିଥାଏ। ଯାହା ତା ପାଇଁ ଠିକ୍ ତାକୁ ସେ ଗ୍ରହଣ କରେ। କୌଣସି ଶୁଭ କାମରେ ଗଲାବେଳେ ବନ୍ଧ୍ୟା ନାରୀ, କଣ୍ଟା ଗଛ କି ଫମ୍ପା ମାଠିଆ ଦେଖିଲେ ଅଶୁଭ ବୋଲି କହିଥାଏ। ଛିଙ୍କ ଆସିଲେ, ପୂର୍ଣ୍ଣ କଳସୀ ଦେଖିଲେ, କ୍ଷୀର ପିଉଥିବା ବାଛୁରୀ, କ୍ରନ୍ଦନରତ ଛୁଆ, ନେଉଳ ଅଥବା ଶବ ଦେଖିଲେ ଶୁଭଙ୍କର ବୋଲି ଭାବିଥାଏ। ଶଙ୍ଖ ମହୁରୀ, ହୁଲହୁଳି ଏସବୁ ଶବ୍ଦ ଶୁଣିଲେ ଅତ୍ୟନ୍ତ ଶୁଭ ବୋଲି ବିଚାର କରିଥାଏ। ରାସ୍ତାରେ ଗଲାବେଳେ ବିରାଡ଼ି ବାଟ କାଟିଲେ ଆଗକୁ ବିପଦ ଥିବାର ଅନୁମାନ କରେ। ସେଥିପାଇଁ ସେ କିଛି ସମୟ ରହି ପୁଣି ଯାତ୍ରା ଆରମ୍ଭ କରିଥାଏ। ଯାତ୍ରା କରୁଥିବା ବେଳେ କାଉଥଣ୍ଟରେ ରୁଟି କିମ୍ବା ମାଂସ ଧରି ଯିବାର ଦେଖିଲେ ଅତିଶୀଘ୍ର ମନୋକାମନା ପୂରଣ ହେବ ବୋଲି ବିଶ୍ୱାସ କରେ। ମାତ୍ର ତେଲ ଲଗାଉଥିବା ବେଳେ କୌଣସି ଲୋକ ଯାତ୍ରା କଲେ ଅଶୁଭ ସାବ୍ୟସ୍ତ ହୋଇଥାଏ। ଆମ ଦୈନନ୍ଦିନ ଜୀବନରେ ଦୃଷ୍ଟି ପଡ଼ିବା ଏକ ସାଧାରଣ ଘଟଣା। ସୁଦୃଷ୍ଟି ମଣିଷର ଉନ୍ନତି ସାଧନରେ ସହାୟକ ହେଉଥିବା ବେଳେ କୁଦୃଷ୍ଟି ତାର ଅସୁବିଧା କରିଥାଏ। ସାଧାରଣତଃ ବଡ଼ମାନଙ୍କ ଅପେକ୍ଷା ଛୁଆମାନଙ୍କୁ ଅଧିକ କୁଦୃଷ୍ଟି ପଡ଼ିଥାଏ। ସେଥିପାଇଁ ମା'ମାନେ ଛୁଆମାନଙ୍କର କପାଳରେ ବଡ଼ ଆକାରରେ କଳା ଟୀକା ଲଗାଇଥାନ୍ତି। ଫଳରେ ଏହି ଟୀକା ଉପରେ ଲୋକମାନଙ୍କର ଦୃଷ୍ଟି ପଡ଼ିଲେ ଛୁଆର କୌଣସି ଅସୁବିଧା ହୁଏ ନାହିଁ। ତଥାପି ଛୁଆ ଉପରେ କୁଦୃଷ୍ଟି ପଡ଼ିଲେ ସେ ଘୁମେଇଥାଏ, କୌଣସି ଜିନିଷ ଖାଇବାକୁ ଇଚ୍ଛା କରେ ନାହିଁ, ସବୁବେଳେ ଚିଡ଼ଚିଡ଼ି ହେଉଥାଏ। ଲୋକେ ହାର ନିରାକରଣ କରିବା ପାଇଁ 2 ଗୋଟି କି 3 ଗୋଟି ଶୁଖିଲା ଲଙ୍କାକୁ ଛୁଆର ମୁଣ୍ଡରୁ ପାଦ ପର୍ଯ୍ୟନ୍ତ 3 ଥର ଉତୁରାଇ ନିଆଁର ପକାଇ ଦେଇଥାନ୍ତି। ଯଦି ସେଥିରୁ କଡ଼ାବନ୍ଧ ନ ବାହାରେ ତେବେ ଛୁଆ ଉପରେ କୁଦୃଷ୍ଟି ପଡ଼ିଥିବାର ବିଶ୍ୱାସ କରାଯାଏ। ଏହାପରେ ଗୁଣିଆ ମନ୍ତ୍ର ଫୁଙ୍କି ମନ୍ତ୍ରିତ ଲୁଣ ପାଣି ପିଆଇ ଛୁଆକୁ ସୁସ୍ଥ କରିଥାଏ। ଏପରିକି ମା'ମାନେ ଛୁଆମାନଙ୍କୁ ଖରାପ ଶକ୍ତି ଦାଉରୁ ରକ୍ଷା କରିବା ପାଇଁ ସେମାନଙ୍କ ଶୋଇବା

ଖଟର ମୁଣ୍ଡ ପାଖରେ ଲୁହାକଣ୍ଟା, ହନୁମାନ ଫଟୋ କିମ୍ବା ପୁସ୍ତକ ରଖିବାକୁ ଛାଡ଼ନ୍ତି ନାହିଁ। ପ୍ରାଚୀନ କାଳରୁ ମଣିଷ ଆଗାମୀ ସମୟରେ ଘଟିବାକୁ ଯାଉଥିବା ଶୁଭ ଅଶୁଭ, ଠିକ୍ ଭୁଲ, ଖରା ବର୍ଷା, ବନ୍ୟା ବାତ୍ୟା ଓ ମରୁଡ଼ି କଥା ପଶୁପକ୍ଷୀ କୀଟପତଙ୍ଗର ଅବସ୍ଥିତି ଓ ଶବ୍ଦ ସଙ୍କେତରୁ ଜାଣିପାରିଥାନ୍ତି। ଯେତେବେଳେ ଗଛରେ ଆମ୍ବ ବଉଳ ଆସେ ସେତେବେଳେ ଖରା ଓ ଜାମୁଡ଼ରୁ ପାଚିଲେ ବର୍ଷା ଋତୁ ଆସିବାର ପ୍ରାକ୍ ସୂଚନା ବୋଲି କୁହାଯାଏ। ରାତିରେ ବେଙ୍ଗମାନେ ରଡ଼ି ଛାଡ଼ିଲେ, ପିମ୍ପୁଡ଼ିମାନେ ଖାଦ୍ୟ ଧରି ନିରାପଦ ସ୍ଥାନକୁ ଗଲେ ଅଥବା ଅଣ୍ଡା ଦେଲେ, ଖେଜେରା ମୂଷା ଗଛ କୋରଡ଼ରେ ପ୍ରସବ କଲେ ଆଗକୁ ବର୍ଷା ଆସିଥାଏ ବୋଲି ବିଶ୍ୱାସ କରନ୍ତି। ମାଟିରେ କେଚୁଆ ଗଡ଼ିଲେ ପ୍ରବଳ ବର୍ଷା, ମାତ୍ର ପ୍ରଜାପତି ଦଳବାନ୍ଧି ଉଡ଼ିଲେ ଆଗକୁ ଆଉ ବର୍ଷା ହେବ ନାହିଁ ବୋଲି ବିଶ୍ୱାସ କରାଯାଏ। ଯେଉଁ ବର୍ଷ ବାଉଁଶ ଗଛରେ ଫୁଲ ଫୁଟେ ସେହି ବର୍ଷ ମରୁଡ଼ି ନିଶ୍ଚିତ ବୋଲି ବିଶ୍ୱାସ କରାଯାଏ। କୌଣସି ଘରପତି ବିପଦ ଆସିବାର ଥିଲେ ରାତିରେ ବଳଦ ଓ ଛେଳିମାନେ ବୋବେଇଥାନ୍ତି। ଆଗରେ ବିପଦ ଥିଲେ ବିରାଡ଼ି ରାସ୍ତାରେ ବାଟ କାଟି ସତର୍କ କରାଇଥାଏ। କୌଣସି ଗୁରୁତ୍ୱପୂର୍ଣ୍ଣ କାମରେ ଘରୁ ବାହାରକୁ ଗଲାବେଳେ ଗାଈ ଉପରେ ପ୍ରଥମ ଦୃଷ୍ଟି ପଡ଼ିଲେ ଶୁଭଙ୍କର ହୋଇଥାଏ। ପାରା ଆପେ ଆପେ ଘରକୁ ଆସି ବସା ବାନ୍ଧିଲେ ଶୁଭ ଓ ମଙ୍ଗଳଦାୟକ ହୋଇଥାଏ। ବିଜୟ ଦଶମୀ ଦିନ ଟେରା ପକ୍ଷୀ ଦେଖିଲେ ଧନଲାଭ ହେବାର ସବୁ ବର୍ଷଯାକ ଶୁଭ ମିଳିଥାଏ ବୋଲି କୁହାଯାଏ। କୃଷି ହେଉଛି ସଭ୍ୟତାର ପ୍ରାଣକେନ୍ଦ୍ର। ଆଦିମ କାଳରୁ ମଣିଷ ପ୍ରକୃତି ଉପରେ ନିର୍ଭର କରି ବଞ୍ଚି ଆସିଛି। କୃଷି ବର୍ଷର ପ୍ରଥମ ସୋପାନ ହେଉଛି ଧାନ ବୁଣା। ଏହି ସମୟରେ ଶୁଦ୍ଧ ପବିତ୍ର ମନରେ ମୁଠି ଅନୁକୂଳ କରାଯାଏ। ଏଥିପାଇଁ ଜଣେ ପୁରୁଷ ମନୋନୀତ ହୋଇଥାନ୍ତି। ସେ ଶୁଦ୍ଧପୁତ ଭାବରେ ଇଷ୍ଟ ଦେବତାଙ୍କଠାରେ ପୂଜା ହୋଇଥିବା ଧାନ ଟୋକେଇକୁ ମୁଣ୍ଡରେ ବୋହି କ୍ଷେତକୁ ନିଅନ୍ତି। ସେଠାରେ ସେ ପ୍ରଥମେ ଚାରିଦିଗକୁ ଚାରିମୁଠା ଧାନ ବୁଣିବା ପରେ ଅନ୍ୟମାନେ ଧାନ ବୁଣିଥାନ୍ତି। ଧାନ ବୁଣା ସାରି ଫେରିବା ବେଳେ ଟୋକେଇରେ କିଛି ଧାନ ଧରି ଘରକୁ ଆଣନ୍ତି। ଯେଉଁ ବର୍ଷ ବର୍ଷାର ଅଭାବ ହୁଏ ସେହି ବର୍ଷ ଗ୍ରାମରେ ଇନ୍ଦ୍ରଯଜ୍ଞ କରାଯାଏ। ଏଥିରେ ଦୀର୍ଘ ସମୟ ଘିଅ ଢାଳି ପ୍ରକୃତିକୁ ଶାନ୍ତ କଲା ପରେ ଜଣେ ବ୍ରାହ୍ମଣକୁ ଋଷଶୃଙ୍ଗ ଭାବରେ ବସାଇ ରଥକୁ ପରିକ୍ରମା କରାଯାଏ। ସେହି ସମୟରେ ନାରୀମାନେ ଘର ଆଗରେ ଠିଆ ହୋଇ ଋଷଶୃଙ୍ଗଙ୍କୁ ହଳଦୀ ପାଣି ଢାଳି ମନ୍ଦାପଣା କରିଥାନ୍ତି। ଫଳରେ ଗାଁ ଦାଣ୍ଡ ଓଦା ସରସର ହୋଇଯାଏ। ଲୋକଙ୍କର ବିଶ୍ୱାସ, ଗାଁ ଦାଣ୍ଡ ଯେତେ ପରିମାଣରେ ଓଦା ହେବ ସେହି ବର୍ଷ ସେତେ ପରିମାଣରେ ବର୍ଷା ହେବ। ଏହାଛଡ଼ା ବର୍ଷା ଆବାହନ ପାଇଁ ଛୋଟ ଛୋଟ ପିଲାମାନଙ୍କୁ ନେଇ ବେଙ୍ଗେଇ ପର୍ବ ପାଳନ କରାଯାଏ। ଏହି ପର୍ବ ଶେଷରେ ପିଲାମାନେ ବର୍ଷାର ଦେବତା ଇନ୍ଦ୍ରଙ୍କ ପତ୍ନୀ ଇନ୍ଦ୍ରାଣୀଙ୍କୁ ଛୋଟି କାଣି କୁଜି କହି ଅସଭ୍ୟ ଭାଷାରେ ଗାଳି କରିଥାନ୍ତି। ଏହାଦ୍ୱାରା ଇନ୍ଦ୍ରଦୀପ ପ୍ରଚଣ୍ଡ ରାଗିଯାଇ ବର୍ଷା କରାଇବେ ବୋଲି ବିଶ୍ୱାସ କରନ୍ତି। ବାରିଡେନ୍ ହେଉଛନ୍ତି ବର୍ଷାର ଦେବୀ। ପ୍ରତି ବାର ବର୍ଷରେ ତାଙ୍କର ପର୍ବ ମହାସମାରୋହରେ ପାଳିତ ହୋଇଥାଏ। ଯେଉଁ ବର୍ଷ ବର୍ଷାର ଅଭାବ ଦେଖାଦିଏ ସେ ବର୍ଷ ତାଙ୍କର ପୂଜା କରାଯାଏ। ସେହି ସମୟରେ ବାରଖଣ୍ଡ ଗାଁର ଲୋକ ବାରଗୋଟି ପୂଜାରୀ, ବାରଗୋଟି ଛେଳି ଓ ବାରଗୋଟି ପାରା ଧରି ଆସିଥାନ୍ତି। ପୂଜାରୀ ବାରଥର ସ୍ନାନ କରି ବାରଗୋଟି ପୁଞ୍ଜି ବାଢ଼ି ବାରଗୋଟି ଛେଳିକୁ ବଳି ଦେଇଥାନ୍ତି। ବଳି ଦେଇ ସାରିବା ପରେ ବାରଖଣ୍ଡ ଗାଁରୁ ଆସିଥିବା ବାରଗୋଟି ପାରାକୁ ପାହାଡ଼ ଉପରେ ଥାଇ ଆକାଶରେ ଉଡ଼ାଇ ଦିଆଯାଏ। ଏବଂ ସେମାନେ ଯେତେବେଳେ ପାରାକୁ ଉଡ଼ାଇ ତଳକୁ ଆସନ୍ତି ସେହି ସମୟରେ ବାରିଡେନ୍ ବର୍ଷା କରାଇ ନିଜର ନାଁକୁ ସାର୍ଥକ କରିଥାନ୍ତି। କୃଷି କାର୍ଯ୍ୟର ଅନ୍ତିମ ପର୍ଯ୍ୟାୟ ହେଉଛି ଧାନକଟା। କୌଣସି ଚାଷୀ ସନ୍ଧ୍ୟା ପୂର୍ବରୁ ଅମଳ ଧାନକୁ ଘରକୁ ଆଣି ନ ପାରିଲେ ସେଠାରେ ସେ ଗଦା କରି ରଖେ, ତା ଚାରିପଟେ ପୋଡ଼ା ପାଲର ପାଉଁଶରେ ଗାର ଟାଣେ। ଏହିପରି କରିବା ଦ୍ୱାରା ଅମଳ ଧାନ ଉପରେ କାହାର କୁଦୃଷ୍ଟି ପଡ଼େ ନାହିଁ। ଝାଡ଼ୁ ଆମ ପରିବେଶକୁ ସୁନ୍ଦର, ସତେଜ ଓ ପରିଷ୍କାର କରିବା ସହ ଜୀବନକୁ ନିୟନ୍ତ୍ରିତ କରେ। ସାଧାରଣତଃ ଝାଡ଼ୁ କରିବା ବେଳେ କାହା ଦେହରେ ବାଜିଲେ ସଙ୍ଗେ ସଙ୍ଗେ ତା ଆଗକୁ ଛିଣ୍ଡେ ଫିଙ୍ଗି ଦିଆଯାଏ, କାରଣ ଝାଡ଼ୁର ସ୍ପର୍ଶ ଦ୍ୱାରା ଦେହ ଶୁଖିଯାଏ। ସନ୍ଧ୍ୟା ସମୟରେ ଦୁଆର ବନ୍ଧରେ ଝାଡ଼ୁ ଥୋଇଦେଲେ ଘରକୁ କୌଣସି ଭୂତପ୍ରେତ ପଶିବାକୁ ସାହସ କରନ୍ତି ନାହିଁ। ସଦ୍ୟ ପ୍ରସବା ନାରୀ ବା ସ୍ତନ୍ୟପାନ କରୁଥିବା ଶିଶୁ ବାହାରକୁ ଯାଇ ଫେରିବା ପରେ ଝାଡ଼ୁରେ ଛୁଆ ଓ ମାଆକୁ ଝାଡ଼ିଦେଲେ ଦେହର ଅଶୁଭ ଶକ୍ତି ଚାଲିଯାଏ। କୌଣସି ସ୍ଥାନରେ ଝାଡ଼ୁ ପଡ଼ିଥିଲେ ତାକୁ ଡେଇଁ ଆଗକୁ ଯିବା ଅନୁଚିତ ବୋଲି କୁହାଯାଏ। ଦୈବାତ୍ ଝାଡ଼ୁ ଉପରେ ଗୋଡ଼ ପଡ଼ିଗଲେ ତାକୁ ଛୁଇଁ ଦେଇ ନତମସ୍ତକ କରିବା ଉଚିତ, କାରଣ ଏହିପରି କରେ ନିଜ ଉପରେ କୌଣସି କୁପ୍ରଭାବ ପଡ଼େ ନାହିଁ। କୌଣସି ଅତିଥି ଘରକୁ ଆସି ଫେରିବା ପରେ ବା ପରିବାର ଲୋକେ ଚିକିତ୍ସା ପାଇଁ ବାହାରକୁ ଯିବା ସଙ୍ଗେ ସଙ୍ଗେ ଘରକୁ ଝାଡ଼ୁ କରିବା ଅନୁଚିତ। ଏହାଦ୍ୱାରା ସେ ବ୍ୟକ୍ତିର ଅମଙ୍ଗଳ ହୋଇଥାଏ। ଝାଡ଼ୁକୁ ସଦାବେଳେ ଠିଆ ରଖିଲେ ପାରିବାରିକ ସ୍ଥିତି ସୁଦୃଢ଼ ହୋଇଥାଏ, ମାତ୍ର ଶୁଆଇ ରଖିଲେ ପରିବାର ଭିତରେ ଅସ୍ଥିରତା ଓ ଆର୍ଥିକ ମାନ୍ଦାବସ୍ଥା ଦେଖାଦେଇଥାଏ। କୌଣସି

ସ୍ଥାନରେ ଝାଡ଼ୁକୁ ଏକାଠି ରଖିଲେ କଳିକଜିଆ ହୁଏ। ପୁଣି ଝାଡ଼ୁ ଓ କୁଲାକୁ ଏକତ୍ର ରଖାଯାଏ ନାହିଁ, କାରଣ ଏହା କେବଳ ମୃତକ ପରମ୍ପରାରେ ହିଁ ଦେଖିବାକୁ ମିଳେ, ସେଥିପାଇଁ ଏହାକୁ ଅଶୁଭ ବିବେଚନା କରାଯାଏ। ବୃକ୍ଷଲତା ସହ ମଣିଷର ସମ୍ପର୍କ ଅତି ପ୍ରାଚୀନ। ବୃକ୍ଷର ଛାୟା, ଫଳ ଓ ଫୁଲ ତାକୁ ସୁଖୀ ଓ ଭାଗ୍ୟବାନ କରିଥାଏ। ପଲାଶ ଫୁଲ ଦେବତାମାନଙ୍କର ଅତିପ୍ରିୟ, ତାକୁ ଅର୍ପଣ କଲେ ଦେବଦେବୀମାନେ ଆଶୀର୍ବାଦ କରିଥାନ୍ତି। ଡିମିରି ଫୁଲ ଫୁଟିବା ସଙ୍ଗେ ସଙ୍ଗେ ଫଳ ହୋଇଯାଏ, ଯିଏ ତାକୁ ଦେଖେ ସେ ମା ଲକ୍ଷ୍ମୀଙ୍କର କୃପାରୁ ବହୁ ଧନରତ୍ନର ଅଧିକାରୀ ହୋଇଥାଏ। କୌଣସି ଗଛରେ ଫଳିଥିବା କୌଣସି ଫଳକୁ ଆଙ୍ଗୁଠି ଦେଖାଇଲେ ତାହା ସଢ଼ିଯାଏ, ତେଣୁ ସେଥିପାଇଁ କୌଣସି ଲୋକ ନୂଆ ଫଳ ଉପରେ ଅଙ୍ଗୁଳି ଦେଖାନ୍ତି ନାହିଁ। ନୂଆ ଫଳକୁ ଦେବତାଙ୍କୁ ଅର୍ପଣ ନକରି ଖାଇଲେ ଅନେକ ଅସୁବିଧା ହୁଏ, ଯେପରିକି କେହି ଗାଁରେ ଶିମ୍ବ ବା ଆମ୍ବ ପୂଜା ନକରି ଖାଇଲେ ଧରଣୀ ଦେବୀ ବାଘ ରୂପରେ ଆସି ତାଙ୍କୁ ଭୟଭୀତ କରାଇଥାନ୍ତି। ସ୍ତ୍ରୀ ଲୋକମାନେ ଯୋଡ଼ି ହୋଇଥିବା ଫଳ କିମ୍ବା ପରିବା ଖାଇବା ଅନୁଚିତ, କାରଣ ସେମାନେ ଏହାକୁ ଖାଇଲେ ତାଙ୍କ ଗର୍ଭସ୍ଥ ଯାଆଁଳା ଛୁଆ ଜନ୍ମ ହୋଇଥାଏ। ଅତିଥି ଅର୍ଥାତ୍ ଯାହାଙ୍କର ଆସିବାର କୌଣସି ତିଥି ବା ସମୟ ନଥାଏ, ତାକୁ ଆମ ଧାର୍ମିକ ବିଶ୍ୱାସରେ ଦେବତୁଲ୍ୟ ବିଚାର।

0: ହୁଏ, ଯେପରିକି କେହି ଗାଁରେ ଶିମ୍ବ ବା ଆମ୍ବ ପୂଜା ନ କରି ଖାଇଲେ ଧରଣୀ ଦେବୀ ବାଘ ରୂପରେ ଆସି ତାଙ୍କୁ ଭୟଭୀତ କରାଇଥାନ୍ତି। ସ୍ତ୍ରୀ ଲୋକମାନେ ଯୋଡ଼ି ହୋଇଥିବା ଫଳ କିମ୍ବା ପରିବା ଖାଇବା ଅନୁଚିତ, କାରଣ ସେମାନେ ଏହାକୁ ଖାଇଲେ ତାଙ୍କ ଗର୍ଭସ୍ଥ ଯାଆଁଳା ଛୁଆ ଜନ୍ମ ହୋଇଥାଏ। ଅତିଥି ଅର୍ଥାତ୍ ଯାହାଙ୍କର ଆସିବାର କୌଣସି ତିଥି ବା ସମୟ ନଥାଏ, ତାକୁ ଆମ ଧାର୍ମିକ ବିଶ୍ୱାସରେ ଦେବତୁଲ୍ୟ ବିଚାର କରନ୍ତି। ସେ ଭିନ୍ନ ଜାଗାକୁ ଯାଇ ଭିନ୍ନ ଭିନ୍ନ ରୂପରେ ଆସିଥାନ୍ତି। ଅତିଥି ସମସ୍ତଙ୍କର ସର୍ବଦା ଆଦରଣୀୟ ଏବଂ ପୂଜନୀୟ। ତାଙ୍କ ଆଗମନକୁ ଆନନ୍ଦର ସହିତ ଗ୍ରହଣ କରାଯାଏ। ତାଙ୍କୁ ସ୍ୱାଗତ କରି ଉତ୍ତମ ଆତିଥ୍ୟ ପ୍ରଦାନ କଲେ ପରିବାରର ମଙ୍ଗଳ ସାଧିତ ହୋଇଥାଏ। ବେଳେବେଳେ ଶତ୍ରୁମାନେ ମଧ୍ୟ ଅତିଥି ଭାବରେ ଘରକୁ ଆସିଥାନ୍ତି। ତାଙ୍କୁ ମଧ୍ୟ ମଧୁର ଓ ବିନମ୍ର ବ୍ୟବହାର ପ୍ରଦର୍ଶନ କରି ସତ୍କାର କରିବା ଉଚିତ, କାରଣ ମଣିଷର ଭାଗ୍ୟ ଦେବା ପାଇଁ ଅତିଥିଙ୍କର ଅବଦାନ ଅତୁଳନୀୟ। ବହୁ ପୁରାତନ କାଳରୁ ଆଜି ପର୍ଯ୍ୟନ୍ତ ଲୋକେ ଘର ଅଗଣାରେ କାଉରାବିଲେ, ରୋଷେଇ କରିବା ବେଳେ ହାତରୁ କିଛି ଜିନିଷ ଖସିଗଲେ, ରନ୍ଧା ଚୁଲିରୁ ଶବ୍ଦ ହେଲେ ଅତିଥିଙ୍କର ଆଗମନ ନିଶ୍ଚିତ ବୋଲି ଧରି ଦେଇଥାନ୍ତି। ଅତିଥି ସେବା ଭଗବାନଙ୍କର ସେବା। ସେ ଖୁସି ହେଲେ ପରିବାରର ଶ୍ରୀବୃଦ୍ଧି ହୋଇଥାଏ, ତେଣୁ ତାଙ୍କ ଆଗମନକୁ ଅହୋଭାଗ୍ୟ ବୋଲି ବିଶ୍ୱାସ କରାଯାଏ। ସେ ଘରକୁ ଆସି ଆତିଥ୍ୟ ଗ୍ରହଣ କରି ଗଲାବେଳେ ସମସ୍ତ ପୁଣ୍ୟ ସେହି ଘରେ ଛାଡ଼ି ଦେଇ ଯାଇଥାନ୍ତି, କିନ୍ତୁ ସେ ନିରାଶ ହୋଇ ଫେରିଗଲେ ତାଙ୍କ ଦୀର୍ଘଶ୍ୱାସରେ ପିତୃପୁରୁଷଙ୍କ ସହିତ ଇଷ୍ଟ ଦେବତାମାନେ ମଧ୍ୟ ବିମୁଖ ହୋଇ ଗୃହତ୍ୟାଗ କରିଥାନ୍ତି। ତେଣୁ ଅତିଥିଙ୍କୁ ଯଥାସାଧ୍ୟ ଖୁସି କରିବା ଉଚିତ, ସେ ଖୁସି ହେଲେ ବହୁ ପୁଣ୍ୟ ମିଳିଥାଏ। ବିଶ୍ୱାସ ଜୀବନ ସହ ଅଙ୍ଗାଙ୍ଗୀ ଭାବରେ ଜଡ଼ିତ, ଏହା ଜୀବନର ପ୍ରାଣ ସଂସ୍ଥାପକ ଓ ଭାବସଞ୍ଚାରକ, ଏହାର ଅବଦାନ ଅତୁଳନୀୟ। କିଛି କିଛି ବିଶ୍ୱାସ ଗୋଟିଏ ଗୋଷ୍ଠୀରୁ ଅନ୍ୟ ଗୋଷ୍ଠୀକୁ ଆରୋପିତ ହୋଇଥାଏ, ଯାହାକୁ ପ୍ରତ୍ୟାଖ୍ୟାନ କରିବା ଅନେକ ସମୟରେ ଅସମ୍ଭବ ହୋଇଥାଏ। ଲୋକେ ଭାବନ୍ତି ଯଦି ସେ କାମ କରିବାରୁ ତାର ଏମିତି ଅବସ୍ଥା ହେଲା, ସେ ଯଦି କରିବ ତେବେ ତାକୁ ମଧ୍ୟ ସମଦଶା ଭୋଗିବାକୁ ପଡ଼ିପାରେ। ସେଥିପାଇଁ ସମାଜରେ ପ୍ରଚଳିତ ବିଶ୍ୱାସଗୁଡ଼ିକ ଉପରେ କେହି ଯୁକ୍ତି କରନ୍ତି ନାହିଁ। ଏହା ବିଭିନ୍ନ ପରିବେଶ ଓ ପରିସ୍ଥିତିରେ ବିଭିନ୍ନ ଗୋଷ୍ଠୀରୁ ଆହରିତ ହୋଇଥାଏ, ଯାହା ଲୋକର ଶିକ୍ଷା ଓ ଚିନ୍ତାଧାରାରେ ମଧ୍ୟ ପ୍ରଭାବ ପକାଇଥାଏ। ଯେପରି ଧନତେରସ ଦିନ ସୁନା କିଣିବା, ଶୁକ୍ରବାର ଦିନ ମା ସନ୍ତୋଷୀଙ୍କୁ ବିଶ୍ୱାସ କରି ଖଟା ନ ଖାଇବା ଓ ଗୃହରେ ଲାଫିଂ ବୁଦ୍ଧ ରଖିବା ହେଉଛି ଶିକ୍ଷା ଏବଂ ଆହୁରିତ ବିଶ୍ୱାସର ଏକ ଜ୍ୱଳନ୍ତ ଉଦାହରଣ। ଅତଏବ ଗୋଟିଏ ଗୋଷ୍ଠୀ ଅନ୍ୟ ଗୋଟିଏ ଗୋଷ୍ଠୀର ସଂସ୍ପର୍ଶରେ ଆସିଲେ ପରସ୍ପର ମଧ୍ୟରେ ବିଶ୍ୱାସର ଆହରଣ ସମ୍ଭବ ହୋଇଥାଏ। ଶେଷରେ ଏତିକି କୁହାଯାଇପାରେ ଯେ ବିଶ୍ୱାସର ଅନ୍ତ ନାହିଁ, କାଲି ଥିଲା, ଆଜି ଅଛି, ଆସନ୍ତାକାଲି ରହିଥିବ। ଯେତେଦିନ ପର୍ଯ୍ୟନ୍ତ ମଣିଷ ଏ ମାଟିରେ ଥିବ, ସେତେଦିନ ପର୍ଯ୍ୟନ୍ତ ଲୋକଙ୍କର ବିଶ୍ୱାସ ବଞ୍ଚି ରହିଥିବ, ଏହା ନିଃସନ୍ଦେହ।
1: ଶୁଣୁଥିଲେ ଓଡ଼ିଆରେ ଆଲୋଚନା, ଲୋକ ଜୀବନରେ ବିଶ୍ୱାସର ଭୂମିକା। ଆଲୋଚନା କରିଥିଲେ ଆଲୋଚକ ଡାକ୍ତର ଅଜିତ କୁମାର ବେହେରା। ଆକାଶବାଣୀ ଭବାନୀପାଟଣା, ସମୟ 7:38, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆମ କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାର ହେଉଛି ମିଡ଼ିୟମ ୱେବ୍ରେ 248 meter ତଥା 1206 kHz ଯୋଗେ, FM ମାଧ୍ୟମରେ 110.3 MHz ଯୋଗେ ଏବଂ ନ୍ୟୁଜନ୍ AIR ଆପ୍ ମାଧ୍ୟମରେ।

ଆକାଶବାଣୀ ଭବାନୀ ପଟଣ, ଏଥର ଶୁଣନ୍ତୁ କୃଷି ସୂଚନା ସମ୍ପର୍କିତ କାର୍ଯ୍ୟକ୍ରମ ଚାଷର କଥା। ଆଜି ଏଥିରେ ଶୁଣିପାରିବେ ପନିପରିବା ଚାଷ ସମ୍ପର୍କରେ। ଉପସ୍ଥାପନା କରିଛନ୍ତି

0: ଶୁଣୁଥିଲେ ଓଡ଼ିଆ ଆଧୁନିକ ଗୀତର କାର୍ଯ୍ୟକ୍ରମ ସଙ୍ଗୀତ ଲହରୀ, ଆକାଶବାଣୀ ଭବାନୀପାଟଣା। ସମୟ 8:00 ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ ସମାଚାର ପ୍ରଭାତ, ଓ ପରେ ଶୁଣିବେ ମର୍ଣ୍ଣିଂ ନ୍ୟୁଜ୍। ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।
1: कुर्दास बुलाते थे क्योंकि लाइट पंखे चालू देखते ही वो सब पर चिल्ला

ଶୁଣନ୍ତୁ ଓଡ଼ିଆ ଭକ୍ତି ଗୀତର କାର୍ଯ୍ୟକ୍ରମ ଗୀତ ଗୀତାଞ୍ଜଳି କାର୍ଯ୍ୟକ୍ରମର ପ୍ରଥମ ଭକ୍ତି ଗୀତଟି ଶୁଣନ୍ତୁ, ପ୍ରଶାନ୍ତ ପାଢ଼ୀଙ୍କର କଣ୍ଠରୁ, ରଚନା ବସନ୍ତରା ସାମଲ ଓ ଅରୁଣ ମନ୍ତ୍ରୀ।

ଅଶେଷ ଭକ୍ତିଗୀତଟି ଶୁଣନ୍ତୁ। ବସନ୍ତରାଜ ସାମଲ ଓ ଅରୁଣ ପାଢ଼ୀଙ୍କ ରଚନାରୁ କଣ୍ଠଦାନ କରିଛନ୍ତି ପ୍ରଶାନ୍ତ ପାଢ଼ୀ।

ଶୁଣୁଥିଲେ ଓଡ଼ିଆ ଭକ୍ତି ଗୀତର କାର୍ଯ୍ୟକ୍ରମ ଗୀତ ଗୀତାଞ୍ଜଳି, ଆକାଶବାଣୀ ଭବାନୀପାଟଣା। ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ପଞ୍ଜକୃତ ମହାକାବ୍ୟ ବୈଦେଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ। ପ୍ରଯୋଜନା ପ୍ରସନ୍ନଜିତ ମହାନ୍ତି ଓ ଡକ୍ଟର ଶାନ୍ତନୁ କୁମାର ରଥ।

ସୁଖୀ ହୁଅ ହେ ଅରଣ୍ୟବାସୀ, ମୋଠାରେ କାମଶାସ୍ତ୍ର ଜ୍ଞାନ ପୁରୀ ରହିଛି, ମୋ ସଂଯୋଗରେ ତୁମେ ସଦା ପ୍ରଫୁଲ୍ଲିତ ହେବ, ତୁମକୁ କହିବାକୁ ପଡ଼ିବ ନାହିଁ, ମୁଁ ଆପେ ଆପେ ତୁମକୁ ଭୁଜରେ ବନ୍ଧନ କରିବି, ପୁରୁଷ ଭଳି ସକ୍ରିୟ ହୋଇ ତୁମକୁ କାମସୁଖ ଦେବି। ବିଶ୍ରବା ଋଷିର ମୁଁ ନନ୍ଦିନୀ ଓ ମୋ କୂଳ ସାଧୁ, ଅର୍ଥାତ୍ ମୁଁ ଉଚ୍ଚକୂଳ ସମ୍ଭୂତା, ମୋ ଓଠରୁ ମଧୁ ଝରୁଛି, ସେ ଅଧର ମଧୁ ପାଇ ସୁଖୀ ହୁଅ, ମୁଁ ତୁମକୁ ସ୍ୱର୍ଗସୁଖ ଦେବି। ବାରବେନିପୁର ଅର୍ଥାତ୍ 14 ଭୁବନରେ ମୋ ସୋଦର ରାବଣ ରାଜା ଭାବେ ରହିଛି, ତୁମ ସହ ମୋ ସମ୍ପର୍କ ବାର୍ତ୍ତା ପାଇଁ ହର୍ଷୋତ୍ତର ହେବ, ଅର୍ଥାତ୍ ହର୍ଷୋତ୍ଫୁଲ୍ଲିତ ହେବ। ବିରଞ୍ଚୀ ଅର୍ଥାତ୍ ବିଧାତା ତୁମ କପାଳରେ ଭଲ କଥା ଲେଖିଛି, ମୋତେ ନେଇ ନନ୍ଦନବନରେ ବିହାର କର, ତୁମେ ଯେଉଁଭଳି ସ୍ତ୍ରୀ ସହ ସମ୍ପର୍କ ଚାହିଁବ ମୁଁ ସେହିଭଳି ରୂପ ଧରିପାରିବି। ରାମ କହିଲେ, ହେ ରାମାବର, ଅର୍ଥାତ୍ ହେ ଶ୍ରେଷ୍ଠ ସ୍ତ୍ରୀ, ମୁଁ ଏକପତ୍ନୀ ବ୍ରତ ଆଚରଣ କରିଛି, ତୁ ତ ବଡ଼ କୂଳରେ ଜାତ ହୋଇଛୁ, ଏଇଭଳି ବୃଷସ୍ୟନ୍ତୀ ବା କାମୁକୀ ନାରୀର ଆଚରଣ ତୋ ପକ୍ଷରେ ଭଲ ନୁହେଁ, ତୁ ମୋତେ ଉପଭୋଗ ଦ୍ୱାରା ବାସ୍ତସ୍ପତି ବା ସ୍ୱର୍ଗର ସୁଖ ଦେବୁ ବୋଲି କହୁଛୁ, ସେ ସ୍ୱର୍ଗ ଅଧିକାରରେ ମୋର କି କାର୍ଯ୍ୟ। ସେ ସ୍ୱର୍ଗର ରାଜା ପରନାରୀ ପ୍ରୀତି କରି ଅଭିଶାପରେ ବହୁତ ନେତ୍ର ପାଇଲା, ଲମ୍ପଟ ଭାବରେ ରହି ଇନ୍ଦ୍ର ବୀଟପୁରୁଷ ହେଲା ଓ ଅହଲ୍ୟା ଶିଳାରେ ପରିଣତ ହୋଇଗଲା, ତୁ ଅନ୍ତତଃ ସେଭଳି ପଥର ନ ହୋଇ ମଣିଷ ହୋଇ ରହ। ରାମଙ୍କଠାରୁ ଇନ୍ଦ୍ର ଅହଲ୍ୟା କାହାଣୀ ଶୁଣି ନିଜର ଅବସ୍ଥା ବିଷୟରେ ସବୁ କଥା ପରିଷ୍କାର କରିଦେଲା ସୁପର୍ଣ୍ଣଖା। କହିଲା, ଜାଣି ରଖ, ମୋ ବଲ୍ଲଭ ସ୍ୱାମୀ ବିନାଶ ପାଇଛନ୍ତି, ଆଉ ନାହାନ୍ତି ସେ, ମୁଁ ବିଧବା, ସୁଯୋଗ ଛାଡ଼ ନା, ବିନା ଅସନରେ ବା ଭୋଜନ ନ କରି ହାତ ପାଖରେ ଥିବା ଅମୃତ ଢାଳିବାକୁ ଯାଉଛ ତୁମେ, ହୃଦୟ ତୁଳପାତ୍ର ବା ତରାଜୁରେ ଓଜନ କରି ଦେଖ, ପ୍ରୀତିସୁଖ ଦେବାରେ କିଏ ବଡ଼, ଦାନବୀ ନା ମାନବୀ। ସାଧାରଣ ଲୋକ ଭଳି ବ୍ୟବହାର ନ କରି ବେପାରୀ ବଣିକ ଭାବରେ ବଣିଜ କର। ଶ୍ରୀରାମ କହିଲେ, ହେ ଯୋଶା, ବିଷ୍ଣୁପଦୀ ବା ଗଙ୍ଗାଜଳ କେଡ଼େ ନିର୍ମଳ ବା ପବିତ୍ର, ଏହା ସତ୍ତ୍ୱେ ଚାତକ ପକ୍ଷୀ ବାରିଦ ବା ମେଘର ଆବିଳ ଅର୍ଥାତ୍ ଧୂଳିକଣା ମିଶ୍ରିତ ଗୋଳିଆ ପାଣିକି ଆଶା କରିଥାଏ। ରାମଙ୍କ ମୁଖରୁ ପ୍ରକୃତିରୁ ସଂଗୃହୀତ ଉପମା ଶୁଣି ସୃପଣଖା ଦବିଲା ନାହିଁ, ସେହି ପ୍ରକୃତିରୁ ଉପମାଣି ସେ କହିଲା, ହେ ନାଗର, ବହ୍ନି କଣା ଗିଳା ଅର୍ଥାତ୍ ଅଗ୍ନି କଣା ଗିଳି ବଞ୍ଚୁଥିବା ଚାତକ ପକ୍ଷୀ, ପୁଣି ବିଧୁକର ବା ଚନ୍ଦ୍ର କିରଣରେ ଲୋଭି ହେବା ଭଳି ତୁମେ ମୋ ସଙ୍ଗ କର। ରାମ କହିଲେ, ମୋତେ ଛାଡ଼, ଅନୁଜ ଲକ୍ଷ୍ମଣ ପାଖକୁ ଯାଅ, ସେ ପଣ୍ଡିତ, ମୋ ଆଜ୍ଞା ଅଛି ବୋଲି କହିଲେ ସେ ତୁମର ନାହା ବା ସ୍ୱାମୀ ହେବ। କାମକୀ ସୁପର୍ଣ୍ଣଖା ବେଗେ ଯାଇ ଅର୍ଥାତ୍ କ୍ଷିପ୍ର ଗତିରେ ଲକ୍ଷ୍ମଣ ସମୀପରେ ପହଞ୍ଚିଲା। ଲକ୍ଷ୍ମଣ କହିଲେ, ମୁଁ ରାମଙ୍କ ସେବକ, ତୁମେ ରାଜାର ଭଗ୍ନୀ, ସେବକ କିପରି ହେବ, ବାହୁଡ଼ି ଯାଅ। ରାଗିଯାଇ ସୀତାଙ୍କୁ ମାରିବା ପାଇଁ ହାତ ବଢ଼ାଇବାରୁ ରାମ ଶ୍ଳେଷ ଭାଷାରେ ଦୁଇ ଅର୍ଥ ବୋଧକ ଚିଠି ଲେଖି ତା ହାତରେ ଲକ୍ଷ୍ମଣ ପାଖକୁ ଦେଲେ। ଚିଠିରେ ଲେଖା ହେଲା, ଆରେ ବାବୁ ଲକ୍ଷ୍ମଣ, ଏ ଯୋଗ୍ୟ ଯୋଶା ବା ଯୋଗ୍ୟତା ଥିବା ନାରୀକୁ ନାକ ବା ସ୍ୱର୍ଗର ସୁଖ ଦାନ କର, ଏହାକୁ ନେଇ କାନନ ବିହାର କର, ଆଲିଙ୍ଗନ କର। କାମନାରେ ଅନ୍ଧ ସୁପର୍ଣ୍ଣଖା ଏହାର ଗୂଢ଼ ଅର୍ଥ ନ ବୁଝି ହସିଲା। ରାମଙ୍କୁ ପଚାରିଲା, ଏଥରକ ସେ ବାହୁଡ଼ାଇ ଦେବେ ନାହିଁ ତ?

0: ଶୁଣୁଥିଲେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ। ପ୍ରଯୋଜନା କରିଥିଲେ ପ୍ରସନ୍ନଜିତ ମହାନ୍ତି, ଡକ୍ଟର ଶାନ୍ତନୁ କୁମାର ରଥ।
1: ହ୍ୟାଲୋ
2: ହ୍ୟାଲୋ,
1: କିଏ
2: ଆପଣଙ୍କ ସହ? କିଛି ମିଠା ମିଠା କଥା, କିଛି ଅନୁଭବ, କିଛି ଅନୁଭୂତିର କଥା
1: ଆମ ସହ କଥା ହୁଅନ୍ତୁ ଫୋନ ମାଧ୍ୟମରେ ପ୍ରତ୍ୟେକ ଗୁରୁବାର ଦିନ 11:00-11:30 ପର୍ଯ୍ୟନ୍ତ।
2: ଆମ ଫୋନ ନମ୍ବର ହେଲା
3: 0667029562329568।
1: ମନେ ରଖନ୍ତୁ 0667029562329568 ଏବଂ ଏହାର ପ୍ରସାରଣ ଶୁଣନ୍ତୁ ପ୍ରତ୍ୟେକ ରବିବାର ଦିନ 9:00-10:00 ପର୍ଯ୍ୟନ୍ତ।
4: ହ୍ୟାଲୋ
2: ହ୍ୟାଲୋ,
4: କିଏ?
2: ହ୍ୟାଲୋ, ଆକାଶବାଣୀ ଭବାନୀପାଟଣା।

ଭବାନୀ ପାଟଣା, ସମୟ ସକାଳ 9 ବାଜିବାକୁ ଯାଉଛି। ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆମ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡ଼ିୟମ ୱେଭ୍ରେ 248 ତଥା 12.6 kHz ଯୋଗେ, FM ମାଧ୍ୟମରେ 100.3 MHz ଯୋଗେ ଏବଂ ନ୍ୟୁଜନ୍ AIR ଆପ୍ ମାଧ୍ୟମରେ। ଶ୍ରୋତାବନ୍ଧୁ, ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ କେତେଗୋଟି ହିନ୍ଦୀ କଥାଚିତ୍ର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ, ଦିଲ୍ ଗଫର କଥାଚିତ୍ରରୁ। ଦ୍ୱୈତ କଣ୍ଠରେ ଗାଇଛନ୍ତି ନିତେଶ କଦମ, ଶ୍ରୁତି ପାଠକ, ଗୀତିକାର କୈସର ମନସିର, ଗୀତ ରଚନା ସଙ୍ଗୀତରେ ସଜିଛନ୍ତି ବିଶାଲ ଶେଖର।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ, କିକ୍ କଥା ଚିତ୍ରରୁ। ପରବର୍ତ୍ତୀ ଗୀତଟି ଶୁଣନ୍ତୁ, କିକ୍ କଥା ଚିତ୍ରରୁ। ଗାଇଛନ୍ତି ନୀତିମୋହନ, ଗୀତିକାର ମୟୂର ପୁରୀ, ସଙ୍ଗୀତ ନିର୍ଦ୍ଦେଶନା ହ୍ୟୁମେଶ ରେଶମିଆ।

କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣନ୍ତୁ, ଫାଲତୁ ଚଳଚ୍ଚିତ୍ରରୁ। ଗୀତଟିକୁ ଗାଇଛନ୍ତି ଆତିଫ ଆସଲାମ, ଗୀତ ରଚନା ସମୀର, ସଙ୍ଗୀତରେ ସାଜିଛନ୍ତି ଜିଗର ସଚିନ।

ଶୁଣୁଥିଲେ କେତେ ଗୋଟି ହିନ୍ଦୀ କଥାଚିତ୍ର ଗୀତ ଆକାଶବାଣୀ ଭବାନୀ ପାଟଣା। ସମୟ ସକାଳେ 9:30 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ କେତେ ଗୋଟି ଓଡ଼ିଆ କଥାଚିତ୍ର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ, ମନେ ରହିଗଲା ତୁମରିଠାରେ ଚଳଚ୍ଚିତ୍ରରୁ। ଗାଇଛନ୍ତି ହୀରା ମହାନ୍ତି, ଗୀତିକାର ସ୍ୱରୂପ ନାୟକ ଏବଂ ସଙ୍ଗୀତ ନିର୍ଦ୍ଦେଶନା ମଧ୍ୟ ସ୍ୱରୂପ ନାୟକ।

ଏଥିରେ ଆସିକି କଥାଚିତ୍ରରୁ ଏହି ଗୀତଟି ଗାଇଛନ୍ତି ସତ୍ୟଜିତ ପ୍ରଧାନ। ଗୀତିକାର ଡକ୍ଟର ନିର୍ମଳ ନାୟକ। ସଙ୍ଗୀତ ସଜେଇଛନ୍ତି ଅଭିଜିତ ମଜୁମଦାର।

0: ଲୋକଙ୍କ ସରକାରଙ୍କର 2 ବର୍ଷର ଗୌରବମୟ ସଫଳତାର ଯାତ୍ରା ଏବେ ଦେଇଛି ଓଡ଼ିଶାକୁ ସଫଳତା।
1: ବିହନରୁ ବଜାର, ସଂଗ୍ରହରୁ ବଣ୍ଟନ, ସମସ୍ତଙ୍କ ହିତରେ ଲୋକଙ୍କ ସରକାର। ସମୃଦ୍ଧ କୃଷକ ଯୋଜନାରେ ଚାଷୀ ଭାଇ ଭଉଣୀମାନଙ୍କୁ ବର୍ଦ୍ଧିତ ହାରରେ MSP ମିଳୁଛି। ତ୍ୱରିତ MSP ପ୍ରଦାନରେ ଓଡ଼ିଶା ଦେଶରେ ପ୍ରଥମ। CM କିଷାନ ଯୋଜନାରେ ଚାଷୀ ପରିବାରକୁ ଆର୍ଥିକ ସହଯୋଗ। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଆକର୍ଷଣୀୟ ସବସିଡି। ମତ୍ସ୍ୟ ଉତ୍ପାଦନ ଓ ରପ୍ତାନୀରେ ରାଜ୍ୟର ଉଲ୍ଲେଖନୀୟ ଅଭିବୃଦ୍ଧି।
0: ସମୃଦ୍ଧ ଓ ସଶକ୍ତ ଓଡ଼ିଶା ପାଇଁ ବିକାଶର ପ୍ରତିଶ୍ରୁତି ଓ ଜନସେବାର ପ୍ରତିବଦ୍ଧତା। ଯୁବଶକ୍ତିଙ୍କ ଦକ୍ଷତା, ନେତୃତ୍ୱ ଓ କ୍ରୀଡ଼ା ପ୍ରତିଭା ବିକାଶ ପାଇଁ ବ୍ୟାପକ କାର୍ଯ୍ୟକ୍ରମ।
1: ବିକାଶର ମୂଳ ମନ୍ତ୍ର ସୁଦକ୍ଷ ମାନବ ସମ୍ବଳ, ଦୁର୍ନୀତି ମୁକ୍ତ ଶାସନ।
0: ବିକାଶର ଧାରା ଓଡ଼ିଶା ସାରା।
2: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ। ଏଡିଟ୍ କଥା ଚିତ୍ରରୁ ଗାଇଛନ୍ତି ବାବୁସେନ ମହାନ୍ତି। ସଙ୍ଗୀତରେ ସଜାଇଛନ୍ତି ଗୁଡ଼ଲି ରଥ। ରଚନା କରିଛନ୍ତି ବାପୁ ଗୋସ୍ୱାମୀ। ଗୀତଟି ଶୁଣନ୍ତୁ ଇଡିଏଟ୍ କଥାଚିତ୍ରରୁ।

0: ଲୋକଙ୍କ ସରକାରଙ୍କର 2 ବର୍ଷର ଗୌରବମୟ ସଫଳତାର ଯାତ୍ରା ଏବେ ଦେଇଛି ଓଡ଼ିଶାକୁ ସଫଳତା।
1: ବିହନରୁ ବଜାର, ସଂଗ୍ରହରୁ ବଣ୍ଟନ, ସମସ୍ତଙ୍କ ହିତରେ ଲୋକଙ୍କ ସରକାର। ସମୃଦ୍ଧ କୃଷକ ଯୋଜନାରେ ଚାଷୀ ଭାଇ ଭଉଣୀମାନଙ୍କୁ ବର୍ଦ୍ଧିତ ହାରରେ MSP ମିଳୁଛି। ତ୍ୱରିତ MSP ପ୍ରଦାନରେ ଓଡ଼ିଶା ଦେଶରେ ପ୍ରଥମ। CM କିଷାନ ଯୋଜନାରେ ଚାଷୀ ପରିବାରକୁ ଆର୍ଥିକ ସହଯୋଗ। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଆକର୍ଷଣୀୟ ସବସିଡି। ମତ୍ସ୍ୟ ଉତ୍ପାଦନ ଓ ରପ୍ତାନୀରେ ରାଜ୍ୟର ଉଲ୍ଲେଖନୀୟ ଅଭିବୃଦ୍ଧି।
0: ସମୃଦ୍ଧ ଓ ସଶକ୍ତ ଓଡ଼ିଶା ପାଇଁ ବିକାଶର ପ୍ରତିଶ୍ରୁତି ଓ ଜନସେବାର ପ୍ରତିବଦ୍ଧତା। ଯୁବଶକ୍ତିଙ୍କ ଦକ୍ଷତା, ନେତୃତ୍ୱ ଓ କ୍ରୀଡ଼ା ପ୍ରତିଭା ବିକାଶ ପାଇଁ ବ୍ୟାପକ କାର୍ଯ୍ୟକ୍ରମ।
1: ବିକାଶର ମୂଳ ମନ୍ତ୍ର ସୁଦକ୍ଷ ମାନବ ସମ୍ବଳ, ଦୁର୍ନୀତି ମୁକ୍ତ ଶାସନ।
0: ବିକାଶର ଧାରା ଓଡ଼ିଶା ସାରା।
2: କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣନ୍ତୁ ଅଭିମନ୍ୟୁ ଚଳଚ୍ଚିତ୍ରରୁ। ଗୀତଟିକୁ ଗାଇଛନ୍ତି କ୍ରିଷ୍ଣା, ରଚନା କରିଛନ୍ତି ବିଜୟ ମଲ, ସଙ୍ଗୀତରେ ସାଜିଛନ୍ତି ପ୍ରେମାନନ୍ଦ ଏବଂ ଭକ୍ତ ପ୍ରସାଦ। ଗୀତଟି ଶୁଣନ୍ତୁ ଅଭିମନ୍ୟୁ କଥାଚିତ୍ରରୁ।

ହାଏ ହ୍ୟାଲୋ ନମସ୍କାର ଶ୍ରୋତା ବନ୍ଧୁ, ମୁଁ ହେଉଛି ଆପଣମାନଙ୍କର ଉପସ୍ଥାପକ ପ୍ରିୟ ଉଦ୍ଘୋଷକ ଆଲୋକ କୁମାର ସାହୁ। ଆପଣମାନଙ୍କୁ ସ୍ୱାଗତ ଜଣାଉଛି ଆଜିର ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକାର ପରିସରକୁ। ଏ ଖୋଲା ଝରକା କାର୍ଯ୍ୟକ୍ରମରେ ଆପଣମାନେ ଶୁଣିବାକୁ ପାଇବେ କିଛି ସ୍ଥାନୀୟ କଥା, ସୂଚନା, ସ୍ଥାନୀୟ ଖବର, ଆଜି ଦିନର ବିଶେଷତ୍ୱ, ଆଜି ଦିନର ଇତିହାସ, ପାଣିପାଗ ଏବଂ ମନକୁ ଛୁଇଁଲା ଭଳି ସୁନ୍ଦର ସୁନ୍ଦର ଗୀତ। ହଁ ଶ୍ରୋତା ବନ୍ଧୁ, ଆପଣମାନେ ଏ କାର୍ଯ୍ୟକ୍ରମ ଶୁଣିଛନ୍ତି।

ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡ଼ିୟମ୍ ୱେଭ୍ରେ 248 ମିଟର ତଥା 1206 କିଲୋ ହର୍ଜ ଯୋଗେ, FM ମାଧ୍ୟମରେ 100.3 ମେଗା ହର୍ଜ ଯୋଗେ ଏବଂ ନ୍ୟୁଜନ୍ AIR ଆପ୍ ମାଧ୍ୟମରେ। ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମକୁ ତ ଆଗେଇ ନେବା, ହେଲେ ଆସନ୍ତୁ ନା କାର୍ଯ୍ୟକ୍ରମକୁ ସମର୍ପଣ କରିବା ସେଇ ଜଗତର ନାଥ ଜଗନ୍ନାଥ ମହାପ୍ରଭୁଙ୍କୁ ଏବଂ ଗୋଟିଏ ମନ ଛୁଆଁ ସୁନ୍ଦର ଭଜନଟି ଶୁଣି କାର୍ଯ୍ୟକ୍ରମକୁ ଆଗେଇ ନେବା।

ଆଜି ହେଉଛି ଗୁରୁ ଅର୍ଜନ ଦେବଙ୍କ ଶହୀଦ ଦିବସ। ଶିଖ ଇତିହାସରେ ଏକ ଗୌରବମୟ ଓ ପ୍ରେରଣାଦାୟକ ଦିନ। ସେ ଶିଖ ଧର୍ମର ପଞ୍ଚମ ଗୁରୁ ଥିଲେ ଏବଂ ମାନବତା, ଭାଇଚାରା, ସମାନତା ଓ ସେବାର ବାର୍ତ୍ତା ପ୍ରଚାର କରିଥିଲେ ଗୁରୁ ଅର୍ଜନ ଦେବ। ତାଙ୍କ ନେତୃତ୍ୱରେ ଶିଖ ଧର୍ମ ଅଧିକ ସଂଗଠିତ ଓ ସୁଦୃଢ଼ ହୋଇପାରିଥିଲା। ଗୁରୁ ଅର୍ଜନ ଦେବ ଜୀ ଶିଖ ଧର୍ମର ପବିତ୍ର ଗ୍ରନ୍ଥ ଆଦି ଗ୍ରନ୍ଥର ସଂକଳନ କରି ଧାର୍ମିକ ଓ ଆଧ୍ୟାତ୍ମିକ ଚିନ୍ତାଧାରାକୁ ଏକତ୍ର କରିଥିଲେ। ପ୍ରେମ, ଶାନ୍ତି ଓ ସହିଷ୍ଣୁତାର ପଥ ଅନୁସରଣ କରୁଥିଲେ, କିନ୍ତୁ ନିଜ ଆଦର୍ଶ ଓ ଧର୍ମରୁ ବିଚ୍ୟୁତ ନ ହୋଇ ସେ ଅନେକ ନିର୍ଯାତନା ସହିଥିଲେ ଏବଂ ଶେଷରେ ଶହୀଦ ହୋଇଥିଲେ। ତାଙ୍କର ବଳିଦାନ କେବଳ ଶିଖ ସମ୍ପ୍ରଦାୟ ପାଇଁ ନୁହେଁ, ସମଗ୍ର ମାନବ ଜାତି ପାଇଁ ଏକ ଅମୂଲ୍ୟ ପ୍ରେରଣା। ଏହି ଦିନ ଆମକୁ ସତ୍ୟ, ନ୍ୟାୟ, ଧର୍ମ, ନିଷ୍ଠା ଓ ମାନବ ସେବାର ମହତ୍ତ୍ୱ ବିଷୟରେ ସଚେତନ କରାଯାଏ। ଗୁରୁ ଅର୍ଜନ ବଡ଼ ବିପଦ ଆସୁ କ୍ଷମା କରିବେ। ଗୁରୁ ଅର୍ଜନ ଦେବଜୀ ଜୀବନ ଓ

ଦେଇ ଆମକୁ ଶିଖାଏ ଯେ ଯେତେବେଳେ ବଡ଼ ବିପଦ ଆସୁ ସତ୍ୟ ଓ ନ୍ୟାୟର ପଥ କେବେ ଛାଡ଼ିବା ଉଚିତ ନୁହେଁ। ଗୁରୁ ଅର୍ଜୁନ ଦେବଜୀଙ୍କ ବଳିଦାନ ମାନବ ଇତିହାସରେ ସାହସ ଧୈର୍ଯ୍ୟ ଓ ଧାର୍ମିକ ସ୍ୱାଧୀନତାରେ ଏକ ଅମର ପ୍ରତୀକ ଭାବେ ସ୍ମରଣୀୟ ହୋଇ ରହିଛି।

ବିଶ୍ୱ ସମୁଦ୍ର କଇଁଚ ଦିବସ ପ୍ରତିବର୍ଷ ଜୁନ୍ 16 ତାରିଖରେ ପାଳନ କରାଯାଇଥାଏ। ଏହି ଦିବସ ସମୁଦ୍ର କଇଁଚଙ୍କ ସୁରକ୍ଷା ଏବଂ ସଂରକ୍ଷଣ ପ୍ରତି ଲୋକମାନଙ୍କୁ ସଚେତନ କରିବା ପାଇଁ ଉତ୍ସର୍ଗୀକୃତ ହୋଇଥାଏ। ସମୁଦ୍ର କଇଁଚମାନେ ପୃଥିବୀର ଅତି ପୁରାତନ ଜୀବମାନଙ୍କ ମଧ୍ୟରୁ ଅନ୍ୟତମ ଏବଂ ପ୍ରାୟ 100 ନିୟୁତ ବର୍ଷ ଧରି ପୃଥିବୀରେ ବାସ କରୁଛନ୍ତି। ଏମାନେ ସେମାନେ ସମୁଦ୍ର ପରିବେଶ ସନ୍ତୁଳନ ରକ୍ଷାରେ ଅମୂଲ୍ୟ ଭୂମିକା ନିଭାଇଥାନ୍ତି। ବର୍ତ୍ତମାନ ସମୟରେ ପ୍ଲାଷ୍ଟିକ୍ ପ୍ରଦୂଷଣ, ସମୁଦ୍ର ପ୍ରଦୂଷଣ, ଅବୈଧ ଶିକାର, ମାଛଧରା ଜାଲରେ ଫସିଯିବା ଏବଂ ଜଳବାୟୁ ପରିବର୍ତ୍ତନ ଭଳି ବିଭିନ୍ନ କାରଣରୁ ସମୁଦ୍ର କଇଁଚମାନଙ୍କ ସଂଖ୍ୟା ଆସ୍ତେ ଆସ୍ତେ ହ୍ରାସ ପାଇବାରେ ଲାଗିଛି। ତେଣୁ ଏହି ଜୀବମାନଙ୍କ ସୁରକ୍ଷା ପାଇଁ ସମଗ୍ର ବିଶ୍ୱକୁ ଏକତ୍ରିତ ହେବା ଆବଶ୍ୟକ। ଓଡ଼ିଶା ଭାରତର ସମୁଦ୍ର କଇଁଚ ସଂରକ୍ଷଣ ପାଇଁ ବିଶେଷ ପରିଚିତ। ଗହିରମଥା ମେରାଇନ୍ ସେଞ୍ଚୁରୀ, ଋଷିକୁଲ୍ୟା ରିଭର ମାଉଥ୍ ଏବଂ ଅଞ୍ଚଳରେ ପ୍ରତିବର୍ଷ ଲକ୍ଷ ଲକ୍ଷ ଅଲିଭ୍ରିଡ଼ଲେ ସମୁଦ୍ର କଇଁଚ

ଅଣ୍ଡାଦାନ ପାଇଁ ଆସିଥାନ୍ତି। ଏହା ଓଡ଼ିଶାର ଗୌରବ ଏବଂ ପ୍ରାକୃତିକ ଐତିହ୍ୟର ଏକ ଅମୂଲ୍ୟ ଅଂଶ। ଶିକ୍ଷା ଦିଏ ଯେ ସମୁଦ୍ରକୁ ପ୍ଲାଷ୍ଟିକ୍ ମୁକ୍ତ ରଖିବା, ସମୁଦ୍ର ତଟକୁ ପରିଷ୍କାର ରଖିବା ଏବଂ ବନ୍ୟଜନ୍ତୁ ସଂରକ୍ଷଣ ପାଇଁ ଦାୟିତ୍ୱବାନ ହେବା ଆବଶ୍ୟକ। ସମୁଦ୍ର କଇଁଚଙ୍କ ସୁରକ୍ଷା ମାଧ୍ୟମରେ ଆମେ ସମୁଦ୍ର ପରିବେଶ ଓ ଆଗାମୀ ପିଢ଼ି ପାଇଁ ଏକ ସୁସ୍ଥ ପୃଥିବୀ ଗଢ଼ିପାରିବା।

ଶ୍ରୋତା ବନ୍ଧୁ, ସମୟ ତ ସରି ଆସିଲାଣି। ଏବେ ମୋତେ ଆପଣମାନଙ୍କଠାରୁ ବିଦାୟ ନେବାକୁ ହେବ। କାର୍ଯ୍ୟକ୍ରମ ସମ୍ପର୍କରେ ଚିଠି ଖଣ୍ଡିଏ ନିଶ୍ଚୟ ଦେବେ। ଆଜିର ଉପସ୍ଥାପନାରେ ମୁଁ ଥିଲି ଆପଣମାନଙ୍କର ପ୍ରିୟ ଉପସ୍ଥାପକ ଆଲୋକ। ଆମକୁ ଚିଠି ଲେଖିବାର ଠିକଣାଟି ହେଉଛି, ଚିଠି ପାଇଛୁ ମାର୍ଫଟ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା କଳାହାଣ୍ଡି। ପିନ୍ ନମ୍ବରଟି ହେଉଛି 7660001। ଶ୍ରୋତା ବନ୍ଧୁ, ଆପଣମାନେ ଆମକୁ ହ୍ୱାଟ୍ସଆପ୍ ଜରିଆରେ ଚିଠି ପଠାଇ ପାରିବେ। ଆମ ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 8895994143। ପୁଣି ଥରେ କହି ରଖୁଛି, ଲେଖି ରଖନ୍ତୁ 8895994143। ରହୁଛି, ନମସ୍କାର।

0: ଆସନ୍ତୁ ଶୁଣିବା ସ୍ଥାନୀୟ ଖବର ଏବଂ ଝୁମିଯିବା ଶୁଣି ଗୀତ ସୁମଧୁର
1: ଶୁଣୁଥିଲେ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକ ଆକାଶବାଣୀ ଭବାନୀପାଟଣା ସମୟ ଦିନ 11:10 ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଆସନ୍ତୁ ଜାଣିନେବା ଆଜି ଦ୍ୱିତୀୟ ଅଧିବେଶନରେ ଆମ କେନ୍ଦ୍ରରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଦିନ 12:00 ଶୁଣିବେ ସୁଗମ ସଙ୍ଗୀତ। ଶିଳ୍ପୀମାନେ ହେଲେ ମୀନା ମହାପାତ୍ର, ମନୋଜ ଦାସ, ଗୀତାରାଣୀ ଦାସ ଓ ବିଦ୍ୟୁତେନ୍ଦ୍ର ଦାସ। ଗାଁ ମାର୍କ କଥା ଶୁଣିପାରିବେ 12:30। ଚାଷର କଥା ପ୍ରଚାର କରିବ 10:00। 9:20 ଶୁଣିବେ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତିରୂପା। ହିନ୍ଦୀ କଥାଚିତ୍ର ଗୀତ ପ୍ରଚାର କରିବ 2:45। ଶ୍ରୋତାବନ୍ଧୁ, ଏଥିଲା ଆଜି ଦ୍ୱିତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା ଏଇଠି ଶେଷ କରୁଛୁ ଆଜିର ପ୍ରଥମ ଅଧିବେଶନ। ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ସହ ପୁଣି ଉପସ୍ଥିତ ହେବୁ 12:00। ସେତେବେଳେ ଯାଏଁ ବିଦାୟ ନେଉଛୁ।

ଅନ୍ୟ ଏକ ଗୀତକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ଗୀତାରାଣୀ ଦାସ ଏବଂ ବିଭୁଧେନ୍ଦ୍ର ଦାସ।

ପ୍ରଚାରକଲୁ କେତୋଟି ସୁଗମ ସଙ୍ଗୀତ ଆକାଶବାଣୀ ଭବାନୀପାଟଣା। ଏଥର ଶୁଣନ୍ତୁ କାର୍ଯ୍ୟକ୍ରମ ଗାଁ ମାର କଥା।

0: ପାର୍ଥକ୍ୟ ଦେଖୁଛନ୍ ଆପଣ?
1: ପାର୍ଥକ୍ୟ ବୋଲେ ଯେନ୍ତା ଆମର ପୂର୍ବପୁରୁଷ ମାନେ କରି ଆଣୁଥିଲେ ସେ ଅନୁସାରେ ଏକା କରତେଲ ନଉଛୁ, ତଥାପି ଆମର ଗୋଟେ ବିଶ୍ୱାସ ଅଛେ ଯେ କିଛି ଆମର ଦେବୀ ଦେବତାକେ ପୂଜା କଲେ ଆମର ଦୁଃଖ ବି ନିବାରଣ କରବେ, କିମ୍ବା ଆମର ଗୋଟେ ବିଶ୍ୱାସ ଅଛେ ଯେ ନେଇକେଁ ତାକେ କିଛି କହିକରି ଯଦି ନେଇକି ଆମେ ଯିମୁ ବୋଲେ ଆମର କାର୍ଯ୍ୟ ଟିକେ ହାସଲ ହେବା ବୋଲିକରି ଏଇ ବିଶ୍ୱାସଟା ଆମର ଅଛେ, ସେ ଅନୁସାରେ ଏକା ଚଲୁଛୁ ଆମେ।
0: ସତ୍ କଥା ଦାଦା, ମଣିଷର ନାଶା ବହୁତିବାର ତକ ଆଶାରୁ ବିଶ୍ୱାସ ଯେତେବେଳେ ବଜର ହେଇକରିଥିବା ନିଶ୍ଚୟ ଆମର ସବୁ କାମ ବି ସଫଲ ହେବା, ତିଆର ହେବାରୁ ସୁନ୍ଦର ହେବା। ତ ଇନେ ଆପଣଙ୍କୁ ପଚରାବାର ଲାଗି ଚାହିଁବି ଯେ ଆପଣ ପଢ଼ାପଢ଼ି କେତେ ତକ କରିଛନ୍?
1: ପଢ଼ାପଢ଼ି ତ ବେଶୀ ମୁଁ ନାଇଁ କରବା, ଆଗ ହେ ଚତୁର୍ଥ କ'ଣ ପଢ଼ୁଥିଲି ଆର ଛେଡ଼ିଦେଲି।
0: ତ ଆପଣ ଯେତେବେଳେ ଚତୁର୍ଥ ପଢ଼ାପଢ଼ି କରୁଥିଲେ ସେତେବେଳେ ଆପଣଙ୍କର ପରିବାରର ଆର କିଏ ପଢ଼ାପଢ଼ି କରୁଥିଲେ? କାଁ
1: ମୋର ଦାଦା ପଢ଼ାପଢ଼ି କରୁଥିଲେ, ସେମାନେ ମାଷ୍ଟର ବି ଥିଲେ, ଆର ବର୍ତ୍ତମାନ ସୁଦ୍ଧା ପଳେଇ ଗଲେ ଆରହି କରିଗଲେଣି ସେ ଲୋକ।
0: ତ ଇନେ ଆପଣଙ୍କେ ଗୋଟେ କଥା ପଚରାମି ଯେ ଆପଣଙ୍କର ବଡ଼ ଭାଇ ପାଠ ପଢ଼ିଲେ ମାଷ୍ଟର ହେଲେ, ଆପଣ କେନ୍ତା କରି ତିନି ଚାରି ଶ୍ରେଣୀ ନେ ପାଠ ଛାଡ଼ିଦେଲେ?
1: ଆଗ ତ ପଢ଼ାପଢ଼ିର ହେତେ ଟିକେ ଆମର ଧ୍ୟାନ ଟିକେ ନେଇଥାଇ, ଆରୁ ଆମର ମାଷ୍ଟର ଆଗକେ ଗଲାକେ ମୁଇଁ ନେଇକି ଚାଷବାସ ଟିକେ କରି ବସିଲି, ଆର ସେ ଅନୁସାରେ ଏକା ପାଠରେ ମୁଇଁ ଧ୍ୟାନ ନେଇ ଦେଇ ନାଇଁ, ଆର ମତେ ବି ଆମର ବାପ ମା ବି ଟିକେ ଆଗକେ ଟିକେ ପଢ଼ାବା ଲାଗି ନେଇ ଚେଷ୍ଟା କଲେ ନା, ସେଥିର୍ ଲାଗି ଏକା ଅଲଛୁଆ ଆକାର ହେଇକରି ତ ଛାଡ଼ିଦେଲି। ଆରୁ
0: ସେ ସମୟରେ ଆପଣଙ୍କର ଅଞ୍ଚଳରେ ପଢ଼ାପଢ଼ିର କାଣ ସୁବିଧା ସବୁ ଥିଲା?
1: ପଢ଼ାପଢ଼ି ସୁବିଧା ବୋଲେ ଆମର ଗାଁ ତ ସ୍କୁଲ ନେଇଥାଇ, ଧରା ମାଲକେ ଯାଇକରି ଏକା ପଢ଼ାପଢ଼ି କରୁ, ଆରୁ ହାଇସ୍କୁଲ ଥିଲା ବୋଲେ ଆମରଟା ମୁସ୍କୁଟି ଥିଲା, ଏନେକେ ଚାଲି ଚାଲି ପଢ଼ାପଢ଼ି କରି ଯାଏ ନା, ସାଇକେଲ ସକାଳ ବି ସେତେବେଳେ ନେଇଥାଏ।
0: ଆପଣଙ୍କର କହିବାର ହିସାବରେ ସେତେବେଳେ ଆପଣଙ୍କର ଗାଁ ପାଖର ଧରାମାଲ ଗାଁରେ ସ୍କୁଲ ଥିଲା, ସେନିକି ଆପଣମାନେ ପଢ଼ି ଯାଉଥିଲେ, ତ ଏବେ ଆପଣଙ୍କର ଗାଁରେ ପଢ଼ାପଢ଼ିର କାଣ ବ୍ୟବସ୍ଥା ହେଇଛି?
1: ଆମର ଗାଁରେ ପଢ଼ାପଢ଼ି ବ୍ୟବସ୍ଥା ତ ବହୁତ ଭଲ ଥିଲା, କିନ୍ତୁ ବର୍ତ୍ତମାନ ସୁଦ୍ଧା ଆମର ଗାଁ ସ୍କୁଲ ବି ବନ୍ଦ ହେଇଯାଇଛେ, ସେଥି ଯୋଗୁଁ ବୋଲିକରି ନେଇକି ସ୍କୁଲ ଏବେ ଟିକେ ଚାଲବା ବୋଲେ ପିଲାମାନଙ୍କର ନେଇକି ପଢ଼ାପଢ଼ି ଲାଗି ଟିକେ ଭଲ ସୁବିଧା ରହିବା, ଏବେ ଇଆଡ଼େ ଯାଉଛନ୍ ରେଙ୍ଗାଲିକେ ପଢ଼ି ଯାଉଛନ୍, ଇଆଡ଼େ ଯାଉଛନ୍ ଧରାମାଲକେ ବି ପଢ଼ି ଯାଉଛନ୍, ରୁପଡ଼ା ବି ପଢ଼ି ଯାଉଛନ୍।
0: ଆପଣଙ୍କର କହିବାର ହିସାବରେ ଯଦି ଗାଁରେ ଟିକେ ସ୍କୁଲ ବ୍ୟବସ୍ଥା ଭଲ ହେତା ବୋଲେ ନିଶ୍ଚୟ ଏ ଗାଁର ପିଲାମାନେ ପଢ଼ାପଢ଼ି କରବାର ଲାଗି ଖଣ୍ଡେ ସୁବିଧା ସୁଯୋଗ ପାଇତେ। ତ ଦାଦା କଥାବାର୍ତ୍ତା ଶେଷ ନେ ଆପଣଙ୍କୁ ପଚରାବାର ଲାଗି ଚାହିଁବି ଯେ ଆମେ କାଁଟା କଲେ ଆମର ଏଇ କଲାରପଦର ଗାଁକେ ଆର ଖଣ୍ଡେ ତିଆରି କରିପାରମା, ସେ ଉପରେ ଟିକେ କହନ୍।
1: ଆମରଟା ଏବେ ପଢ଼ାପଢ଼ି ବାବଦ ନେଇ କରି ବୋଇଲେ ମେନ୍ ହଉଛେ ନାଇଁ ଶିକ୍ଷା, ଶିକ୍ଷାର ଟିକେ ଯଦି ଠିକ୍ ଯଦି ରହିବା ବୋଲେ ଆମର ଗାଁ ଟିକେ ଉନ୍ନତି ଦିଗକେ ଯିବା।
0: ବହୁତ ସୁନ୍ଦର କଥା କହିଲେ ଦାଦା, ଯଦି ଆମର ଶିକ୍ଷା ଦୀକ୍ଷା ଠିକ୍ ରହିବା ନିଶ୍ଚୟ ଆମର ବୁଦ୍ଧି ବିବେକ ବି ଆଗକେ ବଢ଼ବାର, ଆମେ ବି ଆଗକେ ଯିବାର ଲାଗି ଗୋଟେ ରାସ୍ତା ପାଇମା। ଆଜି ଆପଣ ଆମକେ ସମୟ ଦେଲେ, ଆପଣଙ୍କର କଲାରପଦର ଗାଁ ସୁଖ ଦୁଃଖ ଆମର ସାଙ୍ଗେ ଏତେ ତିଆରି କରି ହସି ହସି ହେଲେ, ସେଥିର୍ ଲାଗି ଆପଣଙ୍କ ଆକାଶବାଣୀ ତରଫରୁ ବହୁତ ବହୁତ ଧନ୍ୟବାଦ। ଆରୁ ଜୁହାର ଦାଦା।
1: ହଁ ଜୁହାର ଭାଇ, ଜୁହାର।
0: ଶ୍ରୋତା ବନ୍ଧୁ, ଯେତେବେଳେ ଆମେ କଲାରପଦ

0: ଅଛନ୍ ଯେନ୍ମାନେ ଗାଁକେ ସବୁ ସୁନ୍ଦର କରୁଛନ୍, ଯେନ୍ମାନେ ଗାଁକେ ଅରଣ ଯୋଗଉଛନ୍, ସେ ଚାଷୀ ଦାଦାମାନଙ୍କୁ ବି ଭେଟିଥିଲୁ, ସେ ଚାଷୀ ବାବାମାନଙ୍କୁ ବି ଭେଟିଥିଲୁ। ତ ଚାଲୁନ୍ ସେନ୍ତା ଚାଷୀ ବାବା ଗୋଟେ ସାଙ୍ଗେ କଥା ହେମା। ବାବା ଜୁହାର।
1: ଜୁହାର।
0: ଆପଣଙ୍କର ପରିଚୟ ଟିକେ ଦିଅନ୍ ବାବା।
1: ନୃପ ମାଝି କୋଲାରପଦର।
0: ତ ଆପଣ କାଣା କରୁଛନ୍ ବାବା?
1: ଏମିତି ଚାଷବାସ ବହୁତ ଉଦ୍ୟୁକ୍ତ କରୁଛୁ। ଆର
0: ତିହାର କଥା ଗୋଟେ କହିଲେ ବାବା, ଯେ ଆପଣ ଚାଷବାସ କରସନ୍, କଥା ନେ ଅଛେ ଚାଷ କାମ ଯାହାର ଆର କେଡ଼େ ସୁଖ ତାହାର, ଚାଷ କରିକରି କେତେ ଖୁସି ନ ଅଛନ୍?
1: ଖୁସି ନ ଯେ କେତେ ପରିଶ୍ରମ, କେତେ କଷ୍ଟ, କେତେ ହେଟା ସଜେ ହେଲେ ହଉଛେ କେ ଚାଷବାସ।
0: ଏ ଯେନ୍ ଚାଷବାସ କଲା ପରେ ଆପଣ ପରିବାର ଚଲେଇ ପାରସନ୍ କେ?
1: ହଏ ଚଲୁଛୁ, ସମସ୍ତେ ମିଶି ଫିରି କରି ଦୁଃଖ ଭୂତି କରି କରି ବି ଯାଇଥିଲି ଚଲୁଛୁ। ଆର
0: ପରିବାରରେ କିଏ କିଏ ସବୁ ଅଛନ୍?
1: ଆମର ପରିବାରରେ
0: ହଏ
1: ଅଛେ, ପୁଅ ଅଛେ, ବୋହୁ ଅଛେ, ଆମେ ଦୁଇ ତିନି ପୁରୁଷ ଅଛୁ।
0: ତ ଆପଣ ଯେନ୍ ପରିବାରର ସବୁ ଲୋକ ସାଙ୍ଗେ ମିଶିକରି ଅଛନ୍, ଚାଷବାସ କଲା ବେଲ୍କେ ଗୋଟେ ଠାନେ କରସନ୍ କି ଭିନ୍ନ ଭିନ୍ନ କରି କରସନ୍?
1: ନାଇଁ ଗୋଟେ ନାକା କରସୁ ନା, ଏମିତି ଦୁଃଖ ଭୂତି ଇଆଡ଼ୁ ସିଆଡ଼ୁ ଏଜେଟ କରି କରି ହେଟା କାମ କବାର କରୁଛୁ। ଆର
0: କାଁ କାଁ ଚାଷ ସବୁ କରସନ୍?
1: ଧାନ ଚାଷ କରୁଛୁ, କପା କରୁଛୁ, ମଡ଼ିଆ ମକା ଯାଇଁ ଯାଇ ମାନେ କରୁଛୁ। ଆର
0: ଯେତେବେଳେ କପା ଚାଷ ଗୋଟେ କରୁଛନ୍ ବାବା, କପା ନେ ଅଲଗା ଅଲଗା ଚାଷ ବି କରୁଥିବେ, ହେନାର କାଁଟା ମିଶା ଭିରା ଚାଷ କରସନ୍ କେ?
1: ଏନେ କେନ୍ କାନ୍ଦୁଲ ଦେସୁଁ, କେନ୍ ରାସ ବି ଦେସୁଁ, କେନ୍ ବିରି ବି ଦେସୁଁ, ଏମିତି ତ ଯାଇଁତେ ଗୋଟେ ଗୋଟେ ଦେସୁଁ।
0: ଏ ଯେନ୍ କପା ଚାଷ ଧାନ ଚାଷ ସବୁ କରସନ୍, ଇଟା ସବୁ ଚାଷବାସ କରିକରି ବଛରକେ ଆପଣ ଚଲବାର ଏତିକି ପଇସା ପାଇସନ୍ କେ?
1: ମିଲ୍ସି, ଯେ ଚଲବାର ହିସାବରେ ମିଲ୍ସି, ଯେ ନିଜେ ପରିଶ୍ରମ କରିଥିମୁ, ଲୋକ ନେଇ ଲଗେଇଥିମୁ ବୋଲେ ପୋଷାସି, ଆରୁ ଲୋକ ଲଗେଇଥିବ ଲୋକ ଧାର ଉଧାର ଲାଗ ଋଣ ଆଣି କରି ତାସ କରିଥିବ, ସେ ଲୋକ ଦେଲେ ଏ ଲୋକ ଛୁଚା ନାହିଁ।
0: ଆପଣ ତ କହିଲେ ଆପଣ ନିଜେ ସବୁ ଲୋକ ପରିବାର ଲୋକ ମିଶିକରି ଅଣ୍ଟା ଭିଡ଼ି କରି ଚାଷବାସ ଆପଣ କରୁଛନ୍, ତ ଆପଣ ଖାଲି ଚାଷ କରସନ୍ ଗାଁରେ କି ଅଲଗା ଅଲଗା ଲୋକମାନେ ବି ଆପଣଙ୍କର ଗାଁରେ ଚାଷବାସ କରସନ୍?
1: ଯେ ଆମଟା ତ ଆମେ ବି କରସୁଁ, ଆରୁ ଅନ୍ୟ ଅନ୍ୟ ଗାଁ ଲୋକମାନେ ବି ଆର ବାକି ଲୋକଟା ମାନେ ବି କରି ଆସ, କେନ୍ ବେଲେ କେନ୍ତା ଆମେ ବି ଲୋକେ ବି ଲଗାସୁଁ, ଏମିତି ତ ଚାଲିଛେ।
0: ଏବର ସମୟ ନା ଆମେ ଦେଖୁଛୁ ଯେ ଚାଷବାସ କରବାର ଲାଗି ଟିକେ ଲୋକ ବି ନେଇ ମିଲବାର ନା,
1: ନାଇଁ ମିଲବାର ନା।
0: ତ ଇ ଯେନ୍ ଚାଷ ସବୁ କରୁଛନ୍, ଆପଣ ଚାଷ କେ କେନ୍ ନେ ବିକା ଭଞ୍ଜା କରସନ୍?
1: ମୁଣ୍ଡି ନେ ଦେସୁଁ, ଧାନ ସୁନା ମଣ୍ଡି ନେ ଦେଉଛେ, ଏଇ କପା ତ ଅନେକ ଲୋକ ଦଲାରୀ ମାନେ ନେଉଛନ୍ତି।
0: ଆପଣଙ୍କର ପାଖେ କେନ୍ ମଣ୍ଡି ହେସି?
1: ଆମ ରୂପଡ଼ା
0: ମଣ୍ଡି ନେ ଦେଲା ପରେ ଆପଣ ଠିକ ହିସାବରେ ପଇସା ପାଇସନ୍?
1: ହଁ ଠିକ ହିସାବ ମିଲ୍ଛି।
0: ତ ଆର ଗୋଟେ କଥା ଦରକାର ବାବା, ଚାଷ କରବାର ଲାଗି ପାଏନ୍, ତ ଆପଣଙ୍କର ଅଞ୍ଚଳରେ ଜଳସେଚନର କାଣ ସୁବିଧା ଅଛେ?
1: ଆମର ଇନେ କିଛି ପାନ ହିସାବରେ ସୁବିଧା ତ ନାହିଁ।
0: ପନିପରିବା ଚାଷ ବି ଆପଣ କରସନ୍ କେ?
1: ଯେ ଆମର ତ ସେ ପାଣି ନାହିଁ ନା, କିଛି ବୋରିଂ ମାନେ ବି ନାହିଁ, ଜୋର ଯୋଜନା ବି ନାହିଁ।
0: ତ ଆପଣଙ୍କର କହିବାର ହିସାବରେ ଯଦି ଜଳସେଚନର ସୁବିଧା ଟିକେ ହେତା, ଆର କ'ଣ ମନେ କରି ଆପଣ ଚାଷବାସ କରିପାରିବେ?
1: ବୋରିଂ ବୁରାଂ ଯାଇତେ ହେଲେ ଆର ଟିକେ ଚାଷ ବି ହେତା।
0: ତ ଏବେ ସରକାରଙ୍କ ତରଫରୁ ବିଭିନ୍ନ ସୁବିଧା ସୁଯୋଗ ବି ଆସୁଛି ଜଳସେଚନର ଲାଗି, ଆପଣ ସେ ବାବଦେ ଜାଣିଛନ୍ କେ?
1: ଜଳ ଯୋଜନା ଯେନ୍ ଆସବାରଟା ଆସବାରଟା ମାନେ ଜାଣିଛୁ ଯେ ଆମଟା ମାନେ ତ ନାଇଁ କରବାର।
0: ଆର ଗୋଟେ କଥା ବାବା, ଚାଷ ନେ ଆମେ ଦେଖବାକେ ମିଲୁଛେ ଯେ ଚାଷ ନେ ବିହନ ପାତନର ଦରକାର ହେସି, ସାରର ଦରକାର ହେସି, ଏଇଟା ସବୁ ଆପଣ କେନ୍ ସଂଗ୍ରହ କରସନ୍?
1: ରୂପଡ଼ା ଗେଲନ୍ ଗୁଲା ଥାନୁ ଆନସୁଁ,
0: ସରକାରୀର ଯେନ୍ ଆମର ଗୁଲା ଘର ଅଛି ସେନୁ ଆନସନ୍,
1: ସେନୁ ଆନସୁଁ, ଗୁଲା ଘର ଥାନୁ ଆନସୁଁ।
0: ଏବେ ତ ବାବା ଜୁନ୍ ମାସ ଅଧା ହେଇ ଆସିଲା ନା ଚାଷବାସ ଆରମ୍ଭ କରବାର ସମୟ, ତ ଆପଣଙ୍କର କ୍ଷେତ ମାନଙ୍କର ପ୍ରସ୍ତୁତି ସବୁ କେନ୍ତା କରିଛନ୍ ଆପଣ?
1: ଏଇଟା ଏବେ ତଳାତଷି କରିଛୁ, ବୁଣାବୁଣି କର୍ମ ବୁଲୁଛୁ।
0: ଏଇଟା ତ କହିଲେ ଆପଣ ଧାନ ଚାଷର କଥା ପ୍ରସ୍ତୁତି କରୁଛନ୍, ତସା ବାହା ବି କରିଥିବେ ନା, ତ କପା ଚାଷ ଲାଗି ଆପଣ କାଁ କାଣା ପ୍ରସ୍ତୁତି କରିଛନ୍?
1: କପା କାଜି ତ ବିହନ ପତର ବି ନେଇ ଆନବାର ବି, ଏବେ ଠିକ ସିଜନ ହେବ ବୋଲେ କେନ୍ ଦୋକାନ ବି ମାଙ୍ଗିଥିସୁଁ।
0: ତ ଇନା ଆପଣଙ୍କୁ ପଚାରବାର ଲାଗି ଚାହିଁମି ବାବା, ଯେ ଏବର ସମୟ ନା ଆମେ ଦେଖୁଛୁ ଯେ ଆମର କଳାହାଣ୍ଡି ଆର ନୂଆପଡ଼ା ଅଞ୍ଚଳର ଖୁବ୍ ଗୁଡ଼ିଏ ଚାଷୀ ଦାଦାମାନେ ଚାଷବାସକେ ଟିକେ ମନ ନେଇ କରିକରି ବାହାରକେ ଦାଦନ ବି ଯାଉଛନ୍, ତ ସେମାନଙ୍କେ କାଣା କହିବେ?
1: ଆମର ଇନେ ତ କେନ୍ ଦୁଃଖ ଭୂତି କି କେନ୍ ଫେଟ କରିକି କାଁଟା ଥିତା ପରେ କେନେ ଦୁଃଖ ଭୂତି ବି କରତେ, ଯେ ଇନେ ଜମି ମାଟ ଅଛେ ବୋଲେ ଇନେ ଚାଷବାସ ଭଲ କରି କଲେ ବି ହେତା, ଯେ ଆମକେ ଅସୁବିଧା ପାଣି ଅସୁବିଧା।
0: ତ ଆପଣଙ୍କର କହିବାର ହିସାବରେ ବାବା, ଯଦି ଆମର ଜମି ମାଟ ଖଣେ ଅଛେ, ଆମେ ଇନେ ଯଦି ଚାଷବାସ କର୍ମା ଆର ସେଥିର୍ ଲାଗି ଯଦି ଜଳସେଚନର ସୁବିଧା ଟିକେ ହେଇପାରବା ବୋଲେ ନିଶ୍ଚୟ ଆମର ଚାଷବାସ କଣେ ବନେହବା
1: ବନେହବା।
0: ତ ଆଜି ଆପଣ ଆମକେ ସମୟ ଦେଲେ ବାବା, ଆର ଆପଣଙ୍କର ଚାଷବାସର କଥା, ଆପଣଙ୍କର ଗାଁର ଦୁଃଖ ସୁଖ ଆମର ସାଙ୍ଗେ ହେଲେ, ସେଥିଲାଗି ଆପଣଙ୍କ ଆକାଶବାଣୀ ତରଫରୁ ବହୁତ ବହୁତ ଧନ୍ୟବାଦ। ଆରୁ ଜୁହାର ବାବା।
1: ଜୁହାର ବାବା।
0: ଶ୍ରୋତା ବନ୍ଧୁ, ଆମେ ଯେତେବେଳେ କଲାରପଦର ଗାଁରେ ବୁଲୁଥିଲୁ, ସେତେବେଳେ ଏଇ ଗାଁର ଭିନ୍ ଭିନ୍ ଲୋକମାନଙ୍କ ସାଙ୍ଗେ ତ ଦେଖା ସାକ୍ଷାତ ହେଇଥିଲୁ, କଥାବାର୍ତ୍ତା କରିଥିଲୁ, ଆର ସେମାନଙ୍କର ଭଲମନ୍ଦ ବୁଝିଥିଲୁ। ସେ ଭିତରେ ଗୋଟେ ମାଆକେ ବି ଭେଟିଲୁ, ଚାଲୁନ୍ କଥା ହେମା। ମା ଜୁହାର।
2: ଜୁହାର।
0: ଆପଣଙ୍କର ପରିଚୟ ଟିକେ ଦିଅନ୍ ମା।
2: ବନା ହେଲା।

0: ପ୍ରଭାତୀ ନାୟକ, ଆଉ ଏ ଗାଁର ଜଣେ ବୋହୁ ମୁଁ।
1: ତିହାର କଥା ଗୋଟେ କହିଲେ ମା, ଯେ ଆପଣ ହେଉଛନ୍ତି କଲାରପଦର ଗାଁର ବୋହୁ, ତ କେନ୍ ଗାଁରୁ ଆପଣ ଖଟି ଆସିଥିଲେ?
0: ମୁଇଁ ହଲଦିଗଡ଼, ଯେନ୍ଟାକି କଳାହାଣ୍ଡିର ଗୋଟେ ଶିକ୍ଷିତ ଗାଁ, ସେ ଗାଁରୁ ଖଟି ଆସିଛେ।
1: ସୁନ୍ଦରା କଥା ଗୋଟେ କହିଲେ ଯେ ଆପଣ କଳାହାଣ୍ଡିର ହଲଦିଗଡ଼ ଗାଁରୁ ଖଟି ଆସିଥିଲେ, ତ ପହଲା କରି ଜାଣିବାର୍ ଲାଗି ଚାହିଁବି ମା, ଯେ ଆପଣ ଯେତେବେଳେ ବହ ହେଇକରି ଖଟି ଆସିଲେ ଏ ଗାଁକେ, ଆପଣଙ୍କୁ କେନ୍ତା ଲାଗ୍ଲା?
0: ମୁଇଁ ତ ଯେହେତୁ ଗୋଟେ ଶିକ୍ଷିତ ପରିବେଶରୁ ଆସିଲି, ଆମର ଗାଁଟା ବି ବହୁତ ସୁନ୍ଦର, ଆଉ ଏ ଗାଁକେ ଯେତେବେଳେ ଆସିଲି ଦେଖିଲି, ମୋତେ ଗୋଟେ ଦୁଃଖ ଲାଗିଥିଲା। କିଛି ସୁବିଧା ନାହିଁ, ପାଣି ଫାଣିର ସୁବିଧା ନାହିଁଥାଏ, ରାସ୍ତାଘାଟର ସୁବିଧା ନାହିଁଥାଏ। ଯେହେତୁ ଗୋଟେ ଦୁହିତା ଦୁଇ କୂଳର ହିତା, ସେଥିଲାଗି ମୁଇଁ ମା ବାପାର ଟେକ ରଖି, ତାଙ୍କର ମାନ ସମ୍ମାନକେ ରଖି, ଶାଶୁ ଶ୍ୱଶୁର ମାନ ମର୍ଯ୍ୟାଦାକେ ଦେଖି ଏଠି ମୁଇଁ ବୋହୁ ହିସାବରେ ରହିଗଲି।
1: ତ ଯେତେବେଳେ ଆପଣ ଏଇ ଗାଁକେ ଆସିଲେ ସେତେବେଳେ ଆପଣଙ୍କୁ ଟିକେ ଅଲଗା ଅଲଗା ଲାଗୁଥିଲା, ଆର ପରେ ଆପଣ ନିଶ୍ଚୟ ମିଶି ଯାଇଥିବେ, ତ ଆପଣଙ୍କର ପରିବାରରେ ସବୁ କିଏ କିଏ ସେତେବେଳେ ଥିଲେ?
0: ସେତେବେଳେ ମୋର ଶ୍ୱଶୁର ଥିଲେ, ଶାଶୁ ଥିଲେ, ତାପରେ ମୋର ହଜବେଣ୍ଡ ମୁଇଁ ସେଠି ରହୁଥିଲୁ, ଆଉ ଘରେ ଆମର କକା ଶ୍ୱଶୁର, କାକି ଶାଶୁ, ସମସ୍ତେ ଏମିତି ଭିରିମିଶି ରହୁଥିଲୁ।
1: ସୁନ୍ଦର କଥା, ଆପଣ ଗୋଟେ ପୁରା ପରିବାର ନେ ରହୁଥିଲେ, ଯୌଥ ପରିବାରରେ ରହୁଥିଲେ, ଯେନେ ସବୁ ପ୍ରକାର ଆପଣଙ୍କର ସମ୍ପର୍କୀୟ ମାନେ ଥିଲେ, ତ ଏଇ ଯେନ୍ ଝିନୁ ବହ ହେବାର ଭିତରେ ଆପଣଙ୍କର ଅନୁଭବଟା କେନ୍ତା ରହିଲା?
0: ନାଇଁ, ଝିଅରୁ ବୋହୁ ହେବାରେ ମୋର ଅନୁଭବ ଠିକ ଥିଲା। ମୁଁ ଭାବୁଥିଲି ଯେତେବେଳେ ଝିଅ ଥିଲି ବୋହୁ ହେବାଟା କଷ୍ଟକର ବୋଲି, କିନ୍ତୁ ପରିବେଶ ମଣିଷକେ ସୁଧାରି ଦେସି। ଯେନ୍ଟା ମୁଇଁ ଆଶା କରୁଥିଲି, ସେ ଆଶା ଯେହେତୁ ମୋତେ ସେଠି ମିଳିଲା, ସ୍ନେହ ମମତା ସବୁକିଛି ମିଳିଲା, ସେଥିଲାଗି ମୁଇଁ ଫୁଲ୍ ଫିଲ୍ କରିପାରିଲି ଯେ ବୋହୁଟା ବି ଠିକ୍, ନିଜେ ଯେନ୍ ପରିବେଶରେ ଯେମିତି ରହିବେ ସେଟା ନିଜକେ ଭଲ ଲାଗ୍ସି। ସେ ପରିବେଶରେ ଯଦି ମୋତେ କିଛି ଖରାପ ବ୍ୟବହାର ମିଳିଥିଲା, ତ ମୋତେ ଦୁଃଖ ଲାଗିଥିତା। ସେଥି ଯେହେତୁ ଭଲ ପରିବେଶ ମିଳିଲା, ସେଥିଲାଗି ମୋତେ ବହୁତ ବଢ଼ିଆ ଲାଗ୍ଲା ସେ ଜିନିଷଟା।
1: ତିଆର କଥା ଗୋଟେ କହିଲେ ମା, ଯେ ପରିବେଶ ହିଁ ଆମକେ ସଜଡ଼ାସି, ପରିବେଶ ହିଁ ଆମକେ ବଦଲାସି, ଆର ପରିବେଶ ହିଁ ଆମକେ ଠିକ ରାସ୍ତାରେ ନେବାର ଲାଗି ବାଟ ଦେଖାସି। ତ କଥାବାର୍ତ୍ତା ଶେଷ ନେ ମା, ଜାଣବାର ଲାଗି ଚାହିଁମି ଯେ ଆପଣ ତ ଏ ଗାଁକେ ବହ ହେଇକରି ଖଟି ଆସିଲେ, ତ କାଁଟା କଲେ ଗୋଟେ ଝିଅ ଭଲ ବୋହୁ ହେଇପାରବା ସେ ଉପରେ ଟିକେ କହନ୍।
0: ଟିକେ ଇଏ ଲାଗୁଛେ, ଗୋଟେ ଯିଏ ଯେନ୍ତା ପରିବେଶରେ ନିଜକେ ଯେନ୍ତା ସଜେଇ ପାରବେ, ସେମିତି ସେ ଜାଗାରେ ରହିପାରବେ। ଆଉ ଗୋଟେ ନାରୀ ହିସାବରେ ମୁଇଁ କହୁଛେ ଯେ ଆମେ ଖାଲି ଯେ ମା ବାପାକେ ସ୍ନେହ କରମୁ ସେ ଜିନିଷ ନାହିଁ, ଆମେ ଯାର ଲାଗି ଆମର ଘର ଦ୍ୱାର ଛାଡ଼ିକରି ଆସିଛୁଁ, ଆଉ ସେମାନଙ୍କେ ବି ସ୍ନେହ ମମତାରେ ବାନ୍ଧବା କଥା, ସେମାନଙ୍କର ବି ସୁଖ ଦୁଃଖର ସାଥି ହେବା କଥା। ଆମଠାରୁ ସେମାନେ ଯାହା ଆଶା କରିଥିସନ୍, ସେ ଆଶା ଆମେ ସେମାନଙ୍କେ ଦେଲେ ହିଁ ଗୋଟେ ନାରୀ ଜୀବନ ସାର୍ଥକ ହେବା ବୋଲି ମୁଁ ଭାବୁଛେ।
1: ବହୁତ ସୁନ୍ଦର କଥା କହିଲେ ମା, ଯେ ନାଶା ବୋହୁଥିବାର ତକ ଆଶା, ପ୍ରତ୍ୟେକ ମଣିଷର ଆଶା ଅଛେ, ତ ସେ ଆଶାକେ ଯେତେବେଳେ ଗୋଟେ ନାରୀ ଚରିତାର୍ଥ କରୁଛେ, ସେ ଆଶାକେ ଯେତେବେଳେ ଗୋଟେ ଝିଅ ବୋହୁ ହେଇକରି ସବୁ ଲୋକର ମନକେ ନେଇକରି ଚଲୁଛେ, ନିଶ୍ଚୟ ପରିବାର ବି ସୁନ୍ଦର ହେଉଛେ। ଆଜି ଆପଣ ଏତେ ତିଆରି କରି ଆମର ସାଙ୍ଗେ କଥାବାର୍ତ୍ତା ହେଲେ, ଆର ଆପଣଙ୍କର ଗାଁର ଦୁଃଖ ସୁଖ, ପରିବାରର ଭଲମନ୍ଦ ଆମର ସାଙ୍ଗେ ହେଲେ, ସେଥିଲାଗି ଆପଣଙ୍କୁ ଆକାଶବାଣୀ ତରଫରୁ ବହୁତ ବହୁତ ଧନ୍ୟବାଦ, ଆରୁ ଜୁହାର ମା।
0: ଜୁହାର।
1: ଶ୍ରୋତା ବନ୍ଧୁ, ଯେତେବେଳେ ଆମେ କଲାରପଦର ଗାଁରେ ବୁଲୁଥିଲୁ, ଏ ଗାଁରେ ଯେନ୍ କଳାକାର ଦଦାମାନ ଅଛନ୍ତି ସେମାନଙ୍କୁ ବି ଭେଟିଥିଲୁ, ତ ଚାଲୁନ୍ ଜଣେ କଳାକାର ଦଦାକେ ଭେଟମା। ଦଦା ଜୁହାର।
2: ନମସ୍କାର।
1: ଆପଣଙ୍କର ପରିଚୟ ଟିକେ ଦିଅନ୍ତୁ ଦାଦା।
2: ମୋର ନାଁ ମନୋଜ କୁମାର ମାଝି, ଗାଁ କଲାରପଦର, ପଞ୍ଚାୟତ ରୂପରା, ବ୍ଲକ ନର୍ଲା, ଜିଲ୍ଲା କଳାହାଣ୍ଡି।
1: ତ ଦାଦା, ଆପଣ ମାନେ ତ କଳାକାରୀ ଜିନିଷ୍କେ ଆଦର କରି କରି କଳାକାର ହିସାବରେ କାମ କରୁଛନ୍, ତ ଆପଣମାନେ କେନ୍ କେନ୍ କଳା ସବୁ ପ୍ରଦର୍ଶନ କରସନ୍?
2: ଆମଟା ଗୋଟେ ସଂକୀର୍ତ୍ତନ ପାର୍ଟି ଅଛି, ଆରୁ ଆଗେ ବି ଗାଉଥିଲୁ, ଏବେ ବି ଗାଉଛୁ।
1: ତିଆର କଥା ଯେ ଆପଣମାନେ ସଂକୀର୍ତ୍ତନ କଳାକାର ହିସାବରେ ଯେନ୍ ଗାୟନ କଳା ଅଛେ ସେଟାକେ ଆପଣ ଜାରି ରଖିଛନ୍, ତ ଆଜି ଯେତେବେଳେ ଆପଣଙ୍କୁ ଆମେ ଭେଟିଛୁ, ଆପଣଙ୍କର ପଦେ ପଦେ ଗୀତ ନିଶ୍ଚୟ ଶୁଣିବାର ଲାଗି ଚାହିଁବୁ।
2: ଠିକ୍ ଅଛି।

0: ମାଉଲି ଅଛେ, ବାବୁରା ବେନ୍ଦ, ଏଟା ସବୁ ପ୍ରକାର ଆମର ପୂଜା ଚାଲିଛି।
1: ତ ଯେତେବେଳେ ଗାଁରେ ଏ ସବୁ ପୂଜା ପାର୍ବଣ ହେସି, ଯୁବକ ମାନେ କେନ୍ତା କରି ସହଯୋଗ କରସନ୍?
0: ଯୁବକ ମାନେ ସବୁ ବାହାରିଛନ୍, ସବୁ ଆଗେ ଆସିକି ସବୁ ସାହାଯ୍ୟ କରସନ୍।
1: ତ ଆପଣଙ୍କୁ ପଚାରବାର୍ ଲାଗି ଚାହିଁବି ଯେ ଆମର ଯେନ୍ ପରମ୍ପରା ସଂସ୍କୃତି ସବୁ ରହିଛେ, ସେଟା ସବୁ ଆଗ୍କେ ନେବାର୍ ଲାଗି ଯୁବକ ମାନଙ୍କର କାଁଟା ଭୂମିକା ରହିବାର କଥା?
0: ବେଶୀ କରି ଯୁବକ ମାନେ ଆଗ୍ରହ ଦେଖାବାର କଥା, ଆରୁ ସବୁ ଆଗ୍ରହ ଦେଖାଉଛନ୍ ନା, ଆର୍ ସବୁ ସାହାଯ୍ୟ ବି କରୁଛନ୍।
1: ତିଆର କଥା ଦାଦା ଯେ ଗାଁର ଯୁବକ ମାନେ ବି ଗାଁର ବିକାଶ ନେ ହାତ ବଟଉଛନ୍, ଆରୁ କେନ୍ତା କରି ଗାଁ ଆଗ୍କେ ବଢ଼ବା ସେ ଦିଗେ ଚିନ୍ତା କରୁଛନ୍। ତ କଥାବାର୍ତ୍ତା ଶେଷ ନେ ଆପଣଙ୍କୁ ପଚାରବାର୍ ଲାଗି ଚାହିଁମି ଯେ କାଁଟା କଲେ ଆମର ଏଇ କଲାରପଦର ଗାଁକେ ଆର୍ କଣେ ତିଆର କରାଯାଇ ପାର୍ବା, ସେଥିର୍ ଲାଗି ଯୁବକ ମାନେ କାଣା କାଣା ସବୁ କରୁଛନ୍?
0: ଗାଁର ଯେନ୍ ସମସ୍ୟା ଆମର ଯେନ୍ ପାଣି ସମସ୍ୟା ଆମର ଯେନ୍ ଅଛେ, ସେଟା ହେଲା ଗାଁର ସ୍ୱାସ୍ଥ୍ୟ ହେଲ୍ଥ ଲାଗି ସେଟା ଦରକାର, ଆରୁ ଯେନ୍ ସ୍କୁଲ ଆମର ପଢ଼ାପଢ଼ି ପିଲାମାନଙ୍କର ଲାଗି, ଆରୁ ଗାଁର ଯେନ୍ ସରକାରୀ ଯୋଜନା ଆମର ସବୁ ଯଦି ଗାଁକେ ପହଞ୍ଚିବା ବେଲେ ଆମର ଗାଁ ଟିକେ ଡେଭଲପମେଣ୍ଟ କରବା।
1: ତିଆର କଥା ଦାଦା, ଆଜି ଆପଣ ଆମର ସାଙ୍ଗେ ଏତେ ସୁନ୍ଦର କରି କଥାବାର୍ତ୍ତା କଲେ, ଆପଣଙ୍କର ଗାଁର ସୁଖ ଦୁଃଖ ହାନି ଲାଭ ଭଲ ମନ୍ଦ ଆମର ସାଙ୍ଗେ କଥାବାର୍ତ୍ତା ହେଲେ, ସେଥିର୍ ଲାଗି ଆପଣଙ୍କୁ ଆକାଶବାଣୀ ତରଫରୁ ବହୁତ ବହୁତ ଧନ୍ୟବାଦ। ଆରୁ ଜୁହାର ଦାଦା।
0: ଜୁହାର ଦାଦା।
1: ଶ୍ରୋତା ବନ୍ଧୁ, ଯେତେବେଳେ ଆମେ କଲାରପଦର ଗାଁରେ ବୁଲୁଥିଲୁ, ସେତେବେଳେ ଏଇ ଗାଁର ବୟସ୍କ ଲୋକମାନଙ୍କୁ ତ ଭେଟିଥିଲୁ, ତାର ସାଙ୍ଗେ ସାଙ୍ଗେ ଏଇ ଗାଁର ଯେନ୍ ଶିକ୍ଷିତ ଯୁବଗୋଷ୍ଠୀ ଅଛନ୍, ସେମାନଙ୍କୁ ବି ଆମେ ଭେଟବାର ସୁଯୋଗ ପାଇଥିଲୁ। ତ ଏନ୍ତା ବୁଲାବୁଲି ଭିତରେ ଆମେ ଗୋଟେ ଆଜ୍ଞାଙ୍କୁ ଭେଟିଲୁ, ଚାଲୁନ ଆଜ୍ଞା ସାଙ୍ଗେ କଥା ହେମା। ଆଜ୍ଞା ଜୁହାର।
2: ଜୁହାର ଜୁହାର।
1: ଆପଣଙ୍କର ପରିଚୟ ଟିକେ ଦିଅନ୍ ଆଜ୍ଞା।
2: ମୋ ନାଁ ତ୍ରିନାଥ ଶ୍ୟାମ କୁମାର, ଆଉ କଲାରପଦର ଗାଁ।
1: ତ ଆପଣ କାଣା କରସନ୍ ଆଜ୍ଞା?
2: ମୁଇଁ ଶିକ୍ଷକତା କରସି
1: କଲାରପଦର ଗାଁରେ। ଆପଣ ଯେତେବେଳେ ସାନ ଥିଲେ କେନ୍ତା କର ପଢାପଢି ଆରମ୍ଭ କଲେ?
2: ଯେତେବେଳେ ଆମେ ସାନ ଥିଲୁ, ଆମ ଗାଁରେ ତ ସେତେବେଳେ ସ୍କୁଲ ନେଇ ଥାଇ, ଆମର ପାଖେ ଯେନ୍ ଅଛି ଧରାମାଲ ଗାଁ ବୋଲିକରି, ସେନେକି ଆମେ ଚାଲି ଚାଲି କରି ପାଠ ପଢ଼ି ଯାଉଥିଲୁ। ତାପରେ ଯେତେବେଳେ ପଞ୍ଚମ ପାସ୍ କଲୁ, ପଞ୍ଚମ ପାସ୍ କଲା ପରେ ରୁପରା ଯାଉଥିଲୁ, ରୁପରାରୁ ତାପରେ ରୁପରାରେ ସେତେବେଳେ ଗୋଟେ ନୂଆ ହାଇସ୍କୁଲ ହେଲା, ସେନେ ହାଇସ୍କୁଲ ପଢ଼ିଲୁ, ହାଇସ୍କୁଲ ପଢ଼ିଲା ପରେ ଭବାନୀପାଟଣା କଲେଜକେ ପଢ଼ିଗଲୁ।
1: ତିଆର କଥା, ଆପଣ ଏଇ କଲାରପଦର ଗାଁରେ ଜନ୍ମ ହେଇକରି ଆପଣ ଆଜି ପାଠଶାଠ ପଢ଼ିକରି ଶିକ୍ଷକତା କରୁଛନ୍, ତ ଯେତେବେଳେ ଆଜି ଦେଖୁଛନ୍ ଯେ ଆପଣଙ୍କର କଲାରପଦର ଗାଁର ପିଲାମାନେ ବି ପଢ଼ାପଢ଼ି କରିବା ଲାଗି ପ୍ରଚେଷ୍ଟା କରୁଛନ୍, ସେମାନଙ୍କୁ ଆପଣ କେନ୍ତା କରି ଉତ୍ସାହିତ କରୁଛନ୍?
2: ଯେହେତୁ ଶିକ୍ଷାର ଯେନ୍ ଅଛେ ଗୋଟେ ମୂଲ୍ୟ, ତାହାକେ କେନ୍ତା କରି ଆମେ ସାକାର କରିପାରମୁ, ଆଉ ସେମାନଙ୍କୁ କହିସୁଁ ଆମେ ଦେଖ ଏ ଛୋଟ ଗାଁ ହେଲେ କାଁ କରବେ, ଆମେ ବି ତ ହେ ଛୋଟ ଗାଁରୁ ଏକା ଜନ୍ମ ହେଇଛୁଁ, ପାଠଶାଠ ପଢ଼ଲୁଁ, ଏବେ ଚାକିରି କରୁଛୁଁ, ଆଉ ଭଲ ସ୍ଥିତିରେ ଅଛୁଁ, ତୁମେମାନେ ବି ସବୁ ପଢ଼ ଆଉ ଆମର ଭଳିଆ ହୁଅ, ଶିକ୍ଷିତ ହୁଅ, ଦେଶ ବିଦେଶର କଥା ଜାଣ, ଆଉ ଗୋଟେ ଭଲ ନାଗରିକ ହୁଅ, ଏଇଭଳି ଏକା ମୁଁ ସେମାନଙ୍କୁ ପରାମର୍ଶ ଦେସି, ଗାଇଡ଼ କରସି।
1: ତିଆର କଥା, ଆପଣ ଜଣେ ଶିକ୍ଷିତ ଯୁବକ ହିସାବରେ କେନ୍ତା କରି ଗାଁର ଅଲଗା ଲୋକମାନେ ବି ଆଗ୍କେ ଯିବେ, କେନ୍ତା କରି ଅଲଗା ପିଲା ଛୁଆମାନେ ବି ଠିକ୍ ହିପାସର ପାଠଶାଠ ପଢ଼ିପାରିବେ, ସେଥିଲାଗି ଆପଣ ଯତ୍ନବାନ ହେଇଛନ୍। ତ ଇନେ ଆପଣଙ୍କୁ ପଚାରବାର୍ ଲାଗି ଚାହିଁମି ଯେ ଆପଣଙ୍କର କଲାରପଦର ଗାଁର ଯେନ୍ ପିଲା ଟୁକେଲ ମାନେ ବର୍ତ୍ତମାନ ପଢ଼ାପଢ଼ି କରୁଛନ୍, ସେମାନେ ପଢ଼ାପଢ଼ିରେ କେନ୍ତା ଅଛନ୍?
2: ଭଲ ଅଛନ୍, ପାଠଶାଠ ପଢ଼ବାର ସେମାନଙ୍କର ଆଗ୍ରହ ଅଛେ, ସେମାନେ ବି ବିଭିନ୍ନ ତାଲିମ ନେଇକରି ବି ITI କରିଛନ୍, କିନ୍ତୁ ନେଇ ପାଇବା ପୋଷ୍ଟିଂ, କିନ୍ତୁ ପାଠପଢ଼ା ପ୍ରତି ତାଙ୍କର ବହୁତ ଆଗ୍ରହ ଅଛି।
1: ନିଶ୍ଚିତ ଭାବରେ ସରକାରଙ୍କ ତରଫରୁ ଯେତେବେଳେ ସୁବିଧା ସୁଯୋଗ ମିଳୁଛି, ଆମେ ବି ପିଲା ଛୁଆମାନଙ୍କେ ପାଠପଢ଼ାନେ ନିୟୋଜିତ କରବା କଥା। ଆର୍ ଗୋଟେ କଥା ଆପଣଙ୍କୁ ପଚାରମି ଯେ ଏବେ ଯେନ୍ ପାଠପଢ଼ାର ଶୈଳୀଟା ଅଛି, ଆର୍ ଆଗର ଯେନ୍ ପାଠପଢ଼ା ଶୈଳୀଟା ଥିଲା, ସେ ଭିତରେ ଆପଣ କାଣା ପାର୍ଥକ୍ୟ ଦେଖୁଛନ୍?
2: ଆମେ ଯେତେବେଳେ ପଢ଼ୁଥିଲୁ ସେତେବେଳେ ସ୍କୁଲ ବି ନେଇଥାଇ, ତାପରେ ସ୍କୁଲ ନେଇଥାଇ ବୋଲିକରି ଆମକୁ ବେଶୀ ସୁବିଧା ବି ନେଇ ମିଳୁଥାଇ, ଆମେ ପୁରା ଚାଲି ଚାଲି କରି ଆମର ପାଖର ଗାଁ ଧରାମାଲ ଚାଲି ଚାଲି ଯାଇକରି ପାଠ ପଢ଼ୁଥିଲୁ, କିନ୍ତୁ ଏବେ ସରକାରଙ୍କ ତରଫରୁ ବହୁତ ଗୁଡ଼ାଏ ସୁବିଧା ଦିଆଯାଇଛେ, ସ୍କୁଲ ଘର ହେଇଛେ, ତାପରେ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ହେଇଛେ, ବହିପତ୍ର ପୁରା ମୁକ୍ତରେ ମିଳୁଛେ, ଖାତା ପେନ୍ ପେନ୍ସିଲ ରବର ସବୁ ଏଇଟା ଗୁଡ଼ାକ ପାଠ୍ୟ ଉପକରଣ ମିଳୁଛେ, ତା ସହିତ ଆମକୁ ପୋଷାକ ପତ୍ର ମିଳୁଛେ, ତ ସେଇଟାକେ ନେଇ ଆଖି ଆଗରେ ରହିକରି କେମିତି କରି ଛୁଆମାନେ ବି ଭଲ ଭାବରେ ପାଠଶାଠ ପଢ଼ିପାରିବେ, ସେଟାକେ ବି ସରକାର ବିକାଶ ମୂଳରେ ନେବାର ଲାଗି ବିଭିନ୍ନ ପାଠ୍ୟପୁସ୍ତକ ପ୍ରଣୟନ କରିବା ସହିତ ଖେଳକୁଦର ବି ସୁବିଧା କରିଛନ୍ତି, ପିଲା ସେମାନଙ୍କର ସର୍ବାଙ୍ଗୀନ ବିକାଶ ହେବ କେମିତି ହେବ ସେଥିପାଇଁ ବର୍ଷକୁ ବର୍ଷ ସୁରଭି କାର୍ଯ୍ୟକ୍ରମ ଚାଲିଛି, ତ ଏହିସବୁକୁ ଦେଖିଲେ ସରକାରଙ୍କ ତରଫରୁ କରାଯାଇଥିବା ଯେଉଁ ବ୍ୟବସ୍ଥା ଗୁଡ଼ାକ, ଶିକ୍ଷା ବ୍ୟବସ୍ଥା ଗୁଡ଼ାକ, ଶିକ୍ଷାରେ ଉନ୍ନତି କେମିତି ହେବ, ତାପରେ ଶାରୀରିକ ବିକାଶ କେମିତି ହେବ, ସେଥିପାଇଁ ବହୁତ ବ୍ୟବସ୍ଥା କରାଯାଇଛି ଯାହା ସମସ୍ତଙ୍କ ପାଇଁ ଭଲ, ଆଉ ଆମ ଏଇ ଯେଉଁ ଗାଁଟା ଧୀରେ ଧୀରେ ଆଗକୁ ବଢ଼ିପାରିବ, ସେତେବେଳେ ଯେତେବେଳେ ଆମ ସମସ୍ତେ ପାଠଶାଠ ପଢ଼ିକିରି ଆମେ ଆମର ନାଁକୁ ବିକାଶ ଧାରାରେ ପହଞ୍ଚାଇ ପାରିବା, ଆଉ ଆମର ଗାଁକୁ ଉନ୍ନତି ପଥରେ ଆଗେଇ ନେଇ ପାରିବା।
1: ଯାହା ବି ହଉ ଆଜ୍ଞା, ଆଜି ଆପଣ ଆମକୁ ସମୟ ଦେଲେ, ଆର୍ ଆପଣଙ୍କର ଗାଁର ଦୁଃଖ ସୁଖ ଭଲ ମନ୍ଦ ଆମର ସାଙ୍ଗେ ହେଲେ, ସେଥିଲାଗି ଆପଣଙ୍କୁ ଆକାଶବାଣୀ ତରଫରୁ ବହୁତ ବହୁତ ଧନ୍ୟବାଦ। ଆରୁ ଜୁହାର ଆଜ୍ଞା।
2: ଜୁହାର ଜୁହାର।
1: ଶ୍ରୋତା ବନ୍ଧୁ, ଶୁଣିଲେ ତ କେନ୍ତା ସମୟ ବଦଲିବାର ସଙ୍ଗେ ସଙ୍ଗେ ବଦଲୁଛେ ଗାଁ, ବଦଲୁଛେ ଗାଁର ବିକାଶର ଚିତ୍ର, ମାତର ମନୁଷ ଭିତରେ ଭରି ରହିଛେ ମନୁଷପନ, ଯେନ୍ଟାକି ଆମେ କଲାରପଦର ଗାଁର ଲୋକର ସଙ୍ଗେ କଥାବାର୍ତ୍ତା ହେଲାବେଳେ ଜାଣିପାରଲୁ। ଶ୍ରୋତା ବନ୍ଧୁ, ଆଜି ତ ସମୟ ହେଇଯାଇ

ଅତିଥି କାର୍ଯ୍ୟକ୍ରମ କି ଇନେ ଥିବା ବାକି ମାତର ଆମର କାର୍ଯ୍ୟକ୍ରମ କେନ୍ତା ଲାଗ୍ଲା ଚିଠି ଗୋଟେ ଲେଖିକରି ନିଶ୍ଚେ ଜନାବେ। ଆମକେ ଚିଠି ଲେଖବାର ଠିକ ନା? ଚିଠି ପାଇଛୁ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ପିନ୍ 766001। ହ୍ୱାଟ୍ସଆପ୍ ନେବି ଆପଣଙ୍କର ମତ ଦେଇପାରବେ। ଆମର ନମ୍ବର ହେଲା 8895994143। ନମ୍ବର ଆର ଥରେ କହି ରଖୁଛୁ 8895994143। ତୋ ଶ୍ରୋତା ବନ୍ଧୁ ଆଜିର କାର୍ଯ୍ୟକ୍ରମକେ ଇନେ ରଖୁଛୁ। ଆଇବା ମାସେ ଫେର ଗୋଟେ ଗାଁର ଦୁଃଖ ସୁଖ ଭଲମନ୍ଦ ସଙ୍ଗେ ଆର ଥରେ ଆସମୁ। ସେତେବେଳେ ପତେ ବିଦାୟ ଦିଅନ୍। ଆଜିର ଉପସ୍ଥାପନା ନେ ମୁଇଁ ଡିଲେଶ୍ୱର ରଣା। ଜୁହାର।

ପ୍ରଚାରକଲୁ କାର୍ଯ୍ୟକ୍ରମ ଗାଁ ମାର କଥା ଆକାଶବାଣୀ ଭବାନୀପାଟଣା ସମୟ ବର୍ତ୍ତମାନ ଦିନ ଗୋଟାଏ ହେବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀ ଏବଂ ଇଂରାଜୀରେ ସମ୍ବାଦ ରିଲି କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ ଅଳ୍ପ ସମୟ ମଧ୍ୟରେ।

ଗାଏ ଗୋରୁ ହେଲା କି ଛେଲି ମେଢ଼ା ହେଲା, ହେମାନଙ୍କର ଧିଥି ମାଛି ଏନ୍ତା କରି ଚୁବେଇ ଥିସନ୍ ଯେ ରକତ ଭୁଇ ଯାଇଥିସି। ଆମେ ହେଟା ମାନକେ ଦେଖିକରି କାଁ କରସୁଁ, ତୁନ୍ ପଡ଼ିଦେସୁଁ। ମାତର୍କ ଆମକେ ତୁନ୍ ପଡ଼ବା ନେଇନ। ଯଦି ଖୁବ୍ ମଶା ମାଛି ହଉଚନ୍ ବଏଲେ ଆମେ କାଁ କର୍ମା, ଥରେ ନେଇ ହେଲେ ଦୁଇଥର ବାଗିର୍ ଫିନାଇଲ୍ ଦେଇ କରି ଟିକେ ଗୁହାଲକେ ସଫା କରିଦେମା। ଆର୍ ଯଦି ଉଦାଉଦି ନେଇ ରହିଲା ବୋଲେ ଗୁହାଲେ ବି ହେତ୍କି ମାଛି ଆର୍ ମଶା ନେଇଖିଅନ୍। ସଫା ସୁତୁରା ରଖିଲେ ହେ ଜାଗାକେ ମାଛି ମଶା କମାଏସନ୍। ଆର୍ ଗୁଟେ କଥା ହେଲା, ଫିନାଇଲ୍ ଥି ଯଦି ଆମେ ଦିନ୍କେ ବି ଥରେ ହେଇ ପାରୁଛେ ଗୁହାଲକେ ସଫା କର୍ମା କି ଝିଟି ଝୁଟା ଦମା ବୋଲେ ମାଛି ମଶା କମିଯିବେ। ଆର୍ ଗୁଟେ କଥା, ଆମର୍

0: ଖର୍ସି ଥିସି ଏକା, ସେ ଶୁଖ୍ଲା ଖର୍ସିକେ ଯଦି ଆମେ ଜଲାମା ଆର୍ ତାର୍ ଉପରେ ଟିକେ ଶୁଖ୍ଲା ଲିମ୍ ପତର ହଉ ନହେଲେ କଞ୍ଚା ଲିମ୍ ପତର ବି ହଉ ଜଲେଇଦମା, ବୋଇଲେ ହେନେ କାଁ ହବା ଆର୍ ମାଛି ମଶା ନେଇ ରହନ୍। ଆମର୍ ପାଖେ ଏକା ସବୁ ସାମାନ ଅଛେ ନା, ମାତର୍କ ଆମ୍କେ ଟିକେ ଧ୍ୟାନ ଦେଇକରି ହେ କାମ୍କେ କର୍ବାକେ ପଡ଼୍ବା। ଯଦି ଛେଲି ମେଢ଼ା ଗାଈ ଗୋରୁର ଧିପା ନସିଛେ ବୋଲେ ଆମ୍କେ ହେ ସମିଆତି ହେମାନଙ୍କର ଯତ୍ନ ଟିକେ କର୍ବାକେ ପଡ଼୍ବା। ହେଥିର୍ଲାଗି ଯଦି ଖାଦ୍ନେ ଫିମ୍ପି ଫୁମ୍ପା ହେଇଯାଇଛେ ହେ ଖାଦ୍କେ ଆମ୍କେ ଗାଈ ଗୋରୁକେ ନେଇଦଉଁ। ଆର୍ ଖରାଦିନ ହେଇଛେ ବୋଇଲେ ଟିକେ ଥଣ୍ଡା ପାନ୍ ତାଙ୍କେ ପିଇବାକେ ଦମା। ଆର୍ ବର୍ଷା ଦିନ ହେଇଛେ ଆର୍ ନ କୁସୁମ୍ ବାଗି ଟିକେ ପାନ୍ କରିକି ଦେଲେ ବି ହେମାନେ ପିଇବେ। ତ ପାନ୍ ଟିକେ ଠିକ୍ ହେଇପାରେ ଯଦି ଆମେ ପିଇବାକେ ଦେମା ହେମାନଙ୍କର ଧୀଥି ଜଲୀୟ ଅଂଶ ଆର୍ ନେଇ କମେ ନା, ତାଙ୍କର ଧୀର ତାପଟା ଠିକ୍ ରହେବା। ଆର୍ ଗୁହାଲ ଯଦି ଉଦାଉଦି ହେଇଛେ ବୋଇଲେ ପହିଲା ତାକେ ଆମେ ଶୁଖାବାକେ ପଡ଼୍ବା। କେନ୍ତା ଶୁଖାମା, ପାଉଁଶ ବି ଦେଇପାର୍ମା ନେଇ ହେଲେ ବାଲି ବି ବିଛେଇ ପାର୍ମା। ଆର୍ ଶୀତ ଦିନ ହେଇଛେ ବୋଲେ ତ ପୁଆଲ ବି ବିଛେଇ ଦେଇପାର୍ମା ଶୁଇବାର୍କ ଲାଗି। ତ ଆମର୍ ପାଖେ ତ ଜିନିଷ୍ ଥିସି ଏକା, ଆମେ ତାକା ଫିକା ଉଡ଼ା କରିଦେସୁଁ। ଆମେ ଯେନ୍ ପଶୁପାଳନ କରସୁଁ ତାକେ ଯଦି ଆମେ ଛୁଆ ବାଗିର୍ ଯତ୍ନ ରତନ କର୍ମା ବୋଇଲେ କାଁ ହେବା, ଗାଈ ଗୋରୁକେ କଲୁ ବୋଇଲେ ଆମ୍କେ ବନେ କରି ଟିକେ ଗୁରସ୍ ମିଲ୍ବା, ଛେଲି ମେଢ଼ାକେ କଲୁ ବୋଇଲେ ତାର୍ ସ୍ୱାସ୍ଥ୍ୟ ଠିକ୍ ରହିବା, ଆର୍ ଯେନ୍ ହିପାସେ ଆମେ ରେଟ୍ ଚଉଁଛୁ ସ୍ଥାନୁ ବି ବନେ କରି ଆମ୍କେ ରେଟ୍ ମିଲ୍ବା। ଆମେ ତ ପଶୁପାଳନ କରସୁ ଏକା, ବାକି କଥା ହେସି ଆମେ ମୁନୁଷେ, ଆମେ ଠିକ୍ ହିପାସେ ଯଦି ତାଙ୍କର ଯତ୍ନ ରତନ କର୍ମା ବୋଇଲେ ଯେନ୍ ହିପାସେ ଆମ୍କେ ଲାଭ ମିଲ୍ବାର କଥା ତାନୁ ବି ଆର୍ ଟିକେ ଅଧିକ ଲାଭ ମିଲିପାର୍ବା।
1: ଶୁଣିଲି କୃଷିଭିତ୍ତିକ କାର୍ଯ୍ୟକ୍ରମ ଚାଷର କଥା।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
5: ମନ୍ କି ବାତ୍, ପ୍ରଧାନମନ୍ତ୍ରୀ आकाशवाणी पर।
6: मेरी मन की बात के संबंध में अगर आप कुछ कहना चाहते हैं तो आप मन की बात आकाशवाणी संसद मार्ग नई दिल्ली, अगर चिट्ठी भी भेज देंगे और कुछ सुझाव देंगे वो जरूर मुझ तक पहुंच जाएगा और मैं जरूर उसको गंभीरता से लूंगा।
5: यदि आप माननीय प्रधानमंत्री को मन की बात के लिए कोई सुझाव देना चाहते हैं तो पता नोट करें, मन की बात आकाशवाणी संसद मार्ग नई दिल्ली 110001।
6: मैं आपको निमंत्रण देता हूँ, मेरे मन की बात के लिए आपके मन की बात भी जुड़नी चाहिए।
1: श्रोता बंधु सुनंतु एक सूचना, ग्रीष्म प्रवाह और अंशुघात किपरि सुरक्षा पाई परिबा, टाण खररे बाहर को जानतु नहीं, हालुका फिका ढीला सुतालुका ବ୍ୟବହାର କରନ୍ତୁ, ଘରେ ପରଦା ଟାଣନ୍ତୁ, ରାତିରେ ଝରକା ଖୋଲ ରଖନ୍ତୁ, ଯେତେ ସମ୍ଭବ ଥଣ୍ଡା ପାଣିରେ ଗାଧନ୍ତୁ, ଶୋଷ ନଥିଲେ ମଧ୍ୟ ପ୍ରଚୁର ଥଣ୍ଡା ପାଣି ପିଅନ୍ତୁ, ଓଆର୍ଏସ୍ ପାଉଡର କିମ୍ବା ଘରେ ଉପଲବ୍ଧ ପାନୀୟ ଯେମିତିକି ଲସି, ଘୋଳ ଦହି, ତୋରାଣି, ଲେମ୍ବୁ ପାଣି ପ୍ରଚୁର ପରିମାଣରେ ପିଅନ୍ତୁ, ଗରିଷ୍ଠ ଖାଦ୍ୟ ଜମାରୁ ଖାଆନ୍ତୁ ନାହିଁ, ଚା, କଫି, ମାଦକ ଦ୍ରବ୍ୟ, କାର୍ବନଯୁକ୍ତ ଥଣ୍ଡା ପାନୀୟ ବ୍ୟବହାର କରନ୍ତୁ ନାହିଁ, ଯଦି ବାହାରକୁ ଯିବାକୁ ପଡ଼େ ସାଥିରେ କଳା ଚଷମା, ଜୋତା, ଚପଲ ଓ ଧଳା ଛତା, ଟୋପି ବ୍ୟବହାର କରନ୍ତୁ, ସାଙ୍ଗରେ ପାଣି ବୋତଲ ନେବାକୁ ଭୁଲିବେନି। ଭୀଷଣ ଖରାରେ ବିଶେଷ କରି ଦିନ 12ଟାରୁ ଦିନ 3ଟା ପର୍ଯ୍ୟନ୍ତ ଶାରୀରିକ ପରିଶ୍ରମ କରନ୍ତୁ ନାହିଁ, ବାହାରେ କାମ କରୁଥିଲେ ଛତା ବା ଟୋପି ବ୍ୟବହାର କରିବା ସହ ଓଦା ଗାମୁଛାରେ ମୁଣ୍ଡ ବେକକୁ ଘୋଡ଼ାଇ ରଖନ୍ତୁ, ବନ୍ଦ ଗାଡ଼ି ଭିତରେ ଛୋଟ ପିଲାଙ୍କୁ ଛାଡ଼ି ଆସନ୍ତୁ ନାହିଁ, ଗୃହପାଳିତ ପଶୁ ପକ୍ଷୀମାନଙ୍କୁ ଛାଇରେ ରଖନ୍ତୁ ଏବଂ ପାଣି ପିଇବାକୁ ଦିଅନ୍ତୁ, ଶାରୀରିକ ଅସୁସ୍ଥତା ଅନୁଭବ କଲେ ତୁରନ୍ତ ଡାକ୍ତରଙ୍କର ପରାମର୍ଶ ନିଅନ୍ତୁ। ସୂଚନାଟି ଏତିକିରେ ଶେଷ ହେଲା।
7: ହ୍ୟାଲୋ,
8: ହ୍ୟାଲୋ,
7: କିଏ
8: ଆପଣଙ୍କ ସହ? କିଛି ମିଠା ମିଠା କଥା, କିଛି ଅନୁଭବ, କିଛି ଅନୁଭୂତିର କଥା
7: ଆମ ସହ କଥା ହୁଅନ୍ତୁ ଫୋନ ମାଧ୍ୟମରେ ପ୍ରତ୍ୟେକ ଗୁରୁବାର ଦିନ 11:30 ପର୍ଯ୍ୟନ୍ତ।
8: ଆମ ଫୋନ ନମ୍ବର ହେଲା 0667029562329568।
7: ମନେ ରଖନ୍ତୁ 0667029562329568 ଏବଂ ଏହାର ପ୍ରସାରଣ ଶୁଣନ୍ତୁ ପ୍ରତ୍ୟେକ।

0: ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତି ରୂପା। ହେଲେ ତା ପୂର୍ବରୁ ଏହି ବିଜ୍ଞାପନ।
1: କମ୍ ସୁଧରେ ଲୋନ୍ ଦରକାର, ତା ବି ଆପ୍ରେ
2: ବାହା। ଅଜଣା ଆପ୍ ଠାରୁ ଦୂରେଇ ରୁହନ୍ତୁ।
3: ଆର୍‌ବିଆଇ କହେ
2: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
4: ବହୁ,
5: ହଁ ମା,
4: ଏହି ଘରର କିଛି ନିୟମ ଅଛି।
5: ଯେମିତିକି?
4: ଯେମିତିକି ଏଠି କ୍ୟାଶର ପରମ୍ପରା ନାହିଁ।
5: ତ ନେଣ ଦେଣ?
4: ସେଇଟା ଆମେ ଡିଜିଟାଲ ପେମେଣ୍ଟ କରୁ।
5: ଓହ,
4: ଯେମିତି UPI ରେ?
5: ଆଚ୍ଛା,
4: ହଁ। ଆଉ ଶୁଣ, ଆଉ ଗୋଟେ ନିୟମ ଅଛି।
5: ସେଇଟା କ'ଣ ମା?
4: ତୋ ମୁହଁ ଦେଖା ବି UPI ରେ ମିଳିବ।
5: ଆପଣ ବି ନା ମା।
6: ଭାରତ କରେ ଡିଜିଟାଲ ଦେୟ ପ୍ରଦାନ
5: ସହଜ ଅଟେ ପ୍ରତିଟି ନେଣ ଦେଣ।
7: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
8: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
9: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
10: ପ୍ରଥମେ ଚାମ୍ପିଅନ ସହିତ ସେଲ୍ଫି ଉଠେଇବା। ଆଇଡିଆ, ଏଇଠି ପାର୍ଟି କରିବା, ଚାଲ।
11: ପିଜ୍ଜା ପାର୍ଟି,
10: ଚାଲ ତୋ କାର୍ଡ ଆଉ ପିନ୍ ଦେ।
11: ମୋ କାର୍ଡର ଡିଟେଲ୍ସ ମୁଁ ନିଜେ ହିଁ ଭରିବି। RBI କହେ ଯେ ନିଜର ପିନ୍, OTP, CVV କିମ୍ବା ଇଣ୍ଟରନେଟ୍ ବ୍ୟାଙ୍କିଂ ପାସୱାର୍ଡ କାହା ସହିତ ଶେୟାର କରନ୍ତୁ ନାହିଁ। ଅନଲାଇନ୍ ବ୍ୟାଙ୍କିଂ କେବଳ ନିଜର କମ୍ପ୍ୟୁଟର, ମୋବାଇଲ ଏବଂ ସିକ୍ୟୁର ନେଟୱର୍କ ଦ୍ୱାରା କରନ୍ତୁ।
10: ବାଏ ଗର୍ଲସ, କୁଆଡେ ଯାଉଛୁ? ଶୁଣିପାରିଲୁନି? ନୋ ଶେୟାରିଂ।
11: RBI କହେ ସଚେତ ହୁଅନ୍ତୁ, ସତର୍କ ରୁହନ୍ତୁ।
7: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
8: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
9: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

ଏବଂ ସମାଜ ପରିବର୍ତ୍ତନର ସାରଥି। ଏହି ଭାବନାକୁ ନେଇ ଆପଣମାନେ ଶୁଣୁଛନ୍ତି ଶକ୍ତିରୂପା କାର୍ଯ୍ୟକ୍ରମ। ମୁଁ ସଂଘମିତ୍ରା ଦାସ ଆପଣମାନଙ୍କୁ ଜଣାଉଛି ଅନେକ ଅନେକ ସ୍ୱାଗତ। ଆସନ୍ତୁ ଆରମ୍ଭ କରିବା ଆଜିର କାର୍ଯ୍ୟକ୍ରମ। ମଣିଷ ଜୀବନରେ ଦୃଷ୍ଟିକୋଣର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଜଣେ ବ୍ୟକ୍ତି କୌଣସି ବିଷୟ, ଘଟଣା କିମ୍ବା ପରିସ୍ଥିତିକୁ ଯେଉଁ ଭାବରେ ଦେଖନ୍ତି ଓ ବୁଝନ୍ତି ତାହାକୁ ତାଙ୍କର ଦୃଷ୍ଟିକୋଣ କୁହାଯାଏ। ଦୃଷ୍ଟିକୋଣ ମଣିଷର ଚିନ୍ତାଧାରା, ବ୍ୟବହାର ଏବଂ ଜୀବନ ଗଢ଼ିବାରେ ପ୍ରମୁଖ ଭୂମିକା ନିର୍ବାହ କରେ। ସମୟ ସହିତ ଜ୍ଞାନ, ଶିକ୍ଷା, ଅଭିଜ୍ଞତା ଓ ସାମାଜିକ ପରିବେଶର ପ୍ରଭାବରେ ମଣିଷର ଦୃଷ୍ଟିକୋଣରେ ପରିବର୍ତ୍ତନ ଆସିଥାଏ। ପୂର୍ବକାଳରେ ସମାଜରେ ଅନେକ କୁସଂସ୍କାର ଓ ଅନ୍ଧବିଶ୍ୱାସ ପ୍ରଚଳିତ ଥିଲା। ଲୋକମାନେ ନାରୀଙ୍କୁ ଘର ଭିତରେ ସୀମିତ ରଖିବାକୁ ଉଚିତ ମନେ କରୁଥିଲେ। ନାରୀ ଶିକ୍ଷା, ନାରୀ ସ୍ୱାଧୀନତା ଏବଂ ନାରୀଙ୍କ କାର୍ଯ୍ୟକ୍ଷେତ୍ରରେ ଯୋଗଦାନ ପ୍ରତି ନକାରାତ୍ମକ ମନୋଭାବ ଥିଲା। କିନ୍ତୁ ଶିକ୍ଷାର ପ୍ରସାର, ସଚେତନତା ଏବଂ ସାମାଜିକ ସଂସ୍କାର ଆନ୍ଦୋଳନ ଫଳରେ ଆଜି ସେହି ଦୃଷ୍ଟିକୋଣରେ ଆମୂଳଚୂଳ ପରିବର୍ତ୍ତନ ଆସିଛି। ଆଜି ନାରୀମାନେ ପୁରୁଷଙ୍କ ସହ ସମାନ ଭାବରେ ସମସ୍ତ କ୍ଷେତ୍ରରେ ସଫଳତାର ସହ ଆଗେଇ ଚାଲିଛନ୍ତି। ଦୃଷ୍ଟିକୋଣରେ ପରିବର୍ତ୍ତନ ଆଣିବାରେ ଶିକ୍ଷାର ଭୂମିକା ସର୍ବାଧିକ। ଶିକ୍ଷା ମଣିଷକୁ ସଠିକ ଓ ଭୁଲ ମଧ୍ୟରେ ପାର୍ଥକ୍ୟ ବୁଝିବାକୁ ସାହାଯ୍ୟ କରେ। ଏହା ମନରୁ ଅଜ୍ଞାନତା, ସଂକୀର୍ଣ୍ଣତା ଓ କୁସଂସ୍କାରକୁ ଦୂର କରିଥାଏ। ଜଣେ ଶିକ୍ଷିତ ବ୍ୟକ୍ତି ସମସ୍ତଙ୍କୁ ସମ୍ମାନ ଦେବା ସହିତ ସମାଜର ଉନ୍ନତି ପାଇଁ ସକାରାତ୍ମକ ଚିନ୍ତାଧାରା ରଖିଥାନ୍ତି। ବୈଜ୍ଞାନିକ ଚିନ୍ତାଧାରା ମଧ୍ୟ ଦୃଷ୍ଟିକୋଣ ପରିବର୍ତ୍ତନର ଏକ ପ୍ରମୁଖ ମାଧ୍ୟମ। ବିଜ୍ଞାନ ମଣିଷକୁ ତର୍କ ଓ ପ୍ରମାଣ ଆଧାରରେ ଚିନ୍ତା କରିବାକୁ ଶିଖାଇଛି। ଫଳସ୍ୱରୂପ ଅନେକ ଅନ୍ଧବିଶ୍ୱାସ ଓ ଭ୍ରାନ୍ତ ଧାରଣାର ଅନ୍ତ ଘଟିଛି। ଆଜିର ସମାଜରେ ଲୋକମାନେ ଅଧିକ ଯୁକ୍ତିବାଦୀ ଓ ସଚେତନ ହୋଇପାରିଛନ୍ତି। ସମାଜର ଉନ୍ନତି ପାଇଁ ସକାରାତ୍ମକ ଦୃଷ୍ଟିକୋଣ ଆବଶ୍ୟକ, ଯେଉଁଠାରେ ସହନଶୀଳତା, ସମାନତା, ମାନବିକତା ଓ ପରସ୍ପର ସମ୍ମାନର ଭାବନା ରହିଥାଏ ସେଠାରେ ଶାନ୍ତି ଓ ପ୍ରଗତି ସମ୍ଭବ ହୁଏ। ଦୃଷ୍ଟିକୋଣର ପରିବର୍ତ୍ତନ କେବଳ ବ୍ୟକ୍ତିଗତ ଉନ୍ନତି ନୁହେଁ, ବରଂ ପରିବାର, ସମାଜ ଏବଂ ରାଷ୍ଟ୍ରର ଉନ୍ନତିର ମୂଳ ଆଧାର ଅଟେ। ଏକ ଉଦାର, ପ୍ରଗତିଶୀଳ ଓ ସକାରାତ୍ମକ ଦୃଷ୍ଟିକୋଣ ହିଁ ସୁନ୍ଦର ସମାଜ ଗଠନର ପଥ ପ୍ରଶସ୍ତ କରିପାରିବ।

0: ସମାଜ ହେଉଛି ମଣିଷ ଜୀବନଯାପନର ଏକ ସଂଗଠିତ ରୂପ। ସମୟ ସହିତ ସମାଜରେ ବିଭିନ୍ନ ପରିବର୍ତ୍ତନ ଘଟିଥାଏ। ଏହି ପରିବର୍ତ୍ତନର ପଛରେ ମହିଳାମାନଙ୍କର ଅବଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ନାରୀ କେବଳ ପରିବାରର ମେରୁଦଣ୍ଡ ନୁହେଁ, ସେ ସମାଜର ଉନ୍ନତି ଓ ପ୍ରଗତିର ମଧ୍ୟ ଏକ ମୁଖ୍ୟ ଶକ୍ତି। ଶିକ୍ଷା, ସ୍ୱାସ୍ଥ୍ୟ, ଅର୍ଥନୀତି, ରାଜନୀତି, ସାମାଜିକ ସଂସ୍କାର ଏବଂ ସଂସ୍କୃତି କ୍ଷେତ୍ରରେ ମହିଳାମାନଙ୍କ ସକ୍ରିୟ ଅଂଶଗ୍ରହଣ ସମାଜ ପରିବର୍ତ୍ତନକୁ ତ୍ୱରାନ୍ୱିତ କରିଛି। ପ୍ରାଚୀନ କାଳରେ ମହିଳାମାନେ ଅନେକ ସାମାଜିକ ବନ୍ଧନ ମଧ୍ୟରେ ରହୁଥିଲେ। ଶିକ୍ଷା, ଚାକିରି ଓ ସାମାଜିକ ନିଷ୍ପତ୍ତିରେ ସେମାନଙ୍କର ଭୂମିକା ସୀମିତ ଥିଲା। କିନ୍ତୁ ସମୟ ସହିତ ଶିକ୍ଷାର ପ୍ରସାର ଓ ସଚେତନତା ବୃଦ୍ଧି ପାଇବାରୁ ମହିଳାମାନେ ନିଜର ଅଧିକାର ଓ କ୍ଷମତାକୁ ପ୍ରମାଣ କରିପାରିଛନ୍ତି। ଆଜି ସେମାନେ ବିଭିନ୍ନ କ୍ଷେତ୍ରରେ ସଫଳତାର ଶିଖର ଛୁଇଁ ସମାଜକୁ ନୂଆ ଦିଗ ଦେଖାଉଛନ୍ତି। ଆଜି ଆସନ୍ତୁ ଏହି ପରିପ୍ରେକ୍ଷୀରେ ଶୁଣିବା ଏକ ଆଲୋଚନା, ସମାଜ ପରିବର୍ତ୍ତନରେ ମହିଳାଙ୍କର ଭୂମିକା। ଆଲୋଚିକା ହେଉଛନ୍ତି ସ୍ନିଗ୍ଧାରାଣୀ ପଣ୍ଡା।
1: ଯତ୍ର ନାର୍ଯ୍ୟସ୍ତୁ ପୂଜ୍ୟନ୍ତେ ରମନ୍ତେ ତତ୍ର ଦେବତା। ଅର୍ଥାତ୍ ଯେଉଁଠାରେ ନାରୀମାନଙ୍କୁ ପୂଜା କରାଯାଏ କିମ୍ବା ସମ୍ମାନ ଦିଆଯାଏ ସେଠାରେ ଦେବତାମାନେ ବାସ କରନ୍ତି। ଏହି ପ୍ରାଚୀନ ଉକ୍ତିଟି ଭାରତୀୟ ସଂସ୍କୃତିରେ ମହିଳାମାନଙ୍କର ସ୍ଥାନକୁ ସ୍ପଷ୍ଟ କରେ। ସମାଜ ହେଉଛି ଏକ ରଥ ସଦୃଶ, ଯାହାର ଦୁଇଟି ଚକ ହେଉଛନ୍ତି ପୁରୁଷ ଓ ମହିଳା। ଗୋଟିଏ ଚକ ବିନା ଯେମିତି ରଥ ଆଗକୁ ଗଡ଼ିପାରିବ ନାହିଁ, ସେମିତି ମହିଳାମାନଙ୍କର ସକ୍ରିୟ ଅଂଶଗ୍ରହଣ ବିନା ସମାଜର ପରିବର୍ତ୍ତନ କିମ୍ବା ପ୍ରଗତି ଅସମ୍ଭବ। ମଣିଷ ହେଉଛି ଏକ ସାମାଜିକ ପ୍ରାଣୀ ଏବଂ ସମାଜ ହେଉଛି ମାନବ ଜୀବନ ବିକାଶର ମୂଳ ଆଧାର। ସମାଜ ସଦାସର୍ବଦା ପରିବର୍ତ୍ତନଶୀଳ। ସମାଜ ହେଉଛି ଏକ ଗତିଶୀଳ ବ୍ୟବସ୍ଥା ଯାହା ସମୟ, ପରିସ୍ଥିତି, ଶିକ୍ଷା, ସଂସ୍କୃତି, ଜ୍ଞାନ ବିଜ୍ଞାନ, ଅର୍ଥନୈତିକ ଉନ୍ନତି ଏବଂ ମାନବୀୟ ମୂଲ୍ୟବୋଧ ଅନୁସାରେ ନିରନ୍ତର ପରିବର୍ତ୍ତିତ ହୋଇଥାଏ। ଏହି ପରିବର୍ତ୍ତନ ପଛରେ ନାରୀ ଓ ପୁରୁଷ ଉଭୟଙ୍କର ଅବଦାନ ରହିଛି, କିନ୍ତୁ ସମାଜ ପରିବର୍ତ୍ତନ ପ୍ରକ୍ରିୟାରେ ମହିଳାମାନଙ୍କର ଭୂମିକା ଅତ୍ୟନ୍ତ ବିଶେଷ ଓ ଗୁରୁତ୍ୱପୂର୍ଣ୍ଣ। ଇତିହାସର ପ୍ରତ୍ୟେକ ପର୍ଯ୍ୟାୟରେ ମହିଳାମାନେ ନିଜର ସାହସ, ତ୍ୟାଗ, ଦୃଢ଼ ସଂକଳ୍ପ, କର୍ମଦକ୍ଷତା ଓ ନେତୃତ୍ୱ ଦ୍ୱାରା ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣି ସମାଜକୁ ନୂଆ ଦିଗ ପ୍ରଦାନ କରିଛନ୍ତି। ପ୍ରାଚୀନ କାଳରୁ ଆଧୁନିକ ଯୁଗ ପର୍ଯ୍ୟନ୍ତ ମହିଳାମାନଙ୍କର ଭୂମିକା ସମାଜ ଗଠନରେ ଅପରିହାର୍ଯ୍ୟ ରହିଆସିଛି। ମହିଳାମାନଙ୍କର ସଶକ୍ତ ଭୂମିକା ବିନା ସମାଜର ସର୍ବାଙ୍ଗୀନ ଉନ୍ନତି କଳ୍ପନା କରିବା ଅସମ୍ଭବ।

ଅସମ୍ଭବ। ତେଣୁ ସମାଜ ପରିବର୍ତ୍ତନରେ ମହିଳାମାନଙ୍କର ଭୂମିକା ଏକ ଚର୍ଚ୍ଚିତ ଏବଂ ଗୁରୁତ୍ୱପୂର୍ଣ୍ଣ ବିଷୟ। ସମାଜ ପରିବର୍ତ୍ତନର ଅର୍ଥ କ'ଣ? ସମାଜ ପରିବର୍ତ୍ତନ କହିଲେ ସମାଜର ସଂରଚନା, ମୂଲ୍ୟବୋଧ, ଆଚରଣ, ସଂସ୍କୃତି, ଆଚାର ବ୍ୟବହାର, ଚିନ୍ତାଧାରା, ଅର୍ଥନୈତିକ ଓ ରାଜନୈତିକ ବ୍ୟବସ୍ଥାରେ ଘଟୁଥିବା ପରିବର୍ତ୍ତନକୁ ବୁଝେଇଥାଏ। ସମାଜ ପରିବର୍ତ୍ତନ ଏକ ନିରନ୍ତର ପ୍ରକ୍ରିୟା। ଯେତେବେଳେ ସମାଜରେ ନୂତନ ଚିନ୍ତାଧାରା, ସମାନତା, ନ୍ୟାୟ, ଶିକ୍ଷା ଓ ଉନ୍ନତିର ପ୍ରସାର ଘଟେ, ସେତେବେଳେ ସମାଜ ପରିବର୍ତ୍ତନ ହୋଇଥାଏ। ଏହି ପରିବର୍ତ୍ତନର ମୂଳ ଉଦ୍ଦେଶ୍ୟ ହେଉଛି ମାନବ କଲ୍ୟାଣ ଓ ସମାଜର ସାମଗ୍ରିକ ଉନ୍ନତି। ମହିଳାମାନେ ଏହି ସମାଜ ପରିବର୍ତ୍ତନର ଏକ ପ୍ରମୁଖ ଶକ୍ତି ଅଟନ୍ତି। ସେମାନେ ନିଜର କାର୍ଯ୍ୟ, ଚିନ୍ତାଧାରା ଓ ସାମାଜିକ ଦାୟିତ୍ୱ ମାଧ୍ୟମରେ ସମାଜରେ ସଚେତନତା ଓ ସକାରାତ୍ମକତା ଆଣି ଉନ୍ନତିର ମାର୍ଗ ପ୍ରଶସ୍ତ କରିଥାନ୍ତି। ପରିବାର ସମାଜର ମୂଳ ଏକକ। ପରିବାରରୁ ହିଁ ସମାଜ ଗଠନ ହୋଇଥାଏ। ଏକ ସୁସ୍ଥ ଏବଂ ସୁଦୃଢ଼ ସମାଜ ଗଠନ ପାଇଁ ସୁସ୍ଥ ପରିବାରର ଆବଶ୍ୟକତା ରହିଛି। ଏହି ପରିବାରର କେନ୍ଦ୍ରବିନ୍ଦୁ ହେଉଛନ୍ତି ମହିଳା। ସେ ଜଣେ ମା, ଭଉଣୀ, ଝିଅ ଏବଂ ସ୍ତ୍ରୀ ଭାବରେ ପରିବାରର ସବୁ ସଦସ୍ୟଙ୍କୁ ଏକତ୍ରିତ କରି ରଖନ୍ତି। ସେମାନେ ପରିବାର ଓ ସମାଜ ମଧ୍ୟରେ ସେତୁବନ୍ଧ ସୃଷ୍ଟି କରି ସକାରାତ୍ମକ ମୂଲ୍ୟବୋଧ ପ୍ରସାର କରନ୍ତି। ପରିବାରଠାରୁ ଆରମ୍ଭ କରି ରାଷ୍ଟ୍ର ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ସେମାନଙ୍କର ଅବଦାନ ସମାଜକୁ ନୂତନ ଦିଗ ଦେଇଥାଏ। ମା ହେଉଛନ୍ତି ଶିଶୁର ପ୍ରଥମ ଗୁରୁ। ସେ ଶିଶୁକୁ ନୈତିକତା, ଶୃଙ୍ଖଳା, ସମ୍ମାନ, ସହାନୁଭୂତି ଏବଂ ମାନବୀୟ ମୂଲ୍ୟବୋଧ ଶିଖାଇ ଶିଶୁର ଚରିତ୍ର ଗଠନ କରିଥାନ୍ତି। ଜଣେ ଶିକ୍ଷିତ ଓ ସଚେତନ ମହିଳା ନିଜ ସନ୍ତାନକୁ ଭଲ ନାଗରିକ ଭାବେ ଗଢ଼ି ତୋଳିପାରନ୍ତି। ଏହା ସହିତ ମହିଳାମାନେ ପରିବାରର ଆର୍ଥିକ, ସାମାଜିକ ଓ ସାଂସ୍କୃତିକ ସନ୍ତୁଳନ ରକ୍ଷା କରନ୍ତି। ସେମାନଙ୍କର ସ୍ନେହ, ତ୍ୟାଗ ଓ ଦାୟିତ୍ୱବୋଧ ପରିବାରକୁ ଏକତାର ସୂତ୍ରରେ ବାନ୍ଧି ରଖେ। ଶିକ୍ଷା ହେଉଛି ସମାଜ ପରିବର୍ତ୍ତନର ସବୁଠାରୁ ଶକ୍ତିଶାଳୀ ମାଧ୍ୟମ। ମହିଳା ଶିକ୍ଷାର ବିକାଶ ଦ୍ୱାରା ସମାଜରେ ନୂତନ ଚେତନା ସୃଷ୍ଟି କରିଛି। ପୂର୍ବରୁ ମହିଳାମାନଙ୍କୁ ଶିକ୍ଷାରୁ ବଞ୍ଚିତ କରାଯାଉଥିଲା, କିନ୍ତୁ ସମୟ ସହିତ ଶିକ୍ଷାର ପ୍ରସାର ହେବା ଫଳରେ ସେମାନେ ଶିକ୍ଷା କ୍ଷେତ୍ରରେ ସମାନ ଅଧିକାର ହାସଲ କରିଛନ୍ତି। ଶିକ୍ଷିତ ମହିଳା ନିଜେ ସଚେତନ ହେବା ସହିତ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରନ୍ତି। ଆଜି ମହିଳାମାନେ ଶିକ୍ଷକ, ଅଧ୍ୟାପକ, ଗବେଷକ ଏବଂ ଶିକ୍ଷା ପ୍ରଶାସକ ଭାବରେ ଜ୍ଞାନର ପ୍ରସାର କରୁଛନ୍ତି। ଏକ ଶିକ୍ଷିତ ମହିଳା ନିଜ ପରିବାର ଓ ସମାଜର ଉନ୍ନତିରେ ଅଧିକ ଅବଦାନ ଦେଇପାରନ୍ତି। ଜଣେ ଶିକ୍ଷିତ ମହିଳା ପରିବାରକୁ ଶିକ୍ଷିତ କରନ୍ତି, କୁସଂସ୍କାର ବିରୁଦ୍ଧରେ ଲଢ଼େଇ କରନ୍ତି, ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ବିଷୟରେ ସଚେତନତା ବଢ଼ାନ୍ତି, ବାଲ୍ୟ ବିବାହ ଓ ଅଶିକ୍ଷା ଦୂର କରିବାରେ ସହାୟକ ହୋଇଥାନ୍ତି। ସେଥିପାଇଁ କୁହାଯାଏ, ଜଣେ ପୁରୁଷକୁ ଶିକ୍ଷିତ କଲେ ଜଣେ ବ୍ୟକ୍ତି ହିଁ ଶିକ୍ଷିତ ହୋଇଥାଏ, କିନ୍ତୁ ଜଣେ ମହିଳାକୁ ଶିକ୍ଷିତ କଲେ ଏକ ପରିବାର ଶିକ୍ଷିତ ହୋଇଥାଏ। ଅର୍ଥନୈତିକ କ୍ଷେତ୍ରରେ ମହିଳାମାନଙ୍କର ଭୂମିକା ଅତୁଳନୀୟ। ଅର୍ଥନୀତି ଏକ ଦେଶର ବିକାଶର ମୁଖ୍ୟ ଆଧାର, ତେଣୁ ସମାଜର ଉନ୍ନତି ପାଇଁ ଅର୍ଥନୈତିକ ସଶକ୍ତିକରଣ ଅତ୍ୟନ୍ତ ଆବଶ୍ୟକ। ଆଜିର ମହିଳାମାନେ କୃଷି, ଶିଳ୍ପ, ବ୍ୟବସାୟ, ବ୍ୟାଙ୍କିଂ, ସୂଚନା ପ୍ରଯୁକ୍ତି, ସ୍ୱୟଂ ରୋଜଗାର ଏବଂ ଉଦ୍ୟୋଗ କ୍ଷେତ୍ରରେ ଅଗ୍ରଣୀ ଭୂମିକା ନେଉଛନ୍ତି। ଗ୍ରାମାଞ୍ଚଳରେ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ମହିଳାମାନେ ଆର୍ଥିକ ସ୍ୱାବଲମ୍ବନ ହାସଲ କରୁଛନ୍ତି। ସେମାନେ ଲଘୁ ଉଦ୍ୟୋଗ, ହସ୍ତଶିଳ୍ପ, ପଶୁପାଳନ, ଚାଷବାସ ଇତ୍ୟାଦି ମାଧ୍ୟମରେ ପରିବାରର ଆୟ ବୃଦ୍ଧି କରୁଛନ୍ତି। ଏହାଫଳରେ ଗ୍ରାମୀଣ ଅର୍ଥନୀତିରେ ମଧ୍ୟ ଉନ୍ନତି ଦେଖାଯାଇଛି। ଅର୍ଥନୈତିକ ଭାବରେ ସଶକ୍ତ ମହିଳା ନିଜ ଅଧିକାର ସମ୍ପର୍କରେ ସଚେତନ ହୋଇ ସମାଜରେ ନିଜର ସ୍ଥାନ ସୁଦୃଢ଼ କରନ୍ତି। ଏହା ସମାଜରେ ଲିଙ୍ଗ ସମାନତା ପ୍ରତିଷ୍ଠାରେ ସହାୟକ ହୁଏ। ସମାଜରେ ବିଦ୍ୟମାନ ବିଭିନ୍ନ କୁପ୍ରଥା ଓ କୁସଂସ୍କାରକୁ ଦୂର କରିବାରେ ମହିଳାମାନଙ୍କର ଭୂମିକା ବହୁତ ବଡ଼। ସେମାନେ ବାଲ୍ୟ ବିବାହ, ଯୌତୁକ ପ୍ରଥା, ଲିଙ୍ଗ ବୈଷମ୍ୟ, ନାରୀ ନିର୍ଯାତନା ଓ ଅସ୍ପୃଶ୍ୟତା ଭଳି ସମସ୍ୟା ବିରୋଧରେ ଲଢ଼େଇ କରିଛନ୍ତି। ଆଜି ଅନେକ ମହିଳା ସାମାଜିକ କର୍ମୀ ଭାବରେ କାର୍ଯ୍ୟ କରି ନାରୀ ଅଧିକାର, ଶିଶୁ ସୁରକ୍ଷା, ଭ୍ରୂଣ ହତ୍ୟା, ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ସଚେତନତା ସୃଷ୍ଟି କରୁଛନ୍ତି। ସମାଜରେ ସମାନତା, ନ୍ୟାୟ ଓ ମାନବିକତା ପ୍ରତିଷ୍ଠା କରିବାରେ ମହିଳାମାନଙ୍କର ଅବଦାନ ଅତୁଳନୀୟ। ସୁସ୍ଥ ସମାଜ ଗଠନରେ ମହିଳାମାନଙ୍କର ଭୂମିକା ଅତୁଳନୀୟ। ପରିବାରର ଖାଦ୍ୟ, ପୋଷଣ, ସ୍ୱଚ୍ଛତା ଓ ସ୍ୱାସ୍ଥ୍ୟ ସମ୍ବନ୍ଧ

ଅଧିକାଂଶ ଦାୟିତ୍ୱ ମହିଳାମାନେ ତୁଲେଇଥାନ୍ତି। ସେମାନେ ନିଜ ସନ୍ତାନ ଓ ପରିବାରର ସଦସ୍ୟମାନଙ୍କୁ ସୁସ୍ଥ ରଖିବା ପାଇଁ ସଚେତନ ରୁହନ୍ତି। ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀ ଓ ଆଶାକର୍ମୀ ଭାବରେ ମହିଳାମାନେ ଜନସ୍ୱାସ୍ଥ୍ୟ ସେବାରେ ଅମୂଲ୍ୟ ଯୋଗଦାନ ଦେଉଛନ୍ତି। ବିଶେଷ କରି ଗ୍ରାମାଞ୍ଚଳରେ ମହିଳା ସ୍ୱାସ୍ଥ୍ୟକର୍ମୀମାନେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟର ଉନ୍ନତିରେ ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଛନ୍ତି। ମହିଳାମାନେ ଏକ ସମାଜର ସଂସ୍କୃତି, ପରମ୍ପରା ଓ ମୂଲ୍ୟବୋଧର ପ୍ରମୁଖ ଧାରକ। ସେମାନେ ପିଢ଼ିରୁ ପିଢ଼ିକୁ

ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଛନ୍ତି। ମହିଳାମାନେ ଏକ ସମାଜର ସଂସ୍କୃତି, ପରମ୍ପରା ଓ ମୂଲ୍ୟବୋଧର ପ୍ରମୁଖ ଧାରକ। ସେମାନେ ପିଢ଼ିରୁ ପିଢ଼ିକୁ ସଂସ୍କୃତି ଓ ପରମ୍ପରାର ସଞ୍ଚାର କରନ୍ତି। ସମାଜ ପରିବର୍ତ୍ତନ ପାଇଁ ନୀତି ନିର୍ଦ୍ଧାରଣ ଏବଂ ଆଇନ ପ୍ରଣୟନ ପ୍ରକ୍ରିୟାରେ ମହିଳାମାନଙ୍କର ସକ୍ରିୟ ଅଂଶଗ୍ରହଣ ଅତ୍ୟନ୍ତ ଜରୁରୀ। ଆଜି ମହିଳାମାନେ ଗ୍ରାମ ପଞ୍ଚାୟତରୁ ଆରମ୍ଭ କରି ସଂସଦ ଯାଏଁ ନେତୃତ୍ୱ ନେଉଛନ୍ତି। ମହିଳାମାନଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଯୋଗୁଁ ଲକ୍ଷ ଲକ୍ଷ ମହିଳା ନେତୃତ୍ୱ ସାମ୍ନାକୁ ଆସିଛନ୍ତି। ଇନ୍ଦିରା ଗାନ୍ଧୀ, ମାର୍ଗାରେଟ୍ ଥାଚର, ଆଞ୍ଜେଲା ମର୍କେଲ ଏବଂ ବର୍ତ୍ତମାନର ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଭଳି ବ୍ୟକ୍ତିତ୍ୱ ପ୍ରମାଣିତ କରିଛନ୍ତି ଯେ ମହିଳାମାନେ ଦେଶ ଏବଂ ସମାଜକୁ ଦକ୍ଷତାର ସହ ପରିଚାଳନା କରିପାରନ୍ତି। ଭାରତର ସ୍ୱାଧୀନତା ସଂଗ୍ରାମରେ ମଧ୍ୟ ଅନେକ ମହିଳା ଅବଦାନ ରଖିଥିଲେ। ସେମାନଙ୍କର ସାହସ ଓ ନେତୃତ୍ୱ ଦେଶକୁ ସ୍ୱାଧୀନତା ଦିଗରେ ଆଗେଇ ନେଇଥିଲା। ଆଜିର ମହିଳାମାନେ ରାଜନୀତିରେ ଯୋଗଦେଇ ଜନସାଧାରଣଙ୍କ ସମସ୍ୟା ସମାଧାନ, ସାମାଜିକ ନ୍ୟାୟ ଓ ଉନ୍ନୟନ କାର୍ଯ୍ୟରେ ଅଗ୍ରଣୀ ଭୂମିକା ପାଳନ କରୁଛନ୍ତି। ରାଜନୀତିରେ ମହିଳାମାନଙ୍କର ଭାଗିଦାରୀ ନୀତି ନିର୍ଦ୍ଧାରଣରେ ସମାନ ଅଧିକାର ଦେଇଥାଏ, ସାମାଜିକ ନ୍ୟାୟ ସ୍ଥାପନ କରେ, ନାରୀ ସମସ୍ୟାର ସମାଧାନକୁ ଗୁରୁତ୍ୱ ଦେଇଥାଏ ଓ ଗଣତନ୍ତ୍ରକୁ ଅଧିକ ସୁଦୃଢ଼ କରେ। ସମାଜରେ ଥିବା ବିଭିନ୍ନ ପ୍ରକାରର କୁପ୍ରଥା ଓ ଅନ୍ୟାୟ ବିରୋଧରେ ମହିଳାମାନେ ସର୍ବଦା ସଂଗ୍ରାମ କରି ଆସିଛନ୍ତି। ସତୀ ପ୍ରଥା, ବାଲ୍ୟ ବିବାହ, ଯୌତୁକ ପ୍ରଥା, ନାରୀ ନିର୍ଯାତନା, ଭ୍ରୂଣ ହତ୍ୟା, ଲିଙ୍ଗ ବୈଷମ୍ୟ ଓ ଘରୋଇ ହିଂସା ବିରୋଧରେ ମହିଳାମାନେ ସଂଗଠିତ ଭାବରେ ସ୍ୱର ଉତ୍ତୋଳନ କରିଛନ୍ତି। ମହିଳା ସଂଗଠନ ଏବଂ ସମାଜସେବୀମାନେ ନାରୀ ଅଧିକାର ପାଇଁ ସଂଗ୍ରାମ କରିଛନ୍ତି, ଶିକ୍ଷାର ପ୍ରସାର କରିଛନ୍ତି, ନିର୍ଯାତିତ ମହିଳାଙ୍କୁ ସହାୟତା କରିଛନ୍ତି ଓ ସାମାଜିକ ନ୍ୟାୟ ପ୍ରତିଷ୍ଠା କରିଛନ୍ତି। ଗ୍ରାମାଞ୍ଚଳରେ ମଦ୍ୟପାନ ଯୋଗୁଁ ପରିବାର ଉଜୁଡ଼ି ଯାଉଥିବା ବେଳେ ମହିଳାମାନେ ଏକାଠି ହୋଇ ମଦ ଦୋକାନ ବନ୍ଦ କରିବା ଏବଂ ନିଶାମୁକ୍ତ ସମାଜ ଗଠନ ପାଇଁ ଲଢ଼େଇ ଜାରି ରଖିଛନ୍ତି। ଏହି ସମସ୍ତ କାର୍ଯ୍ୟ ସମାଜକୁ ଅଧିକ ମାନବିକ ଓ ପ୍ରଗତିଶୀଳ କରିଛି। ମହିଳାମାନେ ପରିବାରର ସ୍ୱାସ୍ଥ୍ୟ ରକ୍ଷାରେ ମୁଖ୍ୟ ଭୂମିକା ନେଇଥାନ୍ତି। ସେମାନେ ପରିବାର ସଦସ୍ୟଙ୍କ ଖାଦ୍ୟ, ସ୍ୱଚ୍ଛତା ଏବଂ ସ୍ୱାସ୍ଥ୍ୟର ଯତ୍ନ ନେଇଥାନ୍ତି। ଏହାଛଡ଼ା ପରିବେଶ ସୁରକ୍ଷା କ୍ଷେତ୍ରରେ ମଧ୍ୟ ମହିଳାମାନେ ଅଗ୍ରଣୀ। ବୃକ୍ଷରୋପଣ, ଜଳ ସଂରକ୍ଷଣ, ପରିବେଶ ସଚେତନତା ଏବଂ ସ୍ୱଚ୍ଛତା ଅଭିଯାନରେ ସେମାନଙ୍କର ଅବଦାନ ଉଲ୍ଲେଖନୀୟ। ସମାଜର ଚିନ୍ତାଧାରାକୁ ବଦଳେଇବାରେ ସାହିତ୍ୟ ଏବଂ ଗଣମାଧ୍ୟମର ବଡ଼ ଭୂମିକା ଥାଏ। ଓଡ଼ିଆ ସାହିତ୍ୟରେ କୁନ୍ତଳା କୁମାରୀ ସାବତ, ପ୍ରତିଭା ରାୟ, ବୀଣାପାଣି ମହାନ୍ତିଙ୍କ ଭଳି ଲେଖିକାମାନେ ସେମାନଙ୍କର ଲେଖନୀ ମାଧ୍ୟମରେ ମହିଳାମାନଙ୍କର ବେଦନା, ଅଧିକାର ଏବଂ ସାମାଜିକ ବାସ୍ତବିକତା ସାମ୍ନାକୁ ଆଣିଛନ୍ତି। ଏହା ପାଠକମାନଙ୍କର ମାନସିକତାରେ ବ୍ୟାପକ ପରିବର୍ତ୍ତନ ଆଣିଛି। ଆଜିର ମହିଳା ସାମ୍ବାଦିକମାନେ ଯୁଦ୍ଧ କ୍ଷେତ୍ରରୁ ଆରମ୍ଭ କରି ଦୁର୍ନୀତିର ମୁଖା ଖୋଲିବା ପର୍ଯ୍ୟନ୍ତ ସବୁ ସାହସିକ କାର୍ଯ୍ୟ କରୁଛନ୍ତି। ସେମାନେ ସମାଜର ଅବହେଳିତ ଶ୍ରେଣୀର ସ୍ୱର ସାଜିଛନ୍ତି। ସଙ୍ଗୀତ, ନୃତ୍ୟ, ଚିତ୍ରକଳା, କ୍ରୀଡ଼ା ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ମହିଳାମାନେ ଅଂଶଗ୍ରହଣ କରି ଆମ ଦେଶର ନାମକୁ ଦେଶ ବିଦେଶରେ ପ୍ରସିଦ୍ଧ କରିଛନ୍ତି। ସେମାନେ ସୃଜନଶୀଳ କାର୍ଯ୍ୟ ମାଧ୍ୟମରେ ସମାଜର ସମସ୍ୟା, ଆକାଂକ୍ଷା ଓ ମୂଲ୍ୟବୋଧକୁ ପ୍ରକାଶ କରିଛନ୍ତି। ସେମାନଙ୍କର ସାହିତ୍ୟ ଓ କଳାକୃତି ସମାଜରେ ସଚେତନତା ଓ ପରିବର୍ତ୍ତନ ଆଣିଛି। ଆଜିର ଡିଜିଟାଲ ଯୁଗରେ ମହିଳାମାନେ ବିଜ୍ଞାନ ଓ ପ୍ରଯୁକ୍ତି କ୍ଷେତ୍ରରେ ଚମତ୍କାର ସଫଳତା ହାସଲ କରୁଛନ୍ତି। ସେମାନେ ବିଜ୍ଞାନୀ, ଡାକ୍ତର, ଇଞ୍ଜିନିୟର, ଗବେଷକ, ମହାକାଶ ବିଶେଷଜ୍ଞ ଭାବରେ କାର୍ଯ୍ୟ କରୁଛନ୍ତି। ସେମାନେ ନିଜର ନୂତନ ଆବିଷ୍କାର ଓ ଗବେଷଣା ମାଧ୍ୟମରେ ସମାଜକୁ ଆଗକୁ ନେଉଛନ୍ତି। ସେମାନଙ୍କର ଅବଦାନ ଦେଶର ଆର୍ଥିକ ଓ ବୈଜ୍ଞାନିକ ଉନ୍ନତିରେ ସହାୟକ ହେଉଛି। ମହିଳା ସଶକ୍ତିକରଣ ହେଉଛି ସମାଜ ପରିବର୍ତ୍ତନର ମୂଳ ଆଧାର। ଯେତେବେଳେ ମହିଳାମାନେ ଶିକ୍ଷା, ଅର୍ଥନୀତି, ରାଜନୀତି ଓ ସାମାଜିକ କ୍ଷେତ୍ରରେ ସମାନ ସୁଯୋଗ ପାଆନ୍ତି, ସମାଜରେ ଦ୍ରୁତ ଉନ୍ନତି ଘଟେ। ସଶକ୍ତ ମହିଳା ନିଜ ଅଧିକାର ସମ୍ପର୍କରେ ସଚେତନ ହୁଅନ୍ତି, ନିଷ୍ପତ୍ତି ନେବାରେ କ୍ଷମତା ଅର୍ଜନ କରନ୍ତି, ପରିବାର ଓ ସମାଜର ଉନ୍ନତିରେ ସକ୍ରିୟ ଭାଗ ନିଅନ୍ତି, ଅନ୍ୟ ମହିଳାଙ୍କ ପାଇଁ ପ୍ରେରଣା ସୃଷ୍ଟି କରନ୍ତି। ଏହି କାରଣରୁ ମହିଳା ସଶକ୍ତିକରଣକୁ ଜାତୀୟ ବିକାଶର ଅନ୍ୟତମ ମାଧ୍ୟମ ଭାବରେ ଗଣନା କରାଯାଏ। ଏପରି ଅନେକ ସଫଳତା ସତ୍ତ୍ୱେ ଆଜି ବି ସମାଜ ପରିବର୍ତ୍ତନର ଏହି ଯାତ୍ରାରେ ମହିଳାମାନଙ୍କ ସାମ୍ନାରେ ଅନେକ ଆହ୍ୱାନ ରହିଛି। ସେଥିମଧ୍ୟରୁ ସବୁଠାରୁ ବଡ଼ ସମସ୍ୟାଟି ହେଲା ନାରୀ ସୁରକ୍ଷା। ଧର୍ଷଣ, କାମୁକ ନିର୍ଯାତନା ଓ ସାଇବର ଅପରାଧ
ମହିଳା।

0: ସେମାନଙ୍କ ମୁକ୍ତ ବିଚରଣରେ ବାଧା ସୃଷ୍ଟି କରୁଛି। ମହିଳାମାନେ ଆଜି ମଧ୍ୟ ସୁରକ୍ଷିତ ନୁହନ୍ତି। ଏବେ ବି ଅନେକ ପରିବାରରେ ପୁଅ ଓ ଝିଅଙ୍କ ମଧ୍ୟରେ ପ୍ରଭେଦ କରାଯାଏ। ସମାନ କାମ ପାଇଁ ସମାନ ମଜୁରୀ ନ ମିଳିବା ମଧ୍ୟ ଏକ ବଡ଼ ସମସ୍ୟା। ପୁରୁଷତାନ୍ତ୍ରିକ ମାନସିକତା ଯୋଗୁଁ ଆଜି ବି କିଛି ଲୋକ ମହିଳାମାନଙ୍କ ନେତୃତ୍ୱକୁ ସହଜରେ ଗ୍ରହଣ କରିପାରୁନାହାନ୍ତି। ଏହି ସମସ୍ୟାଗୁଡ଼ିକର ସମାଧାନ ପାଇଁ ସରକାର, ସମାଜ ଓ ବ୍ୟକ୍ତିଗତ ସ୍ତରରେ ସମନ୍ୱିତ ପ୍ରୟାସ ଆବଶ୍ୟକ। ପରିଶେଷରେ କୁହାଯାଇପାରେ ଯେ ସମାଜ ପରିବର୍ତ୍ତନରେ ମହିଳାମାନଙ୍କର ଭୂମିକା ଅତୁଳନୀୟ ଏବଂ ଅପରିହାର୍ଯ୍ୟ। ପ୍ରତ୍ୟେକ କ୍ଷେତ୍ରରେ ମହିଳାମାନେ ପ୍ରମାଣିତ କରିଛନ୍ତି ଯେ ସେମାନେ କେବଳ ସମାଜର ଏକ ଅଂଶ ନୁହନ୍ତି, ବରଂ ସେମାନେ ହିଁ ସମାଜର ଭାଗ୍ୟ ବିଧାତା। ପରିବାରଠାରୁ ଆରମ୍ଭ କରି ରାଷ୍ଟ୍ର ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ତରରେ ମହିଳାମାନେ ନିଜର ଅବଦାନ ରଖି ସମାଜକୁ ଉନ୍ନତି ପଥରେ ଆଗେଇ ନେଉଛନ୍ତି। ଏକ ସମାନତା ଭିତ୍ତିକ, ନ୍ୟାୟପୂର୍ଣ୍ଣ ଏବଂ ପ୍ରଗତିଶୀଳ ସମାଜ ଗଠନ ପାଇଁ ମହିଳାମାନଙ୍କୁ ସମାନ ସୁଯୋଗ, ସମ୍ମାନ ଏବଂ ଅଧିକାର ପ୍ରଦାନ କରିବା ଆବଶ୍ୟକ। ଯେଉଁ ସମାଜ ନାରୀକୁ ସମ୍ମାନ ଏବଂ ସୁଯୋଗ ଦିଏ, ସେହି ସମାଜ ହିଁ ସଭ୍ୟ ଏବଂ ପ୍ରଗତିଶୀଳ ହୋଇପାରେ। ମହିଳାଙ୍କ ସଶକ୍ତିକରଣ ହିଁ ସମାଜ ପରିବର୍ତ୍ତନର ପ୍ରକୃତ ଆଧାର। ତେଣୁ ସମାଜ ପରିବର୍ତ୍ତନର ମୂଳ ଚାବିକାଠି ହେଉଛନ୍ତି ମହିଳା, ଏବଂ ସେମାନଙ୍କର ସକ୍ରିୟ ଅଂଶଗ୍ରହଣ ବିନା କୌଣସି ଜାତିର ପ୍ରକୃତ ଉନ୍ନତି ସମ୍ଭବ ନୁହେଁ।
1: ଶୁଣୁଥିଲେ ଆଲୋଚନା ସମାଜ ପରିବର୍ତ୍ତନରେ ମହିଳାଙ୍କର ଭୂମିକା। ଆଲୋଚିକା ଥିଲେ ସ୍ନିଗ୍ଧାରାଣୀ ପଣ୍ଡା। ସତରେ ନାରୀ ଶକ୍ତିର ସଠିକ୍ ବିକାଶ ସମ୍ମାନ ଦ୍ୱାରା ଏକ ସୁସ୍ଥ, ସୁନ୍ଦର ଓ ପ୍ରଗତିଶୀଳ ସମାଜ ଗଠନ ସମ୍ଭବ। ତେଣୁ ମହିଳାମାନଙ୍କୁ ସମାନ ସୁଯୋଗ, ସମ୍ମାନ ଓ ଅଧିକାର ପ୍ରଦାନ କରିବା ସମାଜର ପ୍ରତ୍ୟେକ ସଦସ୍ୟଙ୍କର କର୍ତ୍ତବ୍ୟ। ମହିଳାଙ୍କ ଉନ୍ନତି ହିଁ ସମାଜର ଉନ୍ନତି ଏବଂ ଦେଶର ପ୍ରଗତିର ମୂଳ ଚାବିକାଠି।

0: ସମୟ ଇସାରା କରୁଛି ଆଜିର ଶକ୍ତିରୂପା କାର୍ଯ୍ୟକ୍ରମକୁ ଏଇଠି ରଖିବା ପାଇଁ। କାର୍ଯ୍ୟକ୍ରମ ସମ୍ପର୍କିତ ମତାମତ ଦେବା ପାଇଁ ଆମ ନମ୍ବରଟି ହେଲା 8895994143। ଆପଣମାନେ ଆମକୁ ଚିଠି ବି ଦେଇପାରିବେ। ଆମ ଠିକଣା ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ଜିଲ୍ଲା କଳାହାଣ୍ଡି।
1: ପ୍ରଚାର କଲୁ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତିରୂପା ଆକାଶବାଣୀ ଭବାନୀପାଟଣା। ଆମର ପରବର୍ତ୍ତୀ ପ୍ରସାରଣ ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ, ପରେ ଶୁଣିବେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ଆକାଶବାଣୀ ଦିଲ୍ଲୀରୁ, ଶେଷରେ ଶୁଣିବେ ଆଞ୍ଚଳିକ ସମ୍ବାଦ। ରିଲି କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ।

ਕਿਸ ਬਾਣੀ ସମ୍ବାଦ ପଢ଼ୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ଦୁଇ ଦେଶ ଗସ୍ତର ତୃତୀୟ ପର୍ଯ୍ୟାୟରେ ଆଜି ଫ୍ରାନ୍ସରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। କ୍ରମାଗତ ଭାବେ ସପ୍ତମ ଥର ପାଇଁ G7 ସମ୍ମିଳନୀରେ ଯୋଗଦେବେ। ପ୍ରଧାନମନ୍ତ୍ରୀଙ୍କ ସ୍ଲୋଭାକିଆ ଗସ୍ତ ଉଭୟ ଦେଶ ମଧ୍ୟରେ ଦୃଢ଼ ବାଣିଜ୍ୟିକ ସମ୍ପର୍କ ସ୍ଥାପନ ସହ ଯୁବପିଢ଼ି ପାଇଁ ଲାଭପ୍ରଦ ହେବା ସୂଚନା। ନିଟ୍ UG ପୁନଃ ପ୍ରବେଶିକା ପରୀକ୍ଷା ପୂର୍ବରୁ ସାମାଜିକ ଗଣମାଧ୍ୟମ ଟେଲିଗ୍ରାମ ଉପରେ ପ୍ରତିବନ୍ଧକ ଜାରି କଲେ କେନ୍ଦ୍ର ସରକାର। ଗଣତାନ୍ତ୍ରିକ ପ୍ରକ୍ରିୟାରେ ନାଗରିକମାନଙ୍କ ବୃହତ୍ତର ଯୋଗଦାନ ଉପରେ ଗୁରୁତ୍ୱାରୋପ କଲେ ବାଚସ୍ପତି ଓମ୍ ବିର୍ଲା। ଏବଂ FIH ହକି ପ୍ରତିଯୋଗିତାରେ ସେମିଫାଇନାଲରେ ପ୍ରବେଶ କଲା ଭାରତୀୟ ମହିଳା ହକି ଦଳ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଦୁଇ ଦେଶ ଗସ୍ତର ତୃତୀୟ ପର୍ଯ୍ୟାୟରେ ଆଜି ଫ୍ରାନ୍ସର ଏଭିଆନ୍ରେ ପହଞ୍ଚିବା ପରେ G7 ସମ୍ମିଳନୀରେ ଅଂଶଗ୍ରହଣ କରିବେ। ଆଜି ସ୍ଲୋଭାକିଆ ଗସ୍ତ ଶେଷ କରି ପ୍ରଧାନମନ୍ତ୍ରୀ ଫ୍ରାନ୍ସ ଯାତ୍ରା କରିଛନ୍ତି। ଗତକାଲିଠାରୁ ଆରମ୍ଭ ହୋଇଥିବା G7 ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଏହା କ୍ରମାଗତ ଭାବେ ସପ୍ତମ ଥର ପାଇଁ ଯୋଗଦାନ ହେବ ଏବଂ ଭାରତର ତ୍ରୟୋଦଶ ଅଂଶଗ୍ରହଣ ହେବ। G7 ସମ୍ମିଳନୀ ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ମିଳନୀରେ ଗ୍ଲୋବାଲ୍ ସାଉଥ୍ର ପ୍ରମୁଖ ସ୍ୱର ଭାବେ ପ୍ରତିନିଧିତ୍ୱ କରିବେ। ଫ୍ରାନ୍ସରେ ପହଞ୍ଚିବା ପରେ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଔପଚାରିକ ଭାବେ ଆଜି ସନ୍ଧ୍ୟାରେ ସ୍ୱାଗତ କରିବେ। ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ଏକ ଉଚ୍ଚସ୍ତରୀୟ ଅଧିବେଶନରେ ଯୋଗଦେବେ। ଏହି ସମ୍ମିଳନୀ କାଳରେ କାନାଡ଼ା ଓ ଯୁକ୍ତରାଷ୍ଟ୍ରର ପ୍ରଧାନମନ୍ତ୍ରୀଙ୍କ ସମେତ ଅନ୍ୟ ବିଶ୍ୱ ନେତୃବୃନ୍ଦଙ୍କ ସହ ଶ୍ରୀ ମୋଦି ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପ୍ୟାରିସ୍ରେ ପହଞ୍ଚିବାର ସମ୍ଭାବନା ରହିଛି। ଫ୍ରାନ୍ସ ଗସ୍ତର ଅଂଶବିଶେଷ ଭାବରେ ଗୁରୁବାର ସକାଳେ ପ୍ରଧାନମନ୍ତ୍ରୀ ସେଠାକାର ପ୍ରମୁଖ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ପରେ ପ୍ରଧାନମନ୍ତ୍ରୀ ଭାଇବାଟେକ୍ ସମ୍ମିଳନୀରେ ଯୋଗଦେବେ। ସେହିଦିନ ସନ୍ଧ୍ୟାରେ ଶ୍ରୀ ମୋଦି ସେଠାରେ ରହୁଥିବା ଭାରତୀୟ ଅଧିବାସୀଙ୍କ ସହ ବାର୍ତ୍ତାଳାପ କରିବେ। କାର୍ଯ୍ୟକ୍ରମରେ ଭାରତର ସମୃଦ୍ଧ ଐତିହ୍ୟ ସମ୍ପର୍କିତ ସାଂସ୍କୃତିକ ପ୍ରଦର୍ଶନୀ ଅନୁଷ୍ଠିତ ହେବ। ଆଧାର ଏକକ ପରିଚୟପତ୍ରର ଅପବ୍ୟବହାର ନେଇ ଆଗତ ଆବେଦନର ଶୁଣାଣି ପାଇଁ ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ଏବଂ ରାଜ୍ୟ ସରକାରଗୁଡ଼ିକୁ ଜବାବ ଦାଖଲ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ନାଗରିକତା, ଆବାସିକ ଠିକଣା ଏବଂ ବାସସ୍ଥାନ କ୍ଷେତ୍ରରେ ଆଧାର ପରିଚୟପତ୍ର ବ୍ୟବହାର ଉପରେ କଟକଣା ଜାରି କରିବା ସହ ଏହାକୁ କେବଳ ଚିହ୍ନଟ ପ୍ରମାଣୀକରଣ ପାଇଁ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେବା ପାଇଁ ଆଗତ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଭି ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାରେ ଜବାବ ଦାଖଲ ଲାଗି କେନ୍ଦ୍ର ସରକାର ସମେତ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ସ୍ଲୋଭାକିଆକୁ ତାଙ୍କ ଗସ୍ତ ସଫଳ ହୋଇଛି ଏବଂ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଆଗାମୀ ଦିନରେ ଆହୁରି ଦୃଢ଼ ହେବ। ସ୍ଲୋଭାକିଆ ଗସ୍ତ ଶେଷ କରିବା ପରେ ଶ୍ରୀ ମୋଦି ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି ଯେ ଉଭୟ ଦେଶ ମଧ୍ୟରେ ଦୃଢ଼ ବାଣିଜ୍ୟିକ ସମ୍ପର୍କ ଯୁବପିଢ଼ି ପାଇଁ ଲାଭପ୍ରଦ ହେବ। ସ୍ଲୋଭାକିଆ ପ୍ରତିପକ୍ଷ ରବର୍ଟ ଫିକୋ ସେଠାକାର ସରକାର ଓ ଜନସାଧାରଣଙ୍କୁ ଆତିଥ୍ୟତା ପାଇଁ ଶ୍ରୀ ମୋଦି ଧନ୍ୟବାଦ ଦେଇଛନ୍ତି। ଭାରତ ସ୍ଲୋଭାକିଆ ଭାଗିଦାରିତାରେ ସ୍ଲୋଭାକିଆର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସଚିବ ସିବି ଜଜ୍ କହିଛନ୍ତି।

0: ସ୍ଲୋଭାକିଆ ରାଜଧାନୀ ବ୍ରାଟିସ୍ଲାଭାଠାରେ ଗଣମାଧ୍ୟମକୁ ସମ୍ବୋଧନ କରି ସେ କହିଛନ୍ତି, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ କାଳରେ ଉଭୟ ଦେଶ ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ବୁଝାମଣାପତ୍ର ପ୍ରତିରକ୍ଷା ଉତ୍ପାଦନ, ବାଣିଜ୍ୟ ଓ ପୁଞ୍ଜିନିବେଶ ତଥା ଜ୍ଞାନ ଆଦାନ ପ୍ରଦାନ ସମେତ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି କରିବ। ସେ କହିଛନ୍ତି, ଉଭୟ ଦେଶ ଆତଙ୍କବାଦ ବିରୋଧରେ ଲଢ଼େଇ କରିବା ଏବଂ ଦୂତାବାସ ସ୍ତରୀୟ ଆଲୋଚନା ନିମନ୍ତେ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ ଗଠନ ନେଇ ଗୁରୁତ୍ୱ ପ୍ରଦାନ କରିଛନ୍ତି। ସ୍ଲୋଭାକିଆ ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତାକୁ ସମର୍ଥନ କରିବ ବୋଲି ପ୍ରତିବଦ୍ଧତା ପ୍ରକାଶ କରିଛି। ସ୍ଲୋଭାକିଆ ଗସ୍ତ ଶେଷ କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଫ୍ରାନ୍ସ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ଆମେରିକାର B-52 ବୋମାବର୍ଷୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ 8 ଜଣଙ୍କ ମୃତ୍ୟୁ ଘଟିଛି। ଗତରାତିରେ ଆମେରିକା ବିମାନ ଘାଟିରୁ ଏହି ବୋମାବର୍ଷୀ ବିମାନ ଜରୁରୀକାଳୀନ କ୍ରୁ ସଦସ୍ୟମାନଙ୍କୁ ନେଇ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଆକାଶମାର୍ଗରୁ ଉତ୍ତୋଳନ କରାଯାଇଥିବା ଭିଡ଼ିଓରୁ ଏକ ରନ୍ୱେ ନିକଟରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଦୁର୍ଘଟଣାର କାରଣ ଜଣାପଡ଼ିନାହିଁ। B-52 ବୋମାବର୍ଷୀ ବିମାନର ଉଭୟ ପାରମ୍ପରିକ ଯୁଦ୍ଧାସ୍ତ୍ର ଓ ପରମାଣୁ ଯୁଦ୍ଧାସ୍ତ୍ର ବହନ କରିବା କ୍ଷମତା ରହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ରାଷ୍ଟ୍ରୀୟ ଯୋଗ୍ୟତା ତଥା ପ୍ରବେଶିକା ପରୀକ୍ଷା ନିଟ୍ UG 2026 ପୁନଃ ପରୀକ୍ଷା ପୂର୍ବରୁ କେନ୍ଦ୍ର ସରକାର ସାମାଜିକ ଗଣମାଧ୍ୟମ ଆପ୍ ଟେଲିଗ୍ରାମ ଉପରେ ଚଳିତ ମାସ 22 ତାରିଖ ପର୍ଯ୍ୟନ୍ତ କଟକଣା ଜାରି କରିଛନ୍ତି। ସୂଚନାଯୋଗ୍ୟ, ଚଳିତ ମାସ 21 ତାରିଖରେ ନିଟ୍ UG ପ୍ରବେଶିକା ପରୀକ୍ଷା ପୁନର୍ବାର ଅନୁଷ୍ଠିତ ହେବ। ଜାତୀୟ ପରୀକ୍ଷଣ ସଂସ୍ଥା NTA, କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛି। ଚଳିତ ମାସ 30 ତାରିଖ ପର୍ଯ୍ୟନ୍ତ କୌଣସି ମେସେଜ୍କୁ ଯେଭଳି ସଂଶୋଧନ କରାଯାଇ ନପାରିବ ସେ ନେଇ ପଦକ୍ଷେପ ନେବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ ଦିଆଯାଇଥିବା NTA ପକ୍ଷରୁ କୁହାଯାଇଛି। ଏହି ବ୍ୟବସ୍ଥା ଥିବାରୁ ଗତ ନିଟ୍ UG ପରୀକ୍ଷା ପ୍ରଶ୍ନପତ୍ରକୁ ସାମାଜିକ ଗଣମାଧ୍ୟମ ଟେଲିଗ୍ରାମରେ ସଂଶୋଧନ କରାଯାଇ ପ୍ରଶ୍ନପତ୍ର ପ୍ରଘଟ କରାଯାଇଥିବା ପ୍ରଚାର କରାଯାଇଥିଲା। ଛାତ୍ରଛାତ୍ରୀଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟର ଏହି ପଦକ୍ଷେପ ସ୍ୱଚ୍ଛ ଏବଂ ସୁରକ୍ଷିତ ପରୀକ୍ଷା ପରିଚାଳନା ଦିଗରେ ସହାୟକ ହେବ ବୋଲି ଜାତୀୟ ପରୀକ୍ଷଣ ସଂସ୍ଥା NTA କହିଛି। ଜାତୀୟ ପରୀକ୍ଷଣ ସଂସ୍ଥା NTA ପକ୍ଷରୁ ଆସନ୍ତା 21 ତାରିଖରେ ହେବାକୁ ଥିବା ନିଟ୍ UG ପୁନଃ ପ୍ରବେଶିକା ପରୀକ୍ଷା ନିମନ୍ତେ ଆଡ୍ମିଟ୍ କାର୍ଡ ଉପଲବ୍ଧ ହୋଇଛି। ସୂଚନା ଅନୁଯାୟୀ ଆଡ୍ମିଟ୍ କାର୍ଡ ଉପଲବ୍ଧ ହେବାର 24 ଘଣ୍ଟା ମଧ୍ୟରେ 10 ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ଏହା ଡାଉନ୍ଲୋଡ୍ କରିଛନ୍ତି। ପରୀକ୍ଷାର୍ଥୀମାନେ ଯେଭଳି ସହଜରେ ଆଡ୍ମିଟ୍ କାର୍ଡ ଡାଉନ୍ଲୋଡ୍ କରିପାରିବେ ସେ ନେଇ ସର୍ଭର ଉପରେ ନଜର ରଖାଯାଇଥିବା କୁହାଯାଇଛି। ବାଚସ୍ପତି ଓମ୍ ବିର୍ଲା ଗଣତାନ୍ତ୍ରିକ ପ୍ରକ୍ରିୟାରେ ନାଗରିକମାନଙ୍କ ବୃହତ୍ତର ଯୋଗଦାନ ଉପରେ ଗୁରୁତ୍ୱାରୋପ କରିଛନ୍ତି। ବିକଶିତ ଭାରତ ଯୁବ ସଂସଦ 2026 କାର୍ଯ୍ୟକ୍ରମରେ ନୂଆଦିଲ୍ଲୀରେ ଅଂଶଗ୍ରହଣକାରୀମାନଙ୍କ ସହ ଆଲୋଚନା ବେଳେ ଶ୍ରୀ ବିର୍ଲା କହିଛନ୍ତି, ଭାରତ ବିଶ୍ୱର ବୃହତ୍ ଜନସଂଖ୍ୟା ବିଶିଷ୍ଟ ସାଂସ୍କୃତିକ ବିବିଧତା ଓ ଭୌଗୋଳିକ ସ୍ଥିତି ସମ୍ପନ୍ନ ଦେଶ ହୋଇଥିବା ବେଳେ ଭାରତ ସ୍ୱାଧୀନତା ପରେ ବିଶ୍ୱର ସର୍ବବୃହତ୍ ଗଣତନ୍ତ୍ର ପାଲଟିଛି। ଏଥିରେ ଲୋକମାନଙ୍କର ଯୋଗଦାନ ବୃଦ୍ଧି ପାଇଛି ବୋଲି ସେ କହିଛନ୍ତି। ଦେଶର ଭବିଷ୍ୟତକୁ ଆକାର ଦେବା ଏବଂ ବିକଶିତ ଭାରତର ଲକ୍ଷ୍ୟ ପୂରଣ ଦିଗରେ ଗଣତନ୍ତ୍ରରେ ସକ୍ରିୟ ଓ ସମାବେଶୀ ଯୋଗଦାନ ଜରୁରୀ ବୋଲି ଶ୍ରୀ ବିର୍ଲା କହିଛନ୍ତି।
1: କେସେ ହମ୍ ବିକଶିତ ଭାରତ କେ ସଂକଳ୍ପ କୁ ପୂରା କର ସକତେ ହୈଁ ଇସକେ ଲିଏ ୟୁବା ସଂସଦ କେ ମାଧ୍ୟମ ସେ ତର୍କ ସମ୍ବାଦ କି ସଂସ୍କୃତି କୁ ବଢାନେ କା ଏ କାର୍ଯ୍ୟକ୍ରମ ଆୟୋଜିତ କିୟା ଔର ନିଶ୍ଚିତ ରୂପ ସେ ଆଜ 50 ଲକ୍ଷ ସେ ଜ୍ୟାଦା ୟୁବା ୟୁବା ସଂସଦ ସେ ଜୁଡେ ଅଲଗ ଅଲଗ ରାଜ୍ୟ କେ ଅନ୍ଦର ୟୁବାଓ ନେ ଉସ ରାଜ୍ୟ କେ ବିକଶିତ ଔର ବିକଶିତ କେ ସାଥ ଭାରତ ବିକଶିତ କେ ସ୍ୱପ୍ନ କୁ ସାକାର କରନେ କେ ଲିଏ ଅପନେ ବିଚାର ରଖେ।
0: ଭାରତୀୟ ଗଣତନ୍ତ୍ର କେବଳ ଏକ ଶାସନ ବ୍ୟବସ୍ଥା ନୁହେଁ, ବରଂ ଦେଶର ଗଣତାନ୍ତ୍ରିକ ସଂସ୍କୃତିରେ ଜନସାଧାରଣଙ୍କ ପୂର୍ଣ୍ଣ ଯୋଗଦାନ, ନେତୃତ୍ୱ, କର୍ତ୍ତବ୍ୟ, ଚିନ୍ତନ ଓ ଜାତୀୟ ସ୍ୱାର୍ଥ ଭଳି ପ୍ରସଙ୍ଗ କ୍ଷେତ୍ରରେ ଆଲୋଚନା ପାଇଁ ଏହି ଯୁବ ସଂସଦ ଏକ ପ୍ରମୁଖ ମଞ୍ଚ ବୋଲି ଲୋକସଭା ବାଚସ୍ପତି କହିଛନ୍ତି। ନ୍ୟୁଜିଲାଣ୍ଡର ଅକ୍ଲାଣ୍ଡରେ ଚାଲିଥିବା FIH ହକି ପ୍ରତିଯୋଗିତାରେ ଭାରତୀୟ ମହିଳା ହକି ଦଳ ସେମିଫାଇନାଲରେ ପ୍ରବେଶ କରିଛି। ପୁଲ୍ ଏର ଦ୍ୱିତୀୟ ମ୍ୟାଚ୍ରେ ଭାରତ 2-1 ଗୋଲ୍ରେ ଜାପାନକୁ ପରାସ୍ତ କରିଛି। ଏହି ବିଜୟ ଫଳରେ ଭାରତ ପୁଲ୍ ଏରେ 6 ପଏଣ୍ଟ ସହ ସେମିଫାଇନାଲରେ ପ୍ରବେଶ କରିଛି। ଆସନ୍ତା ଗୁରୁବାର ଦିନ ପୁଲ୍ ଏର ଶେଷ ମ୍ୟାଚ୍ରେ ଭାରତ ଏବଂ ଉରୁଗୁଏ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ସେହିଦିନ ଜାପାନ ଓ ଆମେରିକା ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ ଖେଳାଯିବ। ଚଳିତ ତ୍ରିରାଷ୍ଟ୍ରୀୟ କ୍ରିକେଟ୍ ସିରିଜ୍ରେ ଇଣ୍ଡିଆ ଏ ଦଳରେ ପେସ୍ ବୋଲର ଅଶୋକ ଶର୍ମାଙ୍କୁ ସାମିଲ କରାଯାଇଛି। ଯୁଦ୍ଧବୀର ସିଂ ଆହତ ହୋଇଥିବାରୁ ତାଙ୍କ ସ୍ଥାନରେ ଅଶୋକ ଶର୍ମାଙ୍କୁ ଦଳରେ ନିଆଯାଇଛି। ଯୁଦ୍ଧବୀର ଫିଲ୍ଡିଂ କରୁଥିବା ବେଳେ ଡାହାଣପଟ କାନ୍ଧରେ ଯନ୍ତ୍ରଣା ଅନୁଭବ କରିଥିଲେ। ଡାକ୍ତରୀ ଟିମ୍ ତାଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ପର୍ଯ୍ୟନ୍ତ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି। ଏହି ତ୍ରିରାଷ୍ଟ୍ରୀୟ କ୍ରିକେଟ୍ ସିରିଜ୍ରେ ଇଣ୍ଡିଆ ଏ 2ଟି ମ୍ୟାଚ୍ରେ ଆଫଗାନିସ୍ତାନ ଏ ଓ ଆୟୋଜକ ଶ୍ରୀଲଙ୍କା

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ।
1: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ଲୋଭାକିଆର ସର୍ବୋଚ୍ଚ ନାଗରିକ ସମ୍ମାନ ପରିପ୍ରେକ୍ଷୀରେ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ। ନିଟ୍ ୟୁଜି ପୁନଃ ପରୀକ୍ଷାକୁ ସ୍ୱଚ୍ଛ ଓ ସୁରକ୍ଷିତ ପରିଚାଳନା କରିବା ନେଇ ଟେଲିଗ୍ରାମ ଆପ୍ ଉପରେ କଟକଣା ଜାରି କଲେ ସରକାର। ଆଧାର ଏକକ ପରିଚୟ ପତ୍ର ଅପବ୍ୟବହାର ନେଇ ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ମାଗିଲେ ଜବାବ। ଏବଂ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟାରେ ଗତକାଲି ସୁଦ୍ଧା 1,43,00,000 ଅଧିକ ଭୋଟରଙ୍କ ତଥ୍ୟ କରାଯାଇଛି କମ୍ପ୍ୟୁଟରୀକରଣ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ଲୋଭାକିଆର ପ୍ରତିଷ୍ଠିତ ନାଗରିକ ସମ୍ମାନ ଦି ଅର୍ଡର ଅଫ୍ ଦି ହ୍ୱାଇଟ୍ ଡବଲ୍ କ୍ରସ୍ ଫାଷ୍ଟ କ୍ଲାସ୍ ପ୍ରଦାନ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପ୍ରଧାନମନ୍ତ୍ରୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ମାଝି କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ ଏବଂ ବିଶ୍ୱ ମଞ୍ଚରେ ଭାରତର ପ୍ରତିଷ୍ଠା ବୃଦ୍ଧି ଯୋଗୁଁ ପ୍ରଧାନମନ୍ତ୍ରୀ ମୋଦି ଏହି ସମ୍ମାନ ପାଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଭାରତ ବିଶ୍ୱ ମଞ୍ଚରେ ନୂତନ ଶିଖର ଅଗ୍ରସର କରିବା ସହ ବିଶ୍ୱର ବିଭିନ୍ନ ଦେଶ ମଧ୍ୟରେ ନିଜର ସମ୍ପର୍କକୁ ଆହୁରି ସୁଦୃଢ଼ କରିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଶାବ୍ୟକ୍ତ କରିଛନ୍ତି। ଭଦ୍ରକ ଜିଲ୍ଲା ଧାମରାର ଏପିଜେ ଅବଦୁଲ କାଲାମ ଦ୍ୱୀପରୁ ଦୂରଗାମୀ କ୍ରୁଜ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ପ୍ରତିରକ୍ଷା ଗବେଷଣା ବିକାଶ ସଂଗଠନ ଡିଆର୍ଡିଓର ବୈଜ୍ଞାନିକ ଏବଂ ଏଥିସହିତ ଜଡ଼ିତ ସମସ୍ତ କର୍ମକର୍ତ୍ତାମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ସଫଳତା ଭାରତର ସ୍ୱଦେଶୀ ପ୍ରତିରକ୍ଷା ପ୍ରଯୁକ୍ତି କ୍ଷମତାର ଅଗ୍ରଗତିର ଏକ ସଶକ୍ତ ପ୍ରମାଣ। ଦୂରଗାମୀ ଆକ୍ରମଣକାରୀ କ୍ରୁଜ୍ ମିଜାଇଲ୍ର ସଫଳ ପରୀକ୍ଷଣ ଦେଶର ରଣନୈତିକ ଶକ୍ତିକୁ ଆହୁରି ସୁଦୃଢ଼ କରିବାରେ ସହାୟକ ହେବ। ଏହି ଉପଲବ୍ଧି ଭାରତର ପ୍ରତିରକ୍ଷା ଗବେଷଣା ଓ ବିକାଶ କ୍ଷମତାକୁ ନୂତନ ପରିଚୟ ଦେବା ସହିତ ଆତ୍ମନିର୍ଭର ପ୍ରତିରକ୍ଷା ଗଠନ ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଭାବେ ପ୍ରମାଣିତ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି। ନିଟ୍ ୟୁଜି 2026 ପୁନଃ ପରୀକ୍ଷା ପୂର୍ବରୁ କେନ୍ଦ୍ର ସରକାର ସାମାଜିକ ଗଣମାଧ୍ୟମ ଆପ୍ ଟେଲିଗ୍ରାମ ଉପରେ ଚଳିତ ମାସ 22 ପର୍ଯ୍ୟନ୍ତ କଟକଣା ଜାରି କରିଛନ୍ତି। ଆସନ୍ତା 21 ନିଟ୍ ୟୁଜି ପ୍ରବେଶିକା ପରୀକ୍ଷା ପୁନର୍ବାର ଅନୁଷ୍ଠିତ ହେବ। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟର ଏହି ନିଷ୍ପଭିକୁ ସ୍ୱାଗତ କରିଛି। ଚଳିତ ମାସ 30 ପର୍ଯ୍ୟନ୍ତ କୌଣସି ମେସେଜ୍କୁ ଯେଭଳି ସଂଶୋଧନ କରାଯାଇ ନପାରିବ ସେ ନେଇ ପଦକ୍ଷେପ ନେବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ ଦିଆଯାଇଥିବା ଏନ୍ଟିଏ ପକ୍ଷରୁ କୁହାଯାଇଛି। ଗତ ନିଟ୍ ୟୁଜି ପରୀକ୍ଷା ପ୍ରଶ୍ନପତ୍ରକୁ ସାମାଜିକ ଗଣମାଧ୍ୟମ ଟେଲିଗ୍ରାମରେ ସଂଶୋଧନ କରାଯାଇ ପ୍ରଶ୍ନପତ୍ର ପ୍ରଘଟ କରାଯାଇଥିବା ଅଭିଯୋଗ ହୋଇଥିଲା। ଛାତ୍ରଛାତ୍ରୀଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟର ଏହି ପଦକ୍ଷେପ ସ୍ୱଚ୍ଛ ଏବଂ ସୁରକ୍ଷିତ ପରୀକ୍ଷା ପରିଚାଳନା ଦିଗରେ ସହାୟକ ହେବ ବୋଲି ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ କହିଛି। ନିଟ୍ ପରୀକ୍ଷାକୁ ଶୃଙ୍ଖଳିତ କରିବା ପାଇଁ ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅନୁଗର୍ଗଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ପରୀକ୍ଷା କେନ୍ଦ୍ରକୁ ଛାତ୍ରଛାତ୍ରୀଙ୍କ ଯିବା ଆସିବା ପାଇଁ ବସ୍ ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ ତ୍ରୁଟିଶୂନ୍ୟ ନିଟ୍ ପରୀକ୍ଷା ଆୟୋଜନ ନେଇ ସମସ୍ତ ବ୍ୟବସ୍ଥା କରାଯିବା ଉପରେ ଗୁରୁତ୍ୱ ଦିଆଯାଇଛି। ଅନ୍ୟପକ୍ଷରେ ସୁରକ୍ଷିତ ନିଟ୍ ୟୁଜି ପୁନଃ ପରୀକ୍ଷା ଏବଂ ପରିଚାଳନାଗତ ପ୍ରସ୍ତୁତି ନେଇ ସ୍ୱରାଷ୍ଟ୍ର ସଚିବ ଗୋବିନ୍ଦ ମୋହନଙ୍କ ଅଧ୍ୟକ୍ଷତାରେ ଗତକାଲି ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ପରୀକ୍ଷା କେନ୍ଦ୍ରରେ ମୌଳିକ ସୁବିଧା ସୁଯୋଗ ଏବଂ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ନେଇ ବୈଠକରେ ଆଲୋଚନା ହୋଇଥିଲା। ଛାତ୍ରଛାତ୍ରୀଙ୍କ ଯାତ୍ରାକୁ ସୁବ୍ୟବସ୍ଥିତ କରିବା ଏବଂ ପରୀକ୍ଷା କେନ୍ଦ୍ରରେ ସୁରକ୍ଷା ମାର୍ଗଦର୍ଶିକାର ଦୃଢ଼ ଅନୁପାଳନ ଉପରେ ଶ୍ରୀ ମୋହନ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପରାମର୍ଶ ଦେଇଛନ୍ତି। ଏନ୍ଟିଏ ପକ୍ଷରୁ ଆସନ୍ତା 21 ହେବାକୁ ଥିବା ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା ନିମନ୍ତେ ଆଡ୍ମିଟ୍ କାର୍ଡ ଏନ୍ଟିଏ ୱେବ୍ସାଇଟ୍ରେ ଉପଲବ୍ଧ ହୋଇଛି। ସୂଚନା ଅନୁଯାୟୀ ଆଡ୍ମିଟ୍ କାର୍ଡ ଉପଲବ୍ଧ ହେବାର 24 ମଧ୍ୟରେ 1,00,000 ଅଧିକ ପରୀକ୍ଷାର୍ଥୀ ଏହା ଡାଉନ୍ଲୋଡ଼୍ କରିଛନ୍ତି। ପରୀକ୍ଷାର୍ଥୀମାନେ ଯେଭଳି ସହଜରେ ଆଡ୍ମିଟ୍ କାର୍ଡ ଡାଉନ୍ଲୋଡ଼୍ କରିପାରିବେ ସେ ନେଇ ଆନୁଷଙ୍ଗିକ ପଦକ୍ଷେପ ନିଆଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆଧାର ଏକକ ପରିଚୟ ପତ୍ରର ଅପବ୍ୟବହାର ନେଇ ଆଗତ ଆବେଦନର ଶୁଣାଣି ପାଇଁ ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ଏବଂ ରାଜ୍ୟ ସରକାରଗୁଡ଼ିକୁ ଜବାବ ଦାଖଲ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ନାଗରିକତା, ଆବାସିକ ଠିକଣା ଏବଂ ବାସ

ଶାସନ କ୍ଷେତ୍ରରେ ଆଧାର ପରିଚୟପତ୍ର ବ୍ୟବହାର ଉପରେ କଟକଣା ଜାରି କରିବା ସହ ଏହାକୁ କେବଳ ଚିହ୍ନଟ ପ୍ରମାଣପତ୍ର ଭାବେ ବ୍ୟବହାର କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଭି ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ବିଚାର କରି ଜବାବ ଦାଖଲ କରିବା ଲାଗି କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କହିଛନ୍ତି। ଲୋକସଭା ବାଚସ୍ପତି ଓମ୍ ବିର୍ଲା ଗଣତାନ୍ତ୍ରିକ ପ୍ରକ୍ରିୟାରେ ନାଗରିକମାନଙ୍କ ବୃହତ୍ତର ଯୋଗଦାନ ଉପରେ ଗୁରୁତ୍ୱାରୋପ କରିଛନ୍ତି। ବିକଶିତ ଭାରତ ଯୁବ ସଂସଦ 2026 କାର୍ଯ୍ୟକ୍ରମରେ ନୂଆଦିଲ୍ଲୀରେ ପ୍ରତିଯୋଗୀମାନଙ୍କ ସହ ଆଲୋଚନା ବେଳେ ଶ୍ରୀ ବିର୍ଲା କହିଛନ୍ତି, ଭାରତ ବିଶ୍ୱର ବୃହତ୍ ଜନସଂଖ୍ୟା ବିଶିଷ୍ଟ ସାଂସ୍କୃତିକ ବିବିଧତା ଓ ଭୌଗୋଳିକ ସ୍ଥିତି ସମ୍ପନ୍ନ ଦେଶ ହୋଇଥିବା ବେଳେ ଭାରତ ସ୍ୱାଧୀନତା ପରେ ବିଶ୍ୱର ସର୍ବବୃହତ୍ ଗଣତନ୍ତ୍ର ପାଲଟିଛି। ଏଥିରେ ଲୋକମାନଙ୍କର ଯୋଗଦାନ ବୃଦ୍ଧି ପାଇଛି ବୋଲି ସେ କହିଛନ୍ତି। ଦେଶର ଭବିଷ୍ୟତକୁ ଆକାର ଦେବା ଏବଂ ବିକଶିତ ଭାରତର ଲକ୍ଷ୍ୟ ପୂରଣ ଦିଗରେ ଗଣତନ୍ତ୍ରରେ ସକ୍ରିୟ ଓ ସମାବେଶୀ ଯୋଗଦାନ ଜରୁରୀ ବୋଲି ଶ୍ରୀ ବିର୍ଲା କହିଛନ୍ତି। ରାଜ୍ୟରେ ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟାରେ ଗତକାଲି ସୁଦ୍ଧା 3,30,49,188 ଜଣ ଭୋଟରଙ୍କୁ ପରିଗଣନା ଫର୍ମ ବଣ୍ଟନ କରାଯାଇଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ 1,43,16,29 ଭୋଟରଙ୍କର ତଥ୍ୟ କମ୍ପ୍ୟୁଟରୀକରଣ କରାଯାଇଛି। ସୁନ୍ଦରଗଡ଼ ଜିଲ୍ଲାରେ ପାଖାପାଖି 63% ଭୋଟରଙ୍କ ଫର୍ମର କମ୍ପ୍ୟୁଟରୀକରଣ ସଫଳତାର ସହ କରାଯିବା ସହିତ 99% ଭୋଟରଙ୍କୁ ପରିଗଣନା ଫର୍ମ ଦିଆଯାଇଛି। ଚଳିତ ମାସ 28 ସୁଦ୍ଧା ପରିଗଣନା ଫର୍ମ ବଣ୍ଟନ ସଂଗ୍ରହ ଏବଂ କମ୍ପ୍ୟୁଟରୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି। କମ୍ପ୍ୟୁଟରୀକରଣ ପ୍ରକ୍ରିୟା ଶେଷ ହେବା ପରେ ଭୋଟର ତାଲିକାରୁ ମୃତ ସ୍ଥାନାନ୍ତରିତ ହୋଇଥିବା ଭୋଟରଙ୍କ ନାମ ବାଦ୍ ଦିଆଯିବ ଏବଂ ଏହାପରେ ଏକ ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି। ନୂଆପଡ଼ା ଜିଲ୍ଲା ସଦ୍ଭାବନା ସଭାଗୃହରେ କେନ୍ଦ୍ର ସରକାରଙ୍କ 12 ବର୍ଷ ଓ ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା। ପଞ୍ଚାୟତରାଜ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକ କାର୍ଯ୍ୟକ୍ରମରେ ସାମ୍ବାଦିକ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କ ସହିତ ଆଲୋଚନା କରିଛନ୍ତି। ନୂଆପଡ଼ା ଜିଲ୍ଲାରେ 44,00,000 ଦିଦି ସୃଷ୍ଟି କରାଯାଇଥିବା ନେଇ ମନ୍ତ୍ରୀ ଶ୍ରୀ ନାୟକ ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି। ସେମାନଙ୍କ ମଧ୍ୟରୁ 36,000+ ଦିଦିଙ୍କୁ ବ୍ୟାଙ୍କ ସହିତ ସଂଯୁକ୍ତ କରାଯାଇ ଋଣ ବାବଦକୁ 92,00,000 ଆର୍ଥିକ ସହଯୋଗ ପ୍ରଦାନ କରାଯାଇଥିବା ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି। ବୌଦ୍ଧ ବ୍ଲକ ବୋଲାକିରାଠାରେ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ଶିଶୁ ଶ୍ରମିକ ଆଇନ, ଯୌତୁକ ନିର୍ଯାତନା ଓ ମହିଳା ସୁରକ୍ଷା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଜିଲ୍ଲା ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଦୋରାଜଜ୍ ପ୍ରତାପ କୁମାର ପାତ୍ରଙ୍କ ସମେତ ଆଇନ ବିଭାଗ ଓ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ। ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଅନୁଯାୟୀ ଆଜିଠାରୁ ନୂଆଦିଲ୍ଲୀରେ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଛି। ଜୁନ୍ 26 ପର୍ଯ୍ୟନ୍ତ ଚାଲିବାକୁ ଥିବା ବୈଠକରେ ଉଭୟ ରାଜ୍ୟର ପ୍ରତିନିଧିମାନେ ମହାନଦୀ ଜଳ ବଣ୍ଟନ ଓ ଏଥିସହିତ ଜଡ଼ିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରୁଛନ୍ତି। ସୂଚନା ଅନୁଯାୟୀ ଏହି ଆଲୋଚନାରେ ସବିଶେଷ ରିପୋର୍ଟ ଟ୍ରିବ୍ୟୁନାଲଙ୍କ ନିକଟରେ ଦାଖଲ କରାଯିବ। ବୌଦ୍ଧ ଜିଲ୍ଲାରେ ବକେୟା ରହିଥିବା ପେନ୍ସନ୍ ମାମଲାଗୁଡ଼ିକର ଆସନ୍ତା 7 ଦିନ ମଧ୍ୟରେ ସମାଧାନ କରିବାକୁ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ ଜିଲ୍ଲାର 28 ବିଭାଗର ମୋଟ 153 ବିଚାରାଧୀନ ପେନ୍ସନ୍ ମାମଲା ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା। ଭଦ୍ରକ ଜିଲ୍ଲା ଆଗରପଡ଼ା ସରସ୍ୱତୀ ବିଦ୍ୟାମନ୍ଦିରରେ 25 ଦିନିଆ ଯୋଗ ସାଧକ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି। ବିଭିନ୍ନ ପଞ୍ଚାୟତରୁ 45 ଜଣ ସାଧକ ତାଲିମ ନେବା ପାଇଁ ଶିବିରରେ ଯୋଗ ଦେଇଛନ୍ତି। ଆସନ୍ତା 21 ତାରିଖରେ ଆନ୍ତର୍ଜାତିକ ଯୋଗ ଦିବସରେ ସମସ୍ତେ ଭାଗ ନେବାକୁ ଶିବିରରେ ଆହ୍ୱାନ ଦିଆଯାଇଛି।

ଜିଲ୍ଲାର 28 ବିଭାଗର ମୋଟ 153 ବିଚାରାଧୀନ ପେନ୍ସନ୍ ମାମଲା ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା। ଭଦ୍ରକ ଜିଲ୍ଲା ଆଗରପଡ଼ା ସରସ୍ୱତୀ ବିଦ୍ୟାମନ୍ଦିରରେ 25 ଦିନିଆ ଯୋଗ ସାଧକ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି। ବିଭିନ୍ନ ପଞ୍ଚାୟତରୁ 45 ଜଣ ସାଧକ ତାଲିମ ନେବା ପାଇଁ ଶିବିରରେ ଯୋଗ ଦେଇଛନ୍ତି। ଆସନ୍ତା 21 ତାରିଖରେ ଆନ୍ତର୍ଜାତିକ ଯୋଗ ଦିବସରେ ସମସ୍ତେ ଭାଗ ନେବାକୁ ଶିବିରରେ ଆହ୍ୱାନ ଦିଆଯାଇଛି। ନବରଙ୍ଗପୁର ଜିଲ୍ଲା ଜରୁରୀକାଳୀନ ବିଭାଗ ପକ୍ଷରୁ ବନ୍ୟା ବାତ୍ୟା ଭଳି ଆକସ୍ମିକ ପ୍ରାକୃତିକ ବିପର୍ଯ୍ୟୟରୁ ଧନଜୀବନକୁ ରକ୍ଷା କରିବା ପାଇଁ ମକ୍ଡ୍ରିଲ୍ ଆୟୋଜନ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲା ଡେପୁଟି କଲେକ୍ଟର ପ୍ରମୋଦ କୁମାର ମହନ୍ତଙ୍କ ସମେତ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଓ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀର କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ବାଲେଶ୍ୱର ମୟୂରଭଞ୍ଜ ଭଦ୍ରକ କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାକୁ ସ୍ପର୍ଶ କରିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ପାଗ ଅନୁକୂଳ ରହିଥିବାରୁ ଆଜି ରାଜ୍ୟର ଆଉ କେତେକ ଅଞ୍ଚଳକୁ ମୌସୁମୀ ଛୁଇଁଛି। ଆସନ୍ତା 3-4 ଦିନ ମଧ୍ୟରେ ଅନ୍ୟ ଜିଲ୍ଲାଗୁଡ଼ିକୁ ମୌସୁମୀ ବାୟୁ ଅଗ୍ରସର ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଅନ୍ୟପକ୍ଷରେ ଚଳିତ ସପ୍ତାହ ଶେଷ ପର୍ଯ୍ୟନ୍ତ କାଳବୈଶାଖୀର ପ୍ରଭାବ ରହିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ଲୋଭାକିଆର ସର୍ବୋଚ୍ଚ ନାଗରିକ ସମ୍ମାନ ପରିପ୍ରେକ୍ଷୀରେ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ। ନିଟ୍ ୟୁଜି ପୁନଃ ପରୀକ୍ଷାକୁ ସ୍ୱଚ୍ଛ ଓ ସୁରକ୍ଷିତ ପରିଚାଳନା କରିବା ନେଇ ଟେଲିଗ୍ରାମ ଆପ୍ ଉପରେ କଟକଣା ଜାରି କଲେ ସରକାର। ଆଧାର ଏକକ ପରିଚୟ ପତ୍ର ଅପବ୍ୟବହାର ନେଇ ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ମାଗିଲେ ଜବାବ। ଏବଂ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟାରେ ଗତକାଲି ସୁଦ୍ଧା 1,43,00,000ରୁ ଅଧିକ ଭୋଟରଙ୍କ ତଥ୍ୟ କରାଯାଇଛି କମ୍ପ୍ୟୁଟରୀକରଣ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ ଅରିଜିତ ସିଂଙ୍କ କଣ୍ଠରେ। ଗୀତିକାର ହେଲେ ସାଇଦ କୈତ୍ରୀ, ସଙ୍ଗୀତ ମିଥୁନ, କଥାଚିତ୍ର ଗଦର ଟୁ।

କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣନ୍ତୁ। କଥାଚିତ୍ର ୟାର୍ ୟାରୁ ଗାଇଛନ୍ତି ଅରିଜିତ ସିଂ ଏବଂ ମନନ ଭରଦ୍ୱାଜ। ଗୀତ ଓ ସଙ୍ଗୀତ ମନନ ଭରଦ୍ୱାଜ।

ଆକାଶବାଣୀ ଭବାନୀପାଟଣା, ସମୟ 5:00। ଆପଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ତୃତୀୟ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାର ହେଉଛି ମିଡ଼ିୟମ ୱେଭ୍‌ରେ 248 meters ତଥା 1206 kHz ଯୋଗେ, FM-ରେ 100.3 MHz ଯୋଗେ ଏବଂ ନ୍ୟୁଜ୍ ଅନ୍ AIR ଆପ୍ ମାଧ୍ୟମରେ। ଅଧିବେଶନ ଆରମ୍ଭରେ ପ୍ରଚାର କରୁଛୁ CIIT NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

0: ଆକାଶବାଣୀ ଭବାନୀପାଟଣା।
1: QR କୋଡ୍ ସ୍କାନ୍ କରନ୍ତୁ, 5000 ର କ୍ୟାଶବ୍ୟାକ୍ ପାଆନ୍ତୁ। ବାଃ, ଆଜି ବଢିଆ ଦିନ।
2: UPI PIN entering କେବଳ ଟଙ୍କା ପଠେଇବା ପାଇଁ ଉଦ୍ଦିଷ୍ଟ।
3: RBI କହେ,
4: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
5: ହେଇଗଲା ବନ୍ଦୋବସ୍ତ।
6: କାହାର? ଗୁଡ଼ିର ଫିସ୍ର
7: ଦେଖା। 20,000 ଲୋନ୍ ତୁରନ୍ତ ଜଣା ଅଛି କିଏ ଦଉଛି, ସୁଧ କେତେ ଅଛି। ଲୋନ୍ ନିୟନ୍ତ୍ରିତ ସଂସ୍ଥା ଗୁଡ଼ିକରୁ ହିଁ ନେ, ଆଉ ଲୋନ୍ ସେତିକି ଯେତିକି ଦରକାର, ତା ବି ଯାଞ୍ଚ କରିକି। ହେଇଗଲା ବନ୍ଦୋବସ୍ତ। ଦରମା ଆଡଭାନ୍ସରେ ପଠେଇଛି।

0: ନମସ୍କାର, ଶୁଭ ସନ୍ଧ୍ୟା। ଦିନଭରର ତାପ, କାମର ବ୍ୟସ୍ତତା ଓ ନାନା ପ୍ରକାରର ଦାୟିତ୍ୱ ପରେ ଏବେ ଧୀରେ ଧୀରେ ନେଇ ଆସିଛି ସନ୍ଧ୍ୟାର କୋମଳ ପରଶ। ଅସ୍ତମିତ ସୂର୍ଯ୍ୟ ଆକାଶରେ ଛାଡ଼ିଯାଉଛି ସୁନେଲି ରଙ୍ଗର ଅପୂର୍ବ ଛିଟା। ଦିନର କୋଳାହଳକୁ ପଛରେ ଛାଡ଼ି ପ୍ରକୃତି ଯେପରି ଧୀରେ ଧୀରେ ପ୍ରବେଶ କରୁଛି ଏକ ଶାନ୍ତ ଓ ସ୍ନିଗ୍ଧ ପରିବେଶକୁ, ଏହି ସୁନ୍ଦର ସନ୍ଧ୍ୟାର ହାଲୁକା ଶୀତୁଳା ପବନର ସ୍ପର୍ଶ, ପକ୍ଷୀମାନଙ୍କର ଖର ଫେରିବା ଓ ଚାରିଆଡ଼େ ବ୍ୟାପି ଯାଇଥିବା ନୀରବ ସୌନ୍ଦର୍ଯ୍ୟ ମନର ଭିତରେ ଦେଇଥାଏ ଏକ ଅଲଗା ଅନୁଭୂତି। ଆଉ ଏହି ମନୋରମ ସନ୍ଧ୍ୟାରେ ମୁଁ ଆପଣ ସମସ୍ତଙ୍କ ପ୍ରିୟର ଯୁବସାଥୀ ନନ୍ଦିତାନନ୍ଦ ନେଇ ଆସିଛି ଆପଣ ସଭିଙ୍କର ପ୍ରିୟର କାର୍ଯ୍ୟକ୍ରମ ଗୀତଟିଏ ମିତଟିଏ, ଯେଉଁଥିରେ ଆପଣ କହିପାରିବେ ଆପଣଙ୍କ ମନର କଥା ଏବଂ ସେୟାର କରିପାରିବେ ଆପଣମାନଙ୍କର ଅନୁଭବ ଏବଂ ଆମ ସହ ଯୋଡ଼ି ହୋଇ ଶୁଣିପାରିବେ ନିଜ ମନପସନ୍ଦର ଗୀତ ସବୁ। ତେବେ ଶ୍ରୋତା ବନ୍ଧୁ, ଆଜି ଆମ ପାଖରେ ରହିଅଛି କିଛି ହିନ୍ଦୀ ଚଳଚ୍ଚିତ୍ର ସାଜନ, କ୍ରିସ, ଓମ୍ ଶାନ୍ତି ଓମ୍, ଜିରୋ, ବାଗେ, କିଛି ଓଡ଼ିଆ ଚଳଚ୍ଚିତ୍ର ଆଦିମ ବିଚାର ଓ ଇଡିଏଟ୍, ତା ସହିତ କିଛି ଭକ୍ତିପୂର୍ଣ୍ଣ ଓଡ଼ିଆ ଭଜନ ଏବଂ ରଜ ପର୍ବ ଉପଲକ୍ଷେ କିଛି ଗୀତ ମଧ୍ୟ ରହିଅଛି। ତେବେ ଯୁବବନ୍ଧୁ, ଆଉ ବିଳମ୍ବ କାହିଁକି, ଆମ ସହ ଯୋଡ଼ି ହେବା ପାଇଁ ଏବଂ ନିଜ ମନ ପସନ୍ଦର ଗୀତ ଶୁଣିବା ପାଇଁ ଫୋନ୍ ଉଠାନ୍ତୁ ଏବଂ ନମ୍ବର ଡାଏଲ୍ କରନ୍ତୁ 0667029562 ଏବଂ 0667029562 ଯୋଗାଯୋଗ କରନ୍ତୁ। ଲାଗୁଛି ଆମ ପ୍ରଥମ ଶ୍ରୋତାଙ୍କର କଲ୍ଟି ଆମ ପାଖକୁ ଆସିସାରିଛି। ହ୍ୟାଲୋ
1: ହ୍ୟାଲୋ
0: ହ୍ୟାଲୋ ଭାଇ, ନମସ୍କାର।
1: ନମସ୍କାର ମ୍ୟାଡମ୍,
0: ପ୍ରଥମେ ଆପଣଙ୍କ ପରିଚୟଟି ଆମକୁ ଦେଇ ଦିଅନ୍ତୁ।
1: ଦୋଲଗୋବିନ୍ଦ ମିଶ୍ର, ସୁଲେଇ ଗାଁ, କିନ୍ଦ୍ରା ବ୍ଲକ, ଝାରସୁଗୁଡ଼ା ଜିଲ୍ଲା।
0: ଆପଣଙ୍କୁ ଆଜିର କାର୍ଯ୍ୟକ୍ରମକୁ ସ୍ୱାଗତ ଭାଇ।
1: ବହୁତ ବହୁତ ଧନ୍ୟବାଦ ମ୍ୟାଡମ୍।
0: କେମିତି ଅଛନ୍ତି ଭାଇ? ହିନ୍ଦୀ ଚଳଚ୍ଚିତ୍ର ମଧ୍ୟରୁ ସାଜନ, ଆମ ପାଖରେ ବହୁତ ଗୁଡ଼ିଏ ଓଡ଼ିଆ ଭଜନ ରହିଅଛି ଭାଇ, ଆପଣ ଶୁଣିବାକୁ ଚାହିଁବେ?
1: ହଁ, ଓଡ଼ିଆ ଭଜନ ଶୁଣିବା ଠିକ
0: ଅଛି। ଠିକ ଅଛି ଭାଇ, ଆପଣଙ୍କୁ ଆମ ମନ ପସନ୍ଦର ଓଡ଼ିଆ ଭଜନଟି ଆପଣଙ୍କୁ ଶୁଣେଇ ଦଉଛୁ।
1: ଟିକେ ଡେଡିକେଟ୍ କରିଦବା।
0: ନିଶ୍ଚିତ ଭାବରେ ଭାଇ।
1: ସୁବଲ ସାହୁ ବଣ୍ଡି ବିଜେପୁର, କରମ ସାହୁ ବିଜେପୁର, ସର୍ବେ ଲୋକ ବିଜେପୁର, ବିଜେପୁର, ସୋମପ୍ରଭାକର ବର୍ଗ।
0: ନିଶ୍ଚିତ ଭାବରେ ଭାଇ, ଆପଣ ଯେଉଁ
1: ସମୟ ଲୋକନାଥ ସାହୁ, ତାପରେ ଆମର ନାଗୁ ପାତ୍ର,
0: ଆଜ୍ଞା,
1: ଆଉ
0: ଏବଂ ଧନ୍ୟବାଦ ଭାଇ, ଆପଣ ମଧ୍ୟ ଖୁସିରେ ରହନ୍ତୁ। କଣ କରୁଥିଲେ ଭାଇ?
1: ପାଠ ପଢଉଥିଲି, ତାକୁ ଛୁଟି ଦେଲି, ଆଉ ଏବେ
0: ଆପଣ ଟ୍ୟୁସନ କରନ୍ତି?
1: ହଁ, ମୋର ଖାଲି ନିଜ ଛୁଆକୁ ମାନେ ପାଠ ପଢେ।
0: ବହୁତ ଭଲ କଥା ଭାଇ, କାରଣ ଦଶମ ଶ୍ରେଣୀ ତ ବୋର୍ଡ ପରୀକ୍ଷା। ଆଜ୍ଞା, ତାହେଲେ ଶୁଣିନେବା ଆପଣଙ୍କ ମନ ପସନ୍ଦର ଗୀତ ଭାଇ।
1: ହଁ,
0: କଲ୍ କରିଥିବାରୁ ଅନେକ ଅନେକ ଧନ୍ୟବାଦ ଭାଇ। ନମସ୍କାର।

0: ଲାଗୁଛି ଆମ ଅନ୍ୟ ଶ୍ରୋତାଙ୍କ କଲ୍ଟି ଆମ ପାଖକୁ ଆସିସାରିଛି। ହ୍ୟାଲୋ,
1: ହଁ ମ୍ୟାଡ଼ାମ, ଉମେଶ୍ୱର ପଟେଲ କହୁଥିଲି, ସାଉରପୁର ବଲାଙ୍ଗୀର ଜିଲ୍ଲାରୁ।
0: ଭାଇ ନମସ୍କାର, ଆଜିର କାର୍ଯ୍ୟକ୍ରମକୁ ଆପଣଙ୍କୁ ସହୃଦୟରେ ସ୍ୱାଗତ।
1: ଆଜ୍ଞା, ଧନ୍ୟବାଦ ମ୍ୟାଡ଼ାମ।
0: କେମିତି ଅଛନ୍ତି ଭାଇ?
1: ବହୁତ ଭଲ ଅଛି, ଆପଣ ଭଲ ଅଛନ୍ତି?
0: ହଁ ଭାଇ, ଆମେ ସମସ୍ତେ ବହୁତ ଭଲରେ ଅଛୁ। ପ୍ରଥମେ ଜଣାଇ ଦିଅନ୍ତୁ ଆଜି କେଉଁ ଗୀତଟି ଶୁଣିବା ପସନ୍ଦ କରିବେ। ଆଜି ଆମ ପାଖରେ କିଛି ହିନ୍ଦୀ ଚଳଚ୍ଚିତ୍ର ମଧ୍ୟରୁ ସାଜନ, କ୍ରିସ, ଓମ୍ ଶାନ୍ତି ଓମ୍, ଜିରୋ, ବାଗି, କିଛି ଓଡ଼ିଆ ଚଳଚ୍ଚିତ୍ର ମଧ୍ୟରୁ ଆଦିମ ବିଚାର, ଇଡିଏଟ୍, ଏବଂ ତା ସହିତ କିଛି ଭକ୍ତିପୂର୍ଣ୍ଣ ଓଡ଼ିଆ ଭଜନ ଏବଂ ରଜ ପର୍ବ ଉପଲକ୍ଷେ କିଛି ଗୀତ ମଧ୍ୟ ରହିଅଛି। ନିଶ୍ଚିତ ଭାବରେ ଭାଇ, ଆପଣଙ୍କ ଗୀତ ଶୁଣିବା ବହୁତ ପସନ୍ଦ ବୋଧେ।
1: ଆଜ୍ଞା,
0: କେଉଁ ପ୍ରକାର ଗୀତ ବହୁତ ଶୁଣନ୍ତି, ହିନ୍ଦୀ ଓଡ଼ିଆ?
1: ମୁଁ ହିନ୍ଦୀ ଏବଂ ଓଡ଼ିଆ ଶୁଣେ ମ୍ୟାଡ଼ାମ, ଏବଂ ଆଲବମ୍ ମଧ୍ୟ ଶୁଣିଥାଏ।
0: ଆଜ୍ଞା, ବହୁତ ଭଲ କଥା ଭାଇ। ଆଉ କ'ଣ କରୁଥିଲେ?
1: ବିଲପଟେ ଅଛି ମ୍ୟାଡ଼ାମ, କିଛି ଆଉ କିଛି କାମ ନାହିଁ, କିନ୍ତୁ ବିଲପଟେ ଆସିଲେ ଫ୍ରି ଟାଇମ୍ ଟିକେ ହାଲକା ଲାଗେ।
0: ହଁ,
1: ସେଥିପାଇଁ ବିଲପଟେ ଚାଲି ଆସେ।
0: ଏବେ ତ ହଁ ରଜ ପର୍ବ ଚାଲିଛି, ଏବେ 4 ଦିନ ଧରି ତ କୌଣସି କାମ ହେବନି ବିଲରେ। ଏବେ ତ ରଜ ପର୍ବ ପରେ ଚାଷ କାମଟି ଆରମ୍ଭ ହେବ ଏବଂ ତା ସହିତ ବର୍ଷା ଋତୁର ମଧ୍ୟ ଆଗମନ ହେବ। ହଁ, ଏ ମାନେ ଏବେ କେମିତି ଚାଷ କରିବା ଆରମ୍ଭ କରିବେ ରଜ ପର୍ବ ପରେ? କିଛି ପୂଜା କରିକି ହୁଏ ନା ସେମିତି ହିଁ ଚାଷ କାମଟି ଆରମ୍ଭ ହୋଇଯାଏ?
1: ପ୍ରଥମ ଥର ଯଦି ଆମେ ବିଲରେ ଧାନ ବୁଣୁଛୁ ଆଜ୍ଞା, ତା ପାଇଁ କିଛି ପୂଜା କରାଯାଇଥାଏ। ଆଜ୍ଞା, ଇଷ୍ଟ ଦେବୀଙ୍କୁ ଘରେ ପୂଜା କରାଯାଇଥାଏ ପ୍ରଥମ ଧାନ ବୁଣିଲେ, ଆଉ ଯୋଉମାନେ ଧାନ ରୋଉଛନ୍ତି ସେମାନେ ମଧ୍ୟ କିଛି ପୂଜା କରନ୍ତି ଆରମ୍ଭ ରୁ।
0: ହଁ, ବହୁତ ଭଲ କଥା ଭାଇ। ଆଉ ରଜ ପର୍ବ କେମିତି ପାଳନ କଲେ ଘରେ?
1: କିନ୍ତୁ ଆଉ ଅଳ୍ପ ଦିନ ଗଲେ ଯାଇ ବୁଣାବୁଣି ହବ।
0: ହଁ, ଏବେ ତ କାଲି ସରିଯିବ, ରଜ ପୂର୍ଣ୍ଣିମା କାଲି ଅଛି, ତାପରେ ବୋଧେ ଚାଷ କାମ ଆରମ୍ଭ ହେଇଯିବ।
1: ଆଜ୍ଞା,
0: ଠିକ ଅଛି ଭାଇ, ତେବେ ଶୁଣିଦେବା ଆପଣଙ୍କ ମନ ପସନ୍ଦର ଗୀତ। କଲ୍ କରିଥିବାରୁ ଅନେକ ଅନେକ ଧନ୍ୟବାଦ ଭାଇ, ନମସ୍କାର।

0: ଆମ ଅନେକ ପ୍ରିୟର ଶ୍ରୋତାଙ୍କ କଲ୍ଟି ଆମ ପାଖକୁ ଆସିସାରିଛି। ନିଶ୍ଚିତ ଭାବରେ ଭାଇ, ଆଉ ଭାଇ ଆପଣଙ୍କ ସହିତ ବୋଧେ ମୁଁ ପ୍ରଥମ ଥର ପାଇଁ କଲ୍ରେ କଥା ହଉଛି। ମୁଁ ନନ୍ଦିତା ନନ୍ଦ, ଆପଣଙ୍କର ଜଣେ ରେଡିଓ ସାଥୀ। ଆଜ୍ଞା, ଆଉ ଘରେ ସମସ୍ତେ କେମିତି ଅଛନ୍ତି ଭାଇ? ଆଉ ଏବେ ରଜ ପର୍ବ ଚାଲିଛି, ଘରେ ରଜ ପର୍ବ କେମିତି ପାଳନ କଲେ?
1: ରଜ ପର୍ବ ବୋଲେ ତ ଏଇଟା ପୂଜା ପୂଜି ତ ଆମେ ଏଇଟା ନାଇଁ ଚଲେଇ ବୋଲେ ଆମେ ପିଠା ମୁଡ଼ା ଟିକେ ଯେନ୍ତା କଳା କଳା କରିଛୁ।
0: ଆଜ୍ଞା, ଆଉ କ'ଣ କରୁଥିଲେ ଭାଇ?
1: ମୁଇଁ ଶାଢ଼ୀ ବୁଣୁଛି। ଆଜ୍ଞା,
0: ବହୁତ ଭଲ କଥା ଭାଇ।
1: ଆଜ୍ଞା,
0: ଆଉ ଆପଣଙ୍କର ଘରେ ପିଠା ପଣା ତ ହେଇଥିବ ଏଇ ରଜ ପର୍ବ ଉପଲକ୍ଷେ?
1: ହଁ ଆଜ୍ଞା।
0: କୋଉ ପ୍ରକାର ପିଠା ଖାଇବା ବହୁତ ପସନ୍ଦ ଲାଗେ ଆପଣଙ୍କୁ?
1: ସବୁ ପ୍ରକାର ପିଠା ଭଲ ଲାଗେ,
0: ହେଲେ ବି କିଛି ତ ବନେଇଥିବେ ଘରେ?
1: ହଁ, ମଣ୍ଡା ପିଠା ଭଲ ଲାଗେ।
0: ଆଜ୍ଞା, ବହୁତ ଭଲ କଥା, ସେଟା ତ ଆମ ବହୁତ ପୁରାତନ ମିଠା ପିଠା ଗୁଡାକ ସବୁ। ହଉ ଭାଇ, ଆପଣଙ୍କ ଗୀତଟି ଶୁଣି ନେବା ମନ ପସନ୍ଦର। ନମସ୍କାର ଭାଇ, କଲ୍ କରିଥିବାରୁ ଅନେକ ଅନେକ ଧନ୍ୟବାଦ।
1: ଧନ୍ୟବାଦ ଆଜ୍ଞା, ଜୁହାର।

0: ଲାଗୁଛି ଆମ ଅନ୍ୟ ଏକ ଶ୍ରୋତାଙ୍କ କଲ୍ଟି ଆମ ପାଖକୁ ଆସିସାରିଛି। ହ୍ୟାଲୋ,
1: ହ୍ୟାଲୋ
0: ଅପା ନମସ୍କାର।
1: ଅପା ନମସ୍କାର,
0: କେମିତି ଅଛନ୍ତି ଅପା?
1: ମୁଁ ଭଲ ଅଛି ଅପା, ଆପଣ ମାନେ କେମିତି ଅଛନ୍ତି?
0: ଆମେ ସବୁ ବହୁତ ଭଲ ଅଛୁ। ପ୍ରଥମେ ଆପଣଙ୍କ ପରିଚୟଟି ଆମ

0: ତେବେ ଆସନ୍ତୁ ଆଜିର କାର୍ଯ୍ୟକ୍ରମର ଶେଷ କଲର୍ଙ୍କ ସହିତ କଥାବାର୍ତ୍ତା କରିନେବା। ହ୍ୟାଲୋ
1: ହ୍ୟାଲୋ
0: ଭାଇ ନମସ୍କାର।
1: ନମସ୍ତେ।
0: କିଏ କହୁଥିଲେ, କେଉଁଠୁ କହୁଥିଲେ, ପ୍ରଥମେ ପରିଚୟ ଟିକେ ଜଣେଇ ଦିଅନ୍ତୁ।
1: ମୁଁ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଜଗତନାଥପୁରରୁ ଚିତ୍ରରଞ୍ଜନ ସବର କହୁଛି।
0: ଭାଇ ଆପଣଙ୍କୁ ଆଜିର କାର୍ଯ୍ୟକ୍ରମକୁ ସହୃଦୟରେ ସ୍ୱାଗତ।
1: ଧନ୍ୟବାଦ ନାନୀ।
0: ପ୍ରଥମେ ଜଣେଇ ଦିଅନ୍ତୁ ଆଜି କେଉଁ ଗୀତଟି ଶୁଣିବା ପସନ୍ଦ କରିବେ।
1: ଆଜି ଟିକେ ଶୁଣିନି ତ, ମୁଁ ତ ଟିକେ ଲଗାଉଥିଲି ତ।
0: ଆଜ୍ଞା, ଆଜି ଆମ ପାଖରେ କିଛି ହିନ୍ଦୀ ଚଳଚ୍ଚିତ୍ର ସାଜନ, କ୍ରିସ, ଓମ୍ ଶାନ୍ତି ଓମ୍, ଜିରୋ, ବାଗି, କିଛି ଓଡ଼ିଆ ଚଳଚ୍ଚିତ୍ର ଆଦିମ ବିଚାର, ଇଡିଏଟ୍, ତା ସହିତ ଭକ୍ତିପୂର୍ଣ୍ଣ ଓଡ଼ିଆ ଭଜନ ଏବଂ ରଜ ପର୍ବ ଉପଲକ୍ଷେ କିଛି ଗୀତ ସବୁ ରହିଅଛି। ସାଜନର କେଉଁ ଗୀତଟି ଶୁଣିବା ପସନ୍ଦ କରିବେ? ନିଶ୍ଚିତ ଭାବରେ ଭାଇ, ଟିକେ ଗାଇକି ବି ଶୁଣାଇ ଦିଅନ୍ତୁ।
1: ଟିକେ ମନେ ପଡ଼ୁନି ତ।
0: ଠିକ ଅଛି ଭାଇ,
1: ମନେ ପଡ଼ୁଛି ନା ଯେ।
0: ଆଉ ଘରେ ସମସ୍ତେ କେମିତି ଅଛନ୍ତି?
1: ହଁ, ଘରେ ସମସ୍ତେ ଭଲ ଅଛନ୍ତି।
0: ଆଉ ଆପଣଙ୍କ ଜେଜେମା
1: ବି ଭଲ ଅଛି?
0: ବହୁତ ଭଲ କଥା ଭାଇ। ଆଉ
1: ଆମର ଜେଜେମାକୁ 105 ବର୍ଷ ହେଇଛି।
0: ବହୁତ ଭଲ କଥା ଭାଇ। ତାହେଲେ ଏବେ ତ ରଜ ପର୍ବ ଚାଲିଛି, ଘରେ ସବୁ କ'ଣ ସବୁ ତାର ପ୍ରସ୍ତୁତି?
1: ଆମର ତ ସେଇଟା ନେଇ ସେ ନାନୀ ରଜ
0: ହେଲେ ବି ପିଠାପଣା କିଛି ତ ହେଇଥିବ ନା ଭାଇ?
1: ହଏ ଦୋଳି ଦୋଳା ଫାନ୍ଦି କରେ ନାନୀ, ଆମର ସେ ନାତେନ ମନେ ଝୁଲା ଝୁଲି କରୁଛନ୍ ନାନୀ। ଆର
0: ଆଉ ପିଠାପଣା କ'ଣ, ପିଠାପଣା ସବୁ କ'ଣ ହେଇଥିଲା?
1: ପିଠାପଣା ବୋଇଲେ ତ ନାନୀ ଆମର ତ ସବୁଦିନ ହଉଛି ନାନୀ।
0: ସେଟା ତ ଭଲ କଥା ଭାଇ। ଆଉ ଏବେ ରଜ ପର୍ବ ଉପଲକ୍ଷେ ଗାଁ ମାନଙ୍କରେ ତ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ମଧ୍ୟ ହେଇଥାଏ।
1: ହଁ ହଁ ନାନୀ, ଆମର ଆଡ଼େ ତ ନାହିଁ ନାନୀ ସେଟା,
0: ନିଜ ଆଖପାଖ ଅଞ୍ଚଳରେ
1: ସେମିତି ହୁଏ ନାନୀ।
0: ନିଜ ଆଖପାଖ ଅଞ୍ଚଳରେ କେଉଁଠି ହେଉନି?
1: ନା ନା।
0: ହଉ ଭାଇ, ଏବେ ତ ସମୟ ଆମକୁ ଟିକେ ଇସାରା କଲାଣି, ଆପଣଙ୍କ ସହିତ ଏବେ ଆଉ କଥା ହେଇପାରିବୁନି।
1: ହଉ ନାନୀ, ଧନ୍ୟବାଦ।
0: ତେବେ ଚାଲନ୍ତୁ ଶୁଣିବା ଆପଣଙ୍କ ମନ ପସନ୍ଦର ଗୀତ। ଚିଠି ଲେଖି

ଯୁବବନ୍ଧୁ, ଆପଣମାନଙ୍କ ସହିତ ଟିକେ କଥା ହେଲେ କି ନାହିଁ, ସମୟ ଟିକ୍ ଟିକ୍ କରି ଇସାରା କଲାଣି ଆପଣ ସଭିଙ୍କ ଠାରୁ ବିଦାୟ ନେବା ପାଇଁ। ହେଲେ ବିଦାୟ ନେବା ପୂର୍ବରୁ ଆପଣଙ୍କ ମାନଙ୍କ ପାଖରେ ମୋର ସେଇ ଶେଷ ଅନୁରୋଧଟି ରହିଲା। ଆଜିର କାର୍ଯ୍ୟ

ଆପଣମାନଙ୍କୁ କେମିତି ଲାଗିଲା ଚିଠି ଲେଖି ନିଶ୍ଚୟତଃ ଭାବରେ ଜଣାଇବେ। ଆମକୁ ଚିଠି ଲେଖିବାର ଠିକଣାଟି ହେଲା ସାପ୍ତାହିକୀ ଜୀବପାଣି ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ଜିଲ୍ଲା କଳାହାଣ୍ଡି ପିନ୍ 7660001। ଆପଣମାନେ ଆମକୁ ହ୍ୱାଟ୍ସଆପ୍ ମାଧ୍ୟମରେ ମଧ୍ୟ ନିଜର ସୁଚିନ୍ତିତ ମତାମତଟି ପଠାଇ ପାରିବେ। ଆମ ହ୍ୱାଟ୍ସଆପ୍ ନମ୍ବରଟି ହେଲା 8895994143। ପୁଣି ଥରେ କହି ରଖୁଛି 8895994143। ଆଜିର ଏହି ଗୀତଟିଏ ମିତଟିଏ ସନ୍ଧ୍ୟାରେ ମୁଁ ଥିଲି ଆପଣମାନଙ୍କର ରେଡ଼ିଓ ସାଥୀ ନନ୍ଦିତା ନନ୍ଦ। ପୁଣି ଥରେ ଭେଟ ହେବା ଅନ୍ୟ ଏକ କାର୍ଯ୍ୟକ୍ରମରେ। ସେତେବେଳ ଯାଏଁ ମୁଁ ଆପଣଙ୍କ ସବିକଠାରୁ ବିଦାୟ ନେଉଛି। ରହିଲି, ନମସ୍କାର।

ଶେଷ ହେଲା କାର୍ଯ୍ୟକ୍ରମ ଯୁବବାଣୀ। ଆଜି ଏହି କ୍ରମରେ ଶୁଣୁଥିଲେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ଗୀତଟିଏ ମିତଟିଏ।

ଅବସରରେ ବିଶେଷ କାର୍ଯ୍ୟକ୍ରମ ରିଲେଟେଡ୍ ପରିଚୟ କରିବୁ ଆକାଶବାଣୀ ଦିଲ୍ଲୀରୁ। ଏ ଥିଲା ଚଳିତ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମର ରୂପରେଖ।

0: ଏଥିରୁ ଆସନ୍ତୁ ଜାଣିନେବା ଆଗାମୀକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ। ଆଗାମୀକାଲି ସକାଳ 6:10 ପ୍ରଚାର କରିବୁ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀମାନେ ହେଲେ ପ୍ରଫୁଲ୍ଲ କର, ରାଜଶ୍ରୀ ରଥ, ପ୍ରସନ୍ନ କୁମାର ମିଶ୍ର, ପ୍ରୀତିନନ୍ଦ ରାଉତରାୟ ଏବଂ ସୁବାସ ଦାସ। ଚେତନା ଚିନ୍ତନ 6:30। ଉପସ୍ଥାପନା ପ୍ରଫୁଲ୍ଲ କୁମାର ମାଝୀ। 6:35 ଅତିବଡ଼ ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। 7:25 ଶୁଣିବେ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ଗୀତ ଗୀତାଞ୍ଜଳି। 7:40 ଚାଷର କଥା। ପୁରାତନ କ୍ରମରେ ଛାନ୍ଦ ପ୍ରଚାର କରିବେ 7:45। ଶିଳ୍ପୀମାନେ ହେଲେ ସୁମିତା ଗୋରାବଡ଼ୁ ଏବଂ କେଶବ ଚନ୍ଦ୍ର ରାଉତ। 8:30 ଶୁଣିବେ ଆଧୁନିକ ଗୀତର କାର୍ଯ୍ୟକ୍ରମ ସଙ୍ଗୀତ ଲହରୀ। ଶିଳ୍ପୀମାନେ ହେଲେ ଉଦିତ ନାରାୟଣ, ଇରା ମହାନ୍ତି ଏବଂ ଘନଶ୍ୟାମ ପଣ୍ଡା। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ ପ୍ରଚାର କରିବୁ 8:45। 9:00 କେତୋଟି ହିନ୍ଦୀ କଥା ଚିତ୍ର ଗୀତ ଏବଂ 9:30 ଶୁଣିବେ କେତୋଟି ଓଡ଼ିଆ କଥା ଚିତ୍ର ଗୀତ। ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ପ୍ରଚାର କରିବୁ ପୂର୍ବାହ୍ନ 10:10। ଦିନ 12:00 ଲୋକଗୀତ କ୍ରମରେ ଶୁଣିବେ ସଞ୍ଚାର ଗୀତ। ସୁଗମ ସଙ୍ଗୀତ ଦିନ 12:30। ଚାଷର କଥା ଦିନ 1:10। ଦିନ 1:20 ଶୁଣିବେ ମହିଳାଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତି ରୂପା। ହିନ୍ଦୀ କଥା ଚିତ୍ରର ଗୀତ ପ୍ରଚାର କରିବୁ ଦିନ 2:45। ଅପରାହ୍ନ 5:00 ପ୍ରଚାର କରିବୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ। ଯୁବବାଣୀରେ ଖେଳ ପତ୍ରିକାର କାର୍ଯ୍ୟକ୍ରମ ଖେଳ ଓ ଖେଳାଳି ଶୁଣିପାରିବେ ଅପରାହ୍ନ 5:30। ସନ୍ଧ୍ୟା 6:30 ଉଜ୍ଜ୍ୱଳ ଆମ ଦେଶ ଏବଂ ରାତି 7:25 ଜିଲ୍ଲା ହଲଚାଲ କ୍ରମରେ ସୁବର୍ଣ୍ଣପୁର ଜିଲ୍ଲା ସମ୍ପର୍କରେ କାର୍ଯ୍ୟକ୍ରମ ଦେହରେ ଲେଖି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 8:00 ଶୁଣିବେ ଗୀତ ଗଜଲର କାର୍ଯ୍ୟକ୍ରମ। ଆଞ୍ଚଳିକ ଗୀତ କ୍ରମରେ କଳାହାଣ୍ଡିଆ ଗୀତ ପ୍ରଚାର କରିବୁ ରାତି 8:15। ସ୍ପୋର୍ଟସ୍ କେନ୍ ରାତି 8:30। ସ୍ପଟ୍ଲାଇଟ୍ 9:16 ଏବଂ 9:30 ଶୁଣିବେ ଚର୍ଚ୍ଚା କା ବିଷୟ ହେ କାର୍ଯ୍ୟକ୍ରମଗୁଡ଼ିକରେ ଲେଖି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ହିନ୍ଦୀ କଥାଚିତ୍ର ଗୀତ ପ୍ରଚାର କରିବୁ ରାତି 10:00। ରାତି 10:30 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ। ଏ ଥିଲା ଆଗାମୀକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମର ରୂପରେଖ। ଆକାଶବାଣୀ ଭବାନୀପାଟଣା।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

ଆଜ୍ଞା ହଁ, ସମସ୍ତଙ୍କ ପାଖରେ ଲିପ୍ ବିରୋଧରେ ପହଞ୍ଚି ପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀପାଟଣା ଆପଣଙ୍କ ସେବାରେ।

ଧନ୍ୟ ଧନ୍ୟ କଳାହାଣ୍ଡି ବୀର ମାଟି ଯାର ଇତିହାସ ଗାଏ ପରମେଷ୍ଟି ଧନ୍ୟ ଧନ୍ୟ।

ଆଞ୍ଚଳିକ ଗୀତ କ୍ରମରେ ଶୁଣୁଥିଲେ ଘୁମୁରା ଗୀତ। ପରିବେଷଣ କରୁଥିଲେ କୈଳାସ ଚନ୍ଦ୍ର ନାୟକ ସାଥୀ, ଆକାଶବାଣୀ ଭବାନୀପାଟଣା। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ନିଯୁକ୍ତି ଓ ସାମାଜିକ ସୁରକ୍ଷାକୁ ସୁଦୃଢ଼ କରିବା ନେଇ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନାକୁ ଆସନ୍ତା ଶୁକ୍ରବାର ଦିନ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ। ଭାରତର ନିର୍ବାଚନ କମିଶନଙ୍କ ବରିଷ୍ଠ ଅଧିକାରୀ ଜ୍ଞାନେଶ ଭାରତୀ ପୁରୀ ଜିଲ୍ଲାର ଏସ୍ଆଇଆର୍ରେ କଲେ ସମୀକ୍ଷା। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ଏବଂ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା 3-4 ଦିନ ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାକୁ ସ୍ପର୍ଶ କରିବା ନେଇ ପାଣିପାଗ ବିଭାଗର ସୂଚନା। ଏଥର ସମ୍ପୂର୍ଣ୍ଣ ସମ୍ବାଦ। ବିଭିନ୍ନ କ୍ଷେତ୍ରରେ ବ୍ୟାପକ ଆନୁଷ୍ଠାନିକ ନିଯୁକ୍ତି ସୃଷ୍ଟି କରିବା ଏବଂ ସାମାଜିକ ସୁରକ୍ଷାକୁ ସୁଦୃଢ଼ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା PMVVRY ପ୍ରଣୟନ କରିଛନ୍ତି। ଆଗାମୀ 2 ବର୍ଷ ମଧ୍ୟରେ 3.5 କୋଟିରୁ ଅଧିକ ନିଯୁକ୍ତି ସୃଷ୍ଟି କରିବା ପାଇଁ ଏହି ଯୋଜନା ମାଧ୍ୟମରେ ପ୍ରୋତ୍ସାହନ ଯୋଗାଇ ଦିଆଯିବ। ଆସନ୍ତା 19 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବ୍ୟାପୀ ଏହି ଯୋଜନାର ଶୁଭାରମ୍ଭ କରିବେ। ଏହି ଉପଲକ୍ଷେ ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଏକ ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହିତ ଅଧିକରୁ ଅଧିକ ଲୋକଙ୍କ ପାଖରେ ଯୋଜନା ସମ୍ପର୍କିତ ସୂଚନା ଏବଂ ନିଯୁକ୍ତିଦାତା, କର୍ମଚାରୀ ଓ ହିତାଧିକାରୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା ଉଦ୍ଦେଶ୍ୟରେ ସାରା ଦେଶରେ ରାଜ୍ୟ ଓ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମମାନ ଆୟୋଜନ କରାଯିବ। ଏହି କ୍ରମରେ ଓଡ଼ିଶାର 6 ଭିନ୍ନ ଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏଥିରେ ରାଜ୍ୟ ସରକାରଙ୍କ ପ୍ରତି

0: ପ୍ରତିନିଧି, ନିଯୁକ୍ତିଦାତା, ଶ୍ରମିକ, ଇପିଏଫ୍ଓ ଅଧିକାରୀ ଏବଂ ଯୋଜନାର ହିତାଧିକାରୀମାନେ ଅଂଶଗ୍ରହଣ କରିବେ। କେନ୍ଦ୍ରରେ ବିଜେପି ସରକାରଙ୍କ ବାର ବର୍ଷ ପୂର୍ତ୍ତି ଏବଂ ରାଜ୍ୟରେ ବିଜେପି ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇଛନ୍ତି। ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅବସରରେ ଆୟୋଜିତ ବ୍ଲକସ୍ତରୀୟ ଜନସମ୍ପର୍କ ଅଭିଯାନ ଓ ପ୍ରଦର୍ଶନୀ ଉଦ୍ଘାଟନ କରିବା ସହ ମନ୍ତ୍ରୀ ଶ୍ରୀ ଗଣ୍ଡ ଅଙ୍ଗନବାଡ଼ି ଦିଦିଙ୍କୁ ମୋବାଇଲ, ଅନ୍ତୋଦୟ ଗୃହ ଯୋଜନା ହିତାଧିକାରୀଙ୍କୁ ପଟ୍ଟା ଏବଂ ପେନ୍ସନ୍ ଯୋଜନାର ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରିଥିଲେ। ବିକଶିତ ରାଜ୍ୟ ଓ ଦେଶ ଗଠନ ନିମନ୍ତେ ଜନସହଭାଗିତା ଓ ସହଯୋଗିତାର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ କହିଥିଲେ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା ତୃଣମୂଳ ସ୍ତରରେ ପହଞ୍ଚିବା ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ମାସିକ ଭତ୍ତା ଟଙ୍କା ପାଇନଥିବା ହିତାଧିକାରୀଙ୍କ ବ୍ୟାଙ୍କ ଜମାଖାତାକୁ ଖୁବ୍ ଶୀଘ୍ର ଏହି ଅର୍ଥ ପଠାଯିବ ବୋଲି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ମନ୍ତ୍ରୀ କହିଛନ୍ତି, ସଫ୍ଟୱେୟାରରେ ଦେଖାଦେଇଥିବା ତ୍ରୁଟି ସଂଶୋଧନ କରାଯାଉଛି। ଆଉ କିଛିଦିନ ମଧ୍ୟରେ ଏହି ସମସ୍ୟାର ସମାଧାନ କରାଯାଇ ସମସ୍ତ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ପଠାଯିବ।
1: ଯେଉଁମାନଙ୍କର ଭତ୍ତା ବି ବନ୍ଦ ହେଇଛି ସମସ୍ତଙ୍କୁ ଭତ୍ତା ମିଳିବ। ଯେଉଁମାନେ ଯେତିକି ମାସର ତାଙ୍କର ପେଣ୍ଡିଂ ଅଛି ତାଙ୍କର ସବୁ ମାସର ପେଣ୍ଡିଂ ଭତ୍ତା ସେମାନଙ୍କୁ ମିଳିବ, ସେଥିରେ କୌଣସି ସନ୍ଦେହ ନାହିଁ। କେନ୍ଦ୍ର ଲେଭେଲରେ ସଫ୍ଟୱେୟାର ଚେଞ୍ଜ ଚାଞ୍ଜ ହେଉଛି, ସେଥିରେ କିଛି ବର୍ତ୍ତମାନ ତାର ନୂଆ ସିଷ୍ଟମ ବନୁଛି, ସେ ଅନୁସାରେ ବର୍ତ୍ତମାନ କିଛି ଲୋକଙ୍କର ଯୋଉ ପେନ୍ସନ୍ ଏବେ ବନ୍ଦ ହେଇଛି ସେଟା ହେଇଗଲା। ଯେଉଁମାନଙ୍କୁ ଭତ୍ତା ମିଳିନି ସେ ସମସ୍ତଙ୍କୁ କି ବକେୟା ଭତ୍ତା ସବୁ ମିଳିବ।
0: ରାଜ୍ୟରେ ବିଜେପି ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜି ଦେବଗଡ଼ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପ୍ରେକ୍ଷାଳୟଠାରେ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାରା ଓଡ଼ିଶାର ବିକାଶର ଉପଲବ୍ଧି ଉପରେ ଆଲୋକପାତ କରିବା ସହିତ ବିକଶିତ ଓଡ଼ିଶା 2036 ଲକ୍ଷ୍ୟ ପୂରଣକୁ ସାକାର କରିବା ପାଇଁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ଅତିଥିମାନେ ବିକାଶଧାରା ଓଡ଼ିଶା ସାରା ପୁସ୍ତକକୁ ଉନ୍ମୋଚନ କରିବା ସହ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ହିତାଧିକାରୀମାନଙ୍କୁ ସହାୟତା ପ୍ରଦାନ କରିଥିଲେ। ରାଜ୍ୟର ସମସ୍ତ ଜିଲ୍ଲା ସଦର ମହକୁମା ଓ ବ୍ଲକ ସ୍ତରରେ ଆଜି ସାପ୍ତାହିକ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ଡକ୍ଟର ପ୍ରମୋଦ କୁମାର ପୃଷ୍ଟି ଏବଂ ଉମରକୋଟ ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ କୁମାର ସବରଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି 62 ଜଣ ଆବେଦନକାରୀଙ୍କ ଅଭିଯୋଗ ଶୁଣିଥିଲେ। ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକରେ ଜିଲ୍ଲାପାଳ ମଧୁମିତା ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିରରେ 58 ଦରଖାସ୍ତ ମଧ୍ୟରୁ 21 ତତ୍କାଳ ସମାଧାନ କରାଯାଇଛି। ଗଜପତି ଜିଲ୍ଲା କାଶୀନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଓ ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଯୋଗଦେଇ ମୋଟ 20 ଅଭିଯୋଗର ଶୁଣାଣି କରିଥିଲେ। ଶିବିରରେ 8 ଜଣଙ୍କୁ ମଧୁବାବୁ ପେନ୍ସନ୍ ଯୋଜନାରେ ସାମିଲ କରାଯାଇଥିଲା। ବରଗଡ଼ ଜିଲ୍ଲା ଝାରବନ୍ଦ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜନଅଭିଯୋଗ ଶୁଣାଣିରେ ଜିଲ୍ଲାସ୍ତରୀୟ ଉଚ୍ଚ ଅଧିକାରୀମାନେ ଯୋଗଦେଇ ଜଳସେଚନ, ବିଦ୍ୟୁତ୍ ଯୋଗାଣ, ପାନୀୟ ଜଳ ଯୋଗାଣ, ରାସନ କାର୍ଡ, ବାର୍ଦ୍ଧକ୍ୟ ଓ ଭିନ୍ନକ୍ଷମ ଭତ୍ତା, ରାସ୍ତା ନିର୍ମାଣ ଏବଂ କୃଷି ଆଦି ସମସ୍ୟା ଆଧାରିତ 147 ଅଭିଯୋଗର ଶୁଣାଣି କରିଥିଲେ। ଜଣେ ଦିବ୍ୟାଙ୍ଗକୁ ବିବାହ ପ୍ରୋତ୍ସାହନ ରାଶି ବାବଦରେ 2,50,000 ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଭାରତର ନିର୍ବାଚନ କମିଶନଙ୍କ ବରିଷ୍ଠ ଡେପୁଟି କମିଶନର ଜ୍ଞାନେଶ ଭାରତୀ ପୁରୀ ଜିଲ୍ଲାର ସ୍ୱତନ୍ତ୍ର ସଘନ କାର୍ଯ୍ୟକ୍ରମ ଏସ୍ଆଇଆର୍ ସମୀକ୍ଷା କରିଛନ୍ତି। ପୁରୀ ସର୍କିଟ୍ ହାଉସ୍ରେ ଆଜି ପୂର୍ବାହ୍ନରେ ଡେପୁଟି କମିଶନର ଓ ଅନ୍ୟ ସଦସ୍ୟମାନଙ୍କୁ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ସ୍ୱାଗତ କରିବା ସହ ବୈଠକରେ ଜିଲ୍ଲାର ଏସ୍ଆଇଆର୍ ସ୍ଥିତି ସମ୍ପର୍କରେ ସବିଶେଷ ସୂଚନା ଦେଇଥିଲେ। ପୁରୀ ଜିଲ୍ଲାର 6 ବିଧାନସଭା ନିର୍ବାଚନ ମଣ୍ଡଳୀରେ 6 ଜଣ ଇଲେକ୍ଟୋରାଲ ରେଜିଷ୍ଟ୍ରେସନ ଅଧିକାରୀ, 1609 ଜଣ ବିଏଲ୍ଓଙ୍କୁ ନିଯୁକ୍ତ କରାଯାଇଛି। ଜିଲ୍ଲାରେ ମୋଟ 13,87,930 ଜଣ ଭୋଟର ଥିବାବେଳେ ଏବେ ସୁଦ୍ଧା ବିଏଲ୍ଓମାନେ 99.43 ଜଣଙ୍କୁ ଫର୍ମ ପ୍ରଦାନ କରାଯିବା ସହ ସେଗୁଡ଼ିକ କମ୍ପ୍ୟୁଟରକରଣ କରାଯାଉଛି। କୋଭିଡ୍ ମହାମାରୀ ସମୟରେ ପିତାମାତାଙ୍କୁ ହରାଇଥିବା ଶିଶୁମାନଙ୍କୁ ଉଚ୍ଚଶିକ୍ଷା ଲାଭ ପାଇଁ ଆଶୀର୍ବାଦ ଯୋଜନାରେ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ଏହି କ୍ରମରେ ଦେବଗଡ଼ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ପକ୍ଷରୁ 8 ଜଣ ପିଲାଙ୍କୁ ଓଡ଼ିଶା ପର୍ଯ୍ୟଟନ ବିଭାଗ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଓ ଭୁବନେଶ୍ୱର ବଲାଙ୍ଗୀରସ୍ଥିତ ବିଭିନ୍ନ ଅନୁଷ୍ଠାନରେ ନାମଲେଖା ପାଇଁ ଚୟନ କରାଯାଇଛି। ଏହି ପିଲାମାନେ 5,00,000 ଟଙ୍କା ପର୍ଯ୍ୟନ୍ତ

0: ମାଗଣା ଉଚ୍ଚଶିକ୍ଷା ଗ୍ରହଣ କରିବା ସହିତ ଓଡ଼ିଶା ପର୍ଯ୍ୟଟନ ବିଭାଗ ଦ୍ୱାରା ସ୍ୱୀକୃତିପ୍ରାପ୍ତ ବିଭିନ୍ନ ସଂସ୍ଥାନରେ ଚାକିରି କରିପାରିବେ ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୂଚନା ଦେଇଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅନ୍ତର୍ଗତ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଅଧୀନ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନବନିଯୁକ୍ତ ପିଜିଟି ଶିକ୍ଷକ ଶିକ୍ଷୟିତ୍ରୀଙ୍କ ନିମନ୍ତେ ଦିଗ୍ଦର୍ଶନ କର୍ମଶାଳା ଆୟୋଜନ କରାଯାଇଛି। କର୍ମଶାଳାରେ ଓଡ଼ିଆ, ଇଂରାଜୀ ଓ ଶିକ୍ଷା ବିଷୟବସ୍ତୁର 120 ଜଣ ପିଜିଟି ଯୋଗ ଦେଇଛନ୍ତି। ଉଦ୍ଘାଟନୀ ଅଧିବେଶନରେ ବିଭାଗୀୟ ଉଚ୍ଚ ଅଧିକାରୀମାନେ ଯୋଗଦେଇ ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣା ଉତ୍ସ ହେବା ନିମନ୍ତେ ଉପଦେଶ ଦେଇଥିଲେ। କର୍ମଶାଳାର ଦ୍ୱିତୀୟ ପର୍ଯ୍ୟାୟ ଆଜିଠାରୁ ଆସନ୍ତା 20 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ନିଟ୍ UG 2026 ପୁନଃ ପରୀକ୍ଷା ପୂର୍ବରୁ କେନ୍ଦ୍ର ସରକାର ସାମାଜିକ ଗଣମାଧ୍ୟମ ଆପ୍ ଟେଲିଗ୍ରାମ ଉପରେ ଚଳିତ ମାସ 22 ତାରିଖ ପର୍ଯ୍ୟନ୍ତ କଟକଣା ଜାରି କରିଛନ୍ତି। ଆସନ୍ତା 21 ତାରିଖରେ ନିଟ୍ UG ପ୍ରବେଶିକା ପରୀକ୍ଷା ପୁନର୍ବାର ଅନୁଷ୍ଠିତ ହେବ। ଜାତୀୟ ପରୀକ୍ଷଣ ସଂସ୍ଥା NTA କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟର ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛି। ଚଳିତ ମାସ 30 ତାରିଖ ପର୍ଯ୍ୟନ୍ତ କୌଣସି ମେସେଜ୍କୁ ଯେଭଳି ସଂଶୋଧନ କରାଯାଇ ନପାରିବ ସେ ନେଇ ପଦକ୍ଷେପ ନେବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ ଦିଆଯାଇଥିବା NTA ପକ୍ଷରୁ କୁହାଯାଇଛି। ଗତ ନିଟ୍ UG ପରୀକ୍ଷା ପ୍ରଶ୍ନପତ୍ରକୁ ସାମାଜିକ ଗଣମାଧ୍ୟମ ଟେଲିଗ୍ରାମରେ ସଂଶୋଧନ କରାଯାଇ ପ୍ରଶ୍ନପତ୍ର ପ୍ରଘଟ କରାଯାଇଥିବା ଅଭିଯୋଗ ହୋଇଥିଲା। ଛାତ୍ରଛାତ୍ରୀଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟର ଏହି ପଦକ୍ଷେପ ସ୍ୱଚ୍ଛ ଏବଂ ସୁରକ୍ଷିତ ପରୀକ୍ଷା ପରିଚାଳନା ଦିଗରେ ସହାୟକ ହେବ ବୋଲି ଜାତୀୟ ପରୀକ୍ଷଣ ସଂସ୍ଥା NTA କହିଛି। ପାଣିପାଗ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାକୁ ସ୍ପର୍ଶ କରିଛି। ଆସନ୍ତା 3-4 ଦିନ ମଧ୍ୟରେ ଅନ୍ୟ ଜିଲ୍ଲାଗୁଡ଼ିକୁ ମୌସୁମୀ ବାୟୁ ଅଗ୍ରସର ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ରାଜ୍ୟର କେତେକ ଜିଲ୍ଲାରେ ଆସନ୍ତା 21 ତାରିଖ ସକାଳ ପର୍ଯ୍ୟନ୍ତ କାଳବୈଶାଖୀ ସମ୍ଭାବନା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ 50-60 କିଲୋମିଟର ବେଗରେ ପବନ ହେବା ନେଇ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ବୌଦ୍ଧ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି। ରାଜ୍ୟର 14 ଜିଲ୍ଲାରେ ଆଗାମୀ 5 ଦିନ ପର୍ଯ୍ୟନ୍ତ ଗରମ ଓ ଗୁଳୁଗୁଳି ହେବା ନେଇ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ନିଯୁକ୍ତି ଓ ସାମାଜିକ ସୁଦୃଢ଼ କରିବା କରିବା ନେଇ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନାକୁ ଆସନ୍ତା ଶୁକ୍ରବାର ଦିନ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ। ଭାରତର ନିର୍ବାଚନ କମିଶନଙ୍କ ବରିଷ୍ଠ ଅଧିକାରୀ ଜ୍ଞାନେଶ ଭାରତୀ ପୁରୀ ଜିଲ୍ଲାର SIRରେ କଲେ ସମୀକ୍ଷା। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ଏବଂ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା 3-4 ଦିନ ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାକୁ ସ୍ପର୍ଶ କରିବା ନେଇ ପାଣିପାଗ ବିଭାଗର ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ ବୟସ୍କଙ୍କ ସୁସ୍ଥତା ପାଇଁ ଯୋଗ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ଉତ୍ତମ ସ୍ୱାସ୍ଥ୍ୟର ମୂଳ ଭିତ୍ତି ହେଉଛି ସୁସ୍ଥତା ଓ ସକାରାତ୍ମକ ଚିନ୍ତାଧାରା। ଜୀବନ ପ୍ରବାହକୁ ପ୍ରକାରାନ୍ତରରେ ଏହା ତ୍ୱରାନ୍ୱିତ କରିଥାଏ। ଶାରୀରିକ ସ୍ତରରେ ଉତ୍ତମ ସ୍ୱାସ୍ଥ୍ୟ ସମ୍ପର୍କରେ ଆମେ ସର୍ବଦା ଚିନ୍ତା କରିଥାଉ। ସନ୍ତୁଳିତ ଭୋଜନ, ନିୟମିତ ବ୍ୟାୟାମ ଏବଂ ଉତ୍ତମ ଜୀବନଚର୍ଯ୍ୟା ସୁସ୍ଥ ଶରୀର ଗଠନରେ ସହାୟକ ହୋଇଥାଏ। ଏହା ବ୍ୟକ୍ତିକୁ ଉର୍ଜାବାନ ଏବଂ ଚଞ୍ଚଳ କରିଥାଏ। ଉତ୍ତମ ଜୀବନ ନିମନ୍ତେ ସୁସ୍ଥ ମାନସିକତା ମଧ୍ୟ ଅତ୍ୟନ୍ତ ଜରୁରୀ। ପ୍ରାକୃତିକ ଉପାୟରେ ଶରୀରକୁ ସଠିକ୍ ଉପଯୋଗ କରିପାରିଲେ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦୂର ହୋଇପାରିଥାଏ। ସଠିକ୍ ଖାଦ୍ୟାଭ୍ୟାସ, ଉପଯୋଗ ବ୍ୟାୟାମ ଏବଂ ସୁସ୍ଥ ବିଶ୍ରାମ ବ୍ୟବସ୍ଥାକୁ ଆପଣାଇ ପାରିଲେ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଆପେ ଆପେ ଦୂର ହୋଇଯାଏ। ଦୀର୍ଘ ଓ ନିରୋଗ ଜୀବନ ହେଉଛି ଜୀବନ ପ୍ରବାହର ମୂଳ ଉତ୍ସ। ଉତ୍ତମ ମାନସିକ ସ୍ୱାସ୍ଥ୍ୟ ଓ ଭାବନାତ୍ମକ ଆବେଗମୟ ସହନଶୀଳତାର ବିକାଶ ଘଟାଇବାରେ ଯୋଗ ଅଭ୍ୟାସ ଏବଂ ପ୍ରକ୍ରିୟା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ, କାରଣ କୌଣସି ଶାରୀରିକ ଦୁର୍ବଳତା ନଥିବା କିମ୍ବା ରୋଗମୁକ୍ତ ବ୍ୟକ୍ତି ଯେ ସମ୍ପୂର୍ଣ୍ଣ ସୁସ୍ଥ ତାହା ମଧ୍ୟ ସର୍ବଦା ଠିକ୍ ହୋଇନଥାଏ। ଯୋଗର ମହତ୍ତ୍ୱ ଏବଂ ଏହାକୁ ଆପଣେଇବା ଲକ୍ଷ୍ୟ ନେଇ ଭାରତ ଆନ୍ତର୍ଜାତିକ ସ୍ତରରେ ବ୍ୟାପକ ପ୍ରୟାସ ଆରମ୍ଭ କରିଥିଲା, ଫଳରେ ଜାତିସଂଘ ଏହାକୁ ଗ୍ରହଣ କରି ଜୁନ୍ 21 ତାରିଖକୁ ଆନ୍ତର୍ଜାତିକ ଯୋଗ ଦିବସ ଭାବେ ପାଳନ କରିବା ପାଇଁ ଘୋଷଣା କରିଥିଲା। କେନ୍ଦ୍ର ଆୟୁଷ ମନ୍ତ୍ରୀ ପ୍ରତାପ ରାଓ ଯାଦବ ଦେଇଥିବା ସୂଚନା ଅନୁଯାୟୀ ଚଳିତ ବର୍ଷର ମୁଖ୍ୟ ଜାତୀୟ କାର୍ଯ୍ୟକ୍ରମ କୋଲକାତାଠାରେ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କାର୍ଯ୍ୟକ୍ରମର ନେତୃତ୍ୱ ନେବେ।

0: ସ୍ୱାସ୍ଥ୍ୟବାନ ବୟସ୍କଙ୍କ ପାଇଁ ଯୋଗ ପ୍ରସଙ୍ଗ ଆଧାରରେ ଚଳିତ ବର୍ଷ ଯୋଗ ଦିବସ ପାଳନ କରାଯିବ। ବୟସ ବଢ଼ିବା ସହିତ ଲୋକଙ୍କୁ ସୁସ୍ଥ ସକ୍ରିୟ ସ୍ୱାବଲମ୍ବୀ ଏବଂ ମାନସିକ ଭାବେ ସ୍ଥିର ରଖିବାରେ ଯୋଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ବିଶ୍ୱବ୍ୟାପୀ ବହୁ ଲୋକ ଯୋଗକୁ ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ଭାବେ ଗ୍ରହଣ କରିସାରିଛନ୍ତି। ଯୋଗ ଦିବସ ପାଳନ ପାଇଁ ଆନ୍ତର୍ଜାତିକ ସ୍ତରରେ ଭାରତୀୟ ମିଶନଗୁଡ଼ିକ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଉଛି। ବିଦେଶରେ କାର୍ଯ୍ୟ କରୁଥିବା 210ରୁ ଅଧିକ ଭାରତୀୟ ମିଶନ ଚଳିତ ବର୍ଷ ଯୋଗ ଦିବସ ପାଳନ ଅବସରରେ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ପ୍ରାୟ 2500 ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି। 2014 ମସିହାରେ ଜାତିସଂଘ ସାଧାରଣ ସଭା ଦ୍ୱାରା ଭାରତ ପ୍ରସ୍ତାବକୁ ଅନୁମୋଦନ କରାଯିବା ପରେ ଯୋଗ ପ୍ରକ୍ରିୟା ବିଶ୍ୱସ୍ତରରେ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି। ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଏହି ଦିବସ ପାଳନ ନେଇ ଉତ୍ସାହ ଓ ଉଦ୍ଦୀପନା ଦେଖିବାକୁ ମିଳୁଛି। ଯୋଗ ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଗତକାଲି ଏକ ଅନ୍ଲାଇନ୍ ବିଶ୍ୱ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ୟୁଟ୍ୟୁବ୍ ଲାଇଭ୍ ଷ୍ଟ୍ରିମିଂ ମାଧ୍ୟମରେ 130 ଦେଶ ଏଥିରେ ଅଂଶଗ୍ରହଣ କରିଥିଲେ। ଅଧିବେଶନରେ ରେକର୍ଡ ସଂଖ୍ୟକ 435,831 ଜଣ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ଗିନିଜ୍ ବିଶ୍ୱ ରେକର୍ଡରେ ସ୍ଥାନିତ ହୋଇଛି। ବିଶ୍ୱସ୍ତରୀୟ ଯୋଗଦାନ ଯୋଗର ଗ୍ରହଣୀୟତା ଏବଂ ଏହାର ମହତ୍ତ୍ୱ ପ୍ରତିଫଳନ କରୁଛି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଦେଶର ଯୋଗ ଅଭ୍ୟାସକାରୀ ପ୍ରତିଷ୍ଠାନ, ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ, ସ୍ୱାସ୍ଥ୍ୟପ୍ରେମୀ, ରାଜନୈତିକ ନେତା ଓ ଜନପ୍ରତିନିଧି ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଯୋଗ 365 ଅଭିଯାନକୁ ଅଧିକ ପ୍ରଚାର ଓ ପ୍ରସାର କରିବା ଲକ୍ଷ୍ୟରେ ଏହି ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ଏପରିକି 2024 ମସିହାରେ ସ୍ଥାପିତ ହୋଇଥିବା ବିଶ୍ୱ ରେକର୍ଡକୁ ଚଳିତ ବର୍ଷର ଅଂଶଗ୍ରହଣକାରୀ ସଂଖ୍ୟା ଅତିକ୍ରମ କରିଛି। ସ୍ୱାସ୍ଥ୍ୟ ଏବଂ ସୁସ୍ଥ ଜୀବନଶୈଳୀ ପ୍ରତି ସାମୂହିକ ଅଙ୍ଗୀକାରବଦ୍ଧତାକୁ ଏହା ପ୍ରତିଫଳନ କରୁଛି। ବିଶ୍ୱର ବିଭିନ୍ନ ଅଞ୍ଚଳ, ସଂସ୍କୃତି ଏବଂ ଦେଶର ନାଗରିକଙ୍କ ମଧ୍ୟରେ ସମ୍ପର୍କରେ ବୃଦ୍ଧି କ୍ଷେତ୍ରରେ ଯୋଗ ଏକ ମାଧ୍ୟମ ପାଲଟିଛି। ସରକାରଙ୍କ ପକ୍ଷରୁ ଘର ଘର ଯୋଗ, ହର୍ ଦିନ ଯୋଗ ଦୃଷ୍ଟିକୋଣକୁ ଦୈନନ୍ଦିନ ଜୀବନରେ ଆପଣାଇବା ପାଇଁ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତଙ୍କୁ ଆହ୍ୱାନ ଦିଆଯାଇଛି। ଯୋଗ ହିଁ ଶରୀରକୁ ସୁସ୍ଥ ରଖିବାରେ ଏକ ପ୍ରାକୃତିକ ଔଷଧ। ମନ ଏବଂ ଆତ୍ମାର ଏହା ଏକ ଶୋଧନ ସ୍ତର ହୋଇଥାଏ, କାରଣ ଅଧିକାଂଶ କ୍ଷେତ୍ରରେ ରୋଗ ମାନସିକ ଜନିତ ହୋଇଥାଏ। ଜୀବନଶୈଳୀରେ ଆମେ ଏହାକୁ ରୋଗ କହିଲେ ମଧ୍ୟ ଅନେକ ସମୟରେ ଆମ ପାଇଁ ଘାତକ ସାବ୍ୟସ୍ତ ହୋଇଥାଏ। ପ୍ରାର୍ଥନା ତଥା ଧ୍ୟାନ ଆଧାରିତ ଜୀବନଶୈଳୀ ଉଭୟ ମାନସିକ ଓ ଶାରୀରିକ ସୁସ୍ଥତା ପ୍ରଦାନ କରିଥାଏ। ଏହାଦ୍ୱାରା ପ୍ରାକୃତିକ ଉପାୟରେ ଜୀବନର ବିକାଶ ଘଟିଥାଏ। ମାନସିକ ସ୍ତରରେ ଦୃଢ଼ତା ରହିଲେ ବ୍ୟକ୍ତିର ସୃଜନଶୀଳତା ବୃଦ୍ଧି ପାଇବା ସହ ଜୀବନଶୈଳୀର ମାନରେ ଉନ୍ନତି ସମ୍ଭବ ହୋଇପାରିବ।
1: ଆଜିର ପ୍ରସଙ୍ଗରେ ଶୁଣିଲେ ବୟସ୍କଙ୍କ ସୁସ୍ଥତା ପାଇଁ ଯୋଗ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନା ସତ୍ୟରଞ୍ଜନ ମହାପାତ୍ର।

0: ସରକାରଙ୍କୁ କହିଛନ୍। ଭଦ୍ରକ ଜିଲ୍ଲା ଧାମରାର ଏପିଜେ ଅବଦୁଲ କଲାମ ଦ୍ୱୀପନୁ ଦୂରଗାମୀ କ୍ରୁଜ୍ କ୍ଷେପଣାସ୍ତ୍ର ସଫଲ ପରୀକ୍ଷଣ ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ପ୍ରତିରକ୍ଷା ଗବେଷଣା ବିକାଶ ସଂଗଠନ ଡିଆର୍ଡିଓର ବୈଜ୍ଞାନିକ ଆର୍ ଇତାର ସାଙ୍ଗେ ଜଡ଼ିତ ସବୁ କର୍ମକର୍ତ୍ତାମାନଙ୍କୁ ଅଭିନନ୍ଦନ ଜଣାଇଛନ୍। ସାମାଜିକ ଗଣମାଧ୍ୟମ ଥି ମୁଖ୍ୟମନ୍ତ୍ରୀ କହିଛନ୍, ଏ ସଫଳତା ଦେଶର ସ୍ୱଦେଶୀ ପ୍ରତିରକ୍ଷା ପ୍ରଯୁକ୍ତି କ୍ଷମତାର ଅଗ୍ରଗତିର ଗୋଟିଏ ସଶକ୍ତ ପ୍ରମାଣ ଆଏ। ଦୂରଗାମୀ ଆକ୍ରମଣକାରୀ କ୍ରୁଜ୍ ମିଜାଇଲ୍ର ସଫଳ ପରୀକ୍ଷଣ ଦେଶର ରଣନୈତିକ ଶକ୍ତିକେ ଆହୁରି ବର୍କସ୍ କରବାର୍ ଥି ସାହାଯ୍ୟ କରବା। ଏ ଉପଲବ୍ଧି ଭାରତର ପ୍ରତିରକ୍ଷା ଗବେଷଣା ଆଉ ବିକାଶ କ୍ଷମତାକେ ନୂଆ ପରିଚୟ ଦେବାର ସହିତ ଆତ୍ମନିର୍ଭର ପ୍ରତିରକ୍ଷା ଗଠନ ଦିଗେ ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଟା ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଥି ଝାଡ଼ୁଆପଡ଼ାର ଶ୍ରୀ ଶ୍ରୀ ଲୋକନାଥ ବାବା ଆର୍ ମୁଦିପଡ଼ାର ଶ୍ରୀ ଶ୍ରୀ ଜାଗେଶ୍ୱର ବାବାଙ୍କ ସହିତ ଅଲଗା ଶିବ ମନ୍ଦିରମାନଙ୍କେ ଆଜ୍ ପତର ପେଣି ହେଉଛି। ସୂଚନା ଅନୁସାରେ ଶଙ୍ଖ, ଘଣ୍ଟ, ଦୁଲଦୁଲି ଆଉ ଲୋକନାଚ ଦଲ ସାଙ୍ଗେ ନେଇକରି ବରପିତା, ସପ୍ତଋଷି ଆର୍ ପଡ଼ାମାନଙ୍କର ମୁରବୀମାନେ କନିଆ ଖୋଜବାରକେ ଶୋଭାଯାତ୍ରା ଥି ବାହାରିଛନ୍। ଏ ବାବଦେ ଝାଡ଼ୁଆପଡ଼ା ଶୀତଳଷଷ୍ଠୀ ଯାତ୍ରା କମିଟିର ସଭାପତି ସରୋଜ ଦଲପତ କହିଛନ୍,
1: ଆଜି ଆମର ପତରକଡ଼ିଆ ଇଆଡ଼େ ସନ୍ଧ୍ୟା ପାଠଠାରୁ ଆରମ୍ଭ ହୋଇକରି ଗଜା ଗଜା ସହିତ ବିଭିନ୍ନ ପ୍ରକାର ଲୋକନୃତ୍ୟ, ତା ସହିତ ବଡ଼ ପିତା ସମର ସୁପୁକାର ଏବଂ ତାଙ୍କ ସହିତ ସପ୍ତଋଷି ମନ୍ଦିରରେ ପୂଜା ସରିଲା ପରେ ଗ୍ରାଣ୍ଡ ପ୍ରସେସନରେ ଆମେ ମାନସୀ କ୍ଲବରେ ପହଞ୍ଚିଲା ପରେ ପତରକଡ଼ି କାର୍ଯ୍ୟ ସମାପନ ହେବ।
0: ଆଇବାକାଲ ଶିବ ମନ୍ଦିରମାନଙ୍କର ମହାଦେବଙ୍କର ବିହା ଲାଗି ଗୁଆଗୁଡ଼ା ଦିଆଯିବା। ଆଇବା 18 ତାରିଖ ଗୁରୁବାର ରାତି ସବୁ ଶିବ ମନ୍ଦିର ଦେବଦେବ ମହାଦେବ ବରାତି ବାହାରବେ। ବ୍ରହ୍ମ ମୁହୂର୍ତ୍ତନୁ କନ୍ୟା ପିତାମାତାଙ୍କର ଜାଗାଥି ଦେବଦେବ ମହାଦେବ ଆର୍ ଜଗତଜନନୀ ମାତା ପାର୍ବତୀଙ୍କର ଲୌକିକ ବିହାଘର ହେବା। 19 ତାରିଖ ଶୁକ୍ରବାର ଅଧରାତିନୁ ଦେବଦମ୍ପତିଙ୍କର ନଗର ପରିକ୍ରମା ଯାତ୍ରା ବାହାରିକରି 20 ତାରିଖ ଉପରବେଲା ଦେବଦମ୍ପତି ନିଜର ନିଜର ମନ୍ଦିରକେ ଫେରିବେ। ମହାନଦୀ ଜଲବିବାଦ ମାମଲାଥି ଟ୍ରିବ୍ୟୁନାଲର ନିର୍ଦ୍ଦେଶ ଅନୁସାରେ ଆଜିଠାନୁ ନୂଆଦିଲ୍ଲୀନୁ ଓଡ଼ିଶା ଓ ଛତିଶଗଡ଼ ଭିତରେ ଆଲୋଚନା ମୁଲେଇଛି। ଜୁନ୍ 26 ତାରିଖ ତକ ଚାଲବାର୍କେ ଥିବାର ବୈଠକଥି ଦୁଇ ରାଜ୍ୟର ପ୍ରତିନିଧିମାନେ ମହାନଦୀ ଜଲ ବଣ୍ଟନ ଆଉ ଇତାର ସାଙ୍ଗେ ଜଡ଼ିତ ଭିନ୍ ଭିନ୍ ପ୍ରସଙ୍ଗ ବାବଦେ ଆଲୋଚନା କରୁଛନ୍। ସୂଚନା ଅନୁସାରେ ଏହି ଆଲୋଚନାର ସବିଶେଷ ରିପୋର୍ଟ ଟ୍ରିବ୍ୟୁନାଲଙ୍କ ପାଶେ ଦାଖଲ କରାଯିବା। ନୂଆପଡ଼ା ଜିଲ୍ଲାନୁ 44,000 ଲକ୍ଷପତି ଦିଦି ତିଆରି କରାଯାଇଛି ବୋଲି ପଞ୍ଚାୟତିରାଜ ଆଉ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବିନାରାୟଣ ନାୟକ କହିଛନ୍। ନୂଆପଡ଼ା ଜିଲ୍ଲାପାଳଙ୍କର ସଦ୍ଭାବନା ଗୃହନୁ କେନ୍ଦ୍ର ସରକାରଙ୍କର 12 ବଛର ଆଉ ରାଜ୍ୟ ସରକାରଙ୍କର 2 ବଛର ପୂର୍ତ୍ତି ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ଥି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍, ସେମାନଙ୍କର ଭିତରେ 36,000ରୁ ଅଧିକା ଲକ୍ଷପତି ଦିଦିଙ୍କୁ ବ୍ୟାଙ୍କ ସହିତ ଯୋଡ଼ିକରି ଋଣ ବାବଦେ 92 ଲକ୍ଷ ଟଙ୍କା ଆର୍ଥିକ ସାହାଯ୍ୟ ଦିଆଯାଇଛି। ଇତାର ଛଡ଼ା ମନ୍ତ୍ରୀ ଶ୍ରୀ ନାୟକ ସାମ୍ବାଦିକ ଆଉ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କ ସାଙ୍ଗେ ଆଲୋଚନା କରିଛନ୍। ବୌଦ୍ଧ ଜିଲ୍ଲା ବଲାକେରା ବ୍ଲକଠାରେ ଆଇନସେବା ପ୍ରାଧିକରଣ ତରଫରୁ ହୋଇଥିବା ସଚେତନତା କାର୍ଯ୍ୟକ୍ରମଟି ଶିଶୁ ଶ୍ରମିକ ଆଇନ, ଯୌତୁକ ନିର୍ଯାତନା ଆଉ ମହିଳା ସୁରକ୍ଷା ବାବଦେ ଆଲୋଚନା କରାଯାଇଥିଲା। ଜିଲ୍ଲା ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷ ଆଉ ଜିଲ୍ଲା ଦୌରା ଜଜ୍ ପ୍ରତାପ କୁମାର ପାତ୍ରଙ୍କ ସହିତ ଆଇନ ବିଭାଗ ଆଉ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ। ରାଜ୍ୟ ସରକାରଙ୍କର 2 ବଛର ପୂର୍ତ୍ତି ଅବସରରେ ଦେବଗଡ଼ନ ଥିବାର ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ପ୍ରେକ୍ଷାଳୟନୁ ଜିଲ୍ଲାସ୍ତରୀୟ ବୈଠକ ହୋଇଯାଇଛି। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ବିକଶିତ ଓଡ଼ିଶା 2036 ଭିଜନ ସାକାର କରବାର ଲାଗି ଆହ୍ୱାନ ଦେଇଥିଲେ। ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଲ, ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ, ଆରକ୍ଷୀ ଅଧୀକ୍ଷକ କିଶୋର ଚନ୍ଦ୍ର ମୁଣ୍ଡକର ଉପସ୍ଥିତି ଥି ପ୍ରଗତି ପ୍ରବାହ ଆଉ 2 ବର୍ଷେ 2 ଗୁଣା ବିକାଶ ବହି ଉନ୍ମୋଚନ ହୋଇଥିଲା। ଇତାର ସହିତ ଅତିଥିମାନେ ସିଏମ୍ କିଷାନ, ପିଏମ୍ ଆବାସ, ଲକ୍ଷପତି ଦିଦି ସହିତ ଭିନ୍ ଭିନ୍ ଯୋଜନାର ହିତାଧିକାରୀମାନଙ୍କୁ ସାହାଯ୍ୟ ବାଣ୍ଟିଥିଲେ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, କେନ୍ଦ୍ରାପଡ଼ା ଆଉ ଜଗତସିଂହପୁର ଜିଲ୍ଲାକେ ପହଞ୍ଚିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ପାଗ ଅନୁକୂଳ ରହିଥିବାରୁ ଆଜି ରାଜ୍ୟର ଆଉ କେତେ ଇଲାକାକେ ମୌସୁମୀ ଛୁଇଁଛି। ଆଇବା 3-4 ଦିନ ଭିତରେ ଅଲଗା ଜିଲ୍ଲାମାନଙ୍କୁ ମୌସୁମୀ ବାୟୁ ଆଗକେ ବଢ଼ବା ବୋଲି ପାଣିପାଗ ବିଭାଗ ତରଫରୁ ଅନୁମାନ କରାଯାଇଛି। ସେଆଡ଼େ ଏହି ହପ୍ତା ଶେଷ ତ କାଲବୈଶାଖୀର ପ୍ରଭାବ ରହିବା। ଆଇବା 24 ଘଣ୍ଟା ଭିତରେ ପଶ୍ଚିମ ଓଡ଼ିଶାର ଜିଲ୍ଲାମାନଙ୍କ ସହିତ ରାଜ୍ୟର ପାଖାପାଖି ସବୁ ଜିଲ୍ଲାନୁ ଧୋକା ଗଡ଼ି ସାଙ୍ଗେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସୂଚନା ଦିଆଯାଇଛି। ଶେଷ ମୁଖ୍ୟ ଖବର ଫେରଘାଏ। ରାଷ୍ଟ୍ରପତି ଆଉ ପ୍ରଧାନମନ୍ତ୍ରୀଙ୍କର ଓଡ଼ିଶା ଗସ୍ତ ସମୟଥି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ନିଟ୍ UG ପୁନଃ ପରୀକ୍ଷାକେ ସ୍ୱଚ୍ଛ ଆଉ ସୁରକ୍ଷିତ ପରିଚାଳନା କରବାର୍ ଲାଗି ଟେଲିଗ୍ରାମ ଆପ୍ ଉପରେ କଟକଣା ଜାରି କଲେ ସରକାର। ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରାଥି ଆଜି ଝାଡ଼ୁଆପଡ଼ା ମୁଦିପଡ଼ା ସହିତ ଭିନ୍ ଭିନ୍ ଶିବ ମନ୍ଦିରନୁ ହେଉଛି ପତର ପେଣି। ଆଉର କାଲବୈଶାଖୀର ବୋଲେ

ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜିଲ୍ଲା ସହିତ ରାଜ୍ୟର ପାଖାପାଖି ସବୁ ଜାଗାନ ଧୋକା ଗଡ଼ି ସାଙ୍ଗେ ହେଇପାରେ ବର୍ଷା, ସୂଚନା ଦେଲା ପାଣିପାଗ କେନ୍ଦ୍ର। ଆଜିର ଆଞ୍ଚଳିକ ଖବର ଇନୁ ଶେଷ ହେଲା। ଜୁହାର। ଭିନ୍ ଭିନ୍ ଶିବ ମନ୍ଦିର ନୁ ହେଉଛି ପତରପେଣି ଆଉର କାଲବୈଶାଖୀର ବୋଲେ ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜିଲ୍ଲା ସହିତ ରାଜ୍ୟର ପାଖାପାଖି ସବୁ ଜାଗାନ ଧୋକା ଗଡ଼ି ସାଙ୍ଗେ ହେଇପାରେ ବର୍ଷା, ସୂଚନା ଦେଲା ପାଣିପାଗ କେନ୍ଦ୍ର। ଆଜିର ଆଞ୍ଚଳିକ ଖବର ଇନୁ ଶେଷ ହେଲା। ଜୁହାର।

ସାଂସ୍କୃତିକ ଅଭିବୃଦ୍ଧି ପାଇଁ ଆନ୍ତର୍ଜାତୀୟ ପ୍ରୟାସରେ ଯୋଗଦାନ ଦେବାରେ ଭୂମିକାକୁ ଦର୍ଶାଉଛି। ଭାରତ ପାଇଁ ଏହି ସମ୍ମିଳନୀର ଗୁରୁତ୍ୱ ଅଧିକ ରହିଛି। ପ୍ରଧାନମନ୍ତ୍ରୀ ଏହି ମଞ୍ଚରେ ଗ୍ଲୋବାଲ୍ ସାଉଥ୍ର ସ୍ୱର ଏବଂ ସମସ୍ୟାକୁ ଦୃଢ଼ ଭାବରେ ଉପସ୍ଥାପନ କରିବେ। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀଙ୍କୁ ଆନୁଷ୍ଠାନିକ ଭାବେ ସ୍ୱାଗତ କରିବେ। ଏହାପରେ ପ୍ରଧାନମନ୍ତ୍ରୀ ମୋଦି ନୂତନ ସହଭାଗିତା ଗଠନ ଏବଂ ଆନ୍ତର୍ଜାତୀୟ ସଂହତିର ପୁନଃନିର୍ମାଣ ଶୀର୍ଷକ ଏକ ଉଚ୍ଚସ୍ତରୀୟ କାର୍ଯ୍ୟକାରୀ ଅଧିବେଶନରେ ଭାଗ ନେବେ। ଏହି ଅଧିବେଶନରେ G7 ଦେଶର ନେତା, ସହଯୋଗୀ ଦେଶ ଏବଂ ବିଶ୍ୱବ୍ୟାଙ୍କ ତଥା ଆଫ୍ରିକୀୟ ବିକାଶ ବ୍ୟାଙ୍କର ବରିଷ୍ଠ ପ୍ରତିନିଧିମାନେ ଅଂଶଗ୍ରହଣ କରିବେ। ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି, ବ୍ରିଟେନ୍ର ପ୍ରଧାନମନ୍ତ୍ରୀ କିର୍ ଷ୍ଟାର୍ମର୍ ଏବଂ ସଂଯୁକ୍ତ ଆରବ ଏମିରେଟ୍ସର ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହ୍ୟାନ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଆଜି ରାତିରେ ଶ୍ରୀ ମୋଦି ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରନ୍ଙ୍କ ଦ୍ୱାରା ଆୟୋଜିତ ଏକ ସ୍ୱତନ୍ତ୍ର ନୈଶଭୋଜିରେ ଯୋଗଦେବେ। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ବୈଠକ ହେବ। ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ଆହୁରି ମଜବୁତ କରିବା ପାଇଁ ଦୁଇ ନେତା ଆଲୋଚନା କରିବେ ବୋଲି ଆଶା କରାଯାଉଛି। ଏହାସହ ପାରସ୍କରିକ ସ୍ୱାର୍ଥ ସମ୍ଭଳିତ ଗୁରୁତ୍ୱପୂର୍ଣ୍ଣ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ଘଟଣାବଳୀ ଉପରେ ମଧ୍ୟ ସେମାନେ ମତାମତ ବିନିମୟ କରିବାର ସମ୍ଭାବନା ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ଲୋଭାକିଆର ସର୍ବୋଚ୍ଚ ରାଷ୍ଟ୍ରୀୟ ସମ୍ମାନ ଦ ଅର୍ଡର ଅଫ୍ ଦ ହ୍ୱାଇଟ୍ ଡବଲ୍ କ୍ରସ୍ ଫାଷ୍ଟ କ୍ଲାସ୍ ସମ୍ମାନରେ ସମ୍ମାନିତ କରାଯାଇଥିବାରୁ ଏହା ରାଷ୍ଟ୍ର ପାଇଁ ଗୌରବର ବିଷୟ ବୋଲି ବିଜେପି ପକ୍ଷରୁ କୁହାଯାଇଛି। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ବିଜେପି ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି, ପ୍ରଧାନମନ୍ତ୍ରୀ ଏହି ସମ୍ମାନ ପ୍ରଦାନ ସମ୍ପର୍କରେ ନିଜର ମତାମତ ଦେଇ କହିଛନ୍ତି, ଏହା କେବଳ ତାଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ ବରଂ ଦେଶବାସୀଙ୍କ ପାଇଁ ସମର୍ପିତ। ଶ୍ରୀ ପାତ୍ର କହିଛନ୍ତି, ଶ୍ରୀ ମୋଦିଙ୍କୁ ବିଭିନ୍ନ ଦେଶ ପକ୍ଷରୁ 33 ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରାଯାଇ ସାରିଲାଣି, ଯାହାକି ବିଶ୍ୱରେ ଭାରତର ସ୍ଥିତିକୁ ଆହୁରି ଦ୍ୱିଗୁଣିତ କରିଛି। କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ନୂଆଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ କୃଷି ସମୀକ୍ଷା ବୈଠକ କରିଛନ୍ତି। ଏଥିରେ ଖରିଫ୍ ଋତୁ 2026 ପାଇଁ ସମଗ୍ର ଦେଶରେ ହେଉଥିବା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରାଯାଇଛି। କୃଷି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ସମ୍ଭାବ୍ୟ ଏଲ୍ନିନୋ ପରିସ୍ଥିତିକୁ ଦୃଷ୍ଟିରେ ରଖି ଶ୍ରୀ ସିଂ କପା ଉତ୍ପାଦନ ବୃଦ୍ଧି, ଡାଲିଜାତୀୟ ଶସ୍ୟ ଅମଳରେ ଆତ୍ମନିର୍ଭରଶୀଳତା ଏବଂ ସ୍ୱଳ୍ପ ବୃଷ୍ଟିପାତ ଜିଲ୍ଲାଗୁଡ଼ିକରେ ଆଗୁଆ ବ୍ୟବସ୍ଥା ସମ୍ପର୍କରେ ପ୍ରାଧାନ୍ୟ ଦେଇଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଗଦର୍ଶନରେ କୃଷକମାନଙ୍କ ସ୍ୱାର୍ଥ ସୁରକ୍ଷା ଦେବା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ରହିଛି। ଏହି ଋତୁରେ ଶସ୍ୟ ଅମଳ କ୍ଷେତ୍ରରେ ସୃଷ୍ଟି ହେଉଥିବା ପ୍ରତିକୂଳ ପାଣିପାଗ ବ୍ୟବସ୍ଥା ଦୃଷ୍ଟିରୁ ଏବଂ କୃଷି ଓ କୃଷକମାନଙ୍କ କଲ୍ୟାଣ ନିମନ୍ତେ ସମସ୍ତ ପ୍ରକାର ଆବଶ୍ୟକ ପଦକ୍ଷେପ ଗ୍ରହଣକୁ ସୁନିଶ୍ଚିତ କରିବା ଲାଗି ବୈଠକରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ସ୍ୱଳ୍ପ ବୃଷ୍ଟିପାତ ଜିଲ୍ଲାଗୁଡ଼ିକରେ ଆଗୁଆ ପଦକ୍ଷେପ ନେବା ଲାଗି ସମସ୍ତ ପ୍ରସ୍ତୁତି ଗ୍ରହଣ କରାଯିବା ଉଚିତ ବୋଲି ଶ୍ରୀ ଚୌହାନ କହିଛନ୍ତି। ଏହି ଜିଲ୍ଲାଗୁଡ଼ିକୁ ଚିହ୍ନଟ କରିବା ଏବଂ ଶସ୍ୟ ଯୋଜନା ପ୍ରସ୍ତୁତି କରିବା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ସହ ସମନ୍ୱୟ ସ୍ଥାପନ କରିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ସିଂ କହିଛନ୍ତି। କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଡକ୍ଟର ବୀରେନ୍ଦ୍ର କୁମାର ଆସନ୍ତାକାଲି ନିଶାମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ନିଶାମୁକ୍ତ ଭାରତ ସପ୍ତାହକୁ ଆଭାସୀ ମାଧ୍ୟମରେ ଉଦ୍ଘାଟନ କରିବେ। ଏହି ପଦକ୍ଷେପର ମୂଳ ଲକ୍ଷ୍ୟ ହେଉଛି ଦେଶବ୍ୟାପୀ ନିଶାଦ୍ରବ୍ୟର ଅପବ୍ୟବହାର ବିରୋଧରେ ସଚେତନତା ବୃଦ୍ଧି କରିବା, ନାଗରିକମାନଙ୍କର ଅଂଶଗ୍ରହଣକୁ ସୁଦୃଢ଼ କରିବା ଏବଂ ସ୍ୱେଚ୍ଛାସେବୀମାନଙ୍କ ଯୋଗଦାନକୁ ଆହୁରି ବ୍ୟାପକ କରିବା। ଏହି କାର୍ଯ୍ୟକ୍ରମ ଅବସରରେ ମନ୍ତ୍ରୀ ଡକ୍ଟର କୁମାର ନିଶାମୁକ୍ତି ମିତ୍ରଙ୍କ ପାଇଁ ଏକ ବ୍ୟକ୍ତିଗତ ଡ୍ୟାସ୍ବୋର୍ଡ ଏବଂ ଏନ୍ଏମ୍ବିଏ ଉପରେ ଆଧାରିତ ଏକ କ୍ଷୁଦ୍ର ଚଳଚ୍ଚିତ୍ର ଭଳି କେତେକ ପ୍ରମୁଖ ଯୋଜନାର ଶୁଭାରମ୍ଭ କରିବେ। ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଏହି ସପ୍ତାହବ୍ୟାପୀ ଅଭିଯାନ ମଧ୍ୟରେ ସାରା ଦେଶରେ ସଚେତନତା ଏବଂ ଜନସାଧାରଣଙ୍କୁ ଏକତ୍ରିତ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏଥିମଧ୍ୟରେ ଗଣଶପଥ ଗ୍ରହଣ ଉତ୍ସବ, ସଚେତନତା ଯାତ୍ରା, ସାଇକେଲ ଶୋଭାଯାତ୍ରା, ଯୁବପିଢ଼ିଙ୍କ ନେତୃତ୍ୱରେ ବିଭିନ୍ନ ଅଭିଯାନ, ପୋଷ୍ଟର ତିଆରି, ସ୍ଲୋଗାନ ଲିଖନ ଓ ପ୍ରବନ୍ଧ ପ୍ରତିଯୋଗିତା, ୱେବନାର, ବିଶେଷଜ୍ଞମାନଙ୍କ ସହ ଆଲୋଚନା ଏବଂ ପଥପ୍ରାନ୍ତ ନାଟକ ଆଦି ସାମିଲ ରହିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡି ପକ୍ଷରୁ 2016-17 ଏବଂ 2017-18 ଆର୍ଥିକ ବର୍ଷରେ ୟେସ୍ ବ୍ୟାଙ୍କ ଋଣ ଦୁର୍ନୀତି ଅଭିଯୋଗରେ ମୁମ୍ବାଇ, ଖାଣ୍ଡଲା ଏବଂ ନୂଆଦିଲ୍ଲୀର 17 ସ୍ଥାନରେ ଚଢ଼ଉ କରାଯାଇଛି। ସୁରକ୍ଷା ସମ୍ପତ୍ତି, ପୁନଃନିର୍ମାଣ ନିଗମ, ସୁରକ୍ଷା ରିଏଲିଟି ଲିମିଟେଡ୍, ଖ୍ୟାତି ରିଏଲ ଟର୍ଷ୍ଟ ପ୍ରାଇଭେଟ୍ ଲିମିଟେଡ୍ର ନିର୍ଦ୍ଦେଶକ କର୍ମଚାରୀ ଏବଂ ୟେସ୍ ବ୍ୟାଙ୍କର ପୂର୍ବତନ କର୍ମଚାରୀଙ୍କ ଘରେ ମଧ୍ୟ ଖାନତଲାସୀ କରାଯାଇଛି। କେନ୍ଦ୍ର ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ପିୟୁଷ ଗୋଏଲ ଫ୍ରାନ୍ସର ନାଇସ୍ ମାସାନାଠାରେ ୟୁନିଫାଏଡ୍ ପେମେଣ୍ଟସ୍ ଇଣ୍ଟରଫେସ୍ ୟୁପିଆଇର ଶୁଭାରମ୍ଭ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ଗୋଏଲ କହିଛନ୍ତି, ଫ୍ରାନ୍ସର ଅନ୍ୟତମ ପ୍ରମୁଖ ଖୁଚୁରା ବ୍ୟବସାୟିକ କେନ୍ଦ୍ରକୁ ଭାରତର ବିଶ୍ୱସ୍ତରୀୟ ଡିଜିଟାଲ୍ ପେମେଣ୍ଟ ପ୍ଲାଟଫର୍ମ ଆଣିବା

0: ଦୁନିଆର ବୈଶ୍ୱିକ ସମ୍ପ୍ରସାରଣ ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ସେ କହିଛନ୍ତି ଏହି ପ୍ରୟାସ ବ୍ୟାପକ ସ୍ତରରେ ବିଶ୍ୱସନୀୟ ସହଜ ଏବଂ ପରସ୍କର ସହ ସଂଯୋଗୀକରଣ ଡିଜିଟାଲ୍ ସମାଧାନ କରିବା କ୍ଷେତ୍ରରେ ଭାରତର ଦକ୍ଷତାକୁ ପ୍ରଦର୍ଶନ କରୁଛି। ମନ୍ତ୍ରୀ କହିଛନ୍ତି ଏହି ଶୁଭାରମ୍ଭ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ଅର୍ଥନୈତିକ ଓ ବୈଷୟିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବ। ଏହା ଦୁଇ ଦେଶ ମଧ୍ୟରେ ରହିଥିବା ରଣନୀତିକ ସହଭାଗିତାର ବଢ଼ୁଥିବା ସମ୍ପର୍କ ଓ ବିଶ୍ୱସନୀୟକୁ ପ୍ରତିଫଳିତ କରୁଛି। ଦକ୍ଷିଣ ଜିମ୍ବାୱେରେ ଏକ ମାଲବାହୀ ଟ୍ରେନ୍ ସହ ଗୋଟିଏ ବସ୍ ଦୁର୍ଘଟଣା ହେବା ଫଳରେ 9 ଜଣଙ୍କର ମୃତ୍ୟୁ ହେବା ସହ 25 ଜଣ ଆହତ ହୋଇଛନ୍ତି। ଜିମ୍ବାୱେ ଜାତୀୟ ରେଳପଥ ମୁଖପାତ୍ର ଆଣ୍ଡ୍ରୁ କାନମ୍ବୁରା କହିଛନ୍ତି ବସ୍ଟି ଲେବୁଲ୍ କ୍ରସିଂ ଅତିକ୍ରମ କରୁଥିବାବେଳେ ଟ୍ରେନ୍ ସହ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ରେଳ ସୁରକ୍ଷା ନିୟମାବଳୀ ଉଲ୍ଲଂଘନ କରି ବସ୍ଟି ଲେବୁଲ୍ କ୍ରସିଂ ଅତିକ୍ରମ କରୁଥିବା ଜଣାପଡ଼ିଛି। ଆମେରିକା ସହିତ ଯୁଦ୍ଧ ସମାପ୍ତ କରିବା ପରେ ହୋଇଥିବା ଚୁକ୍ତିନାମା ଅନୁଯାୟୀ ଇସ୍ରାଏଲ୍କୁ ମଧ୍ୟ ଲେବାନନ୍ରୁ ହଟିବାକୁ ପଡ଼ିବ ବୋଲି ଆଜି ଇରାନ୍ କହିଛି। ଇରାନ୍ର ବୈଦେଶିକ ମନ୍ତ୍ରୀ ଆବାସ ଆରଗସି କହିଛନ୍ତି ଦକ୍ଷିଣ ଲେବାନନ୍ରେ ଇସ୍ରାଏଲ୍ର କ୍ରମାଗତ ଆକ୍ରମଣ ଆମେରିକା ଏବଂ ଇରାନ୍ ମଧ୍ୟରେ ହୋଇଥିବା ବୁଝାମଣାପତ୍ରର ଉଲ୍ଲଂଘନ ହେବ। ଚୂଡ଼ାନ୍ତ ଚୁକ୍ତିରେ ଲେବାନନ୍ ସାମିଲ ଅଛି କି ନାହିଁ ସେ ନେଇ ଆମେରିକା କୌଣସି ସ୍ୱଷ୍ଟୀକରଣ ଦେଇନାହିଁ। ଅନ୍ୟପକ୍ଷରେ ଗତକାଲି ଇସ୍ରାଏଲ୍ର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏହି ଚୁକ୍ତିକୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିଷ୍ପତ୍ତି ବୋଲି ବର୍ଣ୍ଣନା କରିଛନ୍ତି। ଏହା ସହ ସେ କହିଛନ୍ତି ଇସ୍ରାଏଲ୍ର ନିଜସ୍ୱ ପ୍ରାଥମିକତା ରହିଛି। ରାଷ୍ଟ୍ରୀୟ ଯୋଗ୍ୟତା ତଥା ପ୍ରବେଶିକା ପରୀକ୍ଷା ନିଟ୍ ୟୁଜି 2026 ପୁନଃ ପରୀକ୍ଷା ପୂର୍ବରୁ କେନ୍ଦ୍ର ସରକାର ସାମାଜିକ ଗଣମାଧ୍ୟମ ଆପ୍ ଟେଲିଗ୍ରାମ ଉପରେ ଚଳିତ ମାସ 22 ତାରିଖ ପର୍ଯ୍ୟନ୍ତ କଟକଣା ଜାରି କରିଛନ୍ତି। ସୂଚନାଯୋଗ୍ୟ ଚଳିତ ମାସ 21 ତାରିଖରେ ନିଟ୍ ୟୁଜି ପ୍ରବେଶିକା ପରୀକ୍ଷା ପୁନର୍ବାର ଅନୁଷ୍ଠିତ ହେବ। ଜାତୀୟ ପରୀକ୍ଷଣ ସଂସ୍ଥାନ ଏନ୍ଟିଏ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ଏହି ନିଷ୍ପଭିକୁ ସ୍ୱାଗତ କରିଛି। ଫିଫା ବିଶ୍ୱକପ୍ 2026ର ଗ୍ରୁପ୍ ଆଇ ମ୍ୟାଚ୍ରେ ଆଜି ଫ୍ରାନ୍ସ ଏବଂ ସେନେଗାଲ ମଧ୍ୟରେ ଖେଳ ହେବ। ଯୁକ୍ତରାଷ୍ଟ୍ର ଆମେରିକାର ନ୍ୟୁଜର୍ସିଠାରେ ଭାରତୀୟ ସମୟ ରାତି 12:30 ସମୟରେ ମ୍ୟାଚ୍ ଆରମ୍ଭ ହେବ। ଅନ୍ୟ ଏକ ଗ୍ରୁପ୍ ଆଇ ମ୍ୟାଚ୍ରେ ବୋଷ୍ଟନ୍ ଷ୍ଟାଡିୟମ୍ଠାରେ ନରୱେ ଏବଂ ଇରାକ୍ ମଧ୍ୟରେ ଖେଳ ହେବ। ଏହି ମ୍ୟାଚ୍ ଭାରତୀୟ ସମୟ ଭୋର 3:30 ହେବ। ଏହା ପୂର୍ବରୁ ଲସ୍ ଏଞ୍ଜେଲସ୍ର ସୋଫି ଷ୍ଟାଡିୟମ୍ଠାରେ ଇରାନ୍ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚ୍ 2-2 ଅମୀମାଂସିତ ରହିଛି। ସେହିପରି ଉରୁଗୁଏ ଓ ସାଉଦି ଆରବ ମଧ୍ୟରେ 1-1 ଖେଳ ଶେଷ ହୋଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଜି7 ସମ୍ମିଳନୀରେ ଯୋଗଦେବା ପାଇଁ ଫ୍ରାନ୍ସର ଏଭେନ୍ଠାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ଆସନ୍ତାକାଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ହେବ ବୈଠକ। ଖରିଫ୍ ଋତୁରେ ସ୍ୱଳ୍ପ ବୃଷ୍ଟିପାତ ଜିଲ୍ଲାଗୁଡ଼ିକରେ ଆଗୁଆ ପଦକ୍ଷେପ ନେବା ଲାଗି କୃଷିମନ୍ତ୍ରୀଙ୍କ ଗୁରୁତ୍ୱ। ନିଶାମୁକ୍ତ ଭାରତ ସପ୍ତାହକୁ ଆସନ୍ତାକାଲି ଉଦ୍ଘାଟନ କରିବେ କେନ୍ଦ୍ର ସାମାଜିକ ନ୍ୟାୟ ମନ୍ତ୍ରୀ। ଫ୍ରାନ୍ସରେ ୟୁପିଆଇର ଶୁଭାରମ୍ଭ କଲେ କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ଏବଂ ଫିଫା ବିଶ୍ୱକପ୍ ଗ୍ରୁପ୍ ଆଇ ମ୍ୟାଚ୍ରେ ଆଜି ଫ୍ରାନ୍ସ ଏବଂ ସେନେଗାଲ ମଧ୍ୟରେ ହେବ ଖେଳ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ସମ୍ବଲପୁର ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ସମ୍ବଲପୁର ସମ୍ବାଦଦାତା ଗୁଣମଣି ବିଶ୍ୱାଳ। ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ସମ୍ବଲପୁରରେ ହେବ ଫିଫା ମାନର 3 ଫୁଟବଲ ପଡ଼ିଆ। ଏନେଇ 15 କୋଟି ଟଙ୍କା ବ୍ୟୟବରାଦ ହୋଇଛି। ସମ୍ବଲପୁର ତଥା ପଶ୍ଚିମ ଓଡ଼ିଶାର କ୍ରୀଡ଼ା ମାନଚିତ୍ରରେ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି। ସମ୍ବଲପୁର ଫୁଟବଲ ଏକାଡେମୀ ପରିସରରେ ଫୁଟବଲ ପଡ଼ିଆରେ ଘାସ ବିହନ ବୁଣି ଉନ୍ନତିକରଣର ଶୁଭ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି। ବର୍ଷା ହେଲେ ମଧ୍ୟ ଏଠାରେ ଫୁଟବଲ ଖେଳାଯାଇପାରିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।
3: ଓଡ଼ିଶାର କ୍ରୀଡ଼ା ମାନଚିତ୍ରରେ ସମ୍ବଲପୁର ଫୁଟବଲ ଏକାଡେମୀର ସ୍ୱତନ୍ତ୍ର ଗୋଟିଏ ପରିଚୟ ରହିଛି। ସମ୍ବଲପୁର ଏ ଅଞ୍ଚଳର ନେତା ତଥା ସମ୍ବଲପୁରର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଜୟନାରାୟଣ ମିଶ୍ରଙ୍କର ନେତୃତ୍ୱରେ 2007 ଆରମ୍ଭ ହୋଇଥିବା ଏହି ଏକାଡେମୀ ଆଜି ରାଜ୍ୟର କ୍ରୀଡ଼ା ପ୍ରତିଭାମାନଙ୍କୁ ଜାତୀୟ ସ୍ତରରେ ପରିଚୟ କରାଇବାରେ ଇଏ ଗୋଟିଏ ବହୁତ ବଡ଼, ପଶ୍ଚିମ ଓଡ଼ିଶା କେବଳ ନୁହଁ ସାରା ଓଡ଼ିଶା ପାଇଁ ଗୋଟିଏ ବଡ଼ ଇଏ ମାଧ୍ୟମ ବନିଛି। ବିଗତ 19 ବର୍ଷ ମଧ୍ୟରେ ଏହି ଏକାଡେମୀରୁ ଶହ ଶହ ପିଲାଙ୍କୁ

0: ପ୍ରତିଭାବାନ ଆକାରରେ ସେମାନଙ୍କୁ ବିକଶିତ ମାନେ ବିକାଶ କରାଇବା ଏବଂ ବିଭିନ୍ନ କ୍ଲବରେ ସେମାନଙ୍କୁ ଖେଳିବାର ସୁଯୋଗ କରାଇବା, ଏ ଗୋଟେ ତାଙ୍କର ବହୁତ ବଡ଼ ଅବଦାନ ରହିଆସିଛି। ଏକାଡେମିର ଅନେକ ଖେଳାଳି ବିଭିନ୍ନ ବୟସ ବର୍ଗର ଜାତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ସେମାନେ ମଧ୍ୟ ପ୍ରତିନିଧିତ୍ୱ କରିକି ସମ୍ବଲପୁର ଫୁଟବଲ ଏକାଡେମିର ନାମକୁ ବହୁତ ଆଗକୁ ନେଇଛନ୍ତି। ଏହି ସଫଳତା ପଛରେ ରହିଛି ଆମ ଏଇ ଏକାଡେମିର ସୁଦୃଢ଼ ଭିତ୍ତିଭୂମି ଏବଂ ତାଠାରୁ ଆଉ ଗୋଟିଏ ବଡ଼ ଜିନିଷ ରହିଛି, ସେଟା ହେଲା ଉପଯୁକ୍ତ କୋଚିଂ ବ୍ୟବସ୍ଥା। ବର୍ତ୍ତମାନ ଏଠାରେ 3 ପୂର୍ଣ୍ଣ ଆକାରର ଫୁଟବଲ ପଡ଼ିଆ, ଗୋଟିଏ ଅତ୍ୟାଧୁନିକ ଜିମ୍ନାସିୟମ ଏବଂ ଗୋଟିଏ 25 x 10 meter ଗୋଟିଏ ସୁଇମିଂ ପୁଲ ମଧ୍ୟ ଅଛି। ପ୍ରଶିକ୍ଷାର୍ଥୀମାନଙ୍କର ପାଇଁ ମଧ୍ୟ ଏଠି ସେମାନେ ବାକି ସମୟରେ କେମିତି ବିଶ୍ରାମ ନେବେ ରହିବେ ସେଥିପାଇଁ ମଧ୍ୟ 2 ଛାତ୍ରାବାସର ବ୍ୟବସ୍ଥା ମଧ୍ୟ କରାଯାଇଛି। ଫୁଟବଲ କ୍ରୀଡ଼ାର ବିକାଶ ପାଇଁ ଏକାଡେମୀର ପ୍ରତିବଦ୍ଧତା, ଏ ଭାବକୁ ସମ୍ମାନ ଜଣାଇ ସମ୍ବଲପୁରର ବିଧାୟକ ଜୟରଣ ମିଶ୍ରଙ୍କର ମଧ୍ୟ ଯେଉଁ ଏକାଡେମୀର ଉନ୍ନତି କରିବା ପାଇଁ ଏହାକୁ ଆହୁରି ଆଗକୁ ଜାତୀୟ ଅନ୍ତର୍ଜାତୀୟ ସ୍ତରକୁ ନେବା ପାଇଁ ଯେଉଁ ଉଦ୍ୟମ ଜାରି ରଖିଛନ୍ତି ଏବଂ ସରକାର ନିକଟରେ ଯେଉଁ ପ୍ରସ୍ତାବ ଦେଇଛନ୍ତି ତାକୁ ରାଜ୍ୟ ସରକାର ତାଙ୍କ ପ୍ରସ୍ତାବକୁ ଗ୍ରହଣ କରିଛନ୍ତି।
1: ଏବେ କିଛି ସମ୍ବାଦ ସଂକ୍ଷେପରେ ଆମ ସମ୍ବାଦଦାତାଙ୍କ ଠାରୁ।
2: ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରାକୁ ଶୃଙ୍ଖଳିତ, ସୁରକ୍ଷିତ ଓ ଧୁମ୍ଧାମ୍ରେ ପାଳନ କରିବା ପାଇଁ ଜିଲ୍ଲା ପ୍ରଶାସନ ଏବଂ ସମ୍ବଲପୁର ମହାନଗର ନିଗମ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି। ଏହି ପରିପ୍ରେକ୍ଷୀରେ ସମ୍ବଲପୁର ଜିଲ୍ଲାପାଳ, ସମ୍ବଲପୁର ମହାନଗର ନିଗମ କମିଶନର ଏବଂ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ମିଳିତ ଭାବେ ସହରର ମୋଦିପଡ଼ା, ନନ୍ପଡ଼ା, ଝାଡ଼ୁଆପଡ଼ା ପରିଦର୍ଶନ କରି କ୍ଷେତ୍ରସ୍ତରୀୟ ସମୀକ୍ଷା କରିଛନ୍ତି। ସମ୍ବଲପୁର ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ ବା SIR କାର୍ଯ୍ୟ ସୁରୁଖୁରୁରେ ଚାଲିଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। BLOମାନେ ଘରକୁ ଘର ଯାଇ 75.45% ଭୋଟରକୁ ପରିଗଣନା ଫର୍ମ ପ୍ରଦାନ କରିଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବଲପୁର ଜିଲ୍ଲାର ଦ୍ୱିତୀୟ ପର୍ଯ୍ୟାୟରେ 7 ଗୋଦାବରୀ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଶିଳାନ୍ୟାସ କରିଛନ୍ତି। ମୁଖ୍ୟମନ୍ତ୍ରୀ ଆବାସୀ ମାଧ୍ୟମରେ ଏହି ସମସ୍ତ ବିଦ୍ୟାଳୟଗୁଡ଼ିକର ଶିଳାନ୍ୟାସ କରିଛନ୍ତି। ବିଶ୍ୱ ପରିବେଶ ଦିବସ ଅବସରରେ ସମ୍ବଲପୁର ମହାନଗର ନିଗମ SMC ପକ୍ଷରୁ ବୁର୍ଲାସ୍ଥିତ MCCMRF ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ସାଂସଦ ପ୍ରତିନିଧି ନାଉରୀ ନାୟକ, ସମ୍ବଲପୁର ମହାନଗର ନିଗମ କମିଶନର ରେହାନ ଖେତ୍ରୀ ଓ ସମ୍ବଲପୁର ବନଖଣ୍ଡ ଅଧିକାରୀମାନେ ଉପସ୍ଥିତ ଥିଲେ। ସମ୍ବଲପୁରରେ ସଫଳତାର ସହ ଗାଁ ଆମ୍ବପସରା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ପ୍ରଶାସନ ଓ ଓର୍ମାସର ମିଳିତ ସହଯୋଗରେ ସ୍ୱତନ୍ତ୍ର ଆମ୍ବ ମହୋତ୍ସବ ଗାଁ ଆମ୍ବପସରା ଆୟୋଜନ ହୋଇଛି।
1: ସମ୍ବଲପୁରରେ ଆୟୋଜିତ ହେଉଥିବା ସର୍ବଭାରତୀୟ କବାଡ଼ି କପ୍ର ତୃତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଖେଳୁଆଡ଼ ମନୋବୃତ୍ତି ପାଇଁ ସମ୍ବଲପୁର ମାଟିକୁ ଧନ୍ୟବାଦ ଜଣାଇଛନ୍ତି। ଜିଲ୍ଲା ହାଲଚାଲର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଆପଣମାନେ ଶୁଣିପାରିବେ ସୁବର୍ଣ୍ଣପୁର ଜିଲ୍ଲା ସମ୍ପର୍କରେ।

0: ଆକାଶବାଣୀ ଭବାନୀ ପାଟଣା।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଚାଷବାସ।

0: ସରକାରଙ୍କ ତରଫରୁ କେନ୍ତା କରି ପାଣିର ସୁବିଧା କଲେ ଆପଣ ଅଞ୍ଚଳରେ ଚାଷବାସ ହେବା?
1: ପାଣି ଗୁଡାଙ୍ଗରେ ହେଟା ବାର ମାସି ପାଣି ଚାଲିଛି, ଗୁଡାଙ୍ଗ ନେ ଯୋଜନା ହେଲେ ଏନ ଜରନ ଗୁଡାଙ୍ଗକେ କେନାଲ ଆଣିକରି ହେନେ କଲେ ଆଜ୍ଞା ଆମର ତଲ ବେଲଗାଁ ଚାଚେର ଉପର ବେଲଗାଁ କୁଟୁରୁ ଗୁଡା କାଇଁ ରାଖି ପର୍ଯ୍ୟନ୍ତ ପାଣି ଚାଲତା ଦୁଇ ଫସଲ ଦାନ ହେତା।
0: ଏଥିଲାଗି କେବେ ଆପଣ ଏଇ ବ୍ଲକ ନେ ଯୋଗାଯୋଗ କରିଛନ୍ କେ ବିଡିଓ ସାଙ୍ଗେ?
1: ସରପଞ୍ଚ ପଲିସଭା ହେଲା ବେଲେ କେତେଟା ଯୋଜନା ଲେଖି ଲେଖି କରି ଦଉଛନ୍, ଯେ ଏନେ କେନ୍ତା ହେଇ କରି ନାଇଁ ଆସୁଛେ କହି ନାଇଁ ପାରେ।
0: ଯଦି ଆପଣଙ୍କ ଅଞ୍ଚଳରେ ଯଦି କେନାଲ ପାଣିର ସୁବିଧା ହେତା କି ପାଣିର ସୁବିଧା ହେତା ବେଲେ ଆର ଚାଷବାସ ବନେକରି କରି ହେତା
1: ଭଲ ହେତା। ଆଚ୍ଛା, ଧାନ ଚାଷ ନାଇଁ ହେଲେ ବି ଆମର କାବା ବୋର ବାଜି ବାଇଗନ ଯାହା କିଛି ପନିପରିବା ବି କରି ଖାଇ ହେତା।
0: ତ ଯା ହଉ ମାଝି ଆଜ୍ଞା, ଆପଣ ଏତେ ସୁନ୍ଦର ସୁନ୍ଦର କଥା କହିଲେ, ଆପଣଙ୍କ ନିଜର ଅନୁଭୂତି ବିଷୟରେ କହିଲେ, ସେଥିଲାଗି ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ ଆର ଜୁହାର ଆଜ୍ଞା।
1: ନମସ୍କାର ଆଜ୍ଞା।
2: ଦାଦା ଶୁଣିଲି ବୋଲୁ?
3: ଶୁଣିଲୁ ତ
2: ହଇ, ଆମର ଚାଷୀ ଦାଦା ଯେନ୍ତା ସୁନ୍ଦର କରି ତାଙ୍କର କଥା କହିଦେଲେ, ଆର ତୁଇ ପୁଣି ବଢିଆ ପଏଣ୍ଟ କେ ପଏଣ୍ଟ ଆର ଗୋଇଣ୍ଟ କେ ଗୋଇଣ୍ଟ ପତ୍ର ଦେଲୁ
3: ବାବୁରେ। ଏଟା ତ ଶୁଣିଲୁ, ହଇ ହେଲେ ତୁଇ ଜାଣିଛୁ

0: ସେଟା
1: ତ ଯା ହଉ ମାଝି ଆଜ୍ଞା, ଆପଣ ଏତେ ସୁନ୍ଦର ସୁନ୍ଦର କଥା କହିଲେ, ଆପଣଙ୍କ ନିଜର ଅନୁଭୂତି ବିଷୟରେ କହିଲେ, ସେଥିଲାଗି ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ ଆର୍ ଜୁହାର ଆଜ୍ଞା।
0: ନମସ୍କାର ଆଜ୍ଞା।
2: ଦାଦା ଶୁଣିଲି ବୋଲୁ
3: ଶୁଣିଲୁ ତ
2: ହଇ ଆମର ଚାଷୀ ଦାଦା ଯେନ୍ତା ସୁନ୍ଦର କରି ତାଙ୍କର କଥା କହି ଦେଲେ
3: ହଁ
2: ହଁ ଆର ତୁଇ ପୁଣି ବଢିଆ ପଏଣ୍ଟ କେ ପଏଣ୍ଟ ଆର ଗଏଣ୍ଟ କେ ଗଏଣ୍ଟ ପତ୍ର ଦେଲୁ
3: ବାବୁରେ।
2: ହୁଁ
3: ଏଇଟା ତ ଶୁଣିଲୁ
2: ହଇ
3: ହେଲେ ତୁ ଜାଣିଛୁ
2: ହୁଁ
3: ଆମର ବୈଠକ କେ ଦେଖୁଛୁ ଭିନେ ଭିନେ ବିଶେଷଜ୍ଞ ଆଜ୍ଞା ମାନେ ଆସ ମୁଇଁ କଥାବାର୍ତ୍ତା କରୁଛେ ତୁଇ ଶୁନ।
2: ହଁ
3: ଆମର ଚାଷୀ ଭାଇ ମାନେ ଭିନେ ଭିନେ ପ୍ରକାରର ଚାଷ କରସନ୍, ସେ ଭିତରୁ ଆମର କିଛି ଚାଷୀ ଭାଇ ପିଆଜ ଚାଷ ବି କରସନ୍। ତ ଆମେ ବର୍ଷା ଦିନେ କେନ୍ତା କରି ପିଆଜ ଚାଷର ଚାରା ଉତ୍ପାଦନ କରିପାରମା ସେ ବିଷୟରେ କହିବା ଲାଗି ଆଞ୍ଚଳିକ ଓ ପ୍ରଯୁକ୍ତ ବିଦ୍ୟା ସମ୍ପ୍ରସାରଣ କେନ୍ଦ୍ର OUET ଭବାନୀପାଟଣା କଳାହାଣ୍ଡିରୁ କନିଷ୍ଠ ବୈଜ୍ଞାନିକ ଡକ୍ଟର ବିଭୂତିଭୂଷଣ ସାହୁ ଆଜ୍ଞା ଆସିଛନ୍। ତ ଆଜ୍ଞା ନମସ୍କାର।
4: ଆପଣଙ୍କୁ ମଧ୍ୟ ମୋର ନମସ୍କାର।
3: ଆଜ୍ଞା ଆପଣ ତ ଜାଣିଛନ୍ ଯେ ଆମର ଘରେ ସବୁବେଳେ ଗୋଟେ ପିଆଜର ଆବଶ୍ୟକତା ପଡ଼ିଥିସି ଆଜ୍ଞା। ତ ଇ ଯେନ୍ ପିଆଜ ଆମେ ଯେନ୍ ଚାଷ କର୍ମା ଇ ବିଷୟଟି କହୁନ ଆଜ୍ଞା।
4: ଆଜ୍ଞା ଦେଖନ୍ତୁ, ପିଆଜ ହେଉଛି ଗୋଟେ ମସଲା ଜାତୀୟ ପନିପରିବା। ତେବେ ଏଇ ପରିବାଟି ଆମ ପାଇଁ ବେଶୀ ଗୁରୁତ୍ୱପୂର୍ଣ୍ଣ କାହିଁକି, ଏଇଟା ମସଲା ମଧ୍ୟ ପରିବା ମଧ୍ୟ
3: ଆଜ୍ଞା।
4: ଆଉ ସବୁଠୁ ବଡ଼ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏଇଟା ସବୁ ପ୍ରକାରର ଖାଦ୍ୟ ପଦାର୍ଥରେ ନିଶ୍ଚିତ ଭାବରେ ତାକୁ ସ୍ୱାଦିଷ୍ଟ କରିବାରେ ବ୍ୟବହାର କରାଯାଇଥାଏ। ଆପଣଙ୍କର ମାଂସାହାରୀ ଖାଦ୍ୟ ପଦାର୍ଥ ହଉ କିମ୍ବା ଶାକାହାରୀ ଖାଦ୍ୟ ପଦାର୍ଥ ହଉ, ଆପଣଙ୍କର ଦେଶୀ କିମ୍ବା ବିଦେଶୀ କୌଣସି ପ୍ରକାର ବୈଦେଶୀ ବ୍ୟଞ୍ଜନ ଯଦି ପ୍ରସ୍ତୁତ କରୁଛନ୍ତି ସେଥିରେ ମଧ୍ୟ ବ୍ୟବହାର କରାଯାଏ। ଏଇଟା ତ ଗଲା ପ୍ରଥମେ ଆପଣଙ୍କର ଖାଦ୍ୟ ପଦାର୍ଥକୁ ସ୍ୱାଦିଷ୍ଟ କରିବାରେ ଯେଉଁଟା ପିଆଜକୁ ବ୍ୟବହାର କରାଯାଏ ଆମର
3: ଆଜ୍ଞା।
4: ପିଆଜକୁ ଖାଦ୍ୟ ପଦାର୍ଥ ବ୍ୟବହାର କରିବା ପରିବର୍ତ୍ତେ ଆମେ ଆହୁରି କ'ଣ କରୁଛେ ନା, ତାକୁ ବିଭିନ୍ନ ପ୍ରକାରର ଔଷଧୀୟ ଉପାଦାନ ଭାବରେ ବ୍ୟବହାର କରୁଛେ। ଆଉ ଆଜିର ଯୁଗରେ ଯଦି ଆପଣ ଦେଖିବେ, ଗୋଟେ କମ୍ପାନୀ ଯେଉଁମାନେ ଆମର ଦୈନନ୍ଦିନ ପ୍ରସାଧନିକ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି, ସେମାନେ ସେଥିରେ ପିଆଜକୁ ଗୋଟେ ଉପାଦାନ ଭାବରେ ବର୍ତ୍ତମାନ ଭଲ ଭାବରେ ବ୍ୟବହାର କରୁଛନ୍ତି। ଏଣୁ ଏଇ ପ୍ରକାର ଯଦି ଦେଖିଲେ, ଏଇ ଯେଉଁ ପିଆଜ ଯେଉଁ ପରିବାଟି ଆମର, ଏହାର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି।
3: ତ ବିଶେଷ କରି ଆମର ଅଞ୍ଚଳରେ, ଆମର କଳାହାଣ୍ଡି ନୂଆପଡ଼ା ଅଞ୍ଚଳ,
4: ଆଜ୍ଞା ଆଜ୍ଞା,
3: କେନ୍ କେନ୍ ଋତୁରେ ପିଆଜ ଚାଷ କରାଯାଇଛି ଆଉ କେତେ ପରିମାଣରେ ଚାଷ କରାଯାଇଛି, ଏ ବିଷୟରେ ଆମର ଶ୍ରୋତା ବନ୍ଧୁମାନେ ଜାଣିବା ଲାଗି ଚାହୁଁଛନ୍ତି ଆଜ୍ଞା।
4: ଦେଖନ୍ତୁ ଆଜ୍ଞା, ବହୁତ ବଢ଼ିଆ ପ୍ରଶ୍ନଟେ ଆପଣ ପଚାରିଲେ। ପିଆଜ ସାଧାରଣତଃ ତିନୋଟି ଋତୁରେ ଚାଷ କରାଯାଇଥାଏ। ପ୍ରଥମଟି ହେଲା ରବି ଋତୁ ବା ଶୀତ ଦିନ ବା ଶୀତ ଋତୁ ଯେଉଁଟାକୁ ଆମେ କହୁଛେ, ଦ୍ୱିତୀୟଟି ହେଲା ଖରିଫ ଋତୁ ବା ବର୍ଷା ଋତୁ, ଏବଂ ତୃତୀୟଟି ହେଲା ଲେଟ୍ ଖରିଫ ବା ବିଳମ୍ବିତ ବର୍ଷା ଋତୁ। ତେବେ ଶୀତ ଋତୁ ବା ରବି ଋତୁରେ ଆମେ ମ୍ୟାକ୍ସିମମ୍ ପିଆଜ ଆମେ ବହୁତ ଚାଷ କରୁଛେ, ସେଇଟା ହେଉଛି 60%। ଆଉ ଯେଉଁ ରହିଲା ଆମର ଖରିଫ ଆଉ ଲେଟ୍ ଖରିଫ, ଯେଉଁଟା ଆମର ବର୍ଷା ଋତୁ ବା ବିଳମ୍ବିତ ବର୍ଷା ଋତୁ ଆମେ କହୁଛେ, ସେଇଥିରେ 20% ହିସାବରେ ଆମେ ଉଭୟ ଖରିଫରେ ଏବଂ ଲେଟ୍ ଖରିଫରେ ମଧ୍ୟ 20% ପିଆଜ ଆମେ ଚାଷ କରୁଛେ।
3: ତ ଆଜ୍ଞା ଆପଣ ତ ଜାଣିଛନ୍, କିଛି ବର୍ଷ ଆଗରୁ ଆମର ପିଆଜ ଗୋଟେ ଆଜ୍ଞା ଗରିବ ଲୋକର ଖାଦ୍ୟ ଥିଲା
4: ଆଜ୍ଞା।
3: ଘରେ ପଖାଳ ଟିକେ ପିଆଜ ଟିକେ ଖାଇକରି ସେମାନେ ଚଲେଇ ଦେଉଥିଲେ
4: ଆଜ୍ଞା।
3: ଧୀରେ ଧୀରେ କାଣା ହେଉଛି ଆଜ୍ଞା, ଗୋଟେ ଗୋଟେ ସମୟରେ ଏନ୍ତା ହେଉଛି ପିଆଜ କିଲୋ 100 ଟଙ୍କା ହେଇଯାଉଛି
4: ଆଜ୍ଞା।
3: ତ ଇ ଯେନ୍ ଦାମ ବଢ଼ବାର କାରଣଟା କାଣା ଆଜ୍ଞା?
4: ବହୁତ ବଢ଼ିଆ ପ୍ରଶ୍ନ ପଚାରିଲେ ଆଜ୍ଞା। ଆଜ୍ଞା ଦେଖନ୍ତୁ, ରବି ଋତୁରେ ଯେଉଁ ପିଆଜ ଚାଷ କରାଯାଏ, ସେ ପିଆଜଟା ସାଧାରଣତଃ କ'ଣ କରାଯାଏ ନା, ଏପ୍ରିଲ ମେ ବେଳକୁ ଅମଳ କରାଯାଏ
3: ଆଜ୍ଞା।
4: ଆଉ ଖରିଫ ଋତୁରେ ବା ବର୍ଷା ଦିନେ ଯେଉଁ ପିଆଜଟା ଚାଷ କରାଯାଏ, ସେଟା ନଭେମ୍ବର ଡିସେମ୍ବର, ଆଉ ଯେଉଁଟା ଲେଟ୍ ଖରିଫରେ ହୁଏ ସେଟା ଜାନୁଆରୀ ଫେବୃଆରୀ ମାସକୁ ଅମଳ କରାଯାଇଥାଏ। ତେବେ ରବି ଋତୁରେ ଯେଉଁଟା ଆମେ ଯେଉଁ ପିଆଜଟା ଚାଷ କରୁଛେ, ସେ ପିଆଜର ଆମେ ସେ ପିଆଜକୁ ପାଖାପାଖି 4-5 ମାସ ପର୍ଯ୍ୟନ୍ତ ସାଇତି କରି ରଖିପାରିବା
3: ଆଜ୍ଞା।
4: ସୁତରାଂ ମୁଁ ଯଦି କହିବାକୁ ଯିବି, ତାହେଲେ ରବି ଋତୁରେ ଆମେ ଏପ୍ରିଲ ମେରେ ଯେଉଁ ପିଆଜଟା ଚାଷ କରୁଛେ, ସେଟା ମେ ମାସ ଠାରୁ ଆରମ୍ଭ କରିକି ଆମକୁ ଅକ୍ଟୋବର ମାସ ପର୍ଯ୍ୟନ୍ତ ମିଳୁଛି
3: ଆଜ୍ଞା।
4: ଆଉ ସେଇଥିରୁ ଆମେ ମାନେ କିଛି ବି ପରିମାଣରେ ବାହାରକୁ ରପ୍ତାନି କରୁଛେ। ତେବେ ଏଇ ରବି ଋତୁର ପିଆଜଟା ଆମ ପାଖରେ ଭଲ ଭାବରେ ସାଇତିକି ରଖାଯାଇପାରିବ ଆଉ ଭଲ ଭାବରେ ଆମକୁ ଉପଲବ୍ଧ ହୁଏ କେଉଁ ମାସ ପର୍ଯ୍ୟନ୍ତ ନା, ଅଗଷ୍ଟ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ
3: ଆଜ୍ଞା।
4: କିନ୍ତୁ ଅକ୍ଟୋବର ମାସ ବେଳକୁ ଏଇ ରବି ଋତୁର ପିଆଜଟା ପାଖାପାଖି 6 ମାସର ହୋଇଯାଇଥାଏ ଆଉ ପଚିବା ଆରମ୍ଭ କରିଥାଏ
3: ଆଜ୍ଞା।
4: ଦେଖନ୍ତୁ ଆଜ୍ଞା, ଯେଉଁ ଆମର କହୁଛେ ଆମେ ଅମଳ ପରବର୍ତ୍ତୀ ଯତ୍ନ, ଅମଳ ପରବର୍ତ୍ତୀ ଯତ୍ନରେ ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ ଆମର ଯେଉଁ ପିଆଜ ଚାଷୀ ଭାଇମାନଙ୍କ ପାଇଁ। ଯଦି ଅମଳ ପରବର୍ତ୍ତୀ ଯତ୍ନ ସେମାନଙ୍କର କୌଣସି ପ୍ରକାର ଟିକେ ଅବହେଳା ହୋଇଯାଏ କିମ୍ବା ପିଆଜ ପଚିବା ଆରମ୍ଭ କରେ, ଯଦି ଥରେ ପିଆଜ ପଚିବା ଆରମ୍ଭ କଲା, ଏଇ ପଚିବାର ମାତ୍ରାଟା ସମଗ୍ର ଯେତିକି ପରିମାଣର ପିଆଜ ଥାଏ ତାର 30% ପିଆଜ ସେଇଥିରେ ନଷ୍ଟ ହୋଇଯାଇଥାଏ
3: ଆଜ୍ଞା।
4: ଏଇଠାରୁ ଆମର କ'ଣ ଜଣାପଡ଼ୁଛି ନା, ଅକ୍ଟୋବର ମାସ ପରେ, ଅକ୍ଟୋବରରୁ ନେଇକି ଆମର ଡିସେମ୍ବର ପର୍ଯ୍ୟନ୍ତ ପରିବା ବଜାରରେ ଆମର ପିଆଜର ଅଭାବୀ ଦେଖାଯାଏ
3: ଆଜ୍ଞା।
4: ତେଣୁ ଏଇଟା ହେଉଛି କ'ଣ କ'ଣ ପାଇଁ ହେଉଛି ନା, ଆମର ଯେଉଁ ଚାଷ ପଦ୍ଧତି ଅଛି, ଚାଷ ପଦ୍ଧତି ଆମର ସମାନ ପରିମାଣରେ ଆମେ ଚାଷ କରୁନେ, ସବୁ ଋତୁରେ ସମାନ ପରିମାଣରେ ଆମେ ଚାଷ କରୁନେ, ଅସମାନତା ଦେଖାଯାଉଛି। ଏ ଯେଉଁ ଚାଷ ପଦ୍ଧତିର ଅସମାନତା ଏ ପିଆଜର ଦର ବୃଦ୍ଧିରେ ମାନେ ବିଶେଷ ଭୂମିକା ଗ୍ରହଣ କରିଥାଏ। ଏଣୁ ଏଠି ମୁଁ ଚାଷୀ ଭାଇମାନଙ୍କୁ ଅନୁରୋଧ କରିବି ଯେ ଯଦି ଚାଷୀ ଭାଇମାନେ ଆମର ଏଇ ବର୍ଷାଦିନିଆ ପିଆଜ ଚାଷକୁ ଆପଣେଇ ପାରିବେ ଆଉ ବର୍ଷାଦିନେ ପିଆଜ ଚାଷ କରିବେ, ପିଆଜ ଅମଳ ହେବ, ତାହେଲେ ନିଶ୍ଚିତ ଭାବରେ ପରିବା ବଜାରରେ ପିଆଜର ଉପଲବ୍ଧି ସବୁ ସମୟ ସମୟରେ ସମ ପରିମାଣରେ ହେଇ

0: ପାରିବ ଏବଂ ତାର ଦର ବୃଦ୍ଧିକୁ ରୋକାଯାଇ ପାରିବ।
1: ଆଉ ଗୋଟେ କଥା ଆଜ୍ଞା, ଏବେ ଯେନ୍ ଚାଷୀ ଭାଇମାନେ ବର୍ଷା ଦିନରେ କେନ୍ କେନ୍ କିସମର ଚାଷ କରିବେ?
0: ବହୁତ ବଢ଼ିଆ କଥା ଆଜ୍ଞା। ଜିନିଷ ହେଉଛି କ'ଣ ନା, ଏଠି ବର୍ଷା ଦିନିଆ ପିଆଜ ଚାଷରେ ଆମର ଯେଉଁ କିସମ ଗୁଡ଼ିକ ବ୍ୟବହାର ହେଉଛି, ସେଇ କିସମ ଗୁଡ଼ିକର ବ୍ୟବହାର ବିଶେଷ ଗୁରୁତ୍ୱପୂର୍ଣ୍ଣ। ତେବେ ବର୍ଷା ଦିନିଆ ପିଆଜ ଚାଷ ପାଇଁ ଆମେ ଯଦି ଗୋଟେ କିସମକୁ ଚୟନ କରୁଛେ, ସେଇ କିସମର ଯେଉଁଟା ଅବଧି ହେଉଛି, ତା'ର ମାନେ କେତେ ଦିନ ଭିତରେ ସେଇଟାକୁ ଆମେ ଅମଳ କରିପାରିବା, ସେଇଟା ହେଉଛି ସାଧାରଣତଃ 90 ଦିନରୁ 110 ଦିନ ମଧ୍ୟରେ ତାକୁ ଅମଳକ୍ଷମ ହେଇଥିବା ଦରକାର
1: ଆଜ୍ଞା।
0: କିନ୍ତୁ ଗୋଟେ ଗୋଟେ ସମୟରେ ଦେଖାଯାଏ କ'ଣ, ଆମର ଚାଷୀ ଭାଇମାନେ ଗୋଟିଏ କିସମକୁ ବାରମ୍ବାର ବାରମ୍ବାର ଚାଷ କରିଥାନ୍ତି। ତାଦ୍ଵାରା କ'ଣ ହୁଏ ନା, କିସମଟିର ଗୁଣାତ୍ମକ ଅବକ୍ଷୟ ହୁଏ ଏବଂ ସେଇଟା ସ୍ୱଳ୍ପ ମାତ୍ରାରେ ବା ନିମ୍ନମାନର ଅମଳ ପ୍ରଦାନ କରିଥାଏ। ତେଣୁ ଏଠି ମୁଁ ଚାଷୀ ଭାଇମାନଙ୍କୁ ଅନୁରୋଧ କରିବି ଯେ ସେମାନେ ସରକାରଙ୍କର ବିଭିନ୍ନ ଗବେଷଣା ସଂସ୍ଥାରେ କାମ କରୁଥିବା ବୈଜ୍ଞାନିକମାନଙ୍କ ଦ୍ୱାରା ଅନୁମୋଦିତ କିସମକୁ ବ୍ୟବହାର କରନ୍ତୁ ଏବଂ ଅଧିକରୁ ଅଧିକ ଅମଳ କରନ୍ତୁ
1: ଆଜ୍ଞା।
0: ଆଉ ଗୋଟେ ଜିନିଷ ହେଉଛି, ଚାଷୀ ଭାଇମାନେ ଯେତେବେଳେ ପିଆଜ କିଣୁଛନ୍ତି, ବହୁ ସମୟରେ ଠକାମିର ଶିକାର ହୋଇଥାନ୍ତି। ତେଣୁ ସେମାନଙ୍କୁ ଆଉ ଗୋଟେ ଅନୁରୋଧ ଯେ ସେମାନେ ସବୁ ସମୟରେ ପିଆଜ କିଣିବା ସମୟରେ ସରକାରୀ ସଂସ୍ଥାରୁ କିଣନ୍ତୁ, କେଉଁ କିସମ ତା'ର ଅଙ୍କୁରୋଦମ କ୍ଷମତା କେତେ, କିସମଟି ଆମ ପାଇଁ କେତେ ପରିମାଣରେ ଉପଯୋଗୀ, ଏସବୁ ଜିନିଷ ପ୍ରତି ବିଶେଷ ଗୁରୁତ୍ୱ ଦିଅନ୍ତୁ। ତେବେ ଏଇ ବର୍ଷାଦିନିଆ ପିଆଜ ଚାଷ ପାଇଁ ଯେଉଁ କିସମ ଗୁଡ଼ିକ ଆମର ଉପଯୋଗୀ ବା ଯେଉଁ କିସମ ଗୁଡ଼ିକୁ ଆମେ ବ୍ୟବହାର କରିପାରିବା, ସେ କିସମ ଗୁଡ଼ିକ ହେଲା ଆମର ଯେଉଁ ପିଆଜ ଓ ରସୁଣ ଗବେଷଣା ନିର୍ଦ୍ଦେଶାଳୟ ଯେଉଁଟାକି ଆମର ପୁନେ ମହାରାଷ୍ଟ୍ରରେ ଅଛି, ସେଠୁ ବିକଶିତ ହୋଇଛି, ସେଗୁଡ଼ିକ ହେଲା ଭୀମା ସୁପର, ଭୀମା ରାଜ, ଭୀମା ଡାର୍କ ରେଡ୍, ଭୀମା ସୁବ୍ରା, ଭୀମା ଶକ୍ତି। ତେବେ ଏହିସବୁ କିସମ ଗୁଡ଼ିକରୁ ଭୀମା ସୁପର ଯେଉଁ କିସମଟି ମୁଁ କହୁଛି, ଭୀମା ସୁପର କିସମଟି ହେଉଛି ଉଭୟ ଖରିଫ ଋତୁ ଏବଂ ବିଳମ୍ବିତ ଖରିଫ ଋତୁ, ଦୁଇଟା ଯାକ ଉଭୟ ଋତୁରେ କରାଯାଇପାରିବ
1: ଆଜ୍ଞା।
0: ଆଉ ବାକି ଯେଉଁ କହିଲି ଭୀମା ରାଜ, ଭୀମା ଡାର୍କ ରେଡ୍, ଭୀମା ସୁବ୍ରା, ଭୀମା ଶକ୍ତି, ଏ ସବୁ ଖରିଫ ଋତୁରେ, କିନ୍ତୁ ଭୀମା ଶକ୍ତିଟା ବିଳମ୍ବିତ ଖରିଫ ଋତୁରେ ବି କରାଯାଇପାରିବ
1: ଆଜ୍ଞା।
0: ଆଉ ଏହା ଭିତରୁ ଭୀମା ସୁବ୍ରା ବୋଲି ଯେଉଁ କିସମଟି ଅଛି, ଏଇ କିସମଟି ହେଉଛି ଆମର ଧଳା ରଙ୍ଗର ପିଆଜ, ଯାହାର କି ଆମର ଔଷଧୀୟ ଗୁଣ ଟିକେ ମାତ୍ରାଧିକ ଔଷଧୀୟ ଗୁଣ ଥାଏ ଏବଂ ଏଇଟା ମ୍ୟାକ୍ସିମମ୍ ସାଲାଡ଼ ହିସାବରେ ମଧ୍ୟ ଆମର ବ୍ୟବହାର କରାଯାଏ
1: ଆଜ୍ଞା।
0: ଆଉ ଏହିସବୁ କିସମକୁ ଛାଡ଼ିଦେଲେ ଆଉ ଗୋଟେ ଅଛି ବସବନ୍ତ 780, ଆଉ N53 ଅର୍କ କଲ୍ୟାଣ, ଏଗ୍ରିଫାଉଣ୍ଡ ଡାର୍କ ରେଡ୍, N241 ଅର୍କ ନିକତନ, ଏଗ୍ରିଫାଉଣ୍ଡ ଲାଇଟ୍ ରେଡ୍, ଏହିସବୁ କିସମ ଗୁଡ଼ିକ ଆମେ ବର୍ଷାଦିନେ ବା ବିଳମ୍ବିତ ବର୍ଷା ଦିନେ ଚାଷ କରାଯାଇପାରିବ। ଆଉ ଏହି ସବୁ କିସମ ଗୁଡ଼ିକର ଅବଧି ହେଉଛି 90ରୁ 110 ଦିନ। ତେଣୁ ଯଦି ଚାଷୀ ଭାଇମାନେ ଏହିସବୁ କିସମକୁ ଆପଣେଇବେ, ସେମାନେ ନିଶ୍ଚିନ୍ତ ଭାବରେ ଅଧିକ ମାତ୍ରାରେ ପିଆଜ ଉତ୍ପାଦନ କରିପାରିବେ, ଏଥିରେ କୌଣସି ସନ୍ଦେହ ନାହିଁ।
1: ତ ଯେନ୍ ଚାଷୀ ଭାଇମାନେ ବର୍ଷା ଦିନେ ପିଆଜ ଚାଷ କରିବା ଲାଗି ଚାହୁଁଛନ୍, ସେମାନେ କେନ୍ ମାସରେ ମଞ୍ଜି ବୁଣିବେ ଆର୍ କେନ୍ ମାସରେ ଚାରା ଯଦି ସେମାନେ ରୋପଣ କରିବେ ରହିବେ, ବେଲେ ପିଆଜ ଚାଷଟା ଠିକ୍ ହିସାବରେ ହେଇପାରିବା?
0: ଦେଖନ୍ତୁ ଆଜ୍ଞା, ବର୍ଷା ଦିନେ ଆମେ ଯେଉଁ ପିଆଜ ଚାଷ କରୁଛେ, ସାଧାରଣତଃ ଆମର ବର୍ଷା ଆସିବାକୁ ଆମର ଜୁନ୍ ଜୁଲାଇ ମାସ ଲାଗିଯାଇଥାଏ, ତେଣୁ ଜୁନ୍ ଜୁଲାଇଠୁ ଆମର ବର୍ଷା ଦିନ ଆରମ୍ଭ ହେଉଛି କହିଲେ ଚଳେ। ତେବେ ବର୍ଷା ଦିନିଆ ପିଆଜ ଚାଷ ପାଇଁ ଆମେ ଜୁନ୍ ଜୁଲାଇ ମାସରେ ତା'ର ଚାରା ପ୍ରସ୍ତୁତି ପାଇଁ ମଞ୍ଜି ବୁଣିବା ପାଇଁ ରେଡ଼ି ହେବା, ଜୁନ୍ ଜୁଲାଇ ମାସରେ ମଞ୍ଜି ବୁଣିବା ଏବଂ ଅଗଷ୍ଟ ସେପ୍ଟେମ୍ବର ମାସ ବେଳକୁ ଯେତେବେଳକୁ ଆମର ଏଇ ପିଆଜ ଚାରାର ବୟସ 6ରୁ 8 ସପ୍ତାହ ହୋଇଯାଇଥାଏ ବା 45 ଦିନରୁ 60 ଦିନ ହୋଇଥାଏ, ସେହି ସମୟରେ ଆମେ ତାକୁ ମୁଖ୍ୟ ଜମିକୁ ସ୍ଥାନାନ୍ତରଣ ବା ମୁଖ୍ୟ ଜମିରେ ରୋପଣ କରିବା ଏବଂ ଏହିସବୁ ହିସାବରେ ଯଦି ଆମେ ଚାଷ କରିବା, ତାହେଲେ ନଭେମ୍ବର ଡିସେମ୍ବର ବେଳକୁ ଆମର ଅମଳକ୍ଷମ ହୋଇପାରିବ। ଆଉ ଗୋଟେ ଜିନିଷ ଏଠି ବଡ଼ ଗୁରୁତ୍ୱପୂର୍ଣ୍ଣ ଜିନିଷ ହେଉଛି ଯେ ଆମେ ଯଦି ବିଳମ୍ବରେ ମଞ୍ଜି ବୁଣିବା ଆଉ ବିଳମ୍ବରେ ଚାରା ରୋପଣ କରିବା ଆଉ ସେହି ଅନୁସାରେ ଯଦି ବିଳମ୍ବରେ ଅମଳ କରିବା, ତାହେଲେ ହୁଏ କ'ଣ ନା, ଫସଲଟି ରୋଗପୋକ ଆକ୍ରାନ୍ତ ହେବାର ବେଶୀ ସମ୍ଭାବନା ଥାଏ। ତେଣୁ ଚାଷୀ ଭାଇମାନଙ୍କୁ ଅନୁରୋଧ, ଉପଯୁକ୍ତ ସମୟରେ ହିଁ ମଞ୍ଜି ବୁଣନ୍ତୁ ଏବଂ ଉପଯୁକ୍ତ ସମୟରେ ଚାରା ରୋପଣ କରନ୍ତୁ।
1: ତ ଆଜ୍ଞା, ଏଇ ଯେନ୍ ବର୍ଷା ଦିନ ଯେନ୍ ଚାଷୀ ଭାଇମାନେ ପିଆଜ ଚାଷ କରିବା ଲାଗି ଚାହୁଁଛନ୍,
0: ଆଜ୍ଞା
1: କେତେ ପରିମାଣର ଆମର ବିହନ ଆବଶ୍ୟକ ହେଇଥିସି ଆର୍ ଏ ବିହନକେ କେନ୍ତା ବିଶୋଧନ କରିପାରିବେ, ସେ ବିଷୟରେ କହନ୍ ଆଜ୍ଞା।
0: ଦେଖନ୍ତୁ ଆଜ୍ଞା, ବର୍ଷା ଦିନ ଆମ ପାଇଁ ଯେତିକି ମଙ୍ଗଳକାରୀ, ବର୍ଷା ଦିନ ଆମ ପାଇଁ ସେତିକି କ୍ଷତିକାରକ ମଧ୍ୟ। ତେବେ ବର୍ଷା ଦିନେ ମାତ୍ରାଧିକ ବର୍ଷା ଦ୍ୱାରା ତଳିଘରରେ ଆମର ଚାରା ନଷ୍ଟ ହେବାର ସମ୍ଭାବନା ଥାଏ, ତେଣୁ ଆମେ ଯେଉଁ ସାଧାରଣତଃ ଶୀତଦିନେ ଚାଷ କଲେ ଯେତିକି ପରିମାଣରେ ମଞ୍ଜି ନେଉଛେ, ତାଠୁ ଆମେ ସ୍ୱଳ୍ପ ପରିମାଣରେ ଅଧିକ ମଞ୍ଜି ଆମେ ବର୍ଷାଦିନିଆ ପିଆଜ ଚାଷ ପାଇଁ ବ୍ୟବହାର କରିବା। ତେବେ ବର୍ଷାଦିନିଆ ପିଆଜ ଚାଷ ପାଇଁ କେତେ ନା, ଆମେ ହେକ୍ଟର ପ୍ରତି 12 କିଲୋଗ୍ରାମ ମଞ୍ଜି ବ୍ୟବହାର କରିବା। ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଯେ ଏଇ ମଞ୍ଜି ବା ବିହନ ବିଶୋଧନ ବିଶେଷ ଗୁରୁତ୍ୱପୂର୍ଣ୍ଣ। ତେବେ ଏଠି କ'ଣ କରିବା ନା, 1 କିଲୋଗ୍ରାମ ବିହନକୁ ଆମେ 5 ଗ୍ରାମ ବ୍ୟାଭିଷ୍ଟିନ୍ କିମ୍ବା ଥିରମ୍, ଦୁଇଟା ଆମର କେମିକାଲ ମିଳୁଛି ଆମର ଯେଉଁଟା ଫଙ୍ଗିସାଇଡ୍ସ ଆମେ କହୁଛେ, ଏଇ ବ୍ୟାଭିଷ୍ଟିନ୍ ଆଉ ଥିରମକୁ ନେଇ ଆମେ ମଞ୍ଜିକୁ ଭଲ ଭାବରେ ବିଶୋଧନ କରିବା। ଆଉ ଏଇ ବିହନ ବିଶୋଧନ ଦ୍ୱାରା କ'ଣ ହୁଏ ନା, ମଞ୍ଜିରେ ଆମର ଯେଉଁ ମଞ୍ଜିଜନିତ କିମ୍ବା ମୃତ୍ତିକାଜନିତ ଯେଉଁ ରୋଗ ସମ୍ଭାବନା ହେବାର ଆଶଙ୍କା ଥାଏ ବା ଭୟ ଥାଏ, ସେଇ ଭୟଟା ଆମର ଦୂର ହୋଇଯାଏ।
1: ତ ଆଜ୍ଞା, ଯେନ୍ ଚାଷୀ ଭାଇମାନେ ବର୍ଷା ଦିନେ ପିଆଜ ଚାଷ କରିବା ଲାଗି ଚାହୁଁଛନ୍, ସେମାନେ କେନ୍ତା କରି ତଳି ପ୍ରସ୍ତୁତ କରିବେ, ସେ ବିଷୟରେ କହ ନାହିଁ?
0: ପିଆଜ ସାଧାରଣତଃ ଶୀତଦିନେ ଚାଷ କରାଯାଇଥାଏ, ସୁତରାଂ ବର୍ଷା ଦିନେ ଯଦି ଆମେ ପିଆଜ ଚାଷ କରୁଛେ, ଏଇଟା ଗୋଟେ ନୂତନ ପଦକ୍ଷେପ କହିଲେ ଚଳେ। ତେବେ ଏଇଟା ପିଆଜ ଚାଷ ପାଇଁ ଗୋଟେ ପ୍ରତିକୂଳ ପରିସ୍ଥିତି ବି ହିସାବରେ ବି ଗ୍ରହଣ କରାଯାଇଥାଏ।

0: ପ୍ରତିକୂଳ ପରିସ୍ଥିତିରେ ଚାରା ପ୍ରସ୍ତୁତି ବର୍ଷାଦିନିଆ ପିଆଜ ଚାଷର ପ୍ରଥମ ସୋପାନ। ତେବେ ଏଇ ବର୍ଷାଦିନିଆ ପିଆଜ ଚାଷ ପାଇଁ ଆମେ ତଳିଘରା କେମିତି ପ୍ରସ୍ତୁତି କରିବା, ନା ତଳିଘରା ପ୍ରସ୍ତୁତି ପାଇଁ ପ୍ରଥମେ ଆମକୁ ସ୍ଥାନ ନିରୂପଣ କରିବା ଦରକାର ଯେ କେଉଁ ସ୍ଥାନରେ ଆମେ ତଳିଘରାଟି କଲେ ଆମ ତଳି ଆମ ଚାରା ସୁରକ୍ଷିତ ଭାବରେ ରହିପାରିବ। ତେବେ କେମିତି ଆମେ ସ୍ଥାନ ନିରୂପଣ କରିବା, ନା ସେଇ ଜାଗାର ମାଟି ପ୍ରତି ଆଉ ସେଇ ଜାଗାର ପରିସ୍ଥିତି ପରିବେଶ ପ୍ରତି ବିଶେଷ ଗୁରୁତ୍ୱପୂର୍ଣ୍ଣ ଦେବାକୁ ପଡ଼ିବ ଆମକୁ। ତେବେ ମାଟି କେମିତିଆ ମାଟି ହେଇଥିବା ଦରକାର, ନା ଉତ୍କୃଷ୍ଟ ଗଡ଼ାଣିଆ ନିଗିଡ଼ା ବାଲିଆ ଦୋରସା ମାଟି ହେଇଥିବ। ଏଇ ମାଟିଟି ହେଉଛି ପିଆଜ ଚାଷରେ ମାନେ ଯେଉଁ ଚାରା ପ୍ରସ୍ତୁତି କରିବା ସେଇଥିପାଇଁ ଉପଯୁକ୍ତ। ଆଉ ସବୁଠୁ ବଡ଼ କଥା ହେଲା, ଆମେ ଚାରା ଯେଉଁ ଜାଗାରେ ପ୍ରସ୍ତୁତ କରିବା, ବର୍ଷାଦିନେ ଏମିତି ପିଆଜ ଚାରା ପାଇଁ ବେଶୀ ଜଳସେଚନ ଦରକାର ନାହିଁ, କିନ୍ତୁ ଯେଉଁ ସମୟରେ ବର୍ଷା ବନ୍ଦ ହେଇଯାଉଛି ସେହି ସମୟରେ ଆମକୁ ଜଳସେଚନ ଦେବା ଦରକାର। ତେଣୁ ତଳିଘରା ପ୍ରସ୍ତୁତି ସେହି ଜାଗାରେ କରିବା ଯେଉଁ ଜାଗାରେ ଆମର ଜଳସେଚନର ସୁବିଧା ଥିବ। ଆଉ ସେ ଜାଗାଟି ଉଚ୍ଚା ଗଛ ନଥିବ, ଉଚ୍ଚା ଘର ନଥିବ, କାହିଁ ଛାଇ ପଡ଼ିଲେ ବେଶୀ ସମୟରେ ଆମର ଚାରା ନଷ୍ଟ ହେବାର ସମ୍ଭାବନା ଥାଏ। ତେଣୁ ଏହିପରି ସ୍ଥାନରୁ ସେଇ ଜାଗାକୁ ତଳିଘରା ପ୍ରସ୍ତୁତି ପାଇଁ ଏହିସବୁ ସ୍ଥାନ ଗୁଡ଼ିକୁ ଆମକୁ ବାଦ ଦେବାକୁ ପଡ଼ିବ।
1: ଆଜ୍ଞା,
0: ଦ୍ୱିତୀୟ ଜିନିଷଟି ହେଲା ଯେଉଁଟା ଆମର ତଳିଘରା ପ୍ରସ୍ତୁତି ସମୟରେ ଯେଉଁଟା ଆମର ଜାଣିବା କଥା, ସେଇ ଜିନିଷଟି ହେଲା ବର୍ଷା ଦିନେ ବର୍ଷାର ତୀବ୍ରତା ଆଉ ମାତ୍ରାଧିକ ବର୍ଷା ଜନିତ କ୍ଷୟକ୍ଷତି ପ୍ରତି ଆମେ ଟିକେ ବିଶେଷ ସଜାଗ ରହିବା ଦରକାର। କାହିଁକି ମାତ୍ରାଧିକ ବର୍ଷା ହେଲେ ଆମ ଚାରା ଉପରେ ପାଣି ମାଡ଼ ହେଇକି ସେ ଚାରା ନଷ୍ଟ ହେବାକୁ ବସିଥାଏ। ବହୁ ସମୟରେ ଦେଖାଯାଏ କି ସମ୍ପୂର୍ଣ୍ଣ ଚାରା ନଷ୍ଟ ହେଇଯାଏ। ତେଣୁ ଏଠି ଚାଷୀ ଭାଇମାନେ କ'ଣ କରିବା ଦରକାର, ନା ଯେଉଁ ତଳିଘରା ପ୍ରସ୍ତୁତି କରୁଛନ୍ତି ବା ନର୍ସରୀ ପ୍ରସ୍ତୁତ କରୁଛନ୍ତି, ସେଇ ତଳିଘରାର ଉପର ପାର୍ଶ୍ୱକୁ ଯେଉଁଟା ଆମେ ଛପର କରିବା କହୁଛେ, ସେଇଟାକୁ ଆଇଦର ନଡ଼ା ଦ୍ୱାରା ଛପର କରିଦିଅନ୍ତୁ, ନହେଲେ ସେଡ଼୍ ନେଟ୍ ଦେଇକି ଘୋଡ଼େଇ ରଖନ୍ତୁ, ଅଥବା ପଲିଥିନ୍ ଦେଇକି ତାକୁ ଢାଙ୍କି ଦିଅନ୍ତୁ। ଏଥିରେ ହେଲେ କ'ଣ ହେବ, ନା ବର୍ଷା ପାଣିଟା ସିଧାସଳଖ ଆମ ଚାରା ଉପରେ ମାଡ଼ ନ ହୋଇ ତାକୁ ସୁରକ୍ଷା ପ୍ରଦାନ କରିପାରିବ।
1: ଆଜ୍ଞା,
0: ବହୁ ସମୟରେ ଦେଖାଯାଏ କ'ଣ, ଚାଷୀ ଭାଇମାନେ ଆମର ପଲିଥିନ୍ ଦେଇକି ତଳିଘରା ପ୍ରସ୍ତୁତି କରନ୍ତି, ଆଉ ପଲିଥିନ୍ଟାକୁ ସମ୍ପୂର୍ଣ୍ଣ ମାତ୍ରାରେ ଚାରିପଟୁ ଢାପି ଦେଇଥାନ୍ତି। ଏଇଟା ହେଲେ କ'ଣ ହେବ, ନା ଯେଉଁ ତଳିଘରା ଭିତରେ ଆମର ନର୍ସରୀ ଭିତରେ ହ୍ୟୁମିଡ଼ିଟି ବା ଜଳୀୟ ବାଷ୍ପର ପରିମାଣ ବେଶୀ ହେଇଯାଇଥାଏ। ଆଉ ଏଇ ଜଳୀୟ ବାଷ୍ପ ପରିମାଣ ଯଦି ବେଶୀ ହେଇଯାଇଥାଏ ଭିତରେ, ତାହେଲେ ସେଇଟା ଆମର ମୂଳ ସଢ଼ା ବୋଲି ଗୋଟେ ରୋଗକୁ ମାନେ ଆହ୍ୱାନ ଦେଇଥାଏ। ତେଣୁ ଏହି ସମୟରେ ଚାରା ଗୁଡ଼ିକ ସମ୍ପୂର୍ଣ୍ଣ ଏହି ମୂଳସଢ଼ା ରୋଗର ଆକ୍ରାନ୍ତ ହେଇକି ସମ୍ପୂର୍ଣ୍ଣ ନଷ୍ଟ ହେବାର ବହୁତ ସମ୍ଭାବନା ଥାଏ। ତେଣୁ ସେଠି ଚାଷୀ ଭାଇମାନଙ୍କୁ ମୁଁ କହିବି ଯେ ସେମାନେ ତଳିଘରାର ଉପର ପାର୍ଶ୍ୱରେ ପଲିଥିନ୍ ଢାଙ୍କନ୍ତୁ, କିମ୍ବା ସେଡ଼୍ନେଟ୍ ଢାଙ୍କନ୍ତୁ, କିମ୍ବା ନଡ଼ା ବା ପାଳ ଦ୍ୱାରା କଭର୍ କରିଦିଅନ୍ତୁ। କିନ୍ତୁ ସେଠି ଧ୍ୟାନ ରଖିବା ଦରକାର ଯେ ଯେମିତି ତଳିଘରା ଭିତରେ ଆପଣଙ୍କର ବାୟୁ ଚଳାଚଳ ଭଲ ଭାବରେ ହେଇପାରୁଥିବ। ଆଉ ସବୁଠୁ ବଡ଼ କଥା ହେଲା ଯେ ମାଟିରେ ଯେହେତୁ ଆମର ମୂଳସଢ଼ା ରୋଗ ହେବାର ସମ୍ଭାବନା ଥାଏ, ତେଣୁ ମାଟିକୁ ବିଶୋଧନ କରିବା ଆମର ନିହାତି ଦରକାର। ଆଉ ମାଟି ବିଶୋଧନ କେମିତି କରିବା, ନା ଥିରମ୍ କିମ୍ବା ବ୍ଲାଇଟକ୍ସ 50 ବୋଲି ଗୋଟେ ଆମର ଔଷଧ ଆସୁଛି, ତାକୁ 3 ଗ୍ରାମ ହିସାବରେ ପାଣିରେ ମିଶାଇ ସିଞ୍ଚନ କରିଦେଲେ ସେଇଟା ଆମର ମାଟି ବିଶୋଧନ ହେଇଗଲା। ଆଉ ମାଟି ବିଶୋଧନ ହେଇଗଲା, ଆମେ ବାୟୁ ଚଳାଚଳର ସୁବନ୍ଦୋବସ୍ତ କଲେ, ତେଣୁ ସେହି ସମୟରେ ଆମେ ଭଲ ଭାବରେ ଚାରାଟି ସେଠି ପ୍ରସ୍ତୁତ କରିପାରିବା।
1: ତ ଆମର ଚାଷୀ ଭାଇମାନେ ଯେନ୍ମାନେ ପିଆଜ ଚାଷ କରିବା ଲାଗି ଚାହୁଁଛନ୍, ସେମାନେ କେନ୍ତା କରି ଏଇ ଯେନ୍ ପଟାଳି
0: ଆଜ୍ଞା
1: ପ୍ରସ୍ତୁତ କରିବେ ସେ ବିଷୟରେ କହୁନ ଆଜ୍ଞା।
0: ଆଜ୍ଞା, ଦେଖନ୍ତୁ ଗୋଟେ ହେକ୍ଟର ପିଆଜ ଚାଷ ପାଇଁ ଆମକୁ ସାଧାରଣତଃ 500 ବର୍ଗମିଟର ବିଶିଷ୍ଟ ଗୋଟେ ପଟାଳି ଦରକାର ହେଇଥାଏ। ଆଉ ସେଇ 500 ମିଟର ଯେଉଁ ଏରିଆ ଭିତରେ ଆମେ କ'ଣ କରିବା, ନା 1 ମିଟର ଲମ୍ବା ଆଉ 0.5 ମିଟର ଚଉଡ଼ା ଆଉ 15 ସେଣ୍ଟିମିଟର ଉଚ୍ଚତା ବିଶିଷ୍ଟ ପଟାଳି ତିଆରି କରିବା। ଏଇ ଉଚ୍ଚା ପଟାଳି କାହିଁ କରିବା, ନା ଆମ ବର୍ଷା ଦିନେ ଯଦି ଅଧିକ ମାତ୍ରାଧିକ ଜଳ ରହିଯାଏ ସେଇଟା ନିଷ୍କାସନ ହେବାର ସୁବନ୍ଦୋବସ୍ତ ହେଇଯାଇପାରେ। ତେଣୁ ଆମକୁ ପଟାଳିକୁ 15 ସେଣ୍ଟିମିଟର ଉଚ୍ଚା କରିବାକୁ ପଡ଼ିବ। ଆଉ ଗୋଟେ ପଟାଳିରୁ ଆଉ ଗୋଟେ ପଟାଳି 70 ସେଣ୍ଟିମିଟର ବ୍ୟବଧାନ ଦେବାକୁ ପଡ଼ିବ, କାହିଁକି ନା ତା ଭିତରେ ବସିକି ଆପଣ ଧରନ୍ତୁ ଘାଛ ବାଛିବାର ଅଛି, କୌଣସି ପ୍ରକାରର ଗୋଟେ ରୋଗ ପୋକ ଲାଗିଲା ତାକୁ ଔଷଧ ପକାଇବାର ଅଛି। ତେଣୁ ଏହିସବୁ କାର୍ଯ୍ୟକ୍ରମ ଆମେ ଯଦି ତା ଭିତରେ 70 ସେଣ୍ଟିମିଟର ବ୍ୟବଧାନ ଦେଇଥିବା, ତାହେଲେ ଏହିସବୁ କାର୍ଯ୍ୟକ୍ରମ କରିହେବ। ତାପରେ ବଡ଼ ଜିନିଷ ହେଲା ଯେ ପଟାଳି ଭିତରେ ଆମର ଧାଡ଼ିକୁ ଧାଡ଼ି 5 ସେଣ୍ଟିମିଟର ବ୍ୟବଧାନରେ ଘାର ଟାଣିବା। ଘାର ଟାଣିକି ସେଇ ଘାର ମଝିରେ ମଝିରେ ଆମେ ପିଆଜ ମଞ୍ଜିକୁ ବୁଣିବା। କିନ୍ତୁ ଏଠି ଧ୍ୟାନ ଦେବା ଦରକାର ଯେ ମଞ୍ଜିଗୁଡ଼ିକ ଯେମିତି ପରସ୍ପର ଠାରୁ ଛାଡ଼ି ଛାଡ଼ି ରହିବେ, କାହିଁକି ଗୋଟେ ମଞ୍ଜି ଉପରେ ଆଉ ଗୋଟେ ମଞ୍ଜି ଚଢ଼ିକି ରହିଲେ ସେ ସେହି ସମୟରେ କ'ଣ ହୁଏ, ନା ଗଜା ହେବାରେ ପ୍ରଥମ ଜିନିଷ ତାକୁ ପ୍ରତିରୋଧ କରିଥାଏ, ଏବଂ ଦ୍ୱିତୀୟ ଜିନିଷ ହେଉଛି ଯେ ଏଇ ଯେଉଁ ମୁଁ କହିଲି ଟିକେ ଆଗରୁ ଯେ ମୂଳସଢ଼ା ରୋଗ, ଏଇ ମୂଳସଢ଼ା ରୋଗଟିକୁ ଜଲ୍ଦି ଆକ୍ରମଣ କରିଥାଏ ଯଦି ମଞ୍ଜିକୁ ମଞ୍ଜି ଲାଗିକି ରହିଥାଏ। ତେଣୁ ଆମେ ମଞ୍ଜିକୁ ମଞ୍ଜି ଛାଡ଼ିକି ରଖିବା, ଆଉ ମଞ୍ଜି ସବୁ ବୁଣି ସାରିବା ପରେ ତା ଉପରେ ଶୁଖିଲା ଗୋବର ଖତର ଯେଉଁଟା ପୁରା ଗୁଣ୍ଡ ଗୋବର ଖତ, ତାକୁ ଆଣିକି ତା ଉପରେ ଧୀରିକିନି ପକାଇଦେବା। ଆଉ ଗୋବର ଖତ ପକାଇ ସାରିବା ପରେ ଆମେ କ'ଣ କରିବା, ନା ତା ଉପରେ ଆମର ଆସୁଛି ପେଣ୍ଡିମିଥାଲିନ୍ ବୋଲି ଗୋଟେ ଔଷଧ ଆସୁଛି, ସେଇ ପେଣ୍ଡିମିଥାଲିନ୍ 5 ml ଗୋଟେ ଲିଟର ପାଣିରେ ମିଶାଇକି ସିଞ୍ଚନ କରିବା। ଏବଂ ପେଣ୍ଡିମିଥାଲିନ୍ ସିଞ୍ଚନ କରିସାରିଲା ପରେ ଆମେ କ'ଣ କରିବା, ନା ନଡ଼ା କିମ୍ବା ପାଳ ଦ୍ୱାରା ସେଇ ମଞ୍ଜି ଉପରେ ତାକୁ ଆଚ୍ଛାଦନ କରିବା। ଆଚ୍ଛାଦନ କରିବା ଦ୍ୱାରା କ'ଣ ହୁଏ, ନା ଆଚ୍ଛାଦନ କରିବା ଦ୍ୱାରା ଆମକୁ ଆମର ମଞ୍ଜିଟା ସୁରକ୍ଷିତ ହୁଏ, ଏବଂ ଜଲ୍ଦିରୁ ଜଲ୍ଦି ଯେତେ ଶୀଘ୍ର ହେଇପାରେ ସେ ମଞ୍ଜି ଗଜା ହେବାରେ ଆମକୁ ସାହାଯ୍ୟ କରିଥାଏ। ଆଉ ସବୁଠୁ ବଡ଼ ଜିନିଷ ହେଉଛି ଯେହେତୁ ଆମେ ଏଇ ପାଣି ଦେଉଛେ ଆଉ ମାଟି ଉପରେ ନଡ଼ାକୁ

0: ତେଣୁ ସେହି ସମୟରେ ଉଇ ଲାଗିବାର ବହୁତ ସମ୍ଭାବନା ଥାଏ। ତେଣୁ ଆମେ କ'ଣ କରିବା, କ୍ଲୋରୋପାଇରିଫସ୍ ଲିଟର ପ୍ରତି 2 ମିଲିଲିଟର କରିକି ସିଞ୍ଚନ କରିଦେବା, ହେଲେ ଆମ ମଞ୍ଜି ଆଉ ଆମ ଚାରା ଉଇ ଲାଗିବା ଠାରୁ ବଞ୍ଚିଯାଇଥାଏ। ଏଇଭଳି ଭାବରେ ଯଦି ଆମେ କରିବା ତାହେଲେ 7-8 ଦିନ ଭିତରେ ଆମ ମଞ୍ଜି ଗଜା ହେଇ ସେଇ ଯେଉଁ ଆଚ୍ଛାଦିତ ନଡ଼ା ଉପରକୁ ଉଠି ଆସିଥିବ, ଆଉ ତାପରେ ଆମେ ଧୀରେ ଧୀରେ ନଡ଼ାଟାକୁ କାଢ଼ିଦେବା। ନଡ଼ା କାଢ଼ି ସାରିଲା ପରେ ଯେଉଁ ସେଥିରେ ଅନାବନା ଘାସ ସବୁ ଗଜା ହେଇଯାଇଥିବ ତାକୁ ମଧ୍ୟ ବାହାର କରିଦେବା। ଏବଂ ଯେଉଁଟା ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମଞ୍ଜି ଗଜା ହେଇକି ଚାରା ହେଇସାରିବା ପରେ ମଧ୍ୟ ସେଠି ରୋଗ ହେବାର ସମ୍ଭାବନା ଥାଏ। ତେଣୁ ବ୍ଲାଇଟକ୍ସ 50 20 ଗ୍ରାମ ହିସାବରେ ଷ୍ଟ୍ରେପ୍ଟୋସାଇକ୍ଲିନ୍ 1 ଗ୍ରାମ ମିଶାଇ 10 ଲିଟର ପାଣିରେ ଆମେ ଗୋଟେ ପ୍ରତିଷେଧାତ୍ମକ ସିଞ୍ଚନ କରିବା। ତେଣୁ ଏଇଭଳି ଭାବରେ ଯଦି ଆମେ ଚାରା ପ୍ରସ୍ତୁତି କରିବା ତାହେଲେ ଆମେ ବର୍ଷାଦିନିଆ ପିଆଜ ଚାଷରେ ନିଶ୍ଚିନ୍ତ ଭାବରେ ସଫଳ ହୋଇପାରିବା, ଆଉ ନିଶ୍ଚିନ୍ତ ଭାବରେ ଆମେ ବର୍ଷାଦିନିଆ ପିଆଜ ଚାଷକୁ ଆପଣାଇ ପାରିବା, ଏଥିରେ କୌଣସି ପ୍ରକାର ସନ୍ଦେହ ନାହିଁ।
1: ଯାହା ହଉ ସାହୁ ଆଜ୍ଞା, ଆପଣ ଆମର ବୈଠକକେ ଆସିଲେ, ଆମର ଚାଷୀ ଭାଇମାନଙ୍କେ କେନ୍ତା କରି ବର୍ଷାଦିନିଆ ପିଆଜ ଚାଷର ଉନ୍ନତ ଚାରା ପ୍ରସ୍ତୁତ କରିପାରିବେ ସେ ବିଷୟରେ କହିଲେ, ତ ସେଥିଲାଗି ଅନୁଷ୍ଠାନ ତରଫରୁ, ଆକାଶବାଣୀ ତରଫରୁ, ଆଉ ଆମର ଶ୍ରୋତା ବନ୍ଧୁମାନଙ୍କ ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ ଆଉ ଜୁହାର ଆଜ୍ଞା।
0: ଜୁହାର ଆଜ୍ଞା, ଜୁହାର ଜୁହାର
2: ଦାଦା। ଏଟା ପୁଣି ତୁଇ ଯେନ୍ତା ପତ୍ରେ ଦେଲୁ ସବୁ ଜାନି ହେଲା,
1: ଜାନି ହେଲା ତ ମାତ୍ର କାଁ କରିବୁ ବାବୁ, ତୁଇ ସମିଆ ବାଟେ ନେଇ ଜାନି ପାର୍ବା। ସମିଆ ତ ହେଇଗଲା ନା, ବୈଠକ କେ ଶେଷ କରବାକେ ପଡ଼ବା। ତ ବୈଠକ ଶେଷ କରବାର ଆଗନୁନ୍ ଯେନ୍ ମାନେ ଆମର କାର୍ଯ୍ୟକ୍ରମ ଶୁଣୁଛନ୍, ଚାଷୀ ଭାଇ, ଦଦା, କକା, ମା ଭଇନ ମାନକେ ମୁଇଁ ଯୁଗେ ଦଦା
2: ଆର୍ ମୁଇଁ ଲେକରୁ ଦଦାର ଜୁହାର।

ଶେଷ ହେଲା କାର୍ଯ୍ୟକ୍ରମ ଚାଷବାସ ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ସମବେତ କଣ୍ଠରେ କେତୋଟି ଦେଶବନ୍ଦନା। ପ୍ରଥମ ଦେଶବନ୍ଦନାଟି ସ୍ନେହଲତା ମହାନ୍ତିଙ୍କ ରଚନା।

0: ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
3: ସମବେତ କଣ୍ଠରେ ଆପଣ ଶୁଣୁଛନ୍ତି ଦେଶବନ୍ଦନା। ଗୀତ ରଚନା ସ୍ନେହଲତା ମହାନ୍ତି।

ଶୁଣୁଥିଲେ ସମବେତ କଣ୍ଠରେ କେତୋଟି ଦେଶବନ୍ଦନ, ଆକାଶବାଣୀ ଭବାନୀ ପାଟଣା ପ୍ରଚାର କରୁଛୁ କେତୋଟି ହିନ୍ଦୀ ଭକ୍ତିଗୀତ। ପ୍ରଥମ ଭକ୍ତିଗୀତ ପାଇଁ କଣ୍ଠଶିଳ୍ପୀ ହେଲେ ନରେଶ ରୈନା, ଶିଳ୍ପୀ ଗାଇଛନ୍ତି ନିଜ ରଚନାରୁ, ସଙ୍ଗୀତରେ ସଜେଇଛନ୍ତି ଦିଲୀପ ସେନ।

0: ଚାଷୀଙ୍କ ପାଇଁ ଅନନ୍ୟ ପଦକ୍ଷେପ ଓ ଯୋଜନା ଆପଣେଇଛନ୍ତି ଲୋକଙ୍କ ସରକାର। ଚାଷୀଙ୍କ ସମୃଦ୍ଧି ପାଇଁ ସମୃଦ୍ଧ କୃଷକ ଯୋଜନା, ସିଏମ୍ କିଷାନ, କୃଷି ଉଦ୍ୟୋଗ ଓ କାମଧେନୁ ଯୋଜନା ଦେଇଛି ନୂତନ ଶକ୍ତି ଓ ନୂତନ ସୁଯୋଗ।
1: ସମୃଦ୍ଧ କୃଷକ ଯୋଜନାରେ ଚାଷୀ ଭାଇ ଭଉଣୀମାନଙ୍କୁ ବର୍ଦ୍ଧିତ ହାରରେ ଏମ୍ଏସ୍ପି, ସିଏମ୍ କିଷାନ ଯୋଜନାରେ ଆର୍ଥିକ ସହାୟତା, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଆକର୍ଷଣୀୟ ସବ୍ସିଡି, ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଓ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଭଳି ଉନ୍ନତିମୂଳକ ଯୋଜନା ସହିତ ମତ୍ସ୍ୟ ଉତ୍ପାଦନ ଓ ରପ୍ତାନୀରେ ଓଡ଼ିଶାର ଉଲ୍ଲେଖନୀୟ ଅଭିବୃଦ୍ଧି ହୋଇଛି।
0: ଏସବୁ ସହିତ ବୁଣାକାର ଓ କାରିଗରମାନଙ୍କୁ ସଶକ୍ତ କରୁଛି ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା, ମୁଖ୍ୟମନ୍ତ୍ରୀ ବୟନ ଶିଳ୍ପ ବିକାଶ ଯୋଜନା, ମୁଖ୍ୟମନ୍ତ୍ରୀ ରେଶମ ବିକାଶ ଯୋଜନା ଭଳି ଲୋକ କଲ୍ୟାଣକାରୀ ଯୋଜନା ଦ୍ୱାରା ଲକ୍ଷ ଲକ୍ଷ ଚାଷୀ ପରିବାର ହେଉଛନ୍ତି ଉପକୃତ।
1: ବିକାଶର ଧାରା ଓଡ଼ିଶା ସାରା।
2: ଆପଣ ଶୁଣୁଛନ୍ତି ହିନ୍ଦୀ ଭକ୍ତି ଗୀତ। ଏଥର କଣ୍ଠଶିଳ୍ପୀ ହେଲେ ଉମେଶ ପୁଞ୍ଜ, ଗୀତ ରଚନା ଗୁଲସନ ଇମ୍ତିଆଜ, ସଙ୍ଗୀତ ନିର୍ଦ୍ଦେଶନା ତୋଚିବାଈ।

ଆପଣ ଶୁଣୁଥିଲେ କେତୋଟି ହିନ୍ଦୀ ଭକ୍ତି ଗୀତ, ଆକେ ଶୁଣି ଭବାନୀପାଟଣା। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକେଶବାଣୀ ଦିଲ୍ଲୀରୁ।

ମୋତିନଗର ନୂଆଦିଲ୍ଲୀରୁ ଆପଣ ହେଲେ ଗୌରବ, ଅନିଲ, ମାନସୀ, ମିଲନ ଓ କବିତା ଅରୋରା। ଆପଣ ଶୁଣିବା ପାଇଁ ଚାହାନ୍ତି ରାମ ତେରି ଗଙ୍ଗା ମୈଲି କଥାଚିତ୍ରରୁ। କଣ୍ଠଦାନ କରିଛନ୍ତି ଲତା ମଙ୍ଗେସ୍କର, ସୁରେଶ ୱାଡ଼କର। ହସରତ ଜୟପୁରୀଙ୍କ ରଚନାକୁ ସଙ୍ଗୀତରେ ସଜାଇଛନ୍ତି ରବୀନ୍ଦ୍ର ଜୈନ।

ଘାୟଲ କଥାଚିତ୍ରରୁ ପରବର୍ତ୍ତୀ ଗୀତଟି କଣ୍ଠଦାନ କରିଛନ୍ତି ଏସ୍ ଜାନକୀ ଓ ସାଥୀ, ଗୀତ ରଚନା ଅଞ୍ଜାନ, ସଙ୍ଗୀତ ନିର୍ଦ୍ଦେଶନା ବାପି ଲାହିରି। ଗୀତଟି ପାଇଁ ମେଦିନୀପୁର ଭବାନୀପାଟଣା କଳାହାଣ୍ଡିରୁ ଅନୁରୋଧକାରୀ ଶ୍ରୋତା ହେଲେ ହୀରାଲାଲ ପଟ୍ଟନାୟକ।

ମୋର୍ଟେର କୋକ୍ସରା ଜିଲ୍ଲା କଳାହାଣ୍ଡିରୁ ଆପଣ ହେଲେ ସାମନ୍ତ କୁମାର ପାଟଜୋଶୀ। ଆପଣ ଶୁଣିବା ପାଇଁ ଚାହାନ୍ତି କରନ୍ ଅର୍ଜୁନ କଥାଚିତ୍ରରୁ। କଣ୍ଠଦାନ କରିଛନ୍ତି କୁମାର ସାନୁ, ଅଲକା ୟାଗ୍ନି କୁସାଥି। ଗୀତ ରଚନା ଇନ୍ଦିବର। ସ୍ୱର ସଂଯୋଜନା ରାଜେଶ ରୋଶନ।

ହକିକତ କଥା ଚିତ୍ରରୁ ଏଥର ଆସନ୍ତୁ ଶୁଣିବା ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ଉଦିତ ନାୟର ଓ ଅଲକା ୟଗ୍ନିକ। ଗୀତ ରଚନା ଫୟେଜ ଅନୱର, ସଙ୍ଗୀତ ନିର୍ଦ୍ଦେଶନା ଦିଲୀପ ସେନ, ସମୀର ସେନ। ଗୀତଟି ପାଇଁ ଡୁମାଲ ଉଦିତ ନାରାୟଣପୁର, ଭବାନୀପାଟଣା କଳାହାଣ୍ଡିରୁ। ଅନୁରୋଧକାରୀ ଶ୍ରୋତା ହେଲେ ଇନ୍ଦ୍ରମଣି ସାହୁ।

ଶୁଣୁଥିଲେ ଅନୁରୋଧରେ କେତୋଟି ହିନ୍ଦୀ ଗଦାଚିତ୍ର ଗୀତ ଆକାଶବାଣୀ ଭବାନୀପାଟଣା। ଆସନ୍ତୁ ଶୁଣିବା CIIT NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗର 1302 ଅଧ୍ୟାୟ।

అక్కసుని భవన్ పెట్టడం. సమయం రాత్రి 11:45. ଆସନ୍ତୁ ଜାଣିନେବା ଆଗାମୀକାଲି ପ୍ରଥମ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ। ସକାଳ 6:10 ପ୍ରଚାର କରିବୁ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା। ଚେତନା ଚିନ୍ତନ 6:30 ଉପସ୍ଥାପନା ପ୍ରଫୁଲ୍ଲ କୁମାର ମାଝୀ। 6:35 ପ୍ରଚାର କରିବୁ ଅତିଭଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ।

ବିଷ୍ଣୁରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସକାଳ 6:10 ପ୍ରଚାର କରିବୁ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା ଚେତନା ଚିନ୍ତନ 6:30 ଉପସ୍ଥାପନା ପ୍ରଫୁଲ୍ଲ କୁମାର ମାଝୀ। 6:35 ପ୍ରଚାର କରିବୁ ଅତିଭଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। 7:25 ଶୁଣିବେ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ଗୀତ ଗୀତାଞ୍ଜଳି। ଚାଷର କଥା 7:40 ପୁରାତନ କ୍ରମରେ ଛାନ୍ଦ ପ୍ରଚାର କରିବୁ 7:45। 8:30 ଶୁଣିବେ ଆଧୁନିକ ଗୀତର କାର୍ଯ୍ୟକ୍ରମ ସଙ୍ଗୀତ ଲହରୀ। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ ପ୍ରଚାର କରିବୁ 8:45। 9:00 ପ୍ରଚାର କରିବୁ କେତୋଟି ହିନ୍ଦୀ କଥା ଚିତ୍ର ଗୀତ ଏବଂ 9:30 ଶୁଣିବେ କେତୋଟି ଓଡ଼ିଆ କଥା ଚିତ୍ର ଗୀତ। ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ଶୁଣିପାରିବେ ପୂର୍ବାହ୍ନ 10:10। ଏ ଥିଲା ଆଗାମୀକାଲି ପ୍ରଥମ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମର ରୂପରେଖ। ଚଳିତ ଅଧିବେଶନକୁ ଏଇଠି ରଖୁଛୁ। କାର୍ଯ୍ୟକ୍ରମ ନେଇ ପୁଣି ଉପସ୍ଥିତ ହେବୁ ଆଗାମୀକାଲି ପ୍ରାତଃ 5:55। ସେତେବେଳେ ଯାଏ ବିଦାୟ ଦିଅନ୍ତୁ। ଶୁଭରାତ୍ରି। ଜୟ ହିନ୍ଦ୍।